ଆକାଶବାଣୀ ସମ୍ବଲପୁର ସମୟ ସକାଳ 5:56:30 ଆଜି ଗୁରୁବାର 1948 ଶକବ୍ଦ ଆଷାଢ଼ 18 ଦିନ 2026 ଖ୍ରୀଷ୍ଟାବ୍ଦ ଜୁଲାଇ ମାସର 9 ତାରିଖ। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ 317.5 ମିଟର ତଥା 945 କିଲୋହର୍ଟ୍ସ ଏବଂ ଏଫ୍ଏମ୍ 101 MHz ଯୋଗେ। ଶ୍ରୋତାମାନେ ଆମର କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ AIR ଆପ୍ରେ ମଧ୍ୟ ଶୁଣିପାରିବେ। ମାଙ୍ଗଳିକ

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ପାଇଁ କଣ୍ଠଦାନ କରିଛନ୍ତି ଆକାଶ କୁମାର ପଗଡ଼, ଗୀତିକାର ମୋତିଲାଲ ଦୋରା।

କାର୍ଯ୍ୟକ୍ରମ ଶେଷରେ ଧରଣୀଧର ପଣ୍ଡାଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତିକାର ଭୋଜରାଜ ପରୁଆ।

0: ଶୁଣିଲେ କି ଦୁଟି ଭକ୍ତିଗୀତ। କଣ୍ଠଶିଳ୍ପୀମାନେ ଥିଲେ ଅଧିରଥ କୁମାର ଚକ୍ରବର୍ତ୍ତୀ, ଆରତୀ ମିଶ୍ର, ଆକାଶ କୁମାର ପଗଡ଼, ଅଭିଜିତ ମଜୁମଦାର ଏବଂ ଧରଣୀଧର ପଣ୍ଡା। ଗୀତ ରଚନା କରିଥିଲେ ଜ୍ୟୋତ୍ସ୍ନା ରାଉତରାୟ, ଲିଙ୍ଗରାଜ ଚିନ୍ଦା, ମୋତିଲାଲ ଦୋରା, ପ୍ରକାଶ ଚନ୍ଦ୍ର ନାୟକ ଓ ଭୋଜରାଜ ପରୁଆ। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଏଇଠି ଶେଷ ହେଲା। ଆକାଶବାଣୀ ସମ୍ବଲପୁର, ଶୁଣନ୍ତୁ ଆଜିର ଭାବନା। ଉପସ୍ଥାପନା ଗୌରୀ ମୁନା।
1: ଜୀବନରେ ବିଜୟୀ ହେବାର ଇଚ୍ଛା ସମସ୍ତଙ୍କର ଥାଏ। କେହି ଜ୍ଞାନରେ ଶ୍ରେଷ୍ଠ ହେବାକୁ ଚାହାନ୍ତି, କେହି ସମ୍ପଦରେ, କେହି ସଫଳତାର ଶିଖରରେ, ଆଉ କେହି ସମାଜର ପ୍ରଶଂସାରେ। ମାତ୍ର ପ୍ରଶ୍ନ ହେଉଛି, ଜଗତକୁ ଜୟ କରିବାର ପୂର୍ବରୁ ଆମେ କେବେ ନିଜକୁ ଜୟ କରିବାର ଚେଷ୍ଟା କରିଛୁ କି? ପ୍ରକୃତିର ସବୁଠାରୁ ବଡ଼ ବିଜୟ କେବେ ବଳ ପ୍ରୟୋଗରେ ଆସେ ନାହିଁ। ସୂର୍ଯ୍ୟ ପୃଥିବୀକୁ ଆଲୋକିତ କରିବା ପାଇଁ କାହା ସହ ପ୍ରତିଯୋଗିତା କରନ୍ତି ନାହିଁ। ନଦୀ ସମୁଦ୍ରରେ ପହଞ୍ଚିବା ପାଇଁ ଅନ୍ୟ ନଦୀକୁ ପରାସ୍ତ କରେ ନାହିଁ। ପୁଷ୍ପ ନିଜର ସୁଗନ୍ଧ ବିତରଣ କରିବା ପାଇଁ କାହାର ସ୍ୱୀକୃତି ଅପେକ୍ଷା କରେ ନାହିଁ। ସେମାନେ କେବଳ ନିଜ ସ୍ୱଭାବକୁ ସମ୍ପୂର୍ଣ୍ଣ ଭାବରେ ପ୍ରକାଶ କରନ୍ତି। ସେହିଠାରେ ହିଁ ସେମାନଙ୍କର ମହାନତା। ମଣିଷର ଜୀବନ ମଧ୍ୟ ଠିକ୍ ସେହିପରି। ଆମର ସବୁଠାରୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ ବାହାରେ କେହି ନୁହେଁ, ସେ ରହିଛି ଆମ ଭିତରେ। କେବେ ସେ ଅହଂକାରର ରୂପରେ ଆସେ, କେବେ ଭୟର ରୂପରେ, କେବେ ଆଳସ୍ୟର ରୂପରେ, କେବେ କ୍ରୋଧ, ଈର୍ଷା କିମ୍ବା ନୈରାଶ୍ୟର ରୂପରେ। ଆମେ ପ୍ରାୟତଃ ଭାବୁ ଆମର ଜୀବନ ପଥରେ ସବୁଠାରୁ ବଡ଼ ବାଧା ହେଉଛି ଆମର ପରିସ୍ଥିତି, କିନ୍ତୁ ଅନେକ ସମୟରେ ବାଧା ପରିସ୍ଥିତି ନୁହେଁ, ବରଂ ସେହି ପରିସ୍ଥିତି ପ୍ରତି ଆମର ଦୃଷ୍ଟିଭଙ୍ଗୀ। ଗୋଟିଏ ସାରଥି ଯଦି ରଥର ଘୋଡ଼ାମାନଙ୍କୁ ନିୟନ୍ତ୍ରଣ କରିପାରେ ନାହିଁ, ତେବେ ରଥ କେବେ ଲକ୍ଷ୍ୟରେ ପହଞ୍ଚିପାରିବ ନାହିଁ। ଠିକ୍ ସେହିପରି ଆମର ଇନ୍ଦ୍ରିୟ, ଆମର ଇଚ୍ଛା, ଆମର ଭାବନା ଏବଂ ଆମର ମନକୁ ଯଦି ଆମେ ସଠିକ୍ ଦିଗ ଦେଇପାରିବା ନାହିଁ, ତେବେ ବାହାରର କୌଣସି ସଫଳତା ମଧ୍ୟ ଆମକୁ ପ୍ରକୃତ ଶାନ୍ତି ଦେଇପାରିବ ନାହିଁ। ନିଜକୁ ଜୟ କରିବାର ଅର୍ଥ ନିଜ ସହ ଯୁଦ୍ଧ କରିବା ନୁହେଁ, ବରଂ ନିଜର ଉତ୍ତମ ସ୍ୱରୂପକୁ ଜାଗ୍ରତ କରିବା। କ୍ରୋଧ ଉପରେ କରୁଣାର ବିଜୟ, ଭୟ ଉପରେ ବିଶ୍ୱାସର ବିଜୟ, ଆଳସ୍ୟ ଉପରେ ପରିଶ୍ରମର ବିଜୟ, ଅହଂକାର ଉପରେ ବିନମ୍ରତାର ବିଜୟ, ଏହି ଛୋଟ ଛୋଟ ବିଜୟଗୁଡ଼ିକ ହିଁ ଦିନେ ଏକ ମହାବିଜୟରେ ପରିଣତ ହୁଏ। ପ୍ରକୃତି ଆମକୁ ଆଉ ଏକ ସୁନ୍ଦର ଶିକ୍ଷା ଦିଏ। ଯେତେବେଳେ ପଦ୍ମଫୁଲ ଫୁଟେ, ସେ ପ୍ରଥମ କାଦୁଅକୁ ପରିବର୍ତ୍ତନ କରିବାର ଚେଷ୍ଟା କରେ ନାହିଁ, ସେ କେବଳ ନିଜକୁ ପ୍ରସ୍ଫୁଟିତ କରେ, ଆଉ ତାର ସୌନ୍ଦର୍ଯ୍ୟ ନିଜେ ନିଜେ ସମଗ୍ର ପରିବେଶକୁ ସୁଗନ୍ଧିତ କରିଦିଏ। ସେହିପରି ଆମେ ଯଦି ନିଜକୁ ସୁନ୍ଦର କରିପାରିବା, ଆମର ଚିନ୍ତାକୁ ନିର୍ମଳ କରିପାରିବା, ଆମର ଚରିତ୍ରକୁ ଉନ୍ନତ କରିପାରିବା, ତେବେ ଆମର ଉପସ୍ଥିତି ହିଁ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଯିବ। ବାହାରର ବିଜୟ କ୍ଷଣସ୍ଥାୟୀ ହୋଇପାରେ, କିନ୍ତୁ ନିଜ ଉପରେ କରାଯାଇଥିବା ବିଜୟ ଚିରସ୍ଥାୟୀ, ସେହି ବିଜୟକୁ କେହି ଛଡ଼ାଇ ନେଇପାରିବେ ନାହିଁ। ତେଣୁ ଆଜି ଆମେ ଅନ୍ୟମାନଙ୍କୁ ବଦଳାଇବା ପୂର୍ବରୁ ନିଜକୁ ବଦଳାଇବା, ଅନ୍ୟମାନଙ୍କୁ ଜୟ କରିବା ପୂର୍ବରୁ ନିଜର ଦୁର୍ବଳତାକୁ ଜୟ କରିବା। କାରଣ ଯେଉଁ ମଣିଷ ନିଜ ମନର ଅଶାନ୍ତିକୁ ଶାନ୍ତିରେ ପରିଣତ କରିପାରେ, ନିଜର ଦୁର୍ବଳତାକୁ ଶକ୍ତିରେ ପରିଣତ କରିପାରେ, ନିଜର ସୀମାକୁ ସମ୍ଭାବନାରେ ପରିଣତ କରିପାରେ, ପ୍ରକୃତରେ ସେ ହିଁ ମଣିଷ ହିଁ ପ୍ରକୃତ ବିଜେତା।
0: ଶୁଣିଲେ ଆଜିର ଭାବନା ଉପସ୍ଥାପନା ଗୌରୀ ମୁନା। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ କୃତ ଶ୍ରୀମଦ୍ ଭାଗବତର 436 ଭାଗ।

ନିଜ କୁଟୀର ସ୍ଥାନରେ ସୁବୃହତ୍ ପ୍ରାସାଦ ଦେଖି ବ୍ରାହ୍ମଣ ବିସ୍ମିତ ହୋଇଛନ୍ତି। ଏତିକିବେଳେ ତାଙ୍କ ପତ୍ନୀ ବହୁମୂଲ୍ୟ ଅଳଙ୍କାର ପରିଶୋଭିତା ହୋଇ ତାଙ୍କୁ ପରମ ସମାଦରରେ ଗ୍ରହଣ କରିଛନ୍ତି। ତେଣୁ ଆଉ ବୁଝିବାକୁ ବାକି ରହିଲା ନାହିଁ ଯେ ବନ୍ଧୁ ଶ୍ରୀକୃଷ୍ଣଙ୍କ ପ୍ରସାଦରୁ ତାଙ୍କର ଏ ଐଶ୍ୱର୍ଯ୍ୟର ଅଭ୍ୟୁଦୟ ଘଟିଛି। ସର୍ବଗ୍ରାସଯୁକ୍ତ ସୂର୍ଯ୍ୟପରାଗ ସଂଗଠନ ଉପଲକ୍ଷେ କୁରୁକ୍ଷେତ୍ରରେ ପର୍ଶୁରାମ ତୀର୍ଥରେ ସ୍ନାନ କରିବାକୁ ଭାରତର ସବୁ ପ୍ରାନ୍ତରରୁ ଲୋକେ ଆସି ପହଞ୍ଚିଛନ୍ତି।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ସୂଚନା ପରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜି ଓଡ଼ିଶା ଗସ୍ତଥି ଆସୁଛନ୍। ଏ ଅବସରରେ ଉପରାଷ୍ଟ୍ରପତି ଭୁବନେଶ୍ୱର ଓଡ଼ିଶା କୃଷି ଆଉ ବୈଷୟିକ ବିଶ୍ୱବିଦ୍ୟାଳୟ ଓୟୁଇଟିନ ହେବାର୍କେ ଥିବା ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମଟି ଯୋଗ ଦେଇକରି ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ କରିବେ। ଇତାର ସହିତ ଗଭୀର ସମୁଦ୍ରନୁ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ଲାଗି ମଛୁଆରାମାନଙ୍କୁ ପ୍ରାଧିକରଣ ପତ୍ର ବାଣ୍ଟବେ। ଆଜିର କାର୍ଯ୍ୟକ୍ରମଟି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, କେନ୍ଦ୍ର ମତ୍ସ୍ୟ ଆଉ ପ୍ରାଣୀସମ୍ପଦ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ମନ୍ତ୍ରୀ, ସାଂସଦ ଆଉ ବିଧାୟକମାନେ ଉପସ୍ଥିତ ରହିବେ। ହୀରାକୁଦ ଜଲଭଣ୍ଡାରନୁ ଆଜି ସକାଳର 11 ବଜେ ଏ ବଛରର ପହିଲା ବୟଡ଼ ପାଣି ଛଡ଼ାଯିବା। ଏଥିଲାଗି 12 ଜିଲ୍ଲାପାଳମାନଙ୍କୁ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଗେଟ୍ ଖୋଲବାର ବେଲ୍କେ ମହାନଦୀ ଭିତରକେ ଯେନ୍ତା କେହି ନାଇଁ ଯିବେ ସେଥିଲାଗି ସତର୍କ କରାଯାଇଛି। ସୁରକ୍ଷାକେ ନଜରଟି ରଖିକରି ମୁଖ୍ୟ ବନ୍ଧ ଆଉ ତାର ପାଖାପାଖି ଇଲାକାକେ ଜିଲ୍ଲା ପ୍ରଶାସନ ତରଫୁ ନୋ ଫ୍ଲାଇଙ୍ଗ୍ ଜୋନ୍ ଭାବେ ଘୋଷଣା କରାଯାଇଛି। ଆଜି ସକାଳର 6 ବଜେ ଜଲଭଣ୍ଡାରର ଜଳସ୍ତର 14.65 ଫୁଟ ଥି ପହଞ୍ଚିଛି। ଏ ସମୟଥି ଜଲଭଣ୍ଡାରକେ ଫି ସେକେଣ୍ଡ ଥି 1,64,009 ଘନଫୁଟ ପାଣି ଆସୁଛି। ରାଜ୍ୟ ପ୍ରାଥମିକ ଶିକ୍ଷା ବିକାଶ ଲାଗି ସରକାରଙ୍କ ଫ୍ଲାଗ୍ସିପ୍ କାର୍ଯ୍ୟକ୍ରମ ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପର ଗୋଟିଏ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଗଲାକାଲି ଭୁବନେଶ୍ୱରର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହୋଇଯାଇଛି। ଚଳିତ ଆର୍ଥିକ ବର୍ଷରେ ଏହି ପ୍ରକଳ୍ପ ଲାଗି ସରକାର ପାଖାପାଖି 2,200 କୋଟିରୁ ଅଧିକ ଟଙ୍କାର ବ୍ୟବସ୍ଥା କରିଛନ୍ତି। ରାଜ୍ୟ ମୋଟ 7,000 ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଯିବାର ଲକ୍ଷ୍ୟ ରଖାଯାଇଛି। ପହିଲା କ୍ଷେପେ ଆଇବା ବଛର ମାର୍ଚ୍ଚ ମାସ ତକ 2,200 ବିଦ୍ୟାଳୟ ତିଆର କାମ ଶେଷ କରିବାରକେ ମୁଖ୍ୟମନ୍ତ୍ରୀ ସମୟ ଧାରିଜ କରିଛନ୍। ରାଜ୍ୟ ସରକାର ଜ୍ଞାନୋଦୟ ଶିକ୍ଷାନୁ ସମୃଦ୍ଧି ଯୋଜନାର ଶୁଭାରମ୍ଭ କରିଛନ୍। ଏହି ଯୋଜନାଟି କେଜିନୁ ପିଜି ତକ ଛାତ୍ରଛାତ୍ରୀମାନଙ୍କୁ ମାହାଲିଆ ପାଠ ପଢ଼ବାର ସୁଯୋଗ ମିଳିବା। 2026-27 ଶିକ୍ଷାବର୍ଷରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନତି ଥିବା ଭିନ୍ ଭିନ୍ ଶିକ୍ଷାନୁଷ୍ଠାନମାନଙ୍କେ ପାଠ ପଢ଼ବାର ଲାଗି ଆବେଦନ କରୁଥିବା ଛାତ୍ରଛାତ୍ରୀମାନଙ୍କନୁ ଆଡ୍ମିସନ୍ ଫିସ୍ ନାଇଁ ନେବାରକେ କୁହାଯାଇଛି। ଏ ବାବଦରେ ରାଜ୍ୟ ସରକାରଙ୍କ ତରଫୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଆଉ ମାଧ୍ୟମିକ ଶିକ୍ଷା ବିଭାଗର ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନରେ ଥିବା ବିଭାଗର ସମ୍ମିଳନୀ କକ୍ଷନ ନର୍ସିଂ କଲେଜ ସ୍ଥାପନା ଆଉ ଜନସ୍ୱାସ୍ଥ୍ୟ ବାବଦ ଗୋଟିଏ ଜରୁରୀ ବୈଠକ ହୋଇଯାଇଛି। ରାଜ୍ୟ ଉଚ୍ଚା ଦର୍ଜା ନର୍ସିଂ ଶିକ୍ଷାକେ ସୁନିଶ୍ଚିତ କରିବା ଲାଗି ସବୁ ଅନୁଷ୍ଠାନ ଧାରିଜ ହୋଇଥିବା ମାନଦଣ୍ଡକେ କଡ଼ାକଡ଼ି ଭାବେ ପାଳନ କରାଯିବା ବୋଲି ମନ୍ତ୍ରୀ କହିଛନ୍ତି। ଏ ମାସର ଶେଷ ତକ ସବୁ ବେସରକାରୀ ନର୍ସିଂ କଲେଜର ନିରପେକ୍ଷ ଯାଞ୍ଚ କରିକି ଡିଏମ୍ଇଟିଙ୍କ ପାଶେ ରିପୋର୍ଟ ଦାଖଲ କରିବାରକେ ସବୁ ଜିଲ୍ଲାପାଳମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ବିକାଶକେ ତୁର୍ତ୍ତି କରିବା ଲାଗି ରାସ୍ତା, ଘର ଆଉ ସେତୁ ତିଆର କାମକେ ଧାରି ସମୟ ଭିତରେ ପୂରା କରିବା ଲାଗି ଆଇନ, ପୂର୍ତ୍ତ ଆଉ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଜୋର ଦେଇଛନ୍। ଭୁବନେଶ୍ୱର ଲୋକସେବା ଭବନଠାରେ ହୋଇଥିବା ସମୀକ୍ଷା ବୈଠକଟି ଅଧ୍ୟକ୍ଷତା କରିକି ମନ୍ତ୍ରୀ କହିଛନ୍ତି, ଜମି ଅଧିଗ୍ରହଣ, ଜଙ୍ଗଲ ଅନୁମୋଦନ ଆଉ ୟୁଟିଲିଟି ସିଫ୍ଟିଂ ବାକି ସମସ୍ୟାର ସମାଧାନ ଲାଗି ଭିନ୍ ଭିନ୍ ବିଭାଗ ଭିତରେ ତାଲମେଲ ବହୁତ ଜରୁରୀ। ମୁଖ୍ୟ ଯନ୍ତ୍ରୀ ଆଉ ଅଧିକ୍ଷଣ ଯନ୍ତ୍ରୀମାନେ କ୍ଷେତ୍ର ପରିଦର୍ଶନ ସହିତ ଫି ମାସେ ଅଗ୍ରଗତି ସମୀକ୍ଷା ବୈଠକ କରିବାରକେ ସେ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସଡ଼କ ଦୁର୍ଘଟଣାକେ କମ୍ କରିକି ସୁରକ୍ଷିତ ଯାତ୍ରାକେ ସୁନିଶ୍ଚିତ କରିବାର ଉଦ୍ଦେଶ୍ୟଟି ଆଇବା ଦିନେ ଦୁଇଦିନିଆ କର୍ମଶାଳାର ଆୟୋଜନ କରାଯିବା। ଏଥିଲାଗି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ପହିଲା ଖେପ ପ୍ରସ୍ତୁତି ବୈଠକ ଗଲାକାଲି ହୋଇଯାଇଛି। ଭିନ୍ ଭିନ୍ କାରଣରୁ ଦୁର୍ଘଟଣା ହେଉଥିବାର ବାବଦେ ବୈଠକଟି ଆଲୋଚନା କରାଯାଇଥିଲା। ଦୁର୍ଘଟଣା ହେଉଥିବା ଇଲାକାକେ ବ୍ଲାକ୍ସ୍ପଟ୍ ଚିହ୍ନଟ କରିକି ତାର ସଠିକ୍ ପରିଚାଳନା, ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରିକି ଦୁର୍ଘଟଣାମୁକ୍ତ ରାସ୍ତା ତିଆର ଆଉ ଜାତୀୟ ରୋଡ୍ କଂଗ୍ରେସ ମାର୍ଗଦର୍ଶିକା ଅନୁସାରେ ପାଚଲା ରାସ୍ତା ତିଆର ଉପରେ ମନ୍ତ୍ରୀ ଜୋର ଦେଇଥିଲେ। ବିକଶିତ ଓଡ଼ିଶା ଭିଜନ 2036-2047 ଅଗ୍ରଗତି ବାବଦେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଗଲାକାଲି ଭୁବନେଶ୍ୱର ଲୋକସେବା ଭବନର ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ଦ କନ୍ଭର୍ଜେନ୍ସ ଫାଉଣ୍ଡେସନ, ଟିସିଏଫ୍ ଆଉ ଇତର ସହଯୋଗୀ ସଂସ୍ଥାମାନଙ୍କ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ରାଜ୍ୟ ସରକାର ଆଉ ଟିସିଏଫ୍ ଭିତରେ 2025 ଫେବୃୟାରୀ ମାସେ ଗୋଟିଏ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଏହି ବୁଝାମଣାପତ୍ର ଜରିଆ ରାଜ୍ୟ ହେଉଥିବା କାର୍ଯ୍ୟକ୍ରମର ଅଗ୍ରଗତି ଆଉ ଭବିଷ୍ୟତ ସହଯୋଗର କ୍ଷେତ୍ରମାନଙ୍କ ସମୀକ୍ଷା କରାଯାଇଛି। କେନ୍ଦ୍ର ଜନଜାତି ମନ୍ତ୍ରଣାଳୟ ଆଉ ରାଜ୍ୟ ସରକାରଙ୍କ ତରଫୁ ହୋଇଥିବା ଜନଜାତି ଗବେଷଣା ପ୍ରତିଷ୍ଠାନ ଟିଆର୍ଆଇର ସଶକ୍ତିକରଣ ଉପରେ ଦୁଇଦିନିଆ ଜାତୀୟ କର୍ମଶାଳା ଗଲାକାଲି ଉଦ୍ଯାପିତ ହୋଇଯାଇଛି। ଏ ଅବସରରେ ଭୁବନେଶ୍ୱର ଘୋଷଣାନାମାକେ ଗ୍ରହଣ କରାଯାଇଛି, ଯେନ୍ଟା ବିକଶିତ ଭାରତ 2047 ଲକ୍ଷ୍ୟ ହାସଲ କରିବା ଲାଗି ଜନଜାତି ଗବେଷଣା, ନବସୃଜନା ଓ ପ୍ରମାଣଭିତ୍ତିକ ନୀତି ନିର୍ଦ୍ଧାରଣକେ ବରକସ କରିବା ଦିଗେ ଗୋଟିଏ ଜରୁରୀ ପଦକ୍ଷେପ ହେବା। କ୍ଷେପଣାସ୍ତ୍ର ପିନାକର ଉଡ଼ାନ ପରୀକ୍ଷଣ ସଫଲ ହୋଇଛି। ପ୍ରତିରକ୍ଷା ଗବେଷଣା ଆଉ ବିକାଶ ସଂଗଠନ ଡିଆର୍ଡିଓ ତରଫୁ ଚାନ୍ଦିପୁର ଆଇଟିଆର୍ନୁ ଗଲାକାଲି ଏହି ପରୀକ୍ଷଣ କରାଯାଇଛି। କ୍ଷେପଣାସ୍ତ୍ର ଦୂରଗାମୀ ଲକ୍ଷ୍ୟବାଦୀ ରକେଟ୍ ଆଏ। ପାଣିପାଗ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଜି ରାଜ୍ୟର ଗୋଟିଏ କି ଦୁଇଟା ଜାଗାନ ହାଲ୍କାନୁ

ମଧ୍ୟମ ଧରଣର ବର୍ଷା ସହିତ ଚଡ଼କ ମାରିପାରେ। ସୁନ୍ଦରଗଡ଼, ଅନୁଗୁଳ, କେନ୍ଦୁଝର ଆଉ ମୟୂରଭଞ୍ଜ କେତେଟା ଜାଗାନ ବିଜୁଳି ମାରିକରି ଧୋକାଗଡ଼ି ହେବାର ସମ୍ଭାବନା ନେଇକରି ସତର୍କ ସୂଚନା ଜାରି କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

ଦିନ ଗୋଟିଏ ହେଉଛି 20 ମିନିଟ୍ରେ ଘର ସଂସାର କାର୍ଯ୍ୟକ୍ରମରେ ଗୃହଲକ୍ଷ୍ମୀ ଏଥିରେ ଶୁଣିବେ ଆଲୋଚନା ଆର୍ଥିକ ସ୍ୱାବଲମ୍ବନ ନାରୀ ଓ ପରିବାର ଆଲୋଚିକା ରାଜଶ୍ରୀ ମିଶ୍ର ଅପରାହ୍ନ 2:45 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଅପରାହ୍ନ 3:00 କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା ଏବଂ ଅପରାହ୍ନ 4:00 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ସନ୍ଦେଶ ଟୁ ସୋଲଜର୍ସ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଉନ୍ନତ କରିବା ପାଇଁ ରାସ୍ତା ସେତୁ ଓ କୋଠାବାଡ଼ି ନିର୍ମାଣ ପ୍ରକଳ୍ପଗୁଡ଼ିକୁ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବା ଉପରେ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗୁରୁତ୍ୱାରୋପ କରିଛନ୍ତି। ଲୋକସେବା ଭବନଠାରେ ଅନୁଷ୍ଠିତ ବିଭାଗୀୟ ସମୀକ୍ଷା ବୈଠକରେ ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟ ସମ୍ପନ୍ନ କରିବା ଏବଂ ମାସିକ ସମୀକ୍ଷା ବୈଠକ ମାଧ୍ୟମରେ କାର୍ଯ୍ୟର ଅଗ୍ରଗତି ଓ ସମସ୍ୟାର ସମାଧାନ ପାଇଁ ଅଧିକାରୀମାନଙ୍କୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପରାମର୍ଶ ଦେଇଥିଲେ। କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଭୁବନେଶ୍ୱରରେ ଆୟୋଜିତ ଜାତୀୟ କର୍ମଶାଳା ଭୁବନେଶ୍ୱର ଘୋଷଣାନାମା ଗ୍ରହଣ ସହ ଉଦ୍ଯାପିତ ହୋଇଛି। ଜନଜାତି ଜ୍ଞାନ ଗବେଷଣା ନବସୃଜନ ଓ ପ୍ରମାଣଭିତ୍ତିକ ନୀତି ନିର୍ଦ୍ଧାରଣକୁ ସୁଦୃଢ଼ କରି ବିକଶିତ ଭାରତ 2047 ଲକ୍ଷ୍ୟ ସାକାର ଦିଗରେ ଏହି ଘୋଷଣାନାମାକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କର୍ମଶାଳାରେ କୁହାଯାଇଛି। ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ବେସରକାରୀ ନର୍ସିଂ ଶିକ୍ଷାନୁଷ୍ଠାନଗୁଡ଼ିକର ବ୍ୟାପକ ଯାଞ୍ଚ କରି ଚଳିତ ମାସ ଶେଷ ସୁଦ୍ଧା ଡିଏମ୍ଇଟିଙ୍କ ନିକଟରେ ରିପୋର୍ଟ ଦାଖଲ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ନିର୍ଦ୍ଦେଶ ଦେଇଛନ୍ତି। ଲୋକସେବା ଭବନରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଶ୍ରୀ ମହାଲିଂ କହିଛନ୍ତି ଯାଞ୍ଚରେ କୌଣସି ଅନିୟମିତତା ଧରାପଡ଼ିଲେ ସମ୍ପୃକ୍ତ ଅନୁଷ୍ଠାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କଟକ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ କଟକ ମହାନଗର ନିଗମ ପକ୍ଷରୁ ଏକ ନୂଆ ଆହାର କେନ୍ଦ୍ରର ଶୁଭାରମ୍ଭ ହୋଇଛି। 60 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି କେନ୍ଦ୍ରରେ ପ୍ରତିଦିନ 600 ଜଣଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଓ 400 ଜଣଙ୍କ ପାଇଁ ରାତ୍ରିଭୋଜନ ବ୍ୟବସ୍ଥା ରହିଛି। ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଆଜି ପୂର୍ବାହ୍ନ 11:00 ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ପ୍ରଥମ ଦିନ ପର୍ଯ୍ୟାୟକ୍ରମେ 1 ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସନ ହେବ। ନିୟମ ଅନୁସାରେ ପ୍ରଥମେ 7 ନମ୍ଘର ଗେଟ୍ ଖୋଲାଯିବା ପରେ 4ଟି ଗେଟ୍ ଖୋଲିବା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆଜି ସକାଳ 6:00 ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର 614.65 ଘନଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 1,64,900 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ସେହି ସମୟ ମଧ୍ୟରେ 27,590 ଘନଫୁଟ ଜଳ ନିଷ୍କାସନ ହେଉଛି। ଜଳଭଣ୍ଡାରରୁ ଜଳ ନିଷ୍କାସନକୁ ଦୃଷ୍ଟିରେ ରଖି କଟକ ଜିଲ୍ଲାପାଳ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ମହାନଦୀ ଓ ଏହାର ସମସ୍ତ ଶାଖା ନଦୀରେ ଗାଧୋଇବା ପହଁରିବା କିମ୍ବା ମାଛ ଧରାକୁ ନିଷିଦ୍ଧ କରିଛନ୍ତି। ଗଞ୍ଜାମ ଜିଲ୍ଲାର ଛତ୍ରପୁରଠାରେ ଜିଲ୍ଲାସ୍ତରୀୟ କାର୍ଯ୍ୟାନ୍ୱୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଓ ଆଗାମୀ କାର୍ଯ୍ୟ ଯୋଜନାର ସମୀକ୍ଷା କରାଯିବା ସହ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଥିଲା। ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ନନ୍ଦାହାଣ୍ଡି ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ସରକାରୀ ସେବା ପ୍ରଦାନର ସ୍ଥିତି ସମୀକ୍ଷା କରିଛନ୍ତି। ଗଞ୍ଜାମ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ 181 ଗ୍ରାମ ଚୟନ କରାଯାଇଛି। ସେଥିମଧ୍ୟରୁ 40% ଅଧିକ ଅନୁସୂଚିତ ଜାତି ଜନସଂଖ୍ୟା ଥିବା ଗ୍ରାମଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ ପ୍ରତି ଗ୍ରାମ ନିମନ୍ତେ 40 ଲକ୍ଷ ଟଙ୍କା ବ୍ୟୟ କରାଯିବ ବୋଲି ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିକ୍ଷୟ ପୋଷଣ ଯୋଜନା ଅଧୀନରେ 60 ଜଣ ଯକ୍ଷ୍ମା ରୋଗୀଙ୍କୁ ପୋଷଣ କିଟ୍ ବଣ୍ଟନ କରାଯାଇଛି। ଏହି ଅଭିଯାନ ମାଧ୍ୟମରେ ଜିଲ୍ଲାର 800 ଜଣ ରୋଗୀଙ୍କୁ ଓ ସେମାନଙ୍କ ପରିବାରଙ୍କୁ ପ୍ରତିମାସ ନିୟମିତ ଭାବେ ପୋଷଣ କିଟ୍ ଦିଆଯାଉଛି। ନବରଙ୍ଗପୁର ଜିଲ୍ଲାରେ ରଥଯାତ୍ରାକୁ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟରେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ରଥଯାତ୍ରାକୁ ନେଇ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଲାଗି ବୈଠକରେ ମତ ପ୍ରକାଶ ପାଇଛି। ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 4 ଦିନ ପର୍ଯ୍ୟନ୍ତ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ ସୁନ୍ଦରଗଡ଼ ଅନୁଗୁଳ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି।

0: ଆକାଶବାଣୀ ସମ୍ବଲପୁର ସ୍ୱାସ୍ଥ୍ୟ ସୂଚନାରେ ଶୁଣନ୍ତୁ, ସାପ କାମୁଡ଼ିଲେ କ'ଣ କରିବେ? ଏ ସମ୍ପର୍କରେ କହିଛନ୍ତି ଡାକ୍ତର ରଞ୍ଜନ କୁଜୁର।
1: ଆମେ ଜାଣିଛେ ବର୍ଷା ଋତୁ ହେଲା ପରେ ସାପ କାମୁଡ଼ା କେସ୍ ଗୁଡ଼ା ଅଧିକା ଆସନ୍ତି। ତା କାରଣ ହେଲା ଯେ ସାପମାନେ ଯେତେବେଳେ ବର୍ଷା ହୁଏ ସେମାନେ ଥଣ୍ଡା ଜାଗାରୁ ଉଷୁମ ଜାଗାକୁ ଯାଆନ୍ତି, ଯେମିତିକି ଆମ ଘର ଭିତରକୁ କିମ୍ବା ଆମେ ଯେଉଁଠି ଶୋଇଥିବା ସେଇ ଜାଗାକୁ ସେମାନେ ଯାଆନ୍ତି। କିନ୍ତୁ ଗୋଟେ ଜିନିଷ ମନେ ରହିବା କଥା, ଯେପର୍ଯ୍ୟନ୍ତ ଆମେ ସାପ ସହିତ ଛେଡ଼ଛାଡ଼ ନ କରିଛେ ସେ ପର୍ଯ୍ୟନ୍ତ ସେ ଆମକୁ କାଟିବ ନାହିଁ। ତେଣୁକରି ହାଇରିସ୍କ ଗ୍ରୁପ୍ରେ କିଏ ରହୁଛନ୍ତି, ଯେମିତିକି ଆମର ଚାଷୀମାନେ ହେଲା, ଯେଉଁମାନେ ବାହାରେ କାମ କରନ୍ତି ବିଲରେ, ଲେବରର୍ସ ହେଲା, ଏବଂ ଯେମିତିକି କନଷ୍ଟ୍ରକ୍ସନ୍ ୱାର୍କର୍ସ, ଏମାନେ ସଦାବେଳେ ହାଇରିସ୍କରେ ରହନ୍ତି। ଆମ ଭାରତବର୍ଷରେ ପାଖାପାଖି 300 ପ୍ରଜାତିର ସାପ ଅଛନ୍ତି, କିନ୍ତୁ ସେଇଥିରୁ ମାତ୍ର 4 ପ୍ରକାର ସାପ ଗୁଡ଼ାକ ଭେରି ପଏଜନସ୍ ବା ବିଷଧର ହୋଇଥାନ୍ତି। ସେଗୁଡ଼ିକ ହେଲା ନାଗସାପ ବା କୋବ୍ରା, ଚିତି ସାପ ବା କ୍ରେଟ୍, ଏବଂ ରସେଲ୍ ଭାଇପର୍ ଯେଉଁଟା ବୋଡ଼ା କହୁଛନ୍ତି, ଆଉ ଗୋଟେ ଅଛି

0: ଯଦି ଗୋଟିଏ ସାପ କାମୁଡ଼ି ଥାଏ ତାହେଲେ ସେ କାମୁଡ଼ା ଜାଗାରେ ଅନେକାଂଶରେ ବହୁତ ଫ୍ୟାଙ୍ଗ ମାର୍କ ଥାଏ, ତାର କ୍ଷତ ଜାଗା ଥାଏ, ଏବଂ ସେ ଜାଗାଟା ବହୁତ ଲୋକାଲି ବହୁତ ପେନ୍ଫୁଲ୍ ଥାଏ ଏବଂ ନାଲି ନେଳିଆ ଏବଂ ଫୁଲି ଯାଇଥାଏ। ସେଇଥିରୁ ଜଣାପଡ଼ିଯାଏ ଯେ ସେଇଟା ସାପ କାମୁଡ଼ି ହେଇଥାଇପାରେ, କିନ୍ତୁ ପ୍ରତ୍ୟକ୍ଷ ଆପଣ ଯଦି ଦେଖିଥିବେ ତାହେଲେ ଆପଣ ଜାଣିପାରିବେ ଯେ ଏଇଟା ସାପ କାମୁଡ଼ିଛି ବୋଲି। କିନ୍ତୁ ଆମେ ଜାଣିବା କଥା ଯେ ସେଇଟା ଆକ୍ଚୁଆଲି ସାପ କାମୁଡ଼ିଛି ନା ଆଉ କ'ଣ କରିଛି, ତ ଯେପର୍ଯ୍ୟନ୍ତ ଆମେ ସେଇଟା କନଫର୍ମ ନହେଇଛେ ଆମେ କହିବା କଥା ନୁହଁ ଯେ ଆମକୁ ସାପ କାମୁଡ଼ିଛି କି ନାହିଁ ବୋଲି। କିନ୍ତୁ ସାପ କାମୁଡ଼ିଲା ପରେ ଆମେ କ'ଣ କରିବା କଥା, ସର୍ବପ୍ରଥମେ ଆମେ ଜାଣିବା କଥା ଯେ ସାପ କାମୁଡ଼ିଛି ବୋଲି ସୁନିଶ୍ଚିତ ଆମେ ହେବା କଥା। ସେକେଣ୍ଡ ଜିନିଷ ହେଲା, ସାପ କାମୁଡ଼ିଥିବା କ୍ଷତ ସ୍ଥାନଟିକୁ କୌଣସି ପ୍ରକାର ଚଳପ୍ରଚଳ କରିବା କଥା ନୁହଁ। ଯଦି ଆମେ ତାଙ୍କୁ ଚଲେଇବା ତାହେଲେ ତାଙ୍କର ରକ୍ତ ସଞ୍ଚାଳନ ଅଧିକା ହୋଇଥାଏ ଏବଂ ଯେଉଁ ବିଷଟା ସେତେ ସ୍ପିଡ଼ରେ ଆମ ସାର୍କୁଲେସନକୁ ଯାଇଥାଏ, ତେଣୁକରି ତାଙ୍କୁ ଧୀରସ୍ଥିର ଭାବରେ ସେଇଠି ରଖିବା କଥା। ତୃତୀୟ ଜିନିଷ ହେଲା, ସାପ କାମୁଡ଼ିଥିବା ବ୍ୟକ୍ତିକୁ ଯଥାସମ୍ଭବ ଆରାମଦାୟକ ଅବସ୍ଥାରେ ରଖିବା କଥା ଏବଂ ତାଙ୍କ ମନୋବଳ ଦୃଷ୍ଟି ପାଇଁ ସକାରାତ୍ମକ ଉପଦେଶ ଦିଅନ୍ତୁ। ସଦାବେଳେ ତାଙ୍କୁ କହନ୍ତୁ ଯେ କିଛି ହେବ ନାହିଁ ଏବଂ ଆପଣ ସାଙ୍ଗେ ସାଙ୍ଗେ ହସ୍ପିଟାଲକୁ ଗଲେ ତା'ର ନିହାତି ଭାବରେ ଉପଚାର ହୋଇପାରିବ। ସାପ କାମୁଡ଼ିଥିବା ବ୍ୟକ୍ତିକୁ ବଞ୍ଚାଇବାକୁ ହେଲେ ସେହି ଅଞ୍ଚଳରେ ଥିବା ଡାକ୍ତରଖାନାକୁ ନିହାତି ଭାବରେ ଏକ ଘଣ୍ଟା ମଧ୍ୟରେ ପହଞ୍ଚିବା ଦରକାର, କାହିଁକିନା ବର୍ତ୍ତମାନ ଆମର ସବୁ ଡାକ୍ତରଖାନାରେ ଆଣ୍ଟିସ୍ନେକ୍ ଭେନମ୍ ବା ସାପ କାମୁଡ଼ିବା ପାଇଁ ଯେଉଁ ଔଷଧ ସେଇଟା ମହଜୁଦ ଅଛି। ତେଣୁକରି ତ୍ୱରିତ ପଦକ୍ଷେପ ଏବଂ ସଠିକ୍ ଚିକିତ୍ସା କଲେ ରୋଗୀକୁ ଆମେ ନିହାତି ଭାବରେ ବଞ୍ଚାଇ ପାରିବା। ରୋଗୀର ସମ୍ପର୍କମାନଙ୍କର ସହଯୋଗ, ସଠିକ୍ ତଥ୍ୟ ଏବଂ ପ୍ରାଥମିକ ସେବା ଦ୍ୱାରା ରୋଗୀକୁ ଯଥାଶୀଘ୍ର ଆରୋଗ୍ୟ କରାଯାଇପାରିବ। ରୋଗୀ ଦେହରେ ଥିବା ଅଳଙ୍କାର ଇତ୍ୟାଦିକୁ ଚାହାର କାଢ଼ି ଦିଅନ୍ତୁ, ରୋଗୀକୁ ହାଲକା କପଡ଼ା ପିନ୍ଧାଇ ଦିଅନ୍ତୁ, କ୍ଷତ ସ୍ଥାନକୁ ପରିଷ୍କାର କରିଦିଅନ୍ତୁ ଏବଂ କ୍ଷତ ଜାଗାକୁ କୌଣସି ଏକ କଲମ କିମ୍ବା ମାର୍କରରେ ଚିହ୍ନଟ କରନ୍ତୁ, ଯେମିତିକି ସେଇଟା କ୍ଷତ ସ୍ଥାନକୁ ଅଦୃଶ୍ୟ ହୋଇଗଲେ ମଧ୍ୟ ଜଣାପଡ଼ିବ। ପୀଡ଼ିତାଙ୍କ ଅବସ୍ଥାକୁ ନିରୀକ୍ଷଣ କରି ଉପଯୁକ୍ତ ଚିକିତ୍ସା ଓ ସେବା ଦ୍ୱାରା ରୋଗୀକୁ ସୁସ୍ଥ କରିବା ସମ୍ଭବ ହୋଇପାରିବେ।
1: ସ୍ୱାସ୍ଥ୍ୟ ସୂଚନାରେ ଶୁଣିଲେ ସାପ କାମୁଡ଼ିଲେ କ'ଣ କରିବେ, ଏ ସମ୍ପର୍କରେ କହିଲେ ଡାକ୍ତର ରଞ୍ଜନ କୁଜୁର, ଆକାଶବାଣୀ ସମ୍ବଲପୁର। ସମୟ ସକାଳ 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ଆମନ୍ତ୍ରଣ କ୍ରମେ ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଗତ ସନ୍ଧ୍ୟାରେ ମେଲବୋର୍ଣ୍ଣରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଆଜି ଭୁବନେଶ୍ୱରଠାରେ ଶୁଭାରମ୍ଭ କରିବେ ଉପରାଷ୍ଟ୍ରପତି। କୋଚିଠାରେ ଚାଲିଥିବା ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ସମାପ୍ତ ହେବ ଆଜି। ଇରାନ ଉପରେ ଆମେରିକାର ପୁନର୍ବାର ବିମାନ ଆକ୍ରମଣ। ପଶ୍ଚିମ ଏସିଆରେ ଉତ୍ତେଜନା ସ୍ଥିତିକୁ ନେଇ ଭାରତର ଉଦ୍ବେଗ ପ୍ରକାଶ। ଏବଂ ଭାରତ ଇଂଲଣ୍ଡ ଚତୁର୍ଥ T20 ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ୍ ଆଜି ଖେଳାଯିବ ବ୍ରିଷ୍ଟଲରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମେଲବୋର୍ଣ୍ଣଠାରେ ତାଙ୍କର ଅଷ୍ଟ୍ରେଲୀୟ ପ୍ରତିପକ୍ଷ ଆନ୍ଥୋନି ଆଲବାନିଜ୍ଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦ୍ୱିପକ୍ଷୀୟ ବୈଠକ କରିବେ। ବିଶେଷକରି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ପ୍ରତିରକ୍ଷା, ଗୁରୁତ୍ୱପୂର୍ଣ୍ଣ ବୈଷୟିକ ଜ୍ଞାନକୌଶଳ, ଶିକ୍ଷା ଏବଂ ଜନସମ୍ପର୍କ ଆଦି କ୍ଷେତ୍ରରେ ଜାରି ରହିଥିବା ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ଦୁଇ ନେତା ଆଲୋଚନା କରିବାର ଆଶା କରାଯାଉଛି। ଏହାଛଡ଼ା ଶ୍ରୀ ମୋଦିଙ୍କ ଏହି ଗସ୍ତ ଭାରତ ଅଷ୍ଟ୍ରେଲିଆ ସମନ୍ୱିତ ରଣନୀତିକ ଭାଗିଦାରୀକୁ ଏକ ନୂତନ ଗତି ଦେବାର ସମ୍ଭାବନା ରହିଛି। ଏତଦ୍ବ୍ୟତୀତ ପ୍ରଧାନମନ୍ତ୍ରୀ ଭାରତ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଫୋରମ୍ରେ ଉଦ୍ବୋଧନ ଦେବା ସହିତ ଉଭୟ ଦେଶର ବ୍ୟାବସାୟିକ ନେତୃବୃନ୍ଦଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତ ଅବସରରେ ଶ୍ରୀ ମୋଦି ମେଲବୋର୍ଣ୍ଣଠାରେ ଭାରତୀୟ ସମ୍ପ୍ରଦାୟଙ୍କ ସହିତ ଭାବ ବିନିମୟ କରିବେ। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଗତ ସନ୍ଧ୍ୟାରେ ଏକ ତିନିଦିନିଆ ଗସ୍ତରେ ଯାଇ ମେଲବୋର୍ଣ୍ଣରେ ପହଞ୍ଚିଛନ୍ତି। ଶ୍ରୀ ମୋଦି ତାଙ୍କର ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ଯାଇଛନ୍ତି। ପ୍ରଧାନମନ୍ତ୍ରୀ ସେଠାରେ ପହଞ୍ଚିବା ପରେ ଭାରତୀୟ ସମ୍ପ୍ରଦାୟଙ୍କ ପକ୍ଷ

ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିସହିତ ସ୍ଥାନୀୟ କଳାକାରଙ୍କ ଦ୍ୱାରା ତାଙ୍କ ସ୍ୱାଗତ ନିମନ୍ତେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଛି। ଏହି ଅବସରରେ ଅଷ୍ଟ୍ରେଲିଆ ଓ ଭାରତ ପକ୍ଷରୁ ମିଳିତ ଭାବେ ମା ତୁଝେ ସଲାମ ସଙ୍ଗୀତକୁ ବାଦ୍ୟଯନ୍ତ୍ରରେ ପରିବେଷଣ କରାଯାଇଛି। ଏହାଦ୍ୱାରା ଦୁଇ ଦେଶର ଜନସମ୍ପର୍କକୁ ସଶକ୍ତ କରିବା ଦିଗରେ ସଙ୍ଗୀତର ଭୂମିକା ପ୍ରତିଫଳିତ ହେଉଛି। ଦଶ ବର୍ଷ ମଧ୍ୟରେ ଶ୍ରୀ ମୋଦିଙ୍କର ତୃତୀୟ ଥର ଲାଗି ଏହି ଅଷ୍ଟ୍ରେଲିଆ ଗସ୍ତ ଦ୍ୱିପକ୍ଷୀୟ ସମ୍ପର୍କରେ ଏକ ଉଲ୍ଲେଖନୀୟ ଅଭିବୃଦ୍ଧିର ପ୍ରତିଫଳନ ବୋଲି ଅଷ୍ଟ୍ରେଲିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ନାଗେଶ ସିଂ କହିଛନ୍ତି। ସେ କହିଛନ୍ତି ବିଶ୍ୱରେ ଦେଖାଦେଇଥିବା ବିଭିନ୍ନ ପରିସ୍ଥିତି ପରିପ୍ରେକ୍ଷୀରେ ଭାରତ ଅଷ୍ଟ୍ରେଲିଆ ପରସ୍କରର ନିକଟତର ହୋଇପାରିଛନ୍ତି। ଏଥିସହିତ ଦୁଇ ଦେଶ ଏକକ ରଣନୈତିକ ସ୍ୱାର୍ଥ ଏବଂ ଭାଗିଦାରୀ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ଥିବା ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ପଦକ୍ଷେପ ନେଉଛନ୍ତି ବୋଲି ଶ୍ରୀ ସିଂ କହିଛନ୍ତି। ଉପରାଷ୍ଟ୍ରପତି ସିବି ରାଧାକ୍ରିଷ୍ଣନ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ଉପରାଷ୍ଟ୍ରପତି ଭୁବନେଶ୍ୱରଠାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ କରିବେ। କେନ୍ଦ୍ର ସରକାରଙ୍କ ମତ୍ସ୍ୟ ବିଭାଗ ଏବଂ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ମତ୍ସ୍ୟ କ୍ଷେତ୍ରର ଡିଜିଟାଲାଇଜେସନ୍ ଉପରେ ଧ୍ୟାନ ଦିଆଯାଇଛି। ଏଥିସହିତ ମତ୍ସ୍ୟଚାଷୀ ଉତ୍ପାଦକ ସଂଗଠନ ଓ ମତ୍ସ୍ୟ ସମବାୟ ସମିତିଗୁଡ଼ିକୁ ସୁଦୃଢ଼ କରିବା ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଉଛି। ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ ରାଜ୍ୟ ସରକାରଙ୍କ ଏକ ପ୍ରମୁଖ ନୀଳ ଅର୍ଥବ୍ୟବସ୍ଥା, ଯାହା ରାଜ୍ୟର ଉପକୂଳ ଏବଂ ଗଭୀର ସମୁଦ୍ର ମାଛ ଧରିବା ସମ୍ଭାବନାକୁ ସୁଦୃଢ଼ କରିବ। ଆଧୁନିକ ମତ୍ସ୍ୟଚାଷ ଭିତ୍ତିଭୂମି, ବୈଜ୍ଞାନିକ ପଦ୍ଧତିରେ ମତ୍ସ୍ୟଚାଷ ପରିଚାଳନା, ବଜାର ସଂଯୋଗୀକରଣରେ ନିବେଶ ମାଧ୍ୟମରେ ମତ୍ସ୍ୟଚାଷୀଙ୍କ ଆୟ ବୃଦ୍ଧି ଏବଂ ସାମୁଦ୍ରିକ ମତ୍ସ୍ୟଚାଷ କ୍ଷେତ୍ରର ଦୀର୍ଘସ୍ଥାୟୀ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମତ୍ସ୍ୟ ପ୍ରାଣୀ ସମ୍ପଦ ଓ ପଞ୍ଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। କୋଚିଠାରେ ଚାଲିଥିବା ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ଆଜି ସମାପ୍ତ ହେବ। ଏ ସମ୍ପର୍କରେ ସୂଚନା ଦେଇ ଆମ ସମ୍ବାଦଦାତା କହିଛନ୍ତି, ଭାରତର ଅଧ୍ୟକ୍ଷତାରେ ତଥା ପଞ୍ଚାୟତରାଜ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏହି ବୈଠକରେ ମହିଳା ସଶକ୍ତିକରଣ ଏବଂ ମହିଳା ନେତୃତ୍ୱାଧୀନ ବିକାଶ ଉପରେ ଆଲୋଚନା କରାଯାଇଛି। ଆଜି ସନ୍ଧ୍ୟାରେ ଏକ ଯୁଗ୍ମ ପ୍ରସ୍ତାବ ପାରିତ ହେବାର ଆଶା କରାଯାଉଛି ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଏହି ବୈଠକରେ 11 ଦେଶର ମନ୍ତ୍ରୀମାନେ ଯୋଗ ଦେଉଛନ୍ତି। ଭାରତ ଓ ମିଆଁମାର ଦ୍ୱିପକ୍ଷୀୟ ସୁରକ୍ଷା ସହଯୋଗ ସମ୍ପର୍କରେ ଆଲୋଚନା କରାଯାଇଛି। ଗତକାଲି ନୂଆଦିଲ୍ଲୀଠାରେ ଶେଷ ହୋଇଥିବା ଦୁଇଦିନିଆ 23ତମ ଭାରତ ମିଆଁମାର ଜାତୀୟସ୍ତରୀୟ ବୈଠକରୁ ଏହି ସୂଚନା ମିଳିଛି। ଏ ସମ୍ପର୍କରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସନ୍ତାସବାଦ ଓ ଉଗ୍ରବାଦ କାର୍ଯ୍ୟକଳାପ, ନିଶାଦ୍ରବ୍ୟ ଚୋରାଚାଲାଣ, ଅସ୍ତ୍ରଶସ୍ତ, ବନ୍ୟପ୍ରାଣୀ ଓ ମାନବ ଚାଲାଣ, ସାଇବର ଅପରାଧ ସମେତ ସମସ୍ତ ପ୍ରକାର ଅପରାଧ ବିପକ୍ଷ ଲଢ଼େଇରେ ସହଯୋଗ ଜାରି ରଖିବା ଉପରେ ଉଭୟ ଦେଶ ସମ୍ମତି ପ୍ରଦାନ କରିଛନ୍ତି। ଏ ଦିଗରେ ପରସ୍କର ସହିତ ଗୁଇନ୍ଦା ତଥ୍ୟ ଆଦାନ ପ୍ରଦାନ କରିବା ସହିତ ଦକ୍ଷତା ନିର୍ମାଣ ଏବଂ ସୁରକ୍ଷା ଦିଗରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକର ସଫଳ ମୁକାବିଲା ଦିଗରେ ସହଯୋଗ ବୃଦ୍ଧି କରିବା ଲାଗି ଉଭୟ ପକ୍ଷ ରାଜି ହୋଇଛନ୍ତି। ଏହାଛଡ଼ା ଭାରତ ମିଆଁମାର ସୀମାରେ ସୁରକ୍ଷା ସ୍ଥିତିର ସମୀକ୍ଷା କରାଯାଇଛି। ସୀମାରେ ଶାନ୍ତି, ସ୍ଥିରତା ଓ ସୁରକ୍ଷା ବଜାୟ ରଖିବା ଦିଗରେ ଉଭୟ ପକ୍ଷ ନିଜର ପ୍ରତିବଦ୍ଧତା ଜାହିର କରିଛନ୍ତି। ଭାରତ ମିଆଁମାର ଥାଇଲାଣ୍ଡ ତ୍ରିଭୁଜ ରାଜପଥ ସମେତ କାଲାଦାନ ବହୁବିଧ ଗମନାଗମନ ପ୍ରକଳ୍ପକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା ଲାଗି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ଉଭୟ ପକ୍ଷ ଗୁରୁତ୍ୱ ଆରୋପ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଯୁକ୍ତରାଷ୍ଟ୍ର ଆମେରିକା ଇରାନ ଉପରେ ପୁନର୍ବାର ବିମାନ ଆକ୍ରମଣ କରିଛି। ଇରାନ ପକ୍ଷରୁ ଆକ୍ରମଣ କରାଯିବା ଦ୍ୱାରା ଅସ୍ତ୍ରବିରତି ଚୁକ୍ତିନାମା ଶେଷ ହୋଇଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା ପରେ ଏହି ଆକ୍ରମଣ କରାଯାଇଛି। ଏଥିସହିତ ହର୍ମୁଜ୍ ପ୍ରଣାଳୀରେ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ଇରାନ ଆକ୍ରମଣ କରିଛି ବୋଲି ରାଷ୍ଟ୍ରପତି ଟ୍ରମ୍ପ ଅଭିଯୋଗ କରିଛନ୍ତି। ଏହାପରେ ତେହେରାନ ପକ୍ଷରୁ ଯଦି କୌଣସି ଆକ୍ରମଣ କରାଯାଏ ତେବେ ୱାଶିଂଟନ୍ ଏକ ଶକ୍ତ ସାମରିକ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ଏହାର ଦୃଢ଼ ଜବାବ ଦେବ ବୋଲି ଟ୍ରମ୍ପ କହିଛନ୍ତି। ପଶ୍ଚିମ ଏସିଆରେ ବର୍ତ୍ତମାନ ଦେଖାଦେଇଥିବା ଉତ୍ତେଜନା ପରିସ୍ଥିତିକୁ ନେଇ ଭାରତ ଉଦ୍ବେଗ ପ୍ରକାଶ କରିଛି। ବୈଦେଶିକ ମନ୍ତ୍ରଣାଳୟ କହିଛି ବର୍ତ୍ତମାନ ସେଠାରେ ଜାରି ରହିଥିବା ଆକ୍ରମଣ ଏବଂ ଉତ୍ତେଜନା ପରିସ୍ଥିତି ଦ୍ୱାରା ଆଞ୍ଚଳିକ ଶାନ୍ତି, ସୁରକ୍ଷା ଓ ସ୍ଥିରତା ପ୍ରତି ବିପଦ ଦେଖାଦେଇଛି। ସେଠାରେ ଉତ୍ତେଜନା ହ୍ରାସ ଦିଗରେ ସହଯୋଗ କରିବା ସହିତ ସାଧାରଣ ନାଗରିକଙ୍କର ସୁରକ୍ଷା ସୁନିଶ୍ଚିତ କରିବା ଏବଂ ନିରବଚ୍ଛିନ୍ନ ଶକ୍ତି ଯୋଗାଣ ଓ ବାଣିଜ୍ୟିକ କାରବାର ଜାରି ରଖିବା ଦିଗରେ ସମ୍ପୃକ୍ତ ସମସ୍ତ ପକ୍ଷ ସହଯୋଗ କରିବାକୁ ଭାରତ ଆହ୍ୱାନ ଦେଇଛି।
ପଶ୍ଚିମ ଏସିଆ ବିବାଦର ଏକ ଶାନ୍ତିପୂର୍ଣ୍ଣ ତଥା ଦୀର୍ଘସୂତ୍ରୀ ସମାଧାନ ଲାଗି ତୁରନ୍ତ ସମସ୍ତ ପକ୍ଷ କୂଟନୀତି

ହୀରାକୁଦ ବନ୍ଧରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ସମ୍ବନ୍ଧେ ସର୍ବସାଧାରଣଙ୍କ ପାଇଁ ସୂଚନା। ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ଏତଦ୍ୱାରା ହୀରାକୁଦ ବନ୍ଧ ତଳମୁଣ୍ଡରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି। ଆଜି ସକାଳ 11 ଘଣ୍ଟା ସମୟରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏଥିଯୋଗୁଁ ମହାନଦୀ ଓ ତା'ର ଶାଖା ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବ, ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ।

ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ ବୟସ

ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ। ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ 18% ଜିଏସ୍ଟି ସହ ମୋଟ 266 ଟଙ୍କା କେବଳ ଏନ୍ଇଏଫ୍ଟି ବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ବର 1086170 5257 IFSC SBIN 00000059 ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାନ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ପ୍ରସାର ଭାରତୀର ଆକାଉଣ୍ଟ ନମ୍ବରଟି ଆଉଥରେ କହି ରଖୁଛୁ। ଆକାଉଣ୍ଟ ନମ୍ବରଟି ହେଲା 1086170 5257 ଏବଂ IFSC କୋଡ୍ SBIN 00000059। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7608001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 06632410961 ଯୋଗାଯୋଗ କରିପାରିବେ।

ଶୁଣୁଥିଲେ ପ୍ରାତ ସୂଚନା ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କୃତି ଆଧାରିତ ଗଙ୍ଗାଧର ସଙ୍ଗୀତରେ ଶୁଣନ୍ତୁ ତପସ୍ୱିନୀର ଦଶମ ଭାଗ ଆଲେଖ୍ୟ ପ୍ରଯୋଜନା ଓ ଉପସ୍ଥାପନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ।

ମହାସତୀ ସୀତାଙ୍କର ଆଶ୍ରମ ଜୀବନ ଆରମ୍ଭ ହେଲା। ଆଶ୍ରମଧାତ୍ରୀ ମାତୃସମା ତମସା ଶୀତଳ ଜଳଧାରାରେ ଧୋଇଦେଲା ସୀତାଙ୍କର ସକଳ ଉତ୍ତେଜନା, ସକଳ ସନ୍ତାପ। ବନଭୂମିର ପତ୍ର ପୁଷ୍ପ ଭ୍ରମର ବିହଙ୍ଗ ଚମ୍ପକ ପାରିଜାତ ମନ୍ଦାର ଷଟ୍ପଦ କୌଶଳରେ ନେଲେ ସୀତାଙ୍କର କେଶକାନ୍ତି ତନୁଲାବଣ୍ୟ ଅଧର ରକ୍ତିମା। ସାଧକ ତପସ୍ୱିନୀ ଜୀବନର ଆରମ୍ଭରେ ଏ ସହଚରୀ ପ୍ରକୃତି ସୀତାଙ୍କର ଦେହସଜ୍ଜା କରିଦେଲା ସମସ୍ତ କୃତ୍ରିମ ପ୍ରସାଧନ ଧୌତ କରି। ବିଳାସିନୀ ରାଜରାଣୀ ସୀତା ସତୀଙ୍କର ଭୂଷଣ ପ୍ରସାଧନ ସବୁ ନେଇ ଅମର ଗୌରବ ଲାଭ କଲା ବାଲ୍ମୀକି ଆଶ୍ରମର ପ୍ରକୃତି। ଉଦ୍ୟାନ ପ୍ରକୃତିର ବର୍ଣ୍ଣନା କଲାବେଳେ ଗଙ୍ଗାଧର ଅଭିନବ କୌଶଳ ଅବଲମ୍ବନ କରିଛନ୍ତି। ସେଠାରେ ପ୍ରକୃତି ଆପେ ଆପେ ରୁଚିବନ୍ତ ହୋଇଯାଏ ନାହିଁ, ଏଥିପାଇଁ ସୀତା ସତୀଙ୍କର ନୈସର୍ଗିକ ପବିତ୍ର ବ୍ୟକ୍ତିତ୍ୱ ବହୁ ପରିମାଣରେ ସାହାଯ୍ୟ କରିଛି। ଦିନେ ଅଯୋଧ୍ୟାର ରାଜୋଦ୍ୟାନ ସୀତାଙ୍କୁ ଲାଭ କରି ଧନ୍ୟା ହୋଇଥିଲା। ଆଜି ସୌଭାଗ୍ୟବଶତଃ ଅରଣ୍ୟ ଉପବନରେ ସୀତାଙ୍କର ଉପସ୍ଥିତି ତାହାର ଐଶ୍ୱର୍ଯ୍ୟ ବୃଦ୍ଧି କରିବାର କାରଣ ଭାବରେ ପ୍ରତିଷ୍ଠା ପାଇଅଛି।

ବସନ୍ତକାଳ ଉପସ୍ଥିତ। ଶିଶିର ସ୍ନାତ ଧରଣୀର ବକ୍ଷରେ ବାଳ ସୂର୍ଯ୍ୟର କିରଣ ସମ୍ପାତ ନାନା ବର୍ଣ୍ଣିଳ ଆଭା ସୃଷ୍ଟି କରୁଥିବା ସେହି ଦୃଶ୍ୟ ଏକାନ୍ତ ମନଲୋଭା ହୋଇଛି। କବି କଳ୍ପନାରେ ଏ ମାମୁଲି ଶିଶିରବିନ୍ଦୁ ନୁହେଁ, ସୀତା ସତୀଙ୍କର ଅପୂର୍ବ ଚରଣ ସ୍ପର୍ଶରେ ମହର୍ଷିଙ୍କର ଉପବନରେ ଲକ୍ଷ ଲକ୍ଷ ହୀରା ନୀଳା ଅବା ବୁଣି ହୋଇଯାଇଛି। ଉପବନରେ ଫୁଲେ ଫୁଲେ ଭ୍ରମରମାନେ ଦୋଳାୟିତ, ଚମ୍ପକ ବୃକ୍ଷରେ ସୁବର୍ଣ୍ଣ କାନ୍ତି ଜିଣା ପୁଷ୍ପର ସୌରଭ ଚତୁର୍ଦ୍ଦିଗକୁ ମହକାଇ ଦେଉଛି। ମନ୍ଦାର ଫୁଲର ଲାଲ ଆଭାରେ ଦର୍ଶକର ମନ ସ୍ୱତଃ ଲାଖି ରହୁଥିଲା। ସତୀ ସୀତାଙ୍କର ଦେହର କାନ୍ତି ପ୍ରକୃତି ସଂସାରରେ ବିଚ୍ଛୁରିତ ହୋଇପଡ଼ିଲା ବୋଲି କବି ବିଚାରୁଥିବାରୁ ସେ ଲେଖିଛନ୍ତି, ସର୍ବେ ହେଲେ କାନ୍ତିମୟ ସ୍ୱର୍ଗଲକ୍ଷ୍ମୀ କିବା ମର୍ତ୍ତେ ଆସିକଲା ଉଦ୍ୟାନକୁ ଲୀଳାମୟ।

ଶୁଣୁଥିଲେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ କୃତି ଆଧାରିତ ଗଙ୍ଗାଧର ସଙ୍ଗୀତ କାର୍ଯ୍ୟକ୍ରମରେ ତପସ୍ୱିନୀର ଦଶମ ଭାଗ। ଆଲେଖ୍ୟ ପ୍ରଯୋଜନା ଓ ଉପସ୍ଥାପନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଆରମ୍ଭ କରୁଛୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ତୁଳାରାମ କଲେତ। କାର୍ଯ୍ୟକ୍ରମ ଆରମ୍ଭରେ ଶିଳ୍ପୀଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତିକାର ରତନ କୁମାର ପୂଜାହାରୀ।

ଶ୍ରୀମନ୍ଦିରରେ ପ୍ରଚଳିତ ଦୈନିକ ନୀତିମାନଙ୍କ ମଧ୍ୟରେ ଦ୍ୱାର ଫିଟା ହେଉଛି ପ୍ରଥମ ନୀତି। ଶ୍ରୀମନ୍ଦିରରେ ଚାରିଗୋଟି ଦ୍ୱାର ଥାଏ, ସେଗୁଡ଼ିକ ହେଲା ପୂର୍ବଦ୍ୱାର ବା ସିଂହଦ୍ୱାର, ପଶ୍ଚିମ ଦ୍ୱାର ବା ବ୍ୟାଘ୍ର ଦ୍ୱାର, ଦକ୍ଷିଣ ଦ୍ୱାର ବା ଅଶ୍ୱଦ୍ୱାର ଏବଂ ଉତ୍ତର ଦ୍ୱାର ବା ହସ୍ତିଦ୍ୱାର। ଏହି ଚାରିଦ୍ୱାର ବ୍ୟତୀତ ଶ୍ରୀଜୀଉଙ୍କ ସମ୍ମୁଖରେ ଥିବା ଦ୍ୱାର ଛାମୁଦ୍ୱାର ବା କଳାହାଟ ଦ୍ୱାର, ଆଉ ତା ଆଗକୁ ପ୍ରଥମ ଦ୍ୱାର ହେଉଛି ଜୟ ବିଜୟ ଦ୍ୱାର। ପୂର୍ବ ରାତ୍ରରେ ଠାକୁରଙ୍କର ପହୁଡ଼ ପରେ ମନ୍ଦିର ଭିତର ଓ ବାହାରୁ ଶୋଧ କରାଯାଇ ଛାମୁଦ୍ୱାର ଓ ଜୟ ବିଜୟ ଦ୍ୱାରକୁ ମୁଦ ଦିଆଯାଇ ତଳଛୁ ମହାପାତ୍ରଙ୍କ ଦ୍ୱାରା ବନ୍ଦ କରାଯାଇଥାଏ।

ପ୍ରାତଃ କାଳରେ ଭିତରଛୁ ମହାପାତ୍ର ସିଂହଦ୍ୱାର ଫିଟାଇବାକୁ ଆଦେଶ ଦିଅନ୍ତି ଆଉ ପତିତ ପବନ ଦ୍ୱାର ନିଜେ ଖୋଲନ୍ତି। ତତ୍ପରେ ଭିତରଛୁ ମହାପାତ୍ର ପ୍ରତିହାରୀ ମୁଦୁଲି ଅଖଣ୍ଡ ମେକାପ ଓ ପାଳିଆ ମେକାପଙ୍କ ସହିତ ଜୟ ବିଜୟ ଦ୍ୱାରକୁ ଯାଇ ମୁଦ ଯାଞ୍ଚ କରି ଦ୍ୱାର ଖୋଲିବାକୁ ଆଦେଶ ଦିଅନ୍ତି। ତାପରେ କଳାହାଟ ଦ୍ୱାର ମଣିମା ମଣିମା ଡାକ ଦେଇ ସେହି ଦ୍ୱାର ଖୋଲାଯାଇଥାଏ। ଘଣ୍ଟା ଚାରି ଶଙ୍ଖ ମହୁରୀ ବୀଣା ଭାଟ ତାଳ ସିଂହା ଭେରି ମୃଦଙ୍ଗର ଧ୍ୱନି ସାଙ୍ଗକୁ ଗମ୍ଭୀର ଦ୍ୱାର ଫିଟାଯାଏ।

0: ସକାଳର ଦ୍ୱାରଫିଟା ଏବଂ ରାତିରେ ପହୁଡ଼ ନୀତି ପରେ ଦ୍ୱାର ବନ୍ଦ କରିବା ଦାୟିତ୍ୱ ଭିତରଛୁ ଓ ତଳଛୁ ମହାପାତ୍ର ସେବକମାନଙ୍କ ଉପରେ ନ୍ୟସ୍ତ। ତେଣୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରିଥିବା ଏହି ସେବା ସମ୍ପର୍କରେ ଆଲୋଚନା ଆଜି ଆମର ମୁଖ୍ୟ ବିଷୟ। ଆଉ ସେ ସମ୍ପର୍କରେ ଆଲୋଚନା କରିବାକୁ ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀ ରବୀନ୍ଦ୍ରନାଥ ପ୍ରତିହାରୀ।
1: ଶ୍ରୀମନ୍ଦିରରେ ଭିତରଛ ସେବା ଏକ ବଡ଼ ମହତ୍ୱପୂର୍ଣ୍ଣ ସେବା। ମୁଦୁଲି ମହାଜନ ଓ ଅମଣିଆ ପରିଚ୍ଛା ସେବା ମଧ୍ୟ ଭିତରଛ ସେବାର ଅନ୍ତର୍ଭୁକ୍ତ। ଏହି ସେବକ ହେଉଛନ୍ତି ଏକାଏକ ସେବକ। ପ୍ରତିଦିନ ଶୁଦ୍ଧପୂତ ଭାବରେ ସକାଳେ ସିଂହଦ୍ୱାରରେ ଉପସ୍ଥିତ ହୋଇ ଗୋଡ଼ ଧୋଇ ଆସିବା ପରେ ସିଂହଦ୍ୱାର କବାଟ ଓ ପତିତ ପାବନ ଠାକୁରଙ୍କର ଦ୍ୱାର ଫିଟାଇବା ପାଇଁ ସେ ଆଦେଶ ଦିଅନ୍ତି। ପରେ ଭିତରଛ ଶ୍ରୀମନ୍ଦିର ଜୟ ବିଜୟ ଦ୍ୱାରଠାରେ ପ୍ରତିହାରୀ ମୁଦୁଲି ମେକାପ ଓ ଅଖଣ୍ଡଙ୍କ ଉପସ୍ଥିତିରେ ପୂର୍ବ ରାତ୍ରିରୁ ତଳଛ ମହାପାତ୍ର ଦେଇଥିବା ଛାପ ତନଖି କରିବା ପରେ ମୁଦୁଲି ମୁଦ ଭାଙ୍ଗି ଚାବି ଫିଟାଇଲେ ଓ ପ୍ରତିହାରୀ କିଳିଣ ଫିଟାଇଲେ। ପାଞ୍ଚ ଜଣ ସେବକ ଭିତରକୁ ଯିବା ପରେ ଜୟ ବିଜୟ ଦ୍ୱାର ଭିତରପଟୁ ବନ୍ଦ ହୁଏ। ଭିତର କାଠ ପାଖେ ପାଳିଆ ପ୍ରତିହାରୀ ଡାକିବା ପରେ ଭିତରଛ କଳାହାଟ ଦ୍ୱାର ନିକଟକୁ ଯାଆନ୍ତି ଓ ଜୟ ବିଜୟ ଦ୍ୱାର ଭଳି ମୁଦ ଭଙ୍ଗା ଯାଇ ବଡ଼ଦ୍ୱାର ପ୍ରତିହାରୀ ମଣିମା ଡାକ ଦେଲେ ଦ୍ୱାର ଖୋଲାଯାଏ। ପରେ ପରେ ଭିତରଛ ସେବକ ରତ୍ନ ସିଂହାସନ ଚଢ଼ି ଶ୍ରୀଅଙ୍ଗମାନଙ୍କରୁ ଖସି ପଡ଼ିଥିବା ମାଳ ଫୁଲ ବସ୍ତ୍ରକୁ ପୂର୍ବପରି ସଜାଡ଼ି ଦିଅନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗଭା ଯଦି ଖସି ପଡ଼ିଥାଏ ତାହେଲେ ତାକୁ ତାଟରେ ଶ୍ରୀନଗରକୁ ପଠାଇବା ପାଇଁ ମେକାପକୁ ଦିଅନ୍ତି। ସେହିପରି ଶ୍ରୀବଳଭଦ୍ରଙ୍କ ଶ୍ରୀଅଙ୍ଗରୁ ଖସିଥିଲେ ମା ବିମଳାଙ୍କ ପାଖକୁ ପଠାଯାଏ ଓ ଦେବୀ ସୁଭଦ୍ରାଙ୍କ ଶ୍ରୀଅଙ୍ଗରୁ ଖସିଥିଲେ ଗରୁଡ଼ଙ୍କ ପାଖକୁ ଭିତରଛ ପଠାଇଥାନ୍ତି। ରତ୍ନ ସିଂହାସନର ଦୁଇପଟେ ବୈଠା ଦୀପ ବସି ପୂର୍ବରାତ୍ରର ରତ୍ନ ପଲଙ୍କ ବାହାରି ଭିତର କାଠ ଲାଗିଲେ ଅନ୍ୟ ସିଂହାରୀ ଆଳତୀ କରିବା ପାଇଁ ଆସିଲେ ଭିତରଛ ମଧ୍ୟ ଜଣେ ସିଂହାରୀ ପୁଷ୍ପାଳକ ଭାବରେ ମହାପ୍ରଭୁଙ୍କ ବାଳରେ ଆଳତୀ କରନ୍ତି। ପ୍ରତ୍ୟେକ ଦିନ ପହୁଡ଼ ସମୟରେ ମା ଲକ୍ଷ୍ମୀଙ୍କ ଲାଗି ପାଇଁ ଧୂପ ଦିଅନ୍ତି।

ଅମଣିଆ ପରିଚ୍ଛା ରୂପେ ଭୋଗ ସମୟରେ ଭୋଗ ପନ୍ଥୀରେ ଠିକ୍ ଲାଗିଲା କି ନାହିଁ ଭିତର୍ଚ୍ଛ ସେବକ ତଦାରଖ କରନ୍ତି ଓ କୌଣସି କାରଣରୁ ଦୈବାତ ଯଦି ଭୋଗ ମାରା ହୋଇଯାଏ ତାହେଲେ ଭୋଗ ଛାଡ଼ି ଚାଲି ଆସିବା ପାଇଁ ପଣ୍ଡାଙ୍କୁ କହନ୍ତି ଅନୁପଯୁକ୍ତ ଅମଣିଆ ଏହାଙ୍କ ଆଦେଶରେ ହିଁ ପୋତାଯାଏ ଭିତର୍ଚ୍ଛ ଏକାଏକ ସେବାମାନେ ଆଉ ଅନ୍ୟ ଲୋକ କେହି ତାଙ୍କର ବିନା ଅନୁମତିରେ ସେ ସେବା କରିପାରିବ ନାହିଁ ସେଥିପାଇଁ ତାକୁ ଏକାଏକ ସେବା କୁହାଯାଏ ପ୍ରତ୍ୟେକ ଗୁରୁବାରର ମାଜେଳାରେ ବନ୍ଦାପନା ଓ ପ୍ରସାଦ ଲାଗି ଗୁରୁବାର ଏକାଦଶୀ ପଡ଼ିଲେ ଦଣ୍ଡଛତ୍ର ଲାଗି ରୀତିରେ ଓ ପୌଷ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ବାଳରେ ଦଣ୍ଡଛତ୍ର ଧରି ଲକ୍ଷ୍ମଣଙ୍କ ଭଳି ସେବା କରନ୍ତି ପାଳିଆ ମେକାପ ସେବକ ଦଣ୍ଡଛତ୍ରର ତଳଭାଗକୁ ହନୁମାନ ରୂପେ ଧରି ରଖନ୍ତି ଶ୍ରୀବିଗ୍ରହମାନଙ୍କୁ ଷୋଡ଼ଶୋପଚାର ନୈବେଦ୍ୟ ହେଉଥିବା ସମୟରେ ସିଂହାସନରେ ଶ୍ରୀଜୀଉମାନଙ୍କ ସହ ପୂଜାପଣ୍ଡାଙ୍କ ବ୍ୟତୀତ ଭିତରଛ ମେକାପ ସେବକ ହିସାବରେ ରତ୍ନ ସିଂହାସନରେ ଉପସ୍ଥିତ ରହିବା ଏହା ପ୍ରକୃତରେ ଏକ ଅତ୍ୟନ୍ତ ବିରଳ ସେବା ଅଟେ ପ୍ରତ୍ୟେକ ଏକାଦଶୀ ଦିନ ଜୟ ବିଜୟ ଦ୍ୱାରରେ ଶ୍ରୀ ମଦନମୋହନଙ୍କୁ ବନ୍ଦାପନା କରିବା ଧରଣାଚରରେ ପରମେଶ୍ୱରଙ୍କୁ ଧରଣା ଅର୍ପଣ କରିବା ସେହିଦିନ ଜଗନ୍ନାଥ ବଲ୍ଲଭ ମଠ ଅଧିକାରୀଙ୍କୁ ସ୍ନାନ ପୂର୍ଣ୍ଣିମା ଦିନ ସ୍ନାନବେଦୀରେ ରାଘବ ଦାସ ମଠ ମହନ୍ତଙ୍କୁ ଶାଢ଼ୀ ବାନ୍ଧନ୍ତି ଏହା ବ୍ୟତୀତ ରାଜା ମହାରାଜା ସନ୍ତ ମହନ୍ତ ତଢ଼ାଉ ଓ ଦେଉଳକରଣ ଆଦିଙ୍କୁ ମହାନାୟକ ଶାଢ଼ୀ ବାନ୍ଧନ୍ତି ସେଥି କାରଣରୁ ଭିତରଛଙ୍କର ଏହା କେବଳ ଏକାଏକ ଦାୟିତ୍ୱ ସେଥିପାଇଁ ଏକାଏକ ସେବା ବର୍ଷର ମହାପ୍ରଭୁଙ୍କର ବିଭିନ୍ନ ଯାନି ଯାତ୍ରା ଉପଯାତ୍ରା ପର୍ବପର୍ବାଣୀ ସବୁ ରହିଛି ଏ ସମସ୍ତ ଯାନିଯାତ୍ରା ପର୍ବପର୍ବାଣୀରେ ବିଶେଷ ବନ୍ଦାପନା ଆଳତୀ ପ୍ରସାଦ ଲାଗି ଇତ୍ୟାଦି ଭିତରଛ ମୁଦୁଲି ମହାଜନ ହିସାବରେ ସେ

କାମ କରିଥାନ୍ତି। ଏହି ସେବକ ସମସ୍ତ ବିଜେରେ ଜଳ ଲାଗି ଚନ୍ଦନ ଚକଡ଼ାରେ ଚାପକୁ ବିଜେ ହେବା ପୂର୍ବରୁ ଏକୋଇଶ ଦିନ ଯାକ ଜଳ ଲାଗି ଲକ୍ଷ୍ମୀଙ୍କୁ ଚାପକୁ ବିଜେ ଜଳ ବିଜେ ଚନ୍ଦନ ବେଶ କରିଥାନ୍ତି।

0: ଭିତରଛୁ ଓ ତଳଛୁ ମହାପାତ୍ରଙ୍କର ସେବା ଅତ୍ୟନ୍ତ ବ୍ୟାପକ। ଭିତରଛୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ପ୍ରତ୍ୟହ ମଙ୍ଗଳ ଆଳତୀ କରନ୍ତି। ଗୁରୁବାର ଦିନ ଏକାଦଶୀ ପଡ଼ିଲେ ପ୍ରଭୁଙ୍କର ବାଡ଼ରେ ଦଣ୍ଡଛତ୍ର ଧରନ୍ତି। ଗୁରୁବାର ଦିନ ଏକାନ୍ତରେ ପ୍ରସାଦ ଲାଗି କରିଥାନ୍ତି। ଲକ୍ଷ୍ମୀ ନାରାୟଣଙ୍କର ଭେଟରେ ଦହି ପଟି ମଣହି ମଧ୍ୟ କରିଥାନ୍ତି। ଶ୍ରୀକୃଷ୍ଣ ଜନ୍ମରେ ଗୋଦହନ, କୋଳିପିକା ଏବଂ ନିଜେ ନନ୍ଦ ସାଜି ନନ୍ଦୋତ୍ସବ କରିବା ସହିତ ରୁକ୍ମିଣୀ ପରିଣୟରେ କନ୍ୟା ପିତା ରୂପରେ କନ୍ୟାଦାନ, ଚିଟାଉ ମୁଦ ଲାଗି ନୀଳାଦ୍ରୀ ବିଜେ ପରେ ଗଇଁଠାଳ ଫିଟେଇଥାନ୍ତି। ତେଣୁ ଏହି ସେବା ବାସ୍ତବରେ ଏକ ମହାନ ସେବା। ଗଜପତି ଓ ମହାପ୍ରଭୁଙ୍କ ତରଫେ କାର୍ଯ୍ୟ କରନ୍ତି, ଷାଠିଏ ପୌଟି ଭୋଗର ତତ୍ତ୍ୱ ନିଅନ୍ତି। ବଡ଼ ଦେଉଳର ବିସ୍ତୃତ ଯାନିଯାତ୍ରାରେ ବଡ଼ ସେବକ ଭାବରେ ସେବା ସୁଯୋଗ ପାଇ ଧନ୍ୟ ହୋଇଛନ୍ତି ଏବଂ ତାଙ୍କରି ଉଦାର ମହାନୁଭବତାରେ ଅସଂଖ୍ୟ ଭକ୍ତଙ୍କର ଅନ୍ତରର ଦୁଃଖ ପ୍ରଭୁଙ୍କୁ ଜଣାଇ ସଭିଙ୍କୁ କୃତ୍ୟକୃତ୍ୟ କରୁଛନ୍ତି।
1: ଭିତରଛ ସେବା ଭଳି ତଳିଛ ସେବା ମଧ୍ୟ ଏକ ବଡ଼ ମହତ୍ତ୍ୱପୂର୍ଣ୍ଣ ସେବା। ଏହି ସେବକଙ୍କର କେବଳ ବଡ଼ ପୁଅ ହିଁ ଶାଢ଼ୀ ବନ୍ଧେଇ ପାରିବ, ସେ ତଳିଛ ସେବା କରିପାରିବ, ଆଉ କେହି ବନ୍ଧେଇ ପାରିବେ ନାହିଁ। ଏ ସେବକ ପ୍ରତିଦିନ ସନ୍ଧ୍ୟା ଆଳତୀ ସମୟରେ ମହାପ୍ରଭୁଙ୍କ ବାଡ଼ରେ ଆସି ଆଳତୀ କରନ୍ତି। ରାତି ପହୁଡ଼ ପରେ ଭିତର ସୋଧ ହେବା ପରେ କଳାହାଟ ଦ୍ୱାର, ଜୟବିଜୟ ଦ୍ୱାର ବନ୍ଦ ହୋଇ ମୁଦ୍ରା ସେବକ ମାଟି ଲଗାଇ ମୁଦ ଦେଲେ ତଳୁଛ ସେବକ ତାହା ଉପରେ ଛାପା ବା ସିଲ୍ ଦିଅନ୍ତି। ପ୍ରତିଦିନ ସେହିଭଳି ପ୍ରକାର ସିଲ୍ ଦିଆଯାଏ। ଅମଣିଆ ପରୀକ୍ଷା ହିସାବରେ ମଧ୍ୟ ତଳିଛ ସେବକଙ୍କର ବି କାର୍ଯ୍ୟ ଅଛି। ଅମଣିଆ ପରୀକ୍ଷା ଭାବେ ରୋଷ ଧୋ ପଖାଳ ବା ପ୍ରତିଦିନ ପରିଷ୍କାର ହୋଇ ଚୂନପାଣି ପଡ଼ିବା ପରେ ପୂଜାପଣ୍ଡାଙ୍କୁ ରୋଷ ହୋମ କରିବା ପାଇଁ ରୋଷ ପାଇକ ଓ ମହାସ୍ୱାରଙ୍କୁ କହନ୍ତି। ରୋଷ ଭିତରକୁ ଅମଣିଆ ପଦାର୍ଥର ଶୁଦ୍ଧତାର ଦାୟିତ୍ୱ ତଳିଛ କର। ଭୋଗ ସମୟରେ ଅଣସର ପିଣ୍ଡରେ ଚାମର ସେବା କରିବା, ଘଣ୍ଟ ଛତା ଭୋଗ, ବେତ ଓ ନିର୍ଦ୍ଦିଷ୍ଟ ଜଳ ବିଜେମାନଙ୍କରେ ପଧାନୀ ସହିତ ହାତପଟ ହୋଇ ପଟୁଆର କରି ଆଗେ ଆଗେ ସେ ଆସନ୍ତି। ସାତପୁରୀ ଅମାସ୍ୟା ଦିନ ତାର ଠିକ୍ ପୂର୍ବ ଦିନ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନିଜେ ନେଇ ଦକ୍ଷିଣକାଳୀକୁ ଦିଅନ୍ତି। ସେବକମାନେ ଶାଢ଼ୀ ବନ୍ଧାଇଲେ ଅନୁମତି ଦିଅନ୍ତି ଏବଂ ଅଧରପଣା ସମୟରେ ମଧ୍ୟ ରଥ ଉପରେ ମହାପ୍ରଭୁଙ୍କ ବାଡ଼ରେ ଟେରା ଧରି ଠିଆ ହୁଅନ୍ତି।

ଶ୍ରୀମନ୍ଦିରର ପ୍ରାତକାଳର ଦୁଆର ଫିଟା ନୀତି ସମାପ୍ତ ହେବା ପରେ ଭିତରଛ ମହାପାତ୍ର ଭିତର ତନଖି କରନ୍ତି ଏବଂ ତାପରେ ତାଙ୍କ ସହିତ ଅନ୍ୟ ସେବକମାନେ ଗମ୍ଭୀରା ଭିତରେ ପ୍ରବେଶ କରନ୍ତି। ସେଜଘର ମେକାପ ଖଟ ବିଜେ କରାଇ ସେଜଘରକୁ ନେଲା ପରେ ଗମ୍ଭୀରାର ସମ୍ମୁଖ ଓ ଦକ୍ଷିଣ ଦ୍ୱାର ଖୋଲା ହୁଏ। ମଣିମା ମଣିମା ଶବ୍ଦରେ ଗଗନ ପବନ ମୁଖରିତ ହୋଇଉଠେ। ଏହାପରେ ପ୍ରହରୀମାନେ ମନ୍ଦିରର ଚତୁର୍ଦ୍ୱାର ଖୋଲିଦିଅନ୍ତି। ଏହି ସମୟରେ ଜଗନ୍ନାଥ ପୂର୍ବରାତ୍ରିର ବଡ଼ସିଂହାର ବେଶରେ ଥାଆନ୍ତି। ହାତରେ ସୁନା ବୈଠା ନେଇ ଭଣ୍ଡାର ମେକାପ ଠାକୁରମାନଙ୍କ ଶ୍ରୀଅଙ୍ଗ ମଣନ୍ତି। ପରେ ପରେ କର୍ପୂର ଆଳତୀ, ଦୀପ ଆଳତୀ ଓ ଶେଷରେ ପିଠୌ ଆଳତୀ କରାଯାଏ। ଏହି ସମୟରେ ଭକ୍ତମାନେ ଗରୁଡ଼ ପଛରେ ରହି ଗୀତଗୋବିନ୍ଦ ଗାନ କରିଥାନ୍ତି। ଦିନକ ଭିତରେ

ଶ୍ରୀଜଗନ୍ନାଥଙ୍କ ପାଖରେ ଆଳତୀ ତିନି ଥର ହୋଇଥାଏ। ପ୍ରଥମେ ମଙ୍ଗଳ ଆଳତୀ, ତାପରେ ସନ୍ଧ୍ୟା ଆଳତୀ ଏବଂ ଶେଷରେ ବଡ଼ସିଂହାର ଆଳତୀ। ସନ୍ଧ୍ୟା ଆଳତୀ ଓ ବଡ଼ସିଂହାର ଆଳତୀ ସମୟରେ ପିଠଉ ଆଳତୀ ହୁଏ ନାହିଁ, କେବଳ କର୍ପୂର ଆଳତୀ ଓ ଦୀପ ଆଳତୀ ହୁଏ। ଦହି ଓ ଚାଉଳ ଛଟାଣ ମିଶି ଏହି ପିଠଉ ଆଳତୀ ପ୍ରସ୍ତୁତ ହୁଏ। ପୁଷ୍ପାଳକ ଏହି ଆଳତୀ କରନ୍ତି। ଅନ୍ୟ ଆଳତୀଗୁଡ଼ିକ ପୂଜା ପଣ୍ଡାଙ୍କ ଦ୍ୱାରା ସମାପନ ହୁଏ। କାର୍ତ୍ତିକ ମାସରେ ଓ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ମଙ୍ଗଳ ଆଳତୀ ନିର୍ଦ୍ଧାରିତ ସମୟଠାରୁ ଶୀଘ୍ର ହୁଏ। ଧନୁ ସଂକ୍ରାନ୍ତି ଠାରୁ ଲକ୍ଷ୍ମୀ ବାପଘରକୁ ଚାଲିଯାଆନ୍ତି। ସେହିଦିନଠାରୁ ମନ୍ଦିରରେ ପହିଲି ଭୋଗ ହୁଏ। ଅଣସର ବେଳେ ମଙ୍ଗଳ ଆଳତୀ ପୂର୍ବରୁ ଗୀତ ବା ବାଜଣା ହୁଏ ନାହିଁ। ଏହି ଆଳତୀ ସମୟରେ ମନ୍ଦିରର ମନୋଜ୍ଞ ପରିବେଶ, ଆଳତୀ ଓ ତୁଳସୀ ସେବନ ଯେକୌଣସି ଭକ୍ତର ମନକୁ ପ୍ରଭାବିତ କରିଦିଏ।

ଶେଷ ହେଲା ଶ୍ରୀକ୍ଷେତ୍ର ମାଧୁରୀ। ଆଜିର ବିଷୟ ଥିଲା ଭିତରଛୁ ତଳଛୁ ସେବା। ଏ ସମ୍ପର୍କରେ ଆଲୋଚନା କରିଥିଲେ ରବୀନ୍ଦ୍ରନାଥ ପ୍ରତିହାରୀ। ପ୍ରଯୋଜନା କରିଥିଲେ ପ୍ରଦୀପ୍ତ ଶ୍ରୀଚନ୍ଦନ।

ବର୍ତ୍ତମାନ ଶୁଣନ୍ତୁ ହୀରାକୁଦ ବନ୍ଧରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ସମ୍ବନ୍ଧେ ସର୍ବସାଧାରଣଙ୍କ ପାଇଁ ସୂଚନା। ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ଏତଦ୍ୱାରା ହୀରାକୁଦ ବନ୍ଧ ତଳମୁଣ୍ଡରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ଆଜି ସକାଳ 11 ଘଣ୍ଟା ସମୟରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏଥିଯୋଗୁଁ ମହାନଦୀ ଓ ତା'ର ଶାଖା ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବ। ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ। ସୂଚନାଟି ଏତିକିରେ ଶେଷ ହେଲା।

ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଶରତ ଚନ୍ଦ୍ର ପଣ୍ଡାଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି, ଗୀତିକାର ବୈକୁଣ୍ଠନାଥ ବ୍ରହ୍ମଚାରୀ।

ସୁଗମ ସଙ୍ଗୀତ କାର୍ଯ୍ୟକ୍ରମରେ ଜଣାଣ ଓ ଆଧୁନିକ ଗୀତ ଶୁଣିଲେ କଣ୍ଠଶିଳ୍ପୀମାନେ ଥିଲେ ଶରତ ଚନ୍ଦ୍ର ପଣ୍ଡା ଓ ଶଙ୍କର ପ୍ରସାଦ ଦତ୍ତ। ଗୀତ ରଚନା କରିଥିଲେ ବୈକୁଣ୍ଠନାଥ ବ୍ରହ୍ମଚାରୀ, ଗୌରୀଶଙ୍କର ପାଣିଗ୍ରାହୀ ଓ ମନୋରଞ୍ଜନ ହୋତା। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର ସାପ୍ତାହିକ କାର୍ଯ୍ୟକ୍ରମ କଥାଟିଏ ଗୀତଟିଏ।

ସୋସିଆଲ ମିଡ଼ିଆ ବା ସାମାଜିକ ଗଣମାଧ୍ୟମ ହେଉଛି ଇଣ୍ଟରନେଟ୍ ଆଧାରିତ ଏକ ଆପ୍ଲିକେସନ୍ ସମୂହ ଯାହା କୌଣସି ପାତର ଅନ୍ତର ବିନା ସାରା ବିଶ୍ୱର ନାଗରିକମାନଙ୍କୁ ନିଜ ନିଜ ମଧ୍ୟରେ ଯୋଗାଯୋଗ କରିବାକୁ ଏବଂ ସମସ୍ତଙ୍କୁ ସ୍ୱାଧୀନ ଭାବରେ ନିଜର ମତ ପ୍ରକାଶ କରିବାକୁ ସୁଯୋଗ ଦେଇଥାଏ। ବର୍ତ୍ତମାନର ଲୋକପ୍ରିୟ ସାମାଜିକ ଗଣମାଧ୍ୟମଗୁଡ଼ିକ ହେଉଛି ଫେସବୁକ୍, ଏକ୍ସ, ଇନ୍ଷ୍ଟାଗ୍ରାମ, ହ୍ୱାଟ୍ସଆପ୍, ସ୍ନାପ୍ଚାଟ୍, ଲିଙ୍କଡ୍ଇନ୍, ଟେଲିଗ୍ରାମ ଇତ୍ୟାଦି। ଏହି ସାମାଜିକ ଗଣମାଧ୍ୟମଗୁଡ଼ିକ ଦ୍ୱାରା ନିଜର ବନ୍ଧୁ ପରିଜନମାନଙ୍କ ସହ ଯୋଗାଯୋଗ କରିବା, ନିଜର ମତାମତ ଏବଂ ଅଭିଜ୍ଞତା ଲେଖା, ଫଟୋ ଏବଂ ଭିଡ଼ିଓ ମାଧ୍ୟମରେ ପ୍ରକାଶ କରିବା ଅତ୍ୟନ୍ତ ସରଳ ହୋଇଯାଇଛି।

ସୋସିଆଲ ମିଡ଼ିଆର ମୂଳଦୁଆ ଇଣ୍ଟରନେଟ୍ର ପ୍ରାରମ୍ଭ ଦିନରୁ ଆରମ୍ଭ ହୋଇଥିଲା। 1997 ମସିହାରେ ଆରମ୍ଭ ହୋଇଥିବା 6 ଡିଗ୍ରୀ ଭଳି ପ୍ଲାଟଫର୍ମ ଆଧୁନିକ ସୋସିଆଲ ନେଟୱାର୍କିଂ ପାଇଁ ମୂଳଦୁଆ ପକାଇଥିଲା।

ସୋସିଆଲ ମିଡ଼ିଆର ବ୍ୟବହାର ବିସ୍ତୃତ ଏବଂ ବହୁମୁଖୀ। ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ମାଧ୍ୟମରେ ଯୋଗାଯୋଗ ଭୌଗୋଳିକ ପ୍ରତିବନ୍ଧକକୁ ଅତିକ୍ରମ କରି ଅନ୍ୟମାନଙ୍କ ସହିତ ଯୋଡ଼ି ହେବା ପଦ୍ଧତିକୁ ଅତ୍ୟନ୍ତ ସରଳ କରିଛି। ଏହାଦ୍ୱାରା ଅନ୍ୟ ଦେଶରେ ଥିବା ବ୍ୟକ୍ତିମାନଙ୍କ ସହ ମଧ୍ୟ ଆମେ ପଲକ ମାତ୍ରକେ ଯୋଗାଯୋଗ କରିପାରୁଛୁ। ବ୍ୟକ୍ତିବିଶେଷଙ୍କ ପାଇଁ ସୋସିଆଲ ମିଡ଼ିଆ ନେଟୱାର୍କିଂ ସୂଚନାପୂର୍ଣ୍ଣ ରହିବା ଏବଂ ସୃଜନଶୀଳତା ପ୍ରକାଶ କରିବା ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ଭାବରେ କାର୍ଯ୍ୟ କରେ। ବ୍ୟବସାୟୀମାନେ ସେମାନଙ୍କର ଗ୍ରାହକଙ୍କ ପାଖରେ ପହଞ୍ଚିବା ଏବଂ ତାଙ୍କ ସହିତ ଜଡ଼ିତ ହେବା, ବ୍ରାଣ୍ଡ ସଚେତନତା ଏବଂ ଗ୍ରାହକଙ୍କ ବିଶ୍ୱାସ ଜିତିବା ପାଇଁ ସୋସିଆଲ ମିଡ଼ିଆକୁ ଏକ ପ୍ରଭାବଶାଳୀ ମାର୍କେଟିଂ ପ୍ଲାଟଫର୍ମ ଭାବରେ ବ୍ୟବହାର କରୁଛନ୍ତି।

ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସାମାଜିକ ପ୍ରସଙ୍ଗଗୁଡ଼ିକ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ସମ୍ପ୍ରଦାୟର ଯୋଗଦାନକୁ ବୃଦ୍ଧି କରିବାରେ ସୋସିଆଲ ମିଡ଼ିଆ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଶାସନ ବ୍ୟବସ୍ଥାକୁ ପାରଦର୍ଶୀ କରିବାରେ ସାମାଜିକ ଗଣମାଧ୍ୟମ ଅତ୍ୟନ୍ତ ଉପଯୋଗୀ। ସାମାଜିକ ଗଣମାଧ୍ୟମ ଜରିଆରେ ସରକାରୀ ଯୋଜନା, ଘୋଷଣା ଇତ୍ୟାଦି ଲୋକମାନଙ୍କ ପାଖରେ ସହଜରେ ପହଞ୍ଚି ପାରୁଛି। ଜନସାଧାରଣ ନିଜର ଅଭିଯୋଗ ମଧ୍ୟ ସିଧାସଳଖ ଉଚ୍ଚ ଅଧିକାରୀମାନଙ୍କ ପାଖରେ ସହଜରେ ପହଞ୍ଚାଇ ପାରୁଛନ୍ତି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣିବା ପୂର୍ବରୁ ଶୁଣନ୍ତୁ ହୀରାକୁଦ ବନ୍ଧରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ସମ୍ବନ୍ଧେ ସର୍ବସାଧାରଣଙ୍କ ପାଇଁ ସୂଚନା। ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ଏତଦ୍ୱାରା ହୀରାକୁଦ ବନ୍ଧ ତଳମୁଣ୍ଡରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ଆଜି ସକାଳ 11 ଘଣ୍ଟା ସମୟରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏଥିଯୋଗୁଁ ମହାନଦୀ ଓ ତା'ର ଶାଖା ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବ। ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ। ସୂଚନାଟି ଏତିକିରେ ଶେଷ ହେଲା। ଶ୍ରୋତାବନ୍ଧୁ ଯୁବପିଢ଼ି ସାମାଜିକ ଗଣମାଧ୍ୟମ ବ୍ୟବହାର କରିବାରେ ସବୁଠୁ ଆଗରେ ସେମାନଙ୍କ ପାଇଁ ସାମାଜିକ ଗଣମାଧ୍ୟମ ଏକ ଅନ୍ଲାଇନ୍ ଖେଳ ପଡ଼ିଆ ଯେଉଁଠାରେ ସେମାନେ ସାଥୀମାନଙ୍କ ସହିତ ଯୋଗାଯୋଗ କରିପାରିବେ, ବିବିଧ ଦୃଷ୍ଟିକୋଣଗୁଡ଼ିକ ଅନୁସନ୍ଧାନ କରିପାରିବେ ଏବଂ ସ୍ୱାଧୀନ ଭାବରେ ନିଜକୁ ପ୍ରକାଶ କରିପାରିବେ। ସୋସିଆଲ ମିଡ଼ିଆ ପ୍ଲାଟଫର୍ମଗୁଡ଼ିକ ମଧ୍ୟ ସୂଚନା ଏବଂ ଶିକ୍ଷାଗତ ସାଧନଗୁଡ଼ିକୁ ଯୁବକମାନଙ୍କ ନିକଟରେ ସହଜରେ ପହଞ୍ଚାଉଛି ଏବଂ ସେମାନଙ୍କର ଦକ୍ଷତା ବୃଦ୍ଧିରେ ସାହାଯ୍ୟ କରୁଛି। ଯୁବପିଢ଼ି ସାମାଜିକ ଗଣମାଧ୍ୟମ ଦ୍ୱାରା ସହଜରେ କଳା, ନୃତ୍ୟ, ସଙ୍ଗୀତ, ବିଜ୍ଞାନ ଆଦି ବିଭାଗରେ ନିଜର ସୃଜନଶୀଳତା ଏବଂ ପ୍ରତିଭା ପ୍ରଦର୍ଶନ କରି ଲୋକପ୍ରିୟ ହୋଇପାରୁଛନ୍ତି ଏବଂ ସେଥିରୁ ନିଜେ ରୋଜଗାର ମଧ୍ୟ କରିପାରୁଛନ୍ତି।

ଆଜିର ଯୁବପିଢ଼ି ପାଇଁ ସାମାଜିକ ଗଣମାଧ୍ୟମ ଏକ ବହୁତ ବଡ଼ ନିଶା। ସାମାଜିକ ଗଣମାଧ୍ୟମରେ ପ୍ରଶଂସା ପାଇବା ପାଇଁ ଯୁବପିଢ଼ି ବିପଦପୂର୍ଣ୍ଣ ଏବଂ ଅନୈତିକ କାର୍ଯ୍ୟ କରିବାକୁ ମଧ୍ୟ ପଛାଉନାହାନ୍ତି। ଛାତ୍ରଛାତ୍ରୀମାନେ ପାଠପଢ଼ାରୁ ନିଜର ଧ୍ୟାନ ହରାଉଛନ୍ତି ଏବଂ ସାମାଜିକ ଗଣମାଧ୍ୟମ ତଥା ବିଭିନ୍ନ ଅନ୍ଲାଇନ୍ ଖେଳରେ ଅନେକ ସମୟ ନଷ୍ଟ କରୁଛନ୍ତି। ସାମାଜିକ ଗଣମାଧ୍ୟମର ଅତ୍ୟଧିକ ବ୍ୟବହାର ଏବଂ ଅନ୍ଲାଇନ୍ କାର୍ଯ୍ୟକଳାପର ନିଶା ବ୍ୟକ୍ତିର ମାନସିକ ଏବଂ ବ୍ୟକ୍ତିଗତ ସୁସ୍ଥତା ଉପରେ ଅନେକ ପ୍ରତିକୂଳ ପ୍ରଭାବ ପକାଉଛି।

ଆଜି ସମସ୍ତଙ୍କର ନିଜସ୍ୱ ବ୍ୟକ୍ତିଗତ ସୂଚନା ସାମାଜିକ ଗଣମାଧ୍ୟମମାନଙ୍କରେ ଉପଲବ୍ଧ। ସାମାଜିକ ଗଣମାଧ୍ୟମର ନିୟମିତ ବ୍ୟବହାର ସହ ବ୍ୟକ୍ତିଗତ ସୂଚନାର ହ୍ୟାକିଂ ଏବଂ ଅପବ୍ୟବହାର ହେବାର ସମ୍ଭାବନା ବୃଦ୍ଧି ପାଇଛି। ତେଣୁ ତଥ୍ୟର ସୁରକ୍ଷା ଏବଂ ଗୋପନୀୟତା ଆଜି ଏକ ବଡ଼ ସମସ୍ୟା ଅଟେ। ସାମାଜିକ ଗଣମାଧ୍ୟମରେ ଅନେକ ଭୁଲ ତଥ୍ୟ ଉପଲବ୍ଧ ଏବଂ କେତେକ ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷ ଏହି ଭୁଲ ତଥ୍ୟର ଦ୍ରୁତ ପ୍ରଚାର ପାଇଁ ସାମାଜିକ ଗଣମାଧ୍ୟମର ଉପଯୋଗ କରୁଛନ୍ତି। ଭୁଲ ତଥ୍ୟର ପ୍ରଚାର ଅନେକ ସମୟରେ ସମାଜରେ ଏକ ବିଭେଦର ସୃଷ୍ଟି କରିବାକୁ ଏବଂ ସାମ୍ପ୍ରଦାୟିକ ବିଦ୍ୱେଷ ସୃଷ୍ଟି କରିବାକୁ ବ୍ୟବହୃତ ହେଉଛି। ଆଜି ବ୍ୟକ୍ତିଗତ ଘୃଣା ଏବଂ ଗାଳିଗୁଲଜ ସାମାଜିକ ଗଣମାଧ୍ୟମର ବ୍ୟବହାରକାରୀମାନଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି।

ସାମାଜିକ ଗଣମାଧ୍ୟମର ବ୍ୟବହାର ଏବଂ ଲୋକପ୍ରିୟତା ଯେପରି ଭାବରେ ବଢ଼ି ଚାଲିଛି, ଭବିଷ୍ୟତରେ ସାମାଜିକ ଗଣମାଧ୍ୟମ ଆମ ଜୀବନଶୈଳୀର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେବ। ମନୁଷ୍ୟ ନିଜର ବ୍ୟକ୍ତିଗତ ଜୀବନଶୈଳୀ ସହ ଖାପ ଖାଉଥିବା ସମସ୍ତ ସେବା ସାମାଜିକ ଗଣମାଧ୍ୟମରେ ପାଇପାରିବ। ସାମାଜିକ ଗଣମାଧ୍ୟମର ନକାରାତ୍ମକ ପ୍ରତିକ୍ରିୟାକୁ ହ୍ରାସ କରିବାକୁ ଉପଯୁକ୍ତ ଆଇନ ପ୍ରଣୟନ ହେବା ଆବଶ୍ୟକ। ବ୍ୟକ୍ତିଗତ ସ୍ୱାଧୀନତାକୁ ପ୍ରୋତ୍ସାହିତ କରିବା ସହ ଅପପ୍ରଚାର, ବ୍ୟକ୍ତିଗତ ଘୃଣା ଏବଂ ଗାଳିଗୁଳଜ ବନ୍ଦ ହେବା ଆବଶ୍ୟକ।

ପରିଶେଷରେ ସାମାଜିକ ଗଣମାଧ୍ୟମର ବିକାଶ ଏବଂ ବ୍ୟବହାର ଆମର ଉନ୍ନତ ଭବିଷ୍ୟତ ପାଇଁ ଏକ ପ୍ରତିଶ୍ରୁତି ନେଇ ଆସିଛି। ଏହାଦ୍ୱାରା ଆମର ଜୀବନ, କାର୍ଯ୍ୟ, ମନୋରଞ୍ଜନ ଏବଂ ପାରସ୍ପରିକ କଥାବାର୍ତ୍ତା ଭୌଗୋଳିକ ଦୂରତ୍ୱ ଉପରେ ନିର୍ଭରଶୀଳ ନ ହୋଇ ଅତ୍ୟନ୍ତ ସରଳ ଉପାୟରେ ନିଜ ଘରୁ କରିହେଉଛି। ଯେହେତୁ ସାମାଜିକ ଗଣମାଧ୍ୟମ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇସାରିଛି, ସମସ୍ତ ଦେଶର ସରକାର ଏବଂ ନିୟନ୍ତ୍ରକ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା, ଗୋପନୀୟତା ଏବଂ ସାମାଜିକ ଗଣମାଧ୍ୟମ ଦୁନିଆରେ ସମସ୍ତଙ୍କୁ ସମାନ ଅଧିକାର ଏବଂ ସୁବିଧା ପ୍ରଦାନ ପାଇଁ ନିୟମ ପ୍ରଣୟନ କରିବା ଆବଶ୍ୟକ ଅଟେ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086705257 IFSC କୋଡ଼ SBIN00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086705257 IFSC କୋଡ଼ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 July 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।

ମାଇନସ୍ ଏସ୍ ହେଲା ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ। ଇହାଦେ ଶ୍ରୋତାମାନଙ୍କ ଲାଗି ଗୋଟିଏ ସୂଚନା। ହୀରାକୁ ଜଲଭଣ୍ଡାରର ଉପରମୁଡ଼େ ବର୍ଷା ହେଉଥିବାର ଲାଗି କ୍ରମାଗତ ଭାବେ ଜଲଭଣ୍ଡାରର ପାଏନର ସ୍ତର ବୃଦ୍ଧି ପାଉଛେ। ଏଥିଲାଗି ହୀରାକୁଦ ବନ୍ଧର ତଲ ମୁଡ଼େ ବସବାସ କରୁଥିବାର ସବୁ ଜନସାଧାରଣଙ୍କର ଅବଗତିର ଲାଗି ଜନେଇ ଦିଆଯାଉଛି ଯେ ଆଜି ସକାଳ 11 ବଜେ ହୀରାକୁଦ ଜଲଭଣ୍ଡାରନୁ ପହେଲା ବୈଡ଼ ପାନ ନିଷ୍କାସନ କରାଯିବା। ଏଥିଲାଗି ମହାନଦୀ ଆର୍ ତାର ଶାଖା ନଦୀମାନଙ୍କର ଜଲସ୍ତର ବୃଦ୍ଧି ପାଇବା। ଏଥିଲାଗି ନଦୀ ଭିତରକେ ପ୍ରବେଶ ଆର୍ ଉନିଆ ବ୍ୟବହାର ଲାଗି ଜନସାଧାରଣ ସତର୍କତା ଅବଲମ୍ବନ କରବାର ଆବଶ୍ୟକତା ରହିଛି। କେନ୍ସିଭିଲ୍ ଦୁର୍ଘଟଣାର ଲାଗି ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ନାଇଁ ରହନ୍। ସୂଚନାଟା ଇନ ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଇହାଦେ ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଥିଲେ ସୁନମା ଆକ୍ସନ୍ ରିପ୍ଲେ ସିନେମାର ଗୀତ। ଗୀତମାନଙ୍କୁ ଲେଖିଛନ୍ ଇର୍ଷାଦ କାମିଲ, ସୁର୍ତି ସଜେଇଛନ୍ ପ୍ରୀତମ। କାର୍ଯ୍ୟକ୍ରମର ପହେଲା ଗୀତଟି କଣ୍ଠ ଦେଇଛନ୍ ଦଲିର ମେହେନ୍ଦି, ରିଚା ଶର୍ମା ଆର୍ ସଲିମ।

0: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086107525257 IFSC କୋଡ୍ SBIN00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086107525257 IFSC କୋଡ୍ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410961। ସୂଚନାଟି ଏତିକିରେ ଶେଷ ହେଲା।
1: ଆପଣମାନେ ଶୁଣୁଛନ୍ ଆକ୍ସନ୍ ରିପ୍ଲେ ସିନେମାର ଗୀତ କାର୍ଯ୍ୟକ୍ରମ। ଥି ଏହାଦେ ଶୁଣୁନ୍ ମିକା ଶଙ୍କର କଣ୍ଠ ଥି ଇ ଗୀତଟା।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ୍ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।

ଏହା ଦେଇ କାର୍ଯ୍ୟକ୍ରମଟି ନମିତାରାଣୀ ପଟ୍ଟନାୟକ ଆର୍ ରାଜେନ୍ଦ୍ର କୁମାର ବେହେରାଙ୍କର କଣ୍ଠତି ସୁନୁନ୍ ଭୋଜରାଜ ବରୁଆଙ୍କର ରଚନା।

କାର୍ଯ୍ୟକ୍ରମର ଶେଷ ଶୁଣନ୍ ବିନୋଦ କୁମାର ପୈସାୟତଙ୍କ ରଚନା, କଣ୍ଠ ପାର୍ବତୀ ଜେନା ଆର୍ ରତ୍ନାକର ରାଉତ।

ଶୁଣୁଥିଲେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଢୋଲ ପାରେ ବଜା। କଣ୍ଠଶିଳ୍ପୀମାନେ ଥିଲେ ସତ୍ୟନାରାୟଣ ବେହେରା, ଦିଲୀପ କୁମାର ମହାନ୍ତି, ନମିତାରାଣୀ ପଟ୍ଟନାୟକ, ରାଜେନ୍ଦ୍ର କୁମାର ବେହେରା, ପାର୍ବତୀ ଜେନା ଆର୍ ରତ୍ନାକର ରାଉତ। ଗୀତମାନଙ୍କୁ ଲେଖିଥିଲେ ବାଳକୃଷ୍ଣ ଦାସ, ମୋହନ ସାହୁ, ଅରକ୍ଷିତ ଧରୁଆ, ଭୋଜରାଜ ବରୁଆ ଆର୍ ବିନୋଦ କୁମାର ପସାୟତ। ଆକାଶବାଣୀ ସମ୍ବଲପୁର ମୂଲ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୁଲା ଝରକା।

ବିଶ୍ୱାଳଙ୍କର ବିଷୟଟି କଥା ହଉଥିଲେ। ମଙ୍ଗଲୁ ଆଜ୍ଞା ଗାଁ ଥି ପାଠପଢ଼ା ସାରିକିରି ମାମୁଁ ଘର କୁଦପାଲିନେ ରହିକିରି କୁର୍ଲା ଉଚ୍ଚ ପ୍ରାଥମିକ ସ୍କୁଲେ ପାଞ୍ଚ ତକ୍ ପଢ଼ଲେ। ଆଗ୍କେ ପଢ଼ବାର ସୁବିଧା ନାଇଁ ଥାଇ ହେଥିଲାଗି ଛଅ ଶ୍ରେଣୀନୁ ଝାରସୁଗୁଡ଼ା ମନମୋହନ ମଧ୍ୟ ଇଂରାଜୀ ବିଦ୍ୟାଳୟନେ ନାଁ ଲେଖାଲେ। ତା ଋତୁରୁ ହାଇସ୍କୁଲ ପଢ଼ବାର୍କେ ପାଖେ ସ୍କୁଲ ନାଇଁ ଥାଇ ବୋଲି ଲରମ୍ଭା ଆବାସିକ ସ୍କୁଲଥି ପଢ଼ଲେ। ସେନ ମେଟ୍ରିକ ପରୀକ୍ଷାଟି ପହେଲା ଶ୍ରେଣୀଟି ପାସ୍ କଲେ। ମଙ୍ଗଲୁ ଆଜ୍ଞାଙ୍କର ପାଠପଢ଼ା ସାଙ୍ଗେ ଆଦର ବ୍ୟବହାର ମାଏନ ଧାଏନ ଏକଦମ ବଢ଼ିଆ ଥିଲା। ହେଥିର୍ଲାଗି ତାଙ୍କର ପ୍ରଧାନ ଆଜ୍ଞା ଶ୍ରୀ ଖଗେନ୍ଦ୍ରନାଥ ସେନଗୁପ୍ତ ତାଙ୍କୁ ଖୁବ୍ଟେ ଭଲ ପାଉଥିଲେ। ପ୍ରଧାନ ଆଜ୍ଞା ସରକାରଙ୍କୁ ଗୁହାରି କରିକିରି ମଙ୍ଗଲୁ ଆଜ୍ଞାଙ୍କର ଆଗ୍କେ ପଢ଼ବାର ବ୍ୟବସ୍ଥା କରିଦେଇଥିଲେ। ସେଥିର୍ଲାଗି ସେ ଆଗ୍କେ ପଢ଼ବାରଟା ଜାରି ରଖିପାରିଲେ। ସେ ସମୟରେ ଗଙ୍ଗାଧର ମେହେର କଲେଜର ଅଧ୍ୟକ୍ଷ ଥିଲେ ସୁସାହିତ୍ୟିକ ଡକ୍ଟର ମାୟାଧର ମାନସିଂ। ମଙ୍ଗଲୁଚରଣଙ୍କର ଆଚାର ବ୍ୟବହାର ଜ୍ଞାନ ଦେଖିକରି ସେ ତାଙ୍କୁ ବହୁତ ଭଲ ପାଉଥିଲେ। ସାହିତ୍ୟ ଆଲୋଚନା କରବାର ଲାଗି ସେ ତାଙ୍କର ଗାଁ କେଭିଲ ଯାଉଥିଲେ। ଦିନ ରାତ ଏକ କରିକିରି ସାହିତ୍ୟର ସାଧନା ସେମାନେ କରୁଥିଲେ। ତାହେଲେ ଶ୍ରୋତା ବନ୍ଧୁ, କାର୍ଯ୍ୟକ୍ରମକେ ଆଗ୍କେ ନେମା। ଏହା ଦେ ଶୁନମା ମନୋଜ ମୁନ୍ତସିରଙ୍କ ରଚନାନୁ ଏମ୍ଏସ୍ ଧୋନି ଦ ଅନ୍ଟୋଲ୍ଡ ଷ୍ଟୋରି କଥାଚିତ୍ରର ଗୀତ ଶୁନମା। କଣ୍ଠ ପଲକ ମୁଚ୍ଛଲ, ସୁର୍ତି ସଜେଇଛନ୍ ଅମଲ ମଲ୍ଲିକ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତର କଣ୍ଠଶିଳ୍ପୀ ଅରିଜିତ ସିଂ, ଗୀତ ରଚନା ଇର୍ଷାଦ କାମିଲ, ସୁର ଦେଇଛନ୍ ପ୍ରୀତମ, କଥାଚିତ୍ର ଡଙ୍କି।

ଏନ୍ତା ଜନେ ପଶ୍ଚିମ ଓଡ଼ିଶାର ବରପୁତ୍ରଙ୍କୁ ହୃଦୟଭରା ଶ୍ରଦ୍ଧା ଆର୍ ସମ୍ମାନ ଦେଇକିରି ଇ ଗୀତଟା ଶୁନ୍ମା। ଗୀତି କଣ୍ଠ ଦେଇଛନ୍ କୁମାର ସାନୁ, କଥାଚିତ୍ର 1942 ଏ ଲଭ୍ ଷ୍ଟୋରୀ, ଗୀତିକାର ଜାଭେଦ ଅଖ୍ତର, ସଙ୍ଗୀତ ଆର୍ ଡି ବର୍ମନ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ମିଡିୟମ୍ ୱେଭ୍‌ରେ 317.5 ମିଟର ତଥା 945 କିଲୋହର୍ଟ୍ଜ୍।

ଏଫ୍ଏମ୍ 101 ମେଗାହର୍ଟ ଯୋଗେ ଆପଣମାନେ ଏହି କାର୍ଯ୍ୟକ୍ରମକୁ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ମାଧ୍ୟମରେ ମଧ୍ୟ ଶୁଣିପାରିବେ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ।

କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ଆର୍ଯ୍ୟ କଥାଚିତ୍ରର ଗୀତ କଣ୍ଠ ଲତା ମଙ୍ଗେସ୍କର ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ଜୟକିଶନ୍

ଏଥର କାର୍ଯ୍ୟକ୍ରମରେ ଗୁଲଜାରଙ୍କ ରଚନାରୁ ଶୁଣନ୍ତୁ ଆନ୍ଧି କଥାଚିତ୍ରର ଗୀତ। ସଙ୍ଗୀତ ଆର୍ ଡି ବର୍ମନ, କଣ୍ଠ ଲତା ମଙ୍ଗେସ୍କର ଓ କିଶୋର କୁମାର।

ଏଥର କଥାଚିତ୍ର ଛିଛୋରିର ଏହି ଗୀତଟି ଶୁଣନ୍ତୁ। କଣ୍ଠ ଅରିଜିତ ସିଂ, ସଙ୍ଗୀତ ପ୍ରୀତମ, ଗୀତ ରଚନା ଅମିତାଭ ଭଟ୍ଟାଚାର୍ଯ୍ୟ।

ଦେବ ନାଇଁ ଲଗା ବୋଲି କଲି କଲି କଲି ଆଇଥିଲି ଆଦି ତୁମର ପରା ବୋଲି ମୋତେ ନାଇଁ ଦେବ ନାଇଁ ଦେବ ଗାଲି ଅକୁହା କଥାଟି ମୁଇଁ କହି ଦେଉଛେ ହୋ ଅକୁହା କଥାଟି ମୁଇଁ କହି ଦେଉଛେ ହୋ କଥା ପଡ଼ି ଗଲା ବୋଲି ବୋଲି ବୋଲି ଆଇଥିଲି ଆଦି ତୁମର ପରା ବୋଲି ମୋତେ ନାଇଁ ଦେବ ନାଇଁ ଦେବ ଗାଲି ମୁଇଁ ଆଇଥିଲି ଆଦି ତୁମର ପରା ବୋଲି।

0: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086107525 IFSC କୋଡ୍ SBIN00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086107525 IFSC କୋଡ୍ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ୍ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: ଆପଣମାନେ ସମ୍ବଲପୁରୀ ଗୀତ ଶୁଣୁଥିଲେ। କାର୍ଯ୍ୟକ୍ରମ ଶେଷରେ ଦିଲ୍ଲୀପ ବାଙ୍କ କଣ୍ଠରେ ଶୁଣନ୍ତୁ ଚିତ୍ତରଞ୍ଜନ ନାୟକଙ୍କ ରଚନା।

ଶୁଣିଲି କେତୋଟି ସମ୍ବଲପୁରୀ ଗୀତ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଆଜିର ଘର ସଂସାର କାର୍ଯ୍ୟକ୍ରମ।

ନମସ୍କାର, ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା ସହ ଆପଣମାନଙ୍କୁ ଆଜିର ଘର ସଂସାରର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମକୁ ସ୍ୱାଗତ। ସତରେ ଶ୍ରୋତା ଭଉଣୀ, ନାରୀ ହେଉଛି ଗୃହର ଲକ୍ଷ୍ମୀ। ପରିବାରରେ ପ୍ରତ୍ୟେକ ସଦସ୍ୟଙ୍କୁ ସୁଷମ ଖାଦ୍ୟ ପ୍ରସ୍ତୁତ କରି ପରଷି ଦେବାର ଦାୟିତ୍ୱ ଏଇ ମହିଳାମାନଙ୍କ ଉପରେ ହିଁ ନ୍ୟସ୍ତ ଥାଏ। ଆଉ ଏଇ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ହୋଇଥାଏ ଇନ୍ଧନ। ଗ୍ରାମାଞ୍ଚଳର ମହିଳାମାନେ ଏଇ ଇନ୍ଧନ ବ୍ୟବସ୍ଥା କରିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ବେଳେବେଳେ କାଠ ସଂଗ୍ରହ କରି ଚୁଲି ଜାଳି ଖାଦ୍ୟ ପ୍ରସ୍ତୁତ କରିଥାନ୍ତି। ଏହିସବୁ ଅସୁବିଧାକୁ ଦୃଷ୍ଟିରେ ରଖି ଗ୍ରାମୀଣ ଓ ଆର୍ଥିକ ଭାବେ ଦୁର୍ବଳ ମହିଳାମାନଙ୍କୁ ଧୂଆଁ ଜନିତ ହେଉଥିବା ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେବା ପାଇଁ ଓ ସୁବିଧାରେ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ 2016 ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଅୟମାରମ୍ଭ ହୋଇଥିଲା, ଯାହାଦ୍ୱାରା ହିତାଧିକାରୀଙ୍କୁ ଗ୍ୟାସ ସିଲିଣ୍ଡର, ରେଗୁଲେଟର, ପାଇପ୍ ଓ ଗ୍ୟାସ ଚୁଲି ସମ୍ପୂର୍ଣ୍ଣ ମାଗଣାରେ ଦିଆଯାଉଥିଲା। ଏହି ଯୋଜନା ଏତେ ପରିମାଣରେ ସଫଳ ହେଲା ଯେ ଏହାର ସଫଳତାକୁ ଦୃଷ୍ଟିରେ ରଖି ସରକାରଙ୍କ ଦ୍ୱାରା ଉଜ୍ଜ୍ୱଳା ଯୋଜନା 2 ପ୍ରବର୍ତ୍ତନ କରାହେଲା, ଯାହାଦ୍ୱାରା ଅଧିକରୁ ଅଧିକ ମହିଳାଙ୍କୁ ସହଜରେ ସ୍ୱଚ୍ଛ ଇନ୍ଧନ ମିଳିବା ସମ୍ଭବପର ହୋଇପାରିଲା। ତେବେ ଶ୍ରୋତା ଭଉଣୀ, ଆପଣମାନେ ମଧ୍ୟ ଏହି ଯୋଜନାରୁ ଲାଭ ଉଠାନ୍ତୁ, ନିଜ ପାଇଁ ସ୍ୱଚ୍ଛ ଓ ସୁଷମ ଖାଦ୍ୟ ପ୍ରସ୍ତୁତ କରନ୍ତୁ। ଆଉ ଶେଷ ଶ୍ରାବଣ କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। ଗୀତ ରଚନା ଶିବବ୍ରତ ଦାସ, କଣ୍ଠ ବାଣୀ ଜୟରାମ ଓ ଚିତ୍ତରଞ୍ଜନ ଜେନା, ସଙ୍ଗୀତ ନିର୍ଦ୍ଦେଶନା ପ୍ରଫୁଲ୍ଲ କର।

0: ଶ୍ରୋତା ଭଉଣୀ, ନାରୀଟିଏ କେବଳ ଯେ ପରିବାରରେ ଖାଦ୍ୟ ପ୍ରସ୍ତୁତି କରେ ତା ନୁହେଁ, ଖାଦ୍ୟ ପ୍ରସ୍ତୁତି କରିବା ସହିତ ପରିବାରର ଅର୍ଥନୀତିର ମଙ୍ଗ ମଧ୍ୟ ସେ ଖୁବ୍ ଦୃଢ଼ ଭାବରେ ଧରିଥାଏ। ବର୍ତ୍ତମାନ ସମୟରେ ନାରୀ ଆଉ ଅସୌର୍ଯ୍ୟାଂ ପଶ୍ୟା ହୋଇ ରହିନାହିଁ, ସେ ନିଜ ଗୋଡ଼ରେ ନିଜେ ଠିଆ ହୋଇ ଆର୍ଥିକ ଭାବରେ ସ୍ୱାବଲମ୍ବନଶୀଳ ହୋଇପାରିଛି, ଯାହାଦ୍ୱାରା ତାର ଆତ୍ମବିଶ୍ୱାସ ମଧ୍ୟ ବଢ଼ିଛି ଓ ସେ ପରିବାରର ମେରୁଦଣ୍ଡ ହୋଇ ପରିବାରକୁ ମଧ୍ୟ ସମ୍ଭାଳି ରଖିଛି। ଆଜି ନାରୀର ଆର୍ଥିକ ସ୍ୱାଧୀନତା ବିଷୟରେ ଆମ କାର୍ଯ୍ୟକ୍ରମରେ ଏକ ଆଲୋଚନା ସ୍ଥାନ ପାଇଛି। ତାର ବିଷୟବସ୍ତୁ ହେଉଛି ଆର୍ଥିକ ସ୍ୱାବଲମ୍ବନ, ନାରୀ ଓ ପରିବାର। ଆଲୋଚନା କରିଛନ୍ତି ରାଜଶ୍ରୀ ମିଶ୍ର।
1: ଭାରତବର୍ଷ କଳା, ସଂସ୍କୃତି, ସ୍ଥାପତ୍ୟ, ଆଧ୍ୟାତ୍ମିକତା, ମାନବିକତା ଆଦି ମୂଲ୍ୟବୋଧ ପାଇଁ ବିଶ୍ୱବିଦିତ। ଏହାକୁ ବଞ୍ଚାଇ ରଖିବା, ଅକ୍ଷୁଣ୍ଣ ରଖିବାର ଗୁରୁଦାୟିତ୍ୱ ରହିଛି ଭାରତୀୟ ନାରୀଙ୍କ କାନ୍ଧରେ।

ଆମେ ଜାଣୁ ପରିବାରର ମୁଖ୍ୟ ଦାୟିତ୍ୱର ପୁରୁଷ ବହନ କରେ, କିନ୍ତୁ ପରିବାରର ମର୍ଯ୍ୟାଦା ଓ ସକାରାତ୍ମକ ଦୃଷ୍ଟିକୋଣ ପ୍ରସ୍ତୁତ କରି ଉନ୍ନତମାନର ପରିବାର ଗଠନର ଭୂମିକା ଗ୍ରହଣ କରେ ନାରୀ। ତେଣୁକରି ମନୁସ୍ମୃତିରେ ଲେଖା ଅଛି, ୟତ୍ର ନାର୍ଯ୍ୟାସ୍ତୁ ପୂଜ୍ୟନ୍ତେ ରମ୍ୟତେ ତତ୍ର ଦେବତା। ତେଣୁକରି ନାରୀ ପୂଜନୀୟା, ବନ୍ଦନୀୟା ଏବଂ ବରେଣ୍ୟ। ଏହା ହେଉଛି ଭାରତୀୟ ସଂସ୍କୃତି। ଏହି ବୈଦିକ ଯୁଗର ରୀତି ନୀତି ଓ ମାନଦଣ୍ଡକୁ ଆଖି ଆଗରେ ରଖି ସ୍ତ୍ରୀକୁ କେବଳ ଚାରିକାନ୍ଥ ମଧ୍ୟରେ ଆବଦ୍ଧ କରି ପ୍ରସ୍ତୁତ କରାଯାଏ ନବମ ପଞ୍ଚବାର୍ଷିକୀ ଯୋଜନା 1997ରୁ 2005 ମସିହା ମଧ୍ୟରେ। ସରକାରୀ କ୍ଷେତ୍ରରେ ଏହାର ଆବଶ୍ୟକତା ପଡ଼ିଲା କାହିଁକି? ବୈଦିକ ଯୁଗ ପରେ ମଧ୍ୟଯୁଗ ଓ ପରେ ପରେ ଆଧୁନିକ ଯୁଗ ଆସିଲା। ଯୁଗର ପରିବର୍ତ୍ତନ ହେଲା ସତ, କିନ୍ତୁ ମଣିଷ ବିଶେଷ ଭାବରେ ପୁରୁଷ ପ୍ରଧାନ ସମାଜରେ ନାରୀର ବ୍ୟକ୍ତିତ୍ୱକୁ ଦଳି ଦିଆଗଲା ଓ ତାକୁ ଧକ୍କା ଦେଇ ଦିଆଗଲା। ଚାରିକାନ୍ଥ ମଧ୍ୟରେ ଶିଶୁର ଲାଳନ ପାଳନ, ଗୃହକର୍ମ ଓ ଆମୋଦ ପ୍ରମୋଦର ପର୍ଦ୍ଦା ମଧ୍ୟରେ 1997 ମସିହା ପରେ ଜନସାଧାରଣ ତଥା ନାରୀ ମଧ୍ୟରେ ଆସିଥିଲା ସଚେତନତା ଯେ ନାରୀ ଅବଳା କିମ୍ବା ଦୁର୍ବଳା ନୁହେଁ। ପରିବାର ରୂପକ ରଥର ଏକ ଗୁରୁତ୍ୱପୂର୍ଣ୍ଣ ଚକ, ଯାହା ବିନା ପରିବାର ଉନ୍ନତ ଏବଂ ବିକଶିତ ହୋଇପାରିବ ନାହିଁ। ଆଜିର ବିଷୟବସ୍ତୁ ଆର୍ଥିକ ସ୍ୱାବଲମ୍ବନ। ନାରୀ ଓ ପରିବାର ଗୋଟିଏ ଧାଡ଼ିରେ ସ୍ୱାବଲମ୍ବନ, ନାରୀ ଓ ପରିବାର ଅର୍ଥାତ୍ ଅତୀତର ପରିବାର ଗଠନ ନାରୀର ଏକମାତ୍ର ଲକ୍ଷ୍ୟ ଥିଲା। ଆଜି ନାରୀ ଶବ୍ଦର ଅର୍ଥ ପ୍ରଗତିଶୀଳ ସମାଜରେ ପରିବାର ଗଠନ ସହିତ ପୁରୁଷ ସହିତ ପାଦ ମିଳାଇ ଆର୍ଥିକ ସ୍ୱାବଲମ୍ବନରେ ମଧ୍ୟ ନିଜ ଭୂମିକାକୁ ଉଚିତ ଭାବରେ ନ୍ୟାୟ ଦେବାକୁ ପଛଘୁଞ୍ଚା ଦେଉନାହିଁ। ମଣିଷ ଜୀବନରେ ସ୍ୱାବଲମ୍ବନ ଏକ ଆବଶ୍ୟକତା। ଜଣେ ମଣିଷ ନିଜର ପରିଶ୍ରମ ଓ ଯୋଗ୍ୟତା ବଳରେ ଆର୍ଥିକ ଭାବରେ ସ୍ୱାଧୀନ ହୋଇ ସେ ଆତ୍ମବିଶ୍ୱାସୀ ହୋଇଥାଏ। ପରିବାର ମଧ୍ୟରେ ନାରୀ ଓ ପୁରୁଷ ଉଭୟଙ୍କ ସମତାଳ, ଭାଗିଦାରୀ ତଥା ଉତ୍ତମ ବୁଝାମଣାରେ ସମାଜ ଉନ୍ନତ, ବିକଶିତ ତଥା ଶୃଙ୍ଖଳିତ ହୋଇଥାଏ। ଅତୀତକୁ ଫେରିଗଲେ ଜାଣିବା, ନାରୀ ଏବଂ ପୁରୁଷ ସମାଜରେ ସମାନ ସମ୍ମାନ ପାଉଥିଲେ। ଧୀରେ ଧୀରେ ସମାଜ ପୁରୁଷ କେନ୍ଦ୍ରିକ ହୋଇଚାଲିଲା, ନାରୀ ପ୍ରତି ନିର୍ଯାତନା ବଢ଼ି ଚାଲିଲା, କିନ୍ତୁ ଏହାକୁ ଦମନ କରିବା ପାଇଁ ବହୁ ନାରୀ ନେତ୍ରୀ, ଶିକ୍ଷାବିତ୍ ତଥା ସଚେତନ ବ୍ୟକ୍ତିମାନଙ୍କ ପ୍ରଚେଷ୍ଟା ଚାଲିଲା। ନାରୀ ସଶକ୍ତିକରଣକୁ ନେଇ ତାର ପଦମର୍ଯ୍ୟାଦା ଏବଂ ଆତ୍ମସମ୍ମାନ ପାଇଁ ବିଶେଷ ଭାବରେ ନାରୀ ଶିକ୍ଷାକୁ ଗୁରୁତ୍ୱ ଦିଆଗଲା। ଏହି ଉଦ୍ଦେଶ୍ୟରେ ବିଭିନ୍ନ ପଦକ୍ଷେପ ନିଆଗଲା। କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଆରମ୍ଭ କଲେ ସର୍ବଶିକ୍ଷା ଅଭିଯାନ, ଯାହାର ଉଦ୍ଦେଶ୍ୟ ଥିଲା ମା ହେଲେ ପାଠୋଇ ଦେଶ ଯିବ ଆଗେ ଏବଂ ବେଟି ବଚାଓ ବେଟି ପଢ଼ାଓ। ପରିବାର ମଧ୍ୟରେ ପୁରୁଷ ଏବଂ ନାରୀଙ୍କୁ ସମାନ ସ୍ତରରେ ରଖିବା ପାଇଁ ଶିକ୍ଷା କେବଳ ସାହାଯ୍ୟ କରିପାରିବ ନାହିଁ, ବର୍ତ୍ତମାନ ନାରୀକୁ ଦରକାର ସ୍ୱାବଲମ୍ବୀ ହେବା। ସ୍ୱାବଲମ୍ବନ ଅର୍ଥ କେବଳ ଆର୍ଥିକ ସମ୍ବଳ ବୃଦ୍ଧି ନୁହେଁ, ଏହାର ଅର୍ଥ ବିସ୍ତୃତ ଅଟେ। ଏହାର ସାଧାରଣ ଅର୍ଥ ମୁଁ ବୁଝେ ସ୍ୱାଧୀନ ଚିନ୍ତାଧାରା, ନୂତନ ଦୃଷ୍ଟିଭଙ୍ଗୀ, ଉତ୍ତମ ବିଚାରଧାରା, ନିଜର ବ୍ୟକ୍ତିତ୍ୱକୁ ସାବ୍ୟସ୍ତ କରିବା ପାଇଁ ବିସ୍ତୃତ ପରିସର। ନାରୀ ଏକ ମହତ୍ ଗୁଣ ନେଇ ପରିବାରକୁ ଆସିଥାଏ, ଏକ କ୍ଷୁଦ୍ର ଭ୍ରୂଣରୁ ଏକ ସଶକ୍ତ ଦ୍ରୁମରେ ପରିଣତ କରିବାର କ୍ଷମତା ନେଇ, ଯେଉଁଥିପାଇଁ ସେ ହେଉଛି ମହାନ। ଆର୍ଥିକ ସ୍ୱାବଲମ୍ବନ ଆଜିର ଆବଶ୍ୟକତା, ଯେଉଁଥିପାଇଁ ନାରୀକୁ ପ୍ରସ୍ତୁତ କରାଯାଇଥାଏ। ସୃଷ୍ଟି ଆରମ୍ଭରୁ ଏପର୍ଯ୍ୟନ୍ତ ଆମେ ଯଦି ଇତିହାସ ପୃଷ୍ଠା ଉନ୍ମୋଚନ କରିବା, ତାହେଲେ ପ୍ରତ୍ୟେକ ଯୁଗରେ ଏପରି ନାରୀଙ୍କ ଦୃଷ୍ଟାନ୍ତ ଅଛି, ଯେଉଁମାନେ ପରିବାର ଗଢ଼ିବା ସହିତ ନିଜର ସ୍ୱତନ୍ତ୍ର ବ୍ୟକ୍ତିତ୍ୱକୁ ଇତିହାସ ପୃଷ୍ଠାରେ ଛାପ ଛାଡ଼ି ଯାଇଛନ୍ତି। କେତୋଟି ଉଦାହରଣ ହେଲା ଗାର୍ଗୀ, ମୈତ୍ରୀ, ଲୋପାମୁଦ୍ରା, ରାଣୀ ଲକ୍ଷ୍ମୀବାଈ, ରାଣୀ ପଦ୍ମିନୀ, ରାଣୀ ଦୁର୍ଗାବତୀ, ସରୋଜିନୀ ନାଇଡୁ, କସ୍ତୁରବା ଗାନ୍ଧୀ, ସରୋଜିନୀ ନାଇଡୁ ଓ ବହୁତ ଅନ୍ୟାନ୍ୟ ବ୍ୟକ୍ତିତ୍ୱ। ଏକ ସୁସ୍ଥ, ସୁଖୀ ଓ ସମୃଦ୍ଧ ସମାଜ ଗଠନର ମୂଳଦୁଆ ହେଉଛି ସୁଦୃଢ଼ ପରିବାର, ଆଉ ସେହି ସୁଦୃଢ଼ ପରିବାରର କେନ୍ଦ୍ରବିନ୍ଦୁ ହେଉଛି ନାରୀ। ସମୟ ସହିତ ନାରୀଙ୍କ ଭୂମିକା କେବଳ ଘରର ଚାରିକାନ୍ଥ ମଧ୍ୟରେ ସୀମିତ ନୁହେଁ। ନାରୀ କେବଳ ପରିବାରର ଜଣେ ସଦସ୍ୟ ନୁହେଁ, ସେ ପରିବାରର ଶକ୍ତି, ସଂସ୍କୃତିର ବାହକ, ମୂଲ୍ୟବୋଧର ସୃଷ୍ଟିକାରୀ ଏବଂ ସମାଜର ପ୍ରଗତିର ଭିତ୍ତି। ଶିକ୍ଷା, ଦକ୍ଷତା, ପରିଶ୍ରମ ଓ ଆତ୍ମବିଶ୍ୱାସର ବଳରେ ସେ ଆଜି ସମାଜର ପ୍ରତ୍ୟେକ କ୍ଷେତ୍ରରେ ନିଜର ସଫଳତାର ସ୍ୱାକ୍ଷର ରଖିଛନ୍ତି। ଯେଉଁ ପରିବାରରେ ନାରୀ ସମ୍ମାନିତ, ଶିକ୍ଷିତ ଓ ସ୍ୱାବଲମ୍ବୀ, ସେହି ପରିବାର ସୁଖୀ, ସମୃଦ୍ଧ ଏବଂ ସ୍ଥିର ହୋଇଥାଏ। ଆର୍ଥିକ ସ୍ୱାବଲମ୍ବନ ନାରୀଙ୍କୁ କେବଳ ଆୟର ଉତ୍ସ ଦିଏ ନାହିଁ, ବରଂ ଦିଏ ଆତ୍ମସମ୍ମାନ, ନିଷ୍ପତ୍ତି ନେବାର ସାହସ ଓ ଜୀବନକୁ ନିଜ ଇଚ୍ଛା ଅନୁଯାୟୀ ଗଢ଼ି ତୋଳିବାର କ୍ଷମତା। ଆଜିର ଦିନରେ ନାରୀର ଆର୍ଥିକ ସ୍ୱାବଲମ୍ବନ କେବଳ ତାଙ୍କର ବ୍ୟକ୍ତିଗତ ସଫଳତାର ପରିଚୟ ନୁହେଁ, ବରଂ ଏହା ପରିବାର, ସମାଜ
ଓ ରାଷ୍ଟ୍ରର ଉନ୍ନତିର ଏକ ମୁଖ୍ୟ ଆଧାର।

ପୁରାତନ କାଳରୁ ଆମ ସମାଜରେ ନାରୀଙ୍କ ଭୂମିକା ଅବର୍ଣ୍ଣନୀୟ। ସେ ମା, ଭଉଣୀ, ସ୍ତ୍ରୀ ଓ କନ୍ୟା ରୂପେ ପରିବାରର ମଙ୍ଗଳ ପାଇଁ ନିଜକୁ ଉତ୍ସର୍ଗୀକୃତ କରିଆସିଛନ୍ତି, କିନ୍ତୁ ଦୀର୍ଘ ସମୟ ଧରି ତାଙ୍କ ଅବଦାନକୁ କେବଳ ଘରୋଇ କାମରେ ସୀମିତ କରାଯାଇଥିଲା। ଆଜି ଶିକ୍ଷା, ବୈଜ୍ଞାନିକ ଚେତନା ଓ ସାମାଜିକ ସଚେତନତାର ବିକାଶ ସହିତ ନାରୀମାନେ ଘରର ଚୌବନ୍ଧ ଡେଇଁ ବାହାରି ବିଭିନ୍ନ କ୍ଷେତ୍ରରେ ସଫଳତାର ସ୍ୱାକ୍ଷର ରଖିଛନ୍ତି। ଆର୍ଥିକ ସ୍ୱାବଲମ୍ବନର ଅର୍ଥ କେବଳ ରୋଜଗାର କରିବା ନୁହେଁ, ଏହାର ଅର୍ଥ ହେଉଛି ନିଜର ଶ୍ରମ, ଦକ୍ଷତା ଓ ଜ୍ଞାନ ଦ୍ୱାରା ଆତ୍ମନିର୍ଭର ହେବା, ନିଜ ଜୀବନ ସମ୍ବନ୍ଧୀୟ ନିଷ୍ପତ୍ତି ନେଇ ସମ୍ମାନର ସହିତ ଜୀବନଯାପନ କରିବା। ଯେତେବେଳେ ଜଣେ ନାରୀ ଆର୍ଥିକ ଭାବେ ସ୍ୱାବଲମ୍ବୀ ହୁଅନ୍ତି, ସେ କେବଳ ନିଜ ପାଇଁ ନୁହେଁ, ସମଗ୍ର ପରିବାର ପାଇଁ ଏକ ଦୃଢ଼ ଆଧାରରେ ପରିଣତ ହୁଅନ୍ତି। ଆଜି ଆମେ ଦେଖୁଛୁ ଯେ ନାରୀମାନେ ଶିକ୍ଷକତା, ଚିକିତ୍ସା, ପ୍ରଶାସନ, ବିଜ୍ଞାନ, କୃଷି, ବ୍ୟବସାୟ, ବ୍ୟାଙ୍କିଂ, ସୂଚନା ପ୍ରଯୁକ୍ତି, ସେନା, କ୍ରୀଡ଼ା, ଗବେଷଣା, ସାମ୍ବାଦିକତା ଓ ଉଦ୍ୟୋଗ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରୁଛନ୍ତି। ସେମାନଙ୍କର ସଫଳତା ପ୍ରମାଣ କରୁଛି ଯେ ସୁଯୋଗ ମିଳିଲେ ନାରୀ କୌଣସି କ୍ଷେତ୍ରରେ ପୁରୁଷଙ୍କଠାରୁ ପଛରେ ନୁହେଁ। ଆର୍ଥିକ ସ୍ୱାବଲମ୍ବ ନାରୀ ପରିବାରର ଆୟ ବୃଦ୍ଧି କରନ୍ତି। ଦୁଇ ଜଣଙ୍କ ଆୟ ଥିବା ପରିବାରରେ ସନ୍ତାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ପୌଷ୍ଟିକ ଖାଦ୍ୟ ଓ ଉନ୍ନତ ଜୀବନଶୈଳୀ ନିଶ୍ଚିତ ହୋଇଥାଏ। ଅପ୍ରତ୍ୟାଶିତ ଆର୍ଥିକ ସଙ୍କଟ ଆସିଲେ ମଧ୍ୟ ପରିବାର ଦୃଢ଼ତାର ସହ ତାହାକୁ ସାମ୍ନା କରିପାରେ। ଏହା ପରିବାରର ଆତ୍ମବିଶ୍ୱାସ ଓ ସୁରକ୍ଷାବୋଧ ସୃଷ୍ଟି କରେ। କେବଳ ଅର୍ଥ ଉପାର୍ଜନ ନୁହେଁ, ଆର୍ଥିକ ସ୍ୱାବଲମ୍ବୀ ନାରୀ ପରିବାରର ଆର୍ଥିକ ପରିଚାଳନାରେ ମଧ୍ୟ ସକ୍ରିୟ ଭୂମିକା ନେଇଥାନ୍ତି। ସଞ୍ଚୟ, ବିନିଯୋଗ, ଶିଶୁଙ୍କ ଭବିଷ୍ୟତ ଯୋଜନା, ବୀମା ଓ ଜରୁରୀକାଳୀନ ତହବିଲ ସୃଷ୍ଟିରେ ତାଙ୍କର ଅବଦାନ ପରିବାରକୁ ଆର୍ଥିକ ଭାବେ ସୁଦୃଢ଼ କରିଥାଏ। ଆଜି ସ୍ୱୟଂ ସହାୟକ ଗୋଷ୍ଠୀ ବା ମିଶନ ଶକ୍ତି ପରି ସଂଗଠନ ମାଧ୍ୟମରେ ଅନେକ ଗ୍ରାମୀଣ ନାରୀ ଛୋଟ ବଡ଼ ଉଦ୍ୟୋଗ ଗଢ଼ି ନିଜ ପରିବାରର ଆର୍ଥିକ ଉନ୍ନତିରେ ଯୋଗଦାନ କରୁଛନ୍ତି। ଆଚାର, ବଡ଼ି, ହସ୍ତଶିଳ୍ପ, ଛତୁ ଚାଷ, ଦୁଗ୍ଧ ଉତ୍ପାଦନ, କୁକୁଡ଼ା ପାଳନ, ମାଛ ଚାଷ, ସିଲେଇ ଓ ଅନ୍ଲାଇନ୍ ବ୍ୟବସାୟ ପରି ଅନେକ କ୍ଷେତ୍ରରେ ସେମାନେ ସଫଳ ଉଦ୍ୟୋଗୀ ଭାବେ ପରିଚିତ ହୋଇଛନ୍ତି। ଶ୍ରୋତାବନ୍ଧୁ, ନାରୀର ଆର୍ଥିକ ସ୍ୱାବଲମ୍ବନ ପରିବାରରେ ସମାନତାର ପରିବେଶ ସୃଷ୍ଟି କରେ। ସ୍ୱାମୀ ସ୍ତ୍ରୀ ଉଭୟ ପରସ୍ପର ସହଯୋଗୀ ହୋଇ ଘର ଓ କର୍ମକ୍ଷେତ୍ରର ଦାୟିତ୍ୱ ବାଣ୍ଟିନେଲେ ପରିବାର ଅଧିକ ସୁଖୀ ଓ ସମୃଦ୍ଧିଶାଳୀ ହୁଏ। ସନ୍ତାନମାନେ ମଧ୍ୟ ସମାନତା, ପରିଶ୍ରମ ଓ ପରସ୍ପର ସମ୍ମାନର ମୂଲ୍ୟବୋଧ ଶିଖନ୍ତି। ଏହି ପଥରେ ଆଜି ମଧ୍ୟ କିଛି ଚ୍ୟାଲେଞ୍ଜ ରହିଛି। କାର୍ଯ୍ୟ ଓ ପରିବାର ମଧ୍ୟରେ ସନ୍ତୁଳନ ରକ୍ଷା, ସାମାଜିକ କୁସଂସ୍କାର, ଲିଙ୍ଗଗତ ବୈଷମ୍ୟ ଓ କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟା ଅନେକ ନାରୀଙ୍କ ସମ୍ମୁଖରେ ରହିଛି, କିନ୍ତୁ ପରିବାରର ସହଯୋଗ, ଶିକ୍ଷା, ସରକାରୀ ଯୋଜନା ଓ ସାମାଜିକ ସଚେତନତା ଦ୍ୱାରା ଏହି ସମସ୍ୟାଗୁଡ଼ିକୁ ଅନେକାଂଶରେ ଦୂର କରାଯାଇପାରେ। ଗ୍ରାମୀଣ ଓ ସହରାଞ୍ଚଳରେ ନାରୀଙ୍କ ଆର୍ଥିକ ସ୍ୱାବଲମ୍ବନ ଆଜି ସ୍ୱାବଲମ୍ବନର ଧାରା କେବଳ ସହରରେ ସୀମିତ ନୁହେଁ, ଗ୍ରାମଠାରୁ ସହର ପର୍ଯ୍ୟନ୍ତ ସବୁଠି ନାରୀମାନେ ନିଜ ପରିଶ୍ରମ, ଦକ୍ଷତା ଓ ଉଦ୍ୟମ ଦ୍ୱାରା ସଫଳତାର ନୂଆ କାହାଣୀ ରଚନା କରୁଛନ୍ତି। ସେମାନଙ୍କ ସଫଳତା କେବଳ ବ୍ୟକ୍ତିଗତ ନୁହେଁ, ବରଂ ପରିବାର ଓ ସମାଜର ବିକାଶର ପ୍ରେରଣା ପାଲଟିଛି। ଗ୍ରାମାଞ୍ଚଳରେ ଅନେକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହ ଯୋଡ଼ି ଆର୍ଥିକ ସ୍ୱାବଲମ୍ବୀ ହୋଇଛନ୍ତି। ସେମାନେ ଛତୁ ଚାଷ, ମହୁ ଚାଷ, ଦୁଗ୍ଧ ଉତ୍ପାଦନ, ହସ୍ତଶିଳ୍ପ, ସିଲେଇ, ଖାଦ୍ୟରନ୍ଧନ, ଆଚାର, ପାପଡ଼ ପ୍ରସ୍ତୁତି କରି କ୍ଷୁଦ୍ର ଉଦ୍ୟୋଗ ମାଧ୍ୟମରେ ନିୟମିତ ଆୟ କରୁଛନ୍ତି। ଏହି ଆୟରେ ସେମାନେ ସନ୍ତାନଙ୍କ ଶିକ୍ଷା, ପରିବାର, ସ୍ୱାସ୍ଥ୍ୟ ଏବଂ ଘରର ଆର୍ଥିକ ସ୍ଥିତିରେ ଉଲ୍ଲେଖନୀୟ ଉନ୍ନତି ଆଣୁଛନ୍ତି। ଓଡ଼ିଶାରେ ମିଶନ ଶକ୍ତି ଯୋଜନା ଅଧୀନରେ ଲକ୍ଷ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ କ୍ଷୁଦ୍ର ଉଦ୍ୟୋଗର ସୁଯୋଗ ସୃଷ୍ଟି କରିଛନ୍ତି। ଅନ୍ୟପକ୍ଷରେ ସହରାଞ୍ଚଳର ନାରୀ ଶିକ୍ଷା ଓ ବୈଷୟିକ ଦକ୍ଷତାକୁ ଆଧାର କରି ଶିକ୍ଷକତା, ଚିକିତ୍ସା, ବ୍ୟାଙ୍କିଂ, ସୂଚନା ପ୍ରଯୁକ୍ତି, ପ୍ରଶାସନ, ଗବେଷଣା, ଡିଜିଟାଲ ସେବା ଆରମ୍ଭ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ମହିଳାମାନେ ଘରେ ରହି ଅନ୍ଲାଇନ୍ ବ୍ୟବସାୟ, ଘରୋଇ ଖାଦ୍ୟ ପ୍ରସ୍ତୁତି, ଅନ୍ଲାଇନ୍ ଶିକ୍ଷାଦାନ, ଡିଜିଟାଲ ସେବା ମାଧ୍ୟମରେ ଆୟ କରୁଛନ୍ତି। ଏହି ସମସ୍ତ ଉଦାହରଣ ଆମକୁ ଗୋଟିଏ ସନ୍ଦେଶ ଦିଏ ଯେ ସୁଯୋଗ, ଶିକ୍ଷା, ଦକ୍ଷତା ଓ ଆତ୍ମବିଶ୍ୱାସ ମିଳିଲେ ନାରୀ କେବଳ ନିଜକୁ ନୁହେଁ, ନିଜ ପରିବାର ଓ ସମାଜକୁ ମଧ୍ୟ ସମୃଦ୍ଧ କରିପାରେ। ନାରୀଙ୍କ ଆର୍ଥିକ ସ୍ୱାବଲମ୍ବନର ମୂଳ ଆଧାର ହେଉଛି ଶିକ୍ଷା, ଦକ୍ଷତା ଓ ଉଦ୍ୟୋଗିକା। ଏହି ତିନୋଟି ପରସ୍ପର ସହ ନିବିଡ଼ ଭାବରେ ଜଡ଼ିତ। ଶିକ୍ଷା ନାରୀଙ୍କୁ ଜ୍ଞାନ ଦିଏ, ଦକ୍ଷତା ସେହି ଜ୍ଞାନକୁ କାର୍ଯ୍ୟରେ ପରିଣତ କରେ ଏବଂ ଉଦ୍ୟୋଗିକା ସେହି ଦକ୍ଷତାକୁ ଆର୍ଥିକ ସଫଳ

ସଫଳତାରେ ପରିଣତ କରାଇଥାଏ। ଜଣେ ଶିକ୍ଷିତ ନାରୀ କେବଳ ନିଜର ଉନ୍ନତି କରନ୍ତି ନାହିଁ, ସେ ପରିବାରର ଉନ୍ନତିର ମଧ୍ୟ ମାର୍ଗଦର୍ଶକ ହୁଅନ୍ତି। ଶିକ୍ଷା ତାଙ୍କୁ ନିଜର ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରାଇଥାଏ। ନାରୀ ଓ ପରିବାର ମଧ୍ୟରେ ସମ୍ପର୍କ, ଯାହା ପ୍ରଥମ ଓ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଅନୁଷ୍ଠାନ, ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ନାରୀଙ୍କର। ଏହି ପରିବାରର କେନ୍ଦ୍ରବିନ୍ଦୁ ହେଉଛି ନାରୀ। ନାରୀ ପରିବାରର ହୃଦୟ, ଆଉ ପରିବାର ସମାଜର ପ୍ରାଣ। ନାରୀ ଏବଂ ପରିବାରର ସମ୍ପର୍କ କେବଳ ରକ୍ତ କିମ୍ବା ବିବାହର ବନ୍ଧନରେ ସୀମିତ ନୁହେଁ, ଏହା ହେଉଛି ବିଶ୍ୱାସ, ଦାୟିତ୍ୱ, ସହଯୋଗ ଓ ଭାବନାର ଏକ ଅତୁଟ ସମ୍ପର୍କ। ପରିବାରରେ ଜନ୍ମ ହୋଇଥିବା ଶିଶୁର ପ୍ରଥମ ଶିକ୍ଷକ ହେଉଛନ୍ତି ମା। ସନ୍ତାନର ଚରିତ୍ର ଗଠନ, ଭାଷା, ଆଚରଣ, ମୂଲ୍ୟବୋଧ, ଶୃଙ୍ଖଳା ଓ ସାମାଜିକ ସଂସ୍କାରର ମୂଳଦୁଆ ସେହି ପରିବାରରେ ସ୍ଥାପିତ ହୁଏ ଯେଉଁଠାରେ ନାରୀଙ୍କ ଭୂମିକା ସର୍ବାଧିକ। ଆଧୁନିକ ସମାଜରେ ନାରୀଙ୍କ ଭୂମିକା ଆହୁରି ବିସ୍ତୃତ ହୋଇଛି। ସେ ଘରର ଦାୟିତ୍ୱ ସମ୍ଭାଳିବା ସହିତ ଶିକ୍ଷା, ଚାକିରି, ବ୍ୟବସାୟ, କୃଷି, ଉଦ୍ୟୋଗ, ବିଜ୍ଞାନ, ପ୍ରଶାସନ ଓ ବିଭିନ୍ନ କ୍ଷେତ୍ରରେ ସଫଳତାର ସହ କାର୍ଯ୍ୟ କରୁଛନ୍ତି। ତଥାପି ସେ ପରିବାର ପ୍ରତି ନିଜର ଦାୟିତ୍ୱକୁ ସମାନ ନିଷ୍ଠାର ସହିତ ପାଳନ କରୁଛନ୍ତି। ଏହି ସନ୍ତୁଳନ ହିଁ ନାରୀର ବିଶେଷତ୍ୱ। ଆଜି ନାରୀଙ୍କ ଆର୍ଥିକ ସ୍ୱାବଲମ୍ବନ ଏହି ସମ୍ପର୍କକୁ ଆହୁରି ସୁଦୃଢ଼ କରୁଛି। ସେ ପରିବାରର ଆୟ ବୃଦ୍ଧିରେ ସହଯୋଗ କରୁଛନ୍ତି, ସନ୍ତାନଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟରେ ଅଧିକ ବିନିଯୋଗ କରୁଛନ୍ତି ଏବଂ ଭବିଷ୍ୟତ ପାଇଁ ସଞ୍ଚୟ ଓ ଯୋଜନାରେ ସକ୍ରିୟ ଭୂମିକା ନେଉଛନ୍ତି। ଫଳରେ ପରିବାର ଅଧିକ ସ୍ଥିର, ସୁରକ୍ଷିତ ଓ ସମୃଦ୍ଧ ହୋଇ ଉଠୁଛି। ପରିବାର ଓ ନାରୀ ଉଭୟ ପରିପୂରକ, ତେଣୁ ନାରୀଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ସମ୍ମାନ ଓ ଆର୍ଥିକ ସଶକ୍ତିକରଣକୁ ଗୁରୁତ୍ୱ ଦେବା ଅର୍ଥ ପରିବାରର ଭବିଷ୍ୟତକୁ ସୁରକ୍ଷିତ କରିବା ଅଟେ। ଆର୍ଥିକ ସ୍ୱାବଲମ୍ବନ ନାରୀଙ୍କୁ ପରିବାରର ଆର୍ଥିକ ନିଷ୍ପତ୍ତିରେ ସକ୍ରିୟ ଅଂଶୀଦାର କରିଥାଏ, ଯେପରି ବଜେଟ୍ ପ୍ରସ୍ତୁତ କରିବା, ସନ୍ତାନଙ୍କ ଉଚ୍ଚଶିକ୍ଷା, ଘର ନିର୍ମାଣ ପରି ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତରେ ତାଙ୍କର ମତାମତ ପରିବାରକୁ ଅଧିକ ସୁଦୃଢ଼ ପ୍ରସାରି ଯୋଜନା କରିବାରେ ସହାୟତା କରିଥାଏ। ନାରୀ ସ୍ୱାବଲମ୍ବନ କେବଳ ଜଣେ ନାରୀଙ୍କ ବ୍ୟକ୍ତିଗତ ନୁହେଁ ବା ତାର ସଫଳ ପରିଚୟ ମଧ୍ୟ ନୁହେଁ, ଏହା ଏକ ସୁସ୍ଥ, ସୁଦୃଢ଼ ଓ ସମୃଦ୍ଧ ପରିବାର ଗଠନର ମୂଳ ଆଧାର। ପରିବାର ହେଉଛି ସମାଜର କ୍ଷୁଦ୍ରତମ ଏକକ ଏବଂ ସମାଜର ଉନ୍ନତି ପରିବାରର ଉନ୍ନତି ଉପରେ ନିର୍ଭର କରେ। ସେହିପରି ପରିବାରର ସାମଗ୍ରିକ ବିକାଶରେ ନାରୀଙ୍କ ଭୂମିକା ଅପରିହାର୍ଯ୍ୟ। ଜଣେ ଶିକ୍ଷିତ, ସଚେତନ ଓ ସ୍ୱାବଲମ୍ବୀ ନାରୀ କେବଳ ନିଜ ଜୀବନକୁ ସଫଳ କରନ୍ତି ନାହିଁ, ସେ ପରିବାରର ଆର୍ଥିକ, ସାମାଜିକ, ନୈତିକ ଓ ସାଂସ୍କୃତିକ ଉନ୍ନତିରେ ମଧ୍ୟ ଅଗ୍ରଣୀ ଭୂମିକା ଗ୍ରହଣ କରନ୍ତି। ଆଜି ସମୟରେ ନାରୀମାନେ ସମସ୍ତ କ୍ଷେତ୍ରରେ ନିଜର ଦକ୍ଷତା ଓ ଯୋଗ୍ୟତାକୁ ପ୍ରତିପାଦନ କରିସାରିଲେଣି। ସେମାନଙ୍କ ଆର୍ଥିକ ସ୍ୱାଧୀନତା ପରିବାରର ଆୟ ବୃଦ୍ଧି କରିବା ସହିତ ଆର୍ଥିକ ସ୍ଥିରତା ଆଣିଦିଏ। ସ୍ୱାବଲମ୍ବୀ ନାରୀ ପରିବାରରେ ଆତ୍ମବିଶ୍ୱାସ, ଶୃଙ୍ଖଳା ଓ ସକାରାତ୍ମକ ପରିବେଶ ସୃଷ୍ଟି କରନ୍ତି। ଆଜି ମଧ୍ୟ ନାରୀର ପଥରେ ବହୁ ସମସ୍ୟା ଘେରି ରହିଛି। ଏହି ବାଧାଗୁଡ଼ିକୁ ଦୂର କରିବା ପାଇଁ ସରକାର, ସ୍ୱେଚ୍ଛାସେବୀ, ସମାଜ, ଶିକ୍ଷା ଅନୁଷ୍ଠାନ ଓ ସର୍ବୋପରି ପରିବାରର ସମନ୍ୱିତ ପ୍ରୟାସର ଆବଶ୍ୟକତା ରହିଛି। ନାରୀକୁ କେବଳ ସହାନୁଭୂତି ନୁହେଁ, ସମାନ ସମ୍ମାନ ଓ ନିଷ୍ପତ୍ତି ନେବାର ଅଧିକାର ଦିଆଯିବା ଦରକାର। ଶିକ୍ଷା ହେଉଛି ନାରୀ ସ୍ୱାବଲମ୍ବନର ସବୁଠାରୁ ଶକ୍ତିଶାଳୀ ମାଧ୍ୟମ। ବୃତ୍ତିଗତ ଶିକ୍ଷା, କୌଶଳ ବିକାଶ, ଡିଜିଟାଲ ସାକ୍ଷରତା ଓ ସ୍ୱରୋଜଗାରର ସୁଯୋଗ ନାରୀଙ୍କୁ ଆର୍ଥିକ ଭାବେ ସକ୍ଷମ କରିଥାଏ। ଏକ ସୁସ୍ଥ ପରିବାରରେ ସ୍ୱାମୀ ଓ ସ୍ତ୍ରୀ ପରସ୍ପରର ସହଯୋଗୀ ଓ ସମାନ ଭାଗିଦାର ହେବା ଉଚିତ। ପରିବାରର ଦାୟିତ୍ୱ କେବଳ ନାରୀଙ୍କର ନୁହେଁ, ସାମୂହିକ ଭାବରେ ସମସ୍ତେ ବହନ କରିବା ଉଚିତ। ନାରୀଙ୍କ ସ୍ୱାବଲମ୍ବନକୁ ପରିବାରର ଏକତା ପ୍ରତି ବିପଦ ଭାବରେ ନୁହେଁ, ବରଂ ପରିବାରର ଶକ୍ତି ଓ ପ୍ରଗତିର ଆଧାର ଭାବରେ ଗ୍ରହଣ କରିବା ଆବଶ୍ୟକୀୟ। ଭାରତୀୟ ସମ୍ବିଧାନ ନାରୀ ଓ ପୁରୁଷଙ୍କୁ ସମାନ ଅଧିକାର ପ୍ରଦାନ କରିଛି। ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନା, ସ୍ୱୟଂ ସହାୟକ ଗୋଷ୍ଠୀ, ଉଦ୍ୟୋଗୀ ପ୍ରଶିକ୍ଷଣ ଓ ଆର୍ଥିକ ସ୍ୱାବଲମ୍ବନ ଧାରଣାର ଭ୍ରୂଣ ସଞ୍ଚାର ହୁଏ ଭାରତର ନବମ ପଞ୍ଚବାର୍ଷିକୀ ଯୋଜନା, ଯାହା 1997 2005 ଆରମ୍ଭ ହୋଇ ନାରୀ ସଶକ୍ତିକରଣ ତଥା ନାରୀଙ୍କୁ କିପରି ସ୍ୱାବଲମ୍ବୀ କରାଯିବାର ଯୋଜନା ଓ କର୍ମଶାଳାମାନଙ୍କର ପ୍ରସ୍ତୁତିକରଣ ହୁଏ। ଏହି ଦିଗରେ ପ୍ରମୁଖ ଯୋଜନାମାନ ହେଲା ମିଶନ ଶକ୍ତି, ମଧ୍ୟମା ସ୍ୱୟଂ ସହାୟିକା ଗୋଷ୍ଠୀ, ଯେଉଁଠି ମହିଳାମାନେ ଦଳଗତ ଭାବରେ ସଂଗଠିତ କରି ସ୍ୱାବଲମ୍ବୀ କରାଯାଉଛି, ବିନା ସୁଧରେ ଋଣ,
ବ୍ୟବସାୟ ଆରମ୍ଭ କରିବା ପାଇଁ ଏସ୍ଏଚ୍ଜି ମହିଳାମାନଙ୍କୁ ମାଗଣା ବା ବିନା ସୁଧରେ ଋଣ ପ୍ରଦାନ କରାଯାଉଛି। ସୁଭଦ୍ରା ଯୋଜନା ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ଐତିହାସିକ ଯୋଜନା, ଯାହା ମହିଳାମାନଙ୍କୁ ସିଧାସଳଖ

0: ଆର୍ଥିକ ସହାୟତା ଦେଇଥାଏ। ଏହି ଅର୍ଥକୁ ମହିଳାମାନେ ନିଜର ଛୋଟ ବଡ଼ ବ୍ୟବସାୟ କିମ୍ବା ପରିବାରର ଉନ୍ନତି ପାଇଁ ବ୍ୟବହାର କରିପାରନ୍ତି। ଲକ୍ଷ୍ୟପତି ଦିଦି ଯୋଜନା, ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି ଗ୍ରାମୀଣ ମହିଳାଙ୍କ ଆୟ ବୃଦ୍ଧି କରିବା। ଏଥିପାଇଁ ମହିଳାମାନଙ୍କୁ ତାଲିମ ଦିଆଯାଉଛି। ମୁଦ୍ରା ଯୋଜନା, ନୂତନ ବ୍ୟବସାୟ ପାଇଁ ଚାହୁଁଥିବା ଉଦ୍ୟୋଗୀ ମହିଳା କେନ୍ଦ୍ର ସରକାରଙ୍କ ଏହି ଯୋଜନାରୁ ଲାଭବାନ ହୋଇପାରିବେ। ସହଜ ଋଣ, ବିନା ଗ୍ୟାରେଣ୍ଟିରେ ମହିଳାମାନେ ସେମାନଙ୍କର ଛୋଟ ବା ମଧ୍ୟମ ଧରଣର ବ୍ୟବସାୟ ପାଇଁ ବ୍ୟାଙ୍କରୁ ଋଣ ନେଇ ପାରିବେ। ମମତା ଯୋଜନା ଅନ୍ତର୍ଗତରେ ପରିବାରର ଆର୍ଥିକ ସ୍ଥିତି ଏବଂ ମହିଳାଙ୍କ ପୋଷଣ ଏବଂ ସ୍ୱାସ୍ଥ୍ୟ ପାଇଁ ଏହି ଯୋଜନା କାର୍ଯ୍ୟ କରୁଛି। ଗର୍ଭବତୀ ମହିଳାଙ୍କ ସହାୟତା ପାଇଁ ଗର୍ଭାବସ୍ଥା ସମୟରେ କିସ୍ତି ଅନୁଯାୟୀ ନଗଦ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି ତାଙ୍କର ଉନ୍ନତ ସ୍ୱାସ୍ଥ୍ୟ ପାଇଁ। ଆପଣ କେଉଁ ଯୋଜନାର ଅନ୍ତର୍ଭୁକ୍ତ ହୋଇପାରିବେ? ଆପଣଙ୍କ ସମ୍ମୁଖରେ ବିଭିନ୍ନ ସୁବିଧା ରଖାଯାଇଛି, କେବଳ ନିଜର ଦକ୍ଷତା ଓ ଆନ୍ତରିକତାକୁ ପ୍ରୟୋଗ କରିବାର ଆବଶ୍ୟକତା ରହିଛି। ଓ ଆର୍ଥିକ ସହାୟତା କାର୍ଯ୍ୟକ୍ରମ ନାରୀ ସଶକ୍ତିକରଣକୁ ନୂତନ ଦିଗ ପ୍ରଦାନ କରୁଛି, କିନ୍ତୁ ପ୍ରକୃତ ସଫଳତା ସେତେବେଳେ ଆସିବ ଯେତେବେଳେ ସମାଜର ମନୋଭାବରେ ସକାରାତ୍ମକ ପରିବର୍ତ୍ତନ ଆସିବ ଏବଂ ପ୍ରତ୍ୟେକ ପରିବାର ଝିଅ ଓ ପୁଅଙ୍କୁ ସମାନ ସୁଯୋଗ ପ୍ରଦାନ କରିବ। ଶେଷରେ କୁହାଯାଇପାରେ, ନାରୀ ସ୍ୱାବଲମ୍ବନ ଓ ପରିବାର ପରସ୍ପର ପରିପୂରକ। ଯେତେବେଳେ ପ୍ରତ୍ୟେକ ନାରୀ ନିଜ କ୍ଷମତାର ପୂର୍ଣ୍ଣ ବିକାଶ କରି ସ୍ୱାବଲମ୍ବୀ ହେବେ, ସେତେବେଳେ ପ୍ରତ୍ୟେକ ପରିବାର ସୁଖୀ, ସମୃଦ୍ଧ ଓ ମୂଲ୍ୟବୋଧ ସମ୍ପନ୍ନ ହେବ। ଏହିପରି ପରିବାରମାନଙ୍କ ସମନ୍ୱୟ ଏବଂ ସମତା ଭିତ୍ତିକ ପ୍ରଗତିଶୀଳ ଓ ସମୃଦ୍ଧ ଭାରତ ଗଠନର ସ୍ୱପ୍ନ ସାକାର ହେବ।
1: ତେବେ ଶ୍ରୋତା ଭଉଣୀ, ନାରୀ, ପରିବାର ଓ ଆର୍ଥିକ ସ୍ୱାଧୀନତା ବିଷୟରେ ତ ଅନେକ କଥା ଜାଣିଲେ। ଏଥର ବାଣୀ ଜୟରାମଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଶିବବ୍ରତ ଦାସଙ୍କ ରଚନା, ସଙ୍ଗୀତ ନିର୍ଦ୍ଦେଶନା ପ୍ରଫୁଲ୍ଲକର, କଥାଚିତ୍ର ଶେଷ ଶ୍ରାବଣ।

0: ସମଭାବାପନ୍ନ ବିଶ୍ୱ ଦୃଷ୍ଟିକୋଣ ଏହାର ଆଧାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅଷ୍ଟ୍ରେଲିଆର ମେଲବୋର୍ଣ୍ଣଠାରେ ତାଙ୍କ ପ୍ରତିପକ୍ଷ ଆନ୍ଥୋନି ଆଲବାନିଜ୍ଙ୍କ ସହ ଏକ ମିଳିତ ବିବୃତ୍ତିରେ ଶ୍ରୀ ମୋଦି କହିଛନ୍ତି, ଗତ କିଛି ବର୍ଷ ମଧ୍ୟରେ ଦୁଇ ଦେଶ ମଧ୍ୟରେ ରଣନୈତିକ ସହଭାଗିତା ବ୍ୟାପକ ହୋଇଛି। ଭାରତ ଅଷ୍ଟ୍ରେଲିଆ ଶିଖର ସମ୍ମିଳନୀ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ସଶକ୍ତ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି।
1: କମ୍ପ୍ରିହେନ୍ସିଭ୍ ଇକୋନୋମିକ୍ କୋପରେସନ୍ ଏଗ୍ରିମେଣ୍ଟ तेजी से काम करने का निर्णय लिया है, जो दोनों देशों के लिए बैलेंस एम्बिशियस और विन विन होगा। हम बायलेटरल इन्वेस्टमेंट ट्रीटी पर भी तेजी से आगे बढ़ेंगे। हमारी रिन्यूएबल एनर्जी पार्टनरशिप, क्लीन एनर्जी और क्लाइमेट एक्शन में हमारे प्रयासों को साकार रूप दे रही है।
0: ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଏବଂ ଅଷ୍ଟ୍ରେଲିଆ ସମଭାବାପନ୍ନ ଗଣତନ୍ତ୍ରର ଆକାଂକ୍ଷାକୁ ପ୍ରତିନିଧିତ୍ୱ କରୁଛନ୍ତି। ପ୍ରତିରକ୍ଷା ସୁରକ୍ଷା ସହଯୋଗ ତଥା ଆହ୍ୱାନପୂର୍ଣ୍ଣ ରଣନୈତିକ ପରିବେଶର ମୁକାବିଲା ଦୁଇ ରାଷ୍ଟ୍ର ମଧ୍ୟରେ ସହଭାଗିତାର ଭିତ୍ତିଭୂମି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି।
1: हमारे मैरिटाइम सिक्योरिटी कोलैबोरेशन रोडमैप से इंडो पैसिफिक में हमारे साझा प्रयासों को नई ताकत मिलेगी। हम शिप बिल्डिंग, शिप रिपेयर और मेंटेनेंस में भी मिलकर आगे बढ़ेंगे। फ्रेंड्स, आज हमने कई क्षेत्रीय एवं अंतर्राष्ट्रीय मुद्दों पर भी विस्तार पूर्वक चर्चा की।
0: ପ୍ରଧାନମନ୍ତ୍ରୀ କହିଛନ୍ତି, ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତି ପରମାଣୁ ଶକ୍ତି କ୍ଷେତ୍ର ପାଇଁ ଉପଯୋଗୀ ସାବ୍ୟସ୍ତ ହେବ। ଅଷ୍ଟ୍ରେଲିଆରୁ ଭାରତକୁ ୟୁରାନିୟମ୍ ଯୋଗାଣ ସକ୍ଷମ ହୋଇପାରିବ ବୋଲି ସେ କହିଛନ୍ତି। ଭାରତର ସ୍ୱଚ୍ଛ ଶକ୍ତି କ୍ଷେତ୍ରକୁ ଏହା ନୂତନ ଗତି ପ୍ରଦାନ କରିବ। ପ୍ରଧାନମନ୍ତ୍ରୀ କହିଛନ୍ତି, ସାଇବର ସୁରକ୍ଷା, ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ଯୋଗାଣ ଶୃଙ୍ଖଳା ଆଦି କ୍ଷେତ୍ରରେ ଦୁଇ ଦେଶ ସହଭାଗିତା ନେଇ ସହମତ ହୋଇଛନ୍ତି। ଗୁରୁତ୍ୱପୂର୍ଣ୍ଣ ଖଣିଜ କରିଡର ପ୍ରତିଷ୍ଠା ପାଇଁ ଉଭୟ ଦେଶ ମିଳିମିଶି କାର୍ଯ୍ୟ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ ତାଙ୍କ ଅଷ୍ଟ୍ରେଲିଆ ପ୍ରତିପକ୍ଷ ଶ୍ରୀ ଆଲବାନିଜ୍ ଆଜି ପୂର୍ବାହ୍ନରେ ମେଲବୋର୍ଣ୍ଣଠାରେ ଭାରତ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ଉଭୟ ନେତା ଏହି ଅବସରରେ ଭାରତ ଏବଂ ଅଷ୍ଟ୍ରେଲିଆର ପ୍ରମୁଖ ବ୍ୟବସାୟୀ ଗୋଷ୍ଠୀଙ୍କ ସହ ମତ ବିନିମୟ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ସାମ୍ପ୍ରତିକ ବିଶ୍ୱ ଅନିଶ୍ଚିତତା ତଥା ଯୋଗାଣ ଶୃଙ୍ଖଳ ପ୍ରତିବନ୍ଧକ ମଧ୍ୟରେ ଭାରତ ଏବଂ ଅଷ୍ଟ୍ରେଲିଆ ବିଶ୍ୱ ଅଂଶୀଦାର ଭାବେ ଆଗକୁ ବଢ଼ିବା ଅତ୍ୟନ୍ତ ଜରୁରୀ। ତିନିଦିନିଆ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗତ ସନ୍ଧ୍ୟାରେ ମେଲବୋର୍ଣ୍ଣଠାରେ ପହଞ୍ଚିଥିଲେ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜି ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ୱର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଉପରାଷ୍ଟ୍ରପତି ଶ୍ରୀ ରାଧାକ୍ରିଷ୍ଣନ ଏହି ପଦକ୍ଷେପର ଶୁଭାରମ୍ଭ କରିଛନ୍ତି। ନୀଳ ଅର୍ଥନୀତିକୁ ଜାତୀୟ ସମୃଦ୍ଧିର ଏକ ପରିବର୍ତ୍ତନକାରୀ ଇଞ୍ଜିନ୍ ଭାବେ ବର୍ଷ୍ଣନା କରି ଉପରାଷ୍ଟ୍ରପତି ଯୁବବର୍ଗଙ୍କୁ ବିକଶିତ ଭାରତର ମୂଳଦୁଆ ଭାବେ ଆଧୁନିକ ତଥା ପ୍ରଯୁକ୍ତିବିଦ୍ୟା ଆଧାରିତ ମତ୍ସ୍ୟଚାଷ ଏବଂ ଏ କ୍ଷେତ୍ରରେ ବୃତ୍ତିକୁ ଆପଣେଇବାକୁ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ଗଭୀର ସମୁଦ୍ରରେ କାର୍ଯ୍ୟରତ ଭାରତୀୟ ପତାକାଧାରୀ ମାଛଧରା ଜାହାଜଗୁଡ଼ିକ ପାଇଁ ଅନୁମତିପତ୍ରର ଜାତୀୟ ପ୍ରସାରଣକୁ ଉପରାଷ୍ଟ୍ରପତି ଆଜି ଉଦ୍ଘାଟନ କରିଛନ୍ତି। ଏହାଦ୍ୱାରା ଦାୟିତ୍ୱପୂର୍ଣ୍ଣ ଗଭୀର ସମୁଦ୍ର ମାଛଧରା ଏବଂ ସାମୁଦ୍ରିକ ସମ୍ପଦ ସଂରକ୍ଷଣ ପାଇଁ ଏକ ଦୃଢ଼ ଢାଞ୍ଚା ପ୍ରସ୍ତୁତ ହୋଇପାରିବ। ଉପରାଷ୍ଟ୍ରପତି ଶ୍ରୀ ରାଧାକ୍ରିଷ୍ଣନ ଆଜି ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ ଡକ୍ୟୁମେଣ୍ଟକୁ ମଧ୍ୟ ଉନ୍ମୋଚନ କରିଛନ୍ତି। ଏହି ପଦକ୍ଷେପ ରାଜ୍ୟର ଗଭୀର ସମୁଦ୍ର ମାଛଧରା ଇକୋସିଷ୍ଟମକୁ ସୁଦୃଢ଼ କରିବା ସହିତ ନୀଳ ଅର୍ଥନୀତିକୁ ଅଧିକ ବ୍ୟାପକ କରିବ। ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନୀ ଇତିମଧ୍ୟରେ 63,000 କୋଟି ଟଙ୍କାକୁ ଅତିକ୍ରମ କରିଛି। 120ରୁ ଅଧିକ ଦେଶରେ ଭାରତର ସାମୁଦ୍ରିକ ଖାଦ୍ୟ ପହଞ୍ଚପାରିଛି। ଜାହାଜ ଟ୍ରାକିଂ, ବିଶ୍ୱସ୍ତରୀୟ ସ୍ୱୀକୃତିପ୍ରାପ୍ତ ପ୍ରମାଣନ ମାନଦଣ୍ଡ ଏବଂ ଡିଜିଟାଲ ଅନୁମୋଦିତ ଆଦି ପ୍ରଯୁକ୍ତିବିଦ୍ୟା ଆଧାରିତ ମତ୍ସ୍ୟଚାଷ ପାଇଁ ଉପରାଷ୍ଟ୍ରପତି ଏହି ଅବସରରେ ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି। ଏଭଳି ପଦକ୍ଷେପ 2047 ସୁଦ୍ଧା ଏକ ସକ୍ରିୟ ନୀଳ ଅର୍ଥନୀତି ବିକଶିତ ଭାରତର ପ୍ରମୁଖ ମାଧ୍ୟମ ହେବ ବୋଲି ଉପରାଷ୍ଟ୍ରପତି କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆଜି ସୀମାନ୍ତ ଜିଲ୍ଲାଗୁଡ଼ିକର ପୁଲିସ୍ ଅଧୀକ୍ଷକଙ୍କ ସମ୍ମିଳନୀ ଅନୁଷ୍ଠିତ ହେବ। ଜାମ୍ମୁ କାଶ୍ମୀର, ପଞ୍ଜାବ, ଉତ୍ତରାଖଣ୍ଡ, ରାଜସ୍ଥାନ, ଗୁଜରାଟ, ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ ଏବଂ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକ ସମେତ ସୀମାନ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପୁଲିସ୍ ଅଧୀକ୍ଷକ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ସମ୍ମିଳନୀରେ ଯୋଗ ଦେଉଛନ୍ତି। ସୀମାନ୍ତ ଅଞ୍ଚଳଗୁଡ଼ିକର ପରିସ୍ଥିତି ସମୀକ୍ଷା ସହିତ ଉନ୍ନତ କାର୍ଯ୍ୟାନ୍ୱୟନ ପାଇଁ ମାର୍ଗ ଚିହ୍ନଟ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ଫଳରେ ଦେଶର ସୀମା ସୁରକ୍ଷା ଢାଞ୍ଚା

0: ଅଧିକ ସଶକ୍ତ ହୋଇପାରିବ। ଅନୁପ୍ରବେଶ ଏବଂ ବେଆଇନ ଭାବେ ବସବାସ କରୁଥିବା ଲୋକଙ୍କ ବିରୁଦ୍ଧରେ ପଦକ୍ଷେପକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଏହି ବୈଠକରେ ବିସ୍ତୃତ ଆଲୋଚନା ହେବ। ଦେଶର ବିଭିନ୍ନ ପ୍ରାନ୍ତରେ ଜନସଂଖ୍ୟାଗତ ପରିବର୍ତ୍ତନର କାରଣ ଯାଞ୍ଚ କରିବା ଏବଂ ଏହାକୁ ଚିହ୍ନଟ କରିବା ନେଇ ସରକାରଙ୍କ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ କମିଟିର ସୁପାରିଶ ପୃଷ୍ଠଭୂମିରେ ଏହି ସମ୍ମିଳନୀ ଆୟୋଜନ ହେଉଥିବା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି। ବ୍ରିକ୍ସ ପରିବହନ କାର୍ଯ୍ୟଗୋଷ୍ଠୀ ବୈଠକ ଆଜି ନାଗପୁରରେ ଆରମ୍ଭ ହୋଇଛି। ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରି କେନ୍ଦ୍ର ପରିବହନ ସଚିବ ଭି ଉମାଶଙ୍କର କହିଛନ୍ତି, ସହରାଞ୍ଚଳ ଭିତ୍ତିଭୂମି ତଥା ନିରନ୍ତର ବିକାଶ ଏବଂ ବିଭିନ୍ନ କ୍ଷେତ୍ରରେ ଅଭିବୃଦ୍ଧି ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ପରିବହନ କ୍ଷେତ୍ରରେ ସର୍ବୋତ୍ତମ ଅଭ୍ୟାସ ଏବଂ ପ୍ରସଙ୍ଗକୁ ଗ୍ରହଣ କରିବା ନେଇ ବୈଠକରେ ମତ ବିନିମୟ ହେଉଥିବା ସେ ସୂଚନା ଦେଇଛନ୍ତି। ଆସନ୍ତା ଶନିବାର ଏବଂ ରବିବାର ଦୁଇ ଦିନ ଧରି ନାଗପୁରରେ ତୃତୀୟ ବ୍ରିକ୍ସ ପରିବହନ ମନ୍ତ୍ରୀଙ୍କ ବୈଠକ ଅନୁଷ୍ଠିତ ହେବ। ଭାରତର ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ନିରନ୍ତରତା, ନବସୃଜନ, ସହଯୋଗ ଏବଂ ସ୍ଥାୟିତ୍ୱ ପାଇଁ ବ୍ରିକ୍ସ ପ୍ରସଙ୍ଗ ଆଧାରରେ ଏହି ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ଏଥିରେ ସଦସ୍ୟ ରାଷ୍ଟ୍ରଗୁଡ଼ିକର ପରିବହନ ମନ୍ତ୍ରୀ ଏବଂ ବରିଷ୍ଠ ପଦାଧିକାରୀ ଅଂଶଗ୍ରହଣ କରିବେ। ରୁଷ ଏବଂ ବ୍ରାଜିଲ ଦ୍ୱାରା ପରିବହନ କାର୍ଯ୍ୟଗୋଷ୍ଠୀର ପ୍ରଥମ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆନ୍ତର୍ଜାତିକ କ୍ଷେତ୍ରରେ ପରିବହନ ସହଯୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଏହି ତୃତୀୟ ବୈଠକ ଅନୁଷ୍ଠିତ ହେବ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁଣେ ମୁମ୍ବାଇ ଘାଟ ସେକ୍ସନରେ ରେଳ ପୁନଃ ଚଳାଚଳ କାର୍ଯ୍ୟର ଆଜି ସମୀକ୍ଷା କରିଛନ୍ତି। ଭୂସ୍କଳନ ଯୋଗୁଁ ଏହି ରେଳ ଲାଇନ୍ ଏବଂ ଏହାର ଆଖପାଖ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା। ରେଳ ବିଭାଗ ପକ୍ଷରୁ ଏହାର ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ଶ୍ରୀ ବୈଷ୍ଣବ କହିଛନ୍ତି, ଇତିମଧ୍ୟରେ ଗୋଟିଏ ଲାଇନ୍ର ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇସାରିଛି। ଏହି ରେଳପଥ ଦେଇ ଦୁଇଟି ଲୋକୋମୋଟିଭ୍ ଏବଂ ଅନ୍ୟାନ୍ୟ ଟ୍ରେନ୍ ଚଳାଚଳ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। କୃତ୍ରିମ ବୁଦ୍ଧିମତାର ଉପଯୋଗ ଏବଂ ଏହା ଆଧାରିତ ସମାଧାନ ପାଇଁ ଭାରତ ବୈଷୟିକ କ୍ଷେତ୍ରରେ ଏକ କେନ୍ଦ୍ର ଭାବେ ସ୍ଥାନିତ ହେବାକୁ ପ୍ରୟାସ ଜାରି ରଖିଛି। ନୂଆଦିଲ୍ଲୀରେ ଭାରତୀୟ ଶିଳ୍ପ ମହାସଂଘର ବିଶ୍ୱଦକ୍ଷତା କେନ୍ଦ୍ର ବ୍ୟବସାୟୀ ସମ୍ମିଳନୀ 2026 ଆଜି ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧନ କରି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ସଚିବ ଏସ୍ କ୍ରିଷ୍ଣନ୍ ଏହା କହିଛନ୍ତି। ସେ କହିଛନ୍ତି, କୃତ୍ରିମ ବୁଦ୍ଧିମତା କ୍ଷେତ୍ରକୁ ଏକ ସକାରାତ୍ମକ ଏବଂ ଆଶାପୂର୍ଣ୍ଣ ଦୃଷ୍ଟିକୋଣ ସହିତ ସରକାର ଗ୍ରହଣ କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ଉତ୍ପାଦକତା ବୃଦ୍ଧି, ଦକ୍ଷତା ବିକାଶ ଏବଂ ଅଭିବୃଦ୍ଧି ପାଇଁ କୃତ୍ରିମ ବୁଦ୍ଧିମତାର ଉପଯୋଗକୁ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଛନ୍ତି। ବିଶ୍ୱସ୍ତରରେ ଭାରତକୁ କୃତ୍ରିମ ବୁଦ୍ଧିମତା ଆଧାରିତ ଏକ ପେଣ୍ଠସ୍ଥଳୀ ଭାବେ ଗଢ଼ି ତୋଳିବାକୁ ସରକାରଙ୍କ ଲକ୍ଷ୍ୟ ରହିଛି ବୋଲି ସେ ଏହି ଅବସରରେ ସୂଚନା ଦେଇଛନ୍ତି। ଭାରତ ଇଂଲଣ୍ଡ ଚତୁର୍ଥ ପୁରୁଷ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ବ୍ରିଷ୍ଟଲ୍ଠାରେ ଖେଳାଯିବ। ଏହି ମ୍ୟାଚ୍ ସ୍ଥାନୀୟ କାଉଣ୍ଟି ପଡ଼ିଆରେ ଭାରତୀୟ ସମୟ ରାତି 10:00 ଆରମ୍ଭ ହେବ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ରେ ବର୍ତ୍ତମାନ ଇଂଲଣ୍ଡ 2-0 ଆଗୁଆ ରହିଛି। ସିରିଜ୍ର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାରସ୍ପରିକ ବିଶ୍ୱାସ ଅଧିକ ସୁଦୃଢ଼ ହୋଇଛି କହିଲେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱରଠାରେ ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ କଲେ ଉପରାଷ୍ଟ୍ରପତି। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ସୀମାନ୍ତ ଜିଲ୍ଲାଗୁଡ଼ିକର ପୁଲିସ୍ ଅଧୀକ୍ଷକ ସମ୍ମିଳନୀ। ବ୍ରିକ୍ସ ପରିବହନ କାର୍ଯ୍ୟଗୋଷ୍ଠୀ ବୈଠକ ନାଗପୁରରେ ଆରମ୍ଭ ଏବଂ ବ୍ରିଷ୍ଟଲ୍ଠାରେ ଆଜି ଖେଳାଯିବ ଭାରତ ଇଂଲଣ୍ଡ ଚତୁର୍ଥ ପୁରୁଷ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।
1: Good afternoon. This is Akashvani and I am Valsa Williams with the midday news. The headlines. India and Australia sign landmark deals on uranium supply and dedicated critical minerals corridor. Australia-India partnership on cyber critical technologies and supply chains becomes operational. Prime Minister Narendra Modi holds annual summit with his Australian counterpart Anthony Albanese in Melbourne, says bilateral relationship entered an expansive era anchored in deep mutual trust. Vice President C.P. Radhakrishnan unveils National Mission for Sustainable Use of High Seas Fishery Resources in Bhubaneswar. Monsoon covers entire country. Incessant rain affects normal life in National Capital Region. Uttarakhand becomes fully

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଭୁବନେଶ୍ୱର ଓୟୁଏଟିଠାରେ ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ କଲେ ଉପରାଷ୍ଟ୍ରପତି। ଗଭୀର ସମୁଦ୍ରରୁ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ମତ୍ସ୍ୟଜୀବୀଙ୍କୁ ପ୍ରାଧିକରଣ ପତ୍ର ବଣ୍ଟନ। ରାଷ୍ଟ୍ରର ନୀଳ ଅର୍ଥନୀତିର ଅଭିବୃଦ୍ଧିରେ ଓଡ଼ିଶା ଅଗ୍ରଣୀ ଭୂମିକା ଗ୍ରହଣ କରିବ କହିଲେ ମୁଖ୍ୟମନ୍ତ୍ରୀ। ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ଓସଲାଗି ନୀତି। ବିଦ୍ୟାର୍ଥୀଙ୍କ ଶିକ୍ଷା, ନୈତିକତା ଓ ସାମାଜିକ ଦାୟିତ୍ୱ ପ୍ରତି ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ଜାତୀୟ ବିଦ୍ୟାର୍ଥୀ ଦିବସ। ଏବଂ ହୀରାକୁଦ ଜଳଭଣ୍ଡାରରୁ ଆଜି ନିଷ୍କାସିତ ହେଲା ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଅବସରରେ ଉପରାଷ୍ଟ୍ରପତି ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟଠାରେ ଗଭୀର ସମୁଦ୍ରରୁ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ମତ୍ସ୍ୟଜୀବୀଙ୍କୁ ପ୍ରାଧିକରଣ ପତ୍ର ବଣ୍ଟନ କରିଛନ୍ତି। ଏଥିସହ ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ ମଧ୍ୟ କରିଛନ୍ତି। ଏହି ଅବସରରେ ଉପରାଷ୍ଟ୍ରପତି କହିଛନ୍ତି ଏହି ପଦକ୍ଷେପ ଭାରତର ସାମୁଦ୍ରିକ ଯାତ୍ରାରେ ଏକ ନୂତନ ଅଧ୍ୟାୟର ଶୁଭାରମ୍ଭ। ଦେଶର ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ର ଏବଂ ଗଭୀର ସମୁଦ୍ରର ବିପୁଳ ସମ୍ଭାବନାକୁ ଭାରତୀୟ ମତ୍ସ୍ୟଜୀବୀଙ୍କ ଦ୍ୱାରା ସ୍ଥାୟୀ ଭାବେ ବ୍ୟବହାର କରିବାରେ ଏହା ସକ୍ଷମ କରିବ। ଏହି କାର୍ଯ୍ୟକ୍ରମ ସାମୁଦ୍ରିକ ମତ୍ସ୍ୟଚାଷ କ୍ଷେତ୍ରରେ ବିକାଶ, ସ୍ଥାୟୀତ୍ୱ ଓ ସମୁଦ୍ରର ଏକ ନୂତନ ଯୁଗର ପ୍ରତିଫଳନ ବୋଲି ଉପରାଷ୍ଟ୍ରପତି କହିଛନ୍ତି। ଏହି ପଦକ୍ଷେପ ଓଡ଼ିଶାକୁ ପୂର୍ବ ଭାରତରେ ଗଭୀର ସମୁଦ୍ର ମତ୍ସ୍ୟଚାଷ ଏବଂ ସାମୁଦ୍ରିକ ରପ୍ତାନୀର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଗଣିତ କରିବ। ଭାରତ ବର୍ତ୍ତମାନ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ ମତ୍ସ୍ୟ ଉତ୍ପାଦନକାରୀ ଦେଶ ଭାବେ ନିଜକୁ ସ୍ଥାନିତ କରିଛି। ଏହି କ୍ଷେତ୍ର 3 କୋଟି ମତ୍ସ୍ୟଜୀବୀଙ୍କ ଜୀବିକାକୁ ସୁରକ୍ଷିତ ରଖିବା ସହ ଦେଶର ଖାଦ୍ୟ ନିରାପତ୍ତା ଓ ପୁଷ୍ଟି ସାଧନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। 2024-25 ଆର୍ଥିକ ବର୍ଷରେ ଦେଶ 195 ଲକ୍ଷ ଟନ୍ ମତ୍ସ୍ୟ ଉତ୍ପାଦନ କରିଛି ବୋଲି ଉପରାଷ୍ଟ୍ରପତି ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଛନ୍ତି ଓଡ଼ିଶା ଭିଜନ 2036 ଏବଂ ବିକଶିତ ଭାରତ 2047ର ମହତ୍ ଲକ୍ଷ୍ୟ ସହ ସମନ୍ୱିତ ଏହି ମିଶନ ଅଧୀନରେ ଗଭୀର ସମୁଦ୍ର ମାଛଧରା ଜାହାଜର ନିୟୋଜନ ସହ ଜାହାଜଗୁଡ଼ିକର ଅତ୍ୟାଧୁନିକ ଆଧୁନିକୀକରଣ କରାଯିବାର ବ୍ୟବସ୍ଥା ରହିଛି। ପାରାଦୀପ, ଧାମରା ଏବଂ ଗୋପାଳପୁର ଭଳି ବନ୍ଦର ଅଞ୍ଚଳକୁ ଅତ୍ୟାଧୁନିକ ସାମୁଦ୍ରିକ ପେଣ୍ଠସ୍ଥଳୀ ଭାବେ ବିକଶିତ କରାଯାଇ ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳର ଜନସାଧାରଣଙ୍କ ସର୍ବାଙ୍ଗୀନ ଆର୍ଥିକ ଅଭିବୃଦ୍ଧି କରାଯିବ। ପ୍ରଯୁକ୍ତିଭିତ୍ତିକ ସ୍ୱଚ୍ଛ ବ୍ୟବସ୍ଥା ମାଧ୍ୟମରେ ଭାରତର ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର ଏବଂ ଗଭୀର ସମୁଦ୍ରରେ ସୁରକ୍ଷିତ ଉପଯୋଗିତା ଆରମ୍ଭ କରି ରାଷ୍ଟ୍ରର ନୀଳ ଅର୍ଥନୀତିର ଅଭିବୃଦ୍ଧିରେ ଓଡ଼ିଶା ସର୍ବଦା ଅଗ୍ରଣୀ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ମାଝୀ କହିଛନ୍ତି।
1: ଓଡ଼ିଶା ପାଇଁ ଆମେ ସ୍ୱତନ୍ତ୍ର ଭାବେ ବ୍ଲୁ ଇକୋନୋମି ଯୋଜନା ପ୍ରସ୍ତୁତ କରୁଛୁ। ଆଗାମୀ 10 ବର୍ଷ ମଧ୍ୟରେ 150 ନୂତନ ଗଭୀର ସମୁଦ୍ର ମାଛଧରା ଜାହାଜ DSFV ର ନିୟୋଜନ ଏବଂ 65 ମାଛଧରା ଜାହାଜର ଆଧୁନିକକରଣ ମଧ୍ୟ କରାଯାଉଛି। ଏହି ମିଶନର ସଫଳ କାର୍ଯ୍ୟାନ୍ୱୟନ ଓଡ଼ିଶାକୁ ଦେଶର ଅନ୍ୟତମ ପ୍ରମୁଖ ସାମୁଦ୍ରିକ ମତ୍ସ୍ୟ କେନ୍ଦ୍ର ଭାବେ ପ୍ରତିଷ୍ଠିତ କରିବା ସହିତ ଆମର ଯେଉଁ ଲକ୍ଷ୍ୟ ଅଛି, ଆମର ଯେଉଁ ମିଶନ ଅଛି, ନୀଳ ଅର୍ଥନୀତି କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବରେ ଭାରତ ବର୍ଷର ପୂର୍ବ କ୍ଷେତ୍ରରେ ଅବସ୍ଥିତ ଥିବା ଆମ ଓଡ଼ିଶା ଏହି ଅଗ୍ରଣୀ ରାଜ୍ୟ ଭାବେ ନିଶ୍ଚିତ ଭାବରେ ଛିଡ଼ା ହେବ।
0: ଗତ 11 ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର ମତ୍ସ୍ୟଚାଷୀଙ୍କ ଜୀବନଧାରଣ ମାନରେ ପରିବର୍ତ୍ତନ ଆସିବା ସହ ମତ୍ସ୍ୟ ଉତ୍ପାଦନ 106% ବୃଦ୍ଧି ପାଇଛି ବୋଲି କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି।
2: हम लोगों ने ये तय किया है कि हमारे समुद्री क्षेत्र की सुरक्षा को ध्यान में रखते हुए जो हमारे तिरंगा, हमारा जो राष्ट्रीय ध्वज है, वह ध्वज लहराता हुआ

ନିଷ୍କାସନ କରାଯାଇଛି। ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରଥମ ଗେଟ୍ ଖୋଲିଛନ୍ତି। ନିୟମ ଅନୁସାରେ ପ୍ରଥମେ 7 ନମ୍ବର ଗେଟ୍ ଖୋଲାଯିବା ପରେ 4ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ବାମ ପାର୍ଶ୍ୱରେ 3ଟି ଓ ଡାହାଣ ପାର୍ଶ୍ୱରେ 1ଟି ଗେଟ୍ ଖୋଲାଯାଇଛି। ଆଜି ଆଉ 5ଟି ଗେଟ୍ ପର୍ଯ୍ୟାୟକ୍ରମେ ଖୋଲାଯିବ ବୋଲି ହୀରାକୁଦ ଜଳଭଣ୍ଡାରର ମୁଖ୍ୟ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀ କହିଛନ୍ତି। ଭୁବନେଶ୍ୱର ଓୟୁଏଟିଠାରେ ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ କଲେ ଉପରାଷ୍ଟ୍ରପତି। ଗଭୀର ସମୁଦ୍ରରୁ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ମତ୍ସ୍ୟଜୀବୀଙ୍କୁ ପ୍ରାଧିକରଣ ପତ୍ର ବଣ୍ଟନ। ରାଷ୍ଟ୍ରର ନୀଳ ଅର୍ଥନୀତିର ଅଭିବୃଦ୍ଧିରେ ଓଡ଼ିଶା ଅଗ୍ରଣୀ ଭୂମିକା ଗ୍ରହଣ କରିବ କହିଲେ ମୁଖ୍ୟମନ୍ତ୍ରୀ। ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ଓସଲାଗି ନୀତି। ବିଦ୍ୟାର୍ଥୀଙ୍କୁ ଶିକ୍ଷା, ନୈତିକତା ଓ ସାମାଜିକ ଦାୟିତ୍ୱ ପ୍ରତି ସଚେତନତା ସୃଷ୍ଟି ଲକ୍ଷ୍ୟରେ ପାଳନ କରାଯାଉଛି ଜାତୀୟ ବିଦ୍ୟାର୍ଥୀ ଦିବସ। ଏବଂ ହୀରାକୁଦ ଜଳଭଣ୍ଡାରରୁ ଆଜି ନିଷ୍କାସିତ ହେଲା ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ ଓ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ ଜେହର କଥାଚିତ୍ରର ଗୀତ। କଣ୍ଠ ଦେଇଛନ୍ତି ଶ୍ରେୟର ଘୋଷାଲ, ଗୀତିକାର ସୟିଦ କ୍ୱାଦ୍ରୀ, ସଙ୍ଗୀତ ଅନ୍ନୁ ମଲ୍ଲିକ ଓ ରୂପ କୁମାର ରାଠୋଡ଼।

0: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086107527 IFSC କୋଡ୍ SBIN00005 ଜମା କରିବେ। ଆକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086107527 IFSC କୋଡ୍ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା। ଉପସ୍ଥାପନା ସନ୍ତୋଷ ପିଙ୍କ।

ଓଡ଼ିଆନୁ ଅଣ୍ଟା କଥା ତେଙ୍ଗା ଖାତିର କିଛି ଯେ ସ୍ୱାସ୍ଥ୍ୟ ହିଁ ସମ୍ପଦ ବୋଲିକିରି ବାଜକୁନ୍ ନାମେ ହେଠୁ ହେଖା ଯଦି ଠିକ୍ ହିସାବନୁ ର ହେଲେ ନାମେ ଯେତେ ଦାତିଲି ବୋଲିକିରି ନାମ ଭାବତ୍ ତାଙ୍କେ ଅର୍ଥ ମାଞ୍ଜା ଯେ ନାମ ସବୁବେଳେ ଚେଷ୍ଟା ନାନତ୍

0: ତା ମୁନୁ ମିଶ୍ର କଦା ଜୀବାଣୁ ଦାରୁ ବାରଦ ନାମା କୁଲୁଗେ ତନ୍ନ ମୋହନାନୁ ଆମ ଅଜନ ହାପାଲ ତମା ହେଲା ଆମୁଦ ଆର୍ ନୁ ବାରିଦ ତା ହୁଦା ନେସ୍କେ କାମତ ନାମ ଆମୁ ଗୁଠିନ ଯଦି ନାମ ଫୁଟାବ ତାରୁ ଯଦି ହାପତ ଫୁଟାବ ତାରୁ ଢାପ ତାର ଇୟତ କିମ୍ବା ଇନା ନେଲା ଫିଲ୍ଟର ହିଆ ଖରାଲି ଯେ ନାକୁ ଆଗାଡ଼ ଖରାଲି ତା ଦାନ ଫିଲ୍ଟର କାମ ତାର ହାପତ ହେଲା ହି ହୁ ବିମାରୀ ଗୁଠିନ୍ତି ବାଛରାଙ୍ଗ
1: ହେଲେ କଥା ମାନ ଯେ ନାମ ସଫା ମାନେ ସାଫ ସୁତରାର ଆମୁ ବନ ହାପନା କଥା
0: ହଁ ଯେତକି ସାଫ ସୁତରା ମୁତ୍ର ଗରମ ଗରମ ମାଣ୍ଡି ଉଠି ନନତ ସବଜି ଯେତକି ବି ଅନ୍ନା ମହନା ସବ ଗରମ ଅନତ ଆର ଅଣ୍ଟା ମାନେ ବାହାରିନ୍ ତା ଖାଦ୍ୟ ବନ ଯେତକି ପାରୁ ପର୍ଯ୍ୟନ୍ତ ଆଭଏଡ କାମତ ବାହାରି ଯେନ୍ ରାସ୍ତା କୋଣ ନୁ ହାଖରାଲି ଏରାଲ କାର ବହୁତ ଜାଗା ନୁ ତିଙ୍ଗିଲି ଭଣ ଭଣ ଭଣ ଭଣ ପୁରା କୁଦାଲକି ରଦ ଆ ଖାଦ୍ୟ ନ ଅକାଲକି ରଦ ଆଦାନ ଇନ ସାଫାର ଅନାଲନାର ମହାଲନା ତା ଆଦାନ ଗୁଠି ନାମ ଯେତକି ପାରୁ ପର୍ଯ୍ୟନ୍ତ
1: ଯେତେବେଳେ
0: ନାମ ଲେଟ୍ରିନ୍ କାଲ ଦାତ କା ବାହାରିନ୍ ତା ନାଲଖୁ କାମାଲ ଦାତ ତା ଆଡ଼ପାନୁ ଯେତେବେଳେ ବାରାଲ ଦାତ ଲେଟ୍ରିନ୍ ତି କା ବାହାରିନ୍ତି ତ ହେଖା ଗୁଠି ନାମ ହେ ବାନେକିରି ସାବୁନ୍ତି ଲଣ୍ଡା ଖାତା ହେଖା ହେଲା ହେଡୁ ହେଖା ସବ ବାନେକିରି ଲଣ୍ଡର ତାନ୍ତି ଯାଇକିରି ନାମ ଅନ୍ନା ମହନା ଗୁଠିନ ଏସନା କଥା ଅନ୍ନା ମନା କଥା ଯେତିକି ସାଫ ସୁତରାର ତାତକ ବାନେ ମନ
1: ବାନେ ମନ ଇଦାନ ଟାଉନ ତା କଥା ତେଙ୍କର ହେଲେ ପଦ୍ଦାନ ଗୁଠି ଏନ୍ଦ୍ର ମାନାଲିକା ନାମ ଯେନ୍ ଆମୁ ବ୍ୟବହାର କମାଲ ଦାତ ବିଶେଷ କରି ନେଖେ ତୁଷା ତିଲି ହେଲେ ତୁଷାନ୍ତି ମାଲା ହେଲେ ଯୋଡ଼ନ୍ତି ଅନ୍ଦ୍ରାଲନାର ମାଲା ହେଲେ ଇ ଏକ ମୁଡ଼ାନ୍ତି କା ବନ୍ଦ କାଟାନ୍ତି ଅନ୍ଦ୍ରାଗିରି ମାନେ
0: ପାଡ଼ା ପାଟକି ନୁହଦାନ ନାମ ଫୁଟାବ ତାରୁ ହପତ ଫୁଟାବ ତାରୁ ଠାଣ୍ଡା କମଚକା ବାଦ ଦାଦାନ ଫେର ଇଦର କପଡ଼ା ତି ଅଣ୍ଟା ମାନେ ଛାଣା ଗତ ଫିଲ୍ଟର ଯଦି ମଲା ଦିନ କପଡ଼ା ଦୁଇ ତିନି ଲେୟାର ଚରାରୁ ଆନ୍ତିନ ଢାଲ ରହିଲେ ମୋଟା ମାଇଲାବ ତାନୁ ଛାଣ୍ଡ ରଖିଲା ତ ଯେତିକି ଆରୁ ଜୀବାଣୁ ଭୂତାଣୁ ତ ମା ଛାଣ୍ଡ୍ରି ଦିନ ଆଦ ମା ହିଏ ଥିରି
1: କିନ୍ତୁ ଯଦି ନା ଫୁଟା ବୋଚ ଥାଲେ
0: ହଁ ଆଦାନ ଫୁଟା ବୋଚ ଥାଲେ ଆଦ କ୍ଷିଓ କତ ଫୁଟା ବୋଧ ବାନେଇକିରି ପୁରା ଫୁଟା ବୋଧ ପାଞ୍ଚ ଦଶ ମିନିଟ ପୁରା ଫୁଟର ଦାନ୍ତି ନାଦାନ ଠାଣ୍ଡା କାମଚ ତାରୁ ଢାପ ତାରୁ ହାପ ଥାଲେ ମାନଦ
1: ବୋଲେ ଇ କଥା ଟିକେ ଧ୍ୟାନ ଧ୍ୟାନ ଏକାମଲା ଆଉ ଇଦାନ ତ ବାଜକାର ଆମୁ ଗେ ଲଗାନ ତାର ପରେ ପରେ ଆରୁଣ୍ଡ କଥା ତେଙ୍ଗାଲ
0: ହାୱା ଗେ ଲଗାନ ନିଶ୍ୱାସ ପ୍ରଶ୍ୱାସ ଯେନ୍ ହୁଆଲ ଦାତ ହାୱାନୁ ଧୁକାନୁ ତ ବହୁତ ମେନଲି ଭୂତାଣୁ ଭାଇରସ ଭାଇରସ କୁଟିବ ହାୱାନୁ ବାଗ୍ୟେ ଟ୍ରାନ୍ସମିଟ ମାନିତ ଯେନ୍ତାକି ନମାଏ ଥଣ୍ଡା କାଶ ମାନେ ନର୍ମାଲ ଥଣ୍ଡା କାଶ ମାନା ଗୀତ ଭାଇରାଲ ଫିଭର ଯେନ୍ ବାଦାତ ତାର ଅଣ୍ଟା ମାନେ ଯେତେବେଳେ ଫ୍ଲୁ ଆକୁ ନିନା ନେଲା ବାର୍ଡ ଫ୍ଲୁ ଯେନ୍ ମାନାଲିଦ ଆରୁ ମାଝାନୁ କୋଭିଡ ଯେନ୍ ବିମାରୀ ବାର୍ଷିକି ଚାଦ ଏଗୁଡ଼ା ଗୁଟେ ମେନଲି ନମା ହାୱାତି ଟ୍ରାନ୍ସମିଟ ମାନିତ ତା ହୁଦଗି ଲାଗା ନେଦର କାମ ଯେତେବେଳେ ବି ନାମାକେ ଯଦି ଥଣ୍ଡା ଧାର୍ସକି ଚିତ ତା ନାମ କୋସିସ କାମ ଯେ ଭିଡ଼ ଭାଟକା ଗିଆ ମତକା ଲାଗେ କାହିଁକିନା ଭିଡ଼ ଭାଟକା କହତ ନିମାକେ ଥଣ୍ଡା ଯଦି ଧାର୍ସକି ଚିତ ଭିଡ଼ ଭାଟକା ନେ ନିଭାସ୍ତି ଆର ଅଣ୍ଟା ଲାସ୍କେ କହତ ଫେର ଆନ୍ତି ନା ଆର ଅଣ୍ଟା ଲାସ୍କେ କହତ ତା ଯେତକି ପାରୁ ପର୍ଯ୍ୟନ୍ତ ଆଡ଼ପାନୁ ରେଷ୍ଟ ହତ ଆର ଭିଡ଼ ଭାଟକା ଗିଆ ମତର ଖା ଆର ଯଦି ବି କାଲ ଦାତ କା ନେଖା ନେ କାଚ ଲେଖରାଲ ଦାତ ହେଲେ ଥୁମଣାକୁ ଠୁଣି ନଣ୍ଟା ରୁମାଲ କା ମାସ୍କ ଅଣ୍ଟା ଚିଅତାରୁ କାଚିଲେ ଖରତ ହେଲେ ଆ ଜୀବାଣୁ ବୋଧ କା ଭୂତାଣୁ ବୋଧ ଆ ଦୁସରା ଆଲାର୍ଗେ ମା ଡେକିତ କା କମ୍ ଡେକତ ଯଦି ନାମ ଅଣ୍ଟାସ୍କେ ନାମାଗେ ଥଣ୍ଡା ଧାର କିଚିତ ଆରୁ ଚାହାନୁ ଆମତ କାଚିଲେ ଖରା ଟିକେ ଗେଚ୍ଛାନ୍ତି ଆଲାସ୍କେନେ କାଚିଲେ ଖରତ ହେଲେ ନାମ ପ୍ରିଭେଣ୍ଟ କାମାଙ୍ଗତ ଆସ୍କେ ଟ୍ରାନ୍ସମିଟ କାମାଗେ
1: ତ ନାମ ଯଦି ଟିକେ କେୟାରଲେସ୍ ମାଞ୍ଜକାତ କେରକାତକା ଯଦି ଅବହେଳା ନାଞ୍ଜକାତ ହେଲେ ନାମେ ତ ଅସୁବିଧା ମାନ ଦୁସରା ଆଲାର୍ଗେ ବି
0: ଦୁସରାର୍ଗେ
1: ତ ଇନେ ଯଦି ଧରୁ ଯେହେତୁ ବର୍ଷା ଚେଖାନୁ ନାମ ହିଁ ଆଡ଼ପାନୁ ତା ସବୁବେଳେ ବି ରାପ ଅଲଦା ତେନ୍ଦ୍ରକି ନାମ ଯଦି କମାଣି କୁଠାଣି କାମ ଥାଲି ଯେ ନାମେ ପରିବାର ଚାଲର ନାମ ଚାଲର ଆଉ ସବୁବେଳେ ଆଡ଼ପାନୁ ହିଁ ପଲଦା ତେରା ନାମ କଦ ବାହାରି ନାଲକୁ କାମାଗେ ତ ଇନୁ ଇ ପ୍ରକାର ମାନେ ବେମାରୀ ମାନନା ସ୍ୱାଭାବିକ ଦୁ ଘା ଘା ମାନକ ଯଦି ମାଞ୍ଜା କେରା ହେଲେ ଏକାନିକି ଆଦିଗେ ମାନେ ଚିକିତ୍ସା କାମନା କଥା ଆଡ଼ପାନୁ କା ଡାକ୍ତର ତେରା କାନା କଥା ଇନ୍ଦ୍ର
0: ଯଦି ହାଲକା ଲାଣି ଧରାଲି କା ହାଲକା ମେହେଦ ହେଖା ଗୁଠି ନୁ ଜାଲି ବାକି ଆଡ଼ପାନୁ ହିଁ ନାମ ଟାବଲେଟ୍ ମହାଙ୍ଗତ ଆରୁ ଫୁଟାବତ ରମୁନ ହାପତ କା ଗରମ ଗରମ ମାଣ୍ଡି ଆଢ଼ା ଅନତ ମହତ ଆରୁ ଆଡିକୁଏଟ ରେଷ୍ଟ ହତ ରେଷ୍ଟ ବୋଧ ମାନେ ମେନ୍ ଫେର୍ ଏନେ ହେଡ଼ୁ ଖା ନୁ ଜାଲକି ରତ ଫେର୍ ନାଲଖୁ କମତ ବାକି ଫେର୍ ବାଢ଼ର କତ ତ ଟିକେ ରେଷ୍ଟ ଦରକାର ଆରୁ ଯଦି ବେଶୀ ଯଦି ଅସୁବିଧା ଲଗାଲି ଲଗାଲି ଯିଏ ପଲଦାନ ସାମ୍ଭଳା ଲେଖା ବାକି ଇମିଡ଼ିଏଟ ହସ୍ପିଟାଲକେ କାନା କଥା ଆରୁ ଡାକ୍ତର୍ସ କି ପରାମର୍ଶ କାମିକିରି ମାଦାର ଗୁଠିନ ମହନା କଥା ଆରୁ ଆଡ଼ପାନ ମନିଚ୍ଛା ମାଦାର ମୁକୁନିମା ମାନେ ଯେନ୍ତା କି ମାଲାରିଆ ଲଗାନ ପାରାସିଟାମଲ ଚାଲର କିନ୍ତୁ ଡେଙ୍ଗୁ ଫିଭର ଘି ଲଗାନ ଏନ୍ଦର ମଞ୍ଜେ ଖାଲି ପାରାସିଟାମଲ ଅଣ୍ଟା ଅଣ୍ଟା ଏନ୍ଦର କା ହେଡ଼ ଖାନ ଜାଲି ଦରଜ ବଟିକା ମହଚ ତା ଦରଜ ବଟିକା ହଉ ଡେଙ୍ଗୁ ଫିଭର ଘି ଲଗାନ ବିପଦ ବ୍ଲିଡିଂ ପ୍ରୋବ୍ଲେମ ମାନାଲ କି ରହ ତାହୁ ବ୍ଲିଡିଂ ବନ ଆହୁରି ବଢ଼ା ହୋଇଛି ତାହୁ ଚିନିଜ

0: ଆରୁ ନମା ଆଙ୍ଗଲି ଉଙ୍ଗଲି ମାଝାନୁ ଯେନ୍ ହଟ୍ରି ଚାର ରହିକି ତା ହୁବୁଡ଼ା ଗୁଠିତ ବାଛରା ଅଙ୍ଗତ ଆରୁ ମାନଲା ହେଲେ ଯଦି ମାଞ୍ଜାକିର କିଛି ହେଲେ ମେନ୍ଲି ଆଣ୍ଟି ଫଙ୍ଗାଲ ପାଉଡ଼ର କିମ୍ବା କେଣ୍ଡିଡ଼ ପାଉଡ଼ର ବାନାର ହାଖରିଦ ଆଦାନ ଲଗାବ କିମ୍ବା ତାହା କ୍ରିମ୍ ବନ୍ଦ ଲଗାବ ହେଲେ ଯେନ୍ ହେଖା ଡୁଗୁଠି ଯେନ୍ ପାଲ କ୍ରିଦ ଆରୁ ଉଙ୍ଗଲି କେତେଟା ମୁକିରି ବାନାର ହୁବୁଡ଼ା ଗୁଠିନ ବାଛାବା ଅଙ୍ଗତ
1: ତ ଇ ପ୍ରକାର ନାମେ ଇ ବର୍ଷା ଚେଖା ରୋଗ ବେମାର ମାନନା ଏଲ୍ଚକା ଆତଲି ସଂକ୍ଷେପ ଶ୍ରୋତା ବନ୍ଧୁ ମେନାଲନାର ଯେ ବର୍ଷା ଚେଖାନ୍ତି ନାମ ଏକାନିକ୍ରି ଠିକ ହିସାବ ନୁ ରାଙ୍ଗତ ବିଶେଷ କରି ମିନିମମ ଏକା ଏକା ନାଲଖୁନ କାମନା କଥା ଟିକେ ଭଲ ମାନ
0: ଲାଷ୍ଟ ନୁ ଯେ ବାନେକ୍ରି ନାମ ଅନତ ମହତ ସଫିସିଏଣ୍ଟ ଆମ ଗୋଟେ ହାପତ ଆମ ବାନେକ୍ରି ଫୁଟାବତ ଆରୁ ହାପତ ଆରୁ ମଶାରୀ ଲଗାବତ ଆରୁ ଚୁତତ ଆରୁ ବିଡ଼କନାକା ପାଇରିବା କେନ୍ ଯଦି ନାଲକୁର ଖାଲ ଦାତ ବାକେନ୍ ଫୁଲ୍ ସାର୍ଟ ଫୁଲ୍ ପ୍ୟାଣ୍ଟ ଗୋଟିଏ ଅତରରୁ କର ଆରୁ ଯେତେବେଳେ ବି ବାହାରନ୍ତି ବାରାଲଦାତ ମାଇଲା ନାମ ହେଜୁ ହେଜୁକା ଗହଲା ଧାରାଲ ବାରାଲଦାର କା ହାତଦାର ଗୋଟେ ବେଚାଲନାର ବାରାଲନାର ତାପଡ଼ା ନିନ୍ ବାନେକିରି ଲଣାରୁ କା ନିଜେ ଲଣ୍ଡ୍ରାରୁ ବାନେକିରି ତାମ ନିର୍ଗ୍ରୋତ ଆରୁ ମାନେ ପୁରା ଶୁଖା ଟିକେ ବଡ଼ିବ ନିଜାଙ୍ଗ ଆରୁ ନାମା କପଡ଼ା ଗୁଠିନ୍ ବାନେକିରି ଶୁଖାବ ତ ରତତ ହେଲେ ଏଗୁଡ଼ା ଗୋଟେ ବିମାରୀ ନୁ ବାଛାବା ଅଙ୍ଗ ଆରୁ ବାହାରିନ୍ତା ଖାଦ୍ୟବନ ଯେତ୍କି ନାମ ମା ମହତ କା ମା ଅନତ ବାହାରିନ୍ତି ପାର୍ଟିକୁଲାର୍ଲି ଚେପୁ ଚେଖା ବିଡ଼ନା ଚେଖା ହତ୍କି ଟିକେ ମା ମାନେ ଚେପୁ ଚେଖା ଟିକେ ବାହାରିନ୍ତା ଖାଦ୍ୟ ଗୁଠି ନା ମା ମହତ ହେଲେ ବାନେ
1: ତ ଯାହା ତେଙ୍କା ରାଦାନ ନାମେ ଶ୍ରୋତା ବନ୍ଧୁ ଗୁଠିଆର ନିଶ୍ଚିତ ଭାବେ ନିମେ ପରାମର୍ଶବନ ଗ୍ରହଣ ନାନ ଆରୁ ହନେ ତମେ ଜୀବନଧାରାବନ ଆଗଲି ହୁଆଗି ଲାଗନ୍ ଚେଷ୍ଟା କାମର ଇ ଆଶା ସାଙ୍ଗେ ନିମ ବାର୍ଚକାର ଆରୁ ଇନ୍ନା ବହୁତ ଉପାଦେୟ କଥା ଗୁଠିନ୍ ତେଙ୍କାର ନାମେ ଶ୍ରୋତା ବନ୍ଧୁ ଗୁଠିଆର ଲାଗାନ ନିମାନ ଆକାଶବାଣୀ ତାତି ଅଶେଷ ଧନ୍ୟବାଦ ଜୁହାର
0: ଧନ୍ୟବାଦ ବହୁତ ବହୁତ ଜୁହାର
1: ତା ବାରା ଇନ୍ନା ହନେ ଇକୁଣା ସମ୍ପ୍ରଦାୟର ଗେ ଗୀତୁ ମେନତ ଏ ଗୀତୁ ବନ ପାହାଡ଼କାନାର ତହସିଲ ଟପୁ ଆଉ ତମେ

ଗୀତୁତା ମେଞ୍ଜକାତ ପାଡ଼କାଚାର ତସିଲ ଟପୁ ଆଉ ତମେ ଦଲ ହେଲେ ଇନ୍ନାନ୍ତା ମକ୍କାପୁପୁ ଝକାଝକା କାର୍ଯ୍ୟକ୍ରମ ବନ୍ ଇଶାନିୟତ ଜୁହାର।

ଶୁଣିଲେ କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୋପୋ ଝକା ଝକା ଉପସ୍ଥାପନ କରିଥିଲେ ସନ୍ତୋଷ ପି ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ୟାରାନା କଥାଚିତ୍ରର ଗୀତ କଣ୍ଠ କିଶୋର କୁମାର ଗୀତ ରଚନା ଅଞ୍ଜନ ସଙ୍ଗୀତ ନିର୍ଦ୍ଦେଶନା ରାଜେଶ ରୋଶନ

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଏବଂ ଶତକଡ଼ା 18% GST ସହ ମୋଟ 266 କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086705257 IFSC କୋଡ୍ SBIN00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086705257 IFSC କୋଡ୍ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 July 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410961। ସୂଚନାଟି ଏତିକିରେ ଶେଷ ହେଲା।

ଆପଣମାନେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏଥର କାର୍ଯ୍ୟକ୍ରମରେ ମନ୍ନା ଦେ ଓ କିଶୋର କୁମାରଙ୍କ କଣ୍ଠରେ ଶୁଣନ୍ତୁ ସୋଲି କଥାଚିତ୍ରର ଗୀତ। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ଆର୍ ଡି ବର୍ମନ।

ଏଥର କଥାଚିତ୍ର ଜଞ୍ଜିରର ଏହି ଗୀତଟି ଶୁଣନ୍ତୁ। କଣ୍ଠ ଦେଇଛନ୍ତି ମନ୍ନା ଦେ, ଗୀତିକାର ଗୁଲସନ ବାୱରା, ସଙ୍ଗୀତ ନିର୍ଦ୍ଦେଶନା କଲ୍ୟାଣଜୀ ଆନନ୍ଦଜୀ।

ଏଥର କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। କଣ୍ଠ ଦେଇଛନ୍ତି ମହମ୍ମଦ ରଫି ଓ କିଶୋର କୁମାର। କଥାଚିତ୍ର ଦୋସ୍ତାନା, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରିଲାଲ, ଗୀତ ରଚନା ଆନନ୍ଦ ବକ୍ସି।

0: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086107525257 IFSC କୋଡ଼ SBIN00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086107525257 IFSC କୋଡ଼ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 July 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410961। ସୂଚନାଟି ଏତିକିରେ ଶେଷ ହେଲା।
1: ଆପଣମାନେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ସୁହାଗ କଥାଚିତ୍ରର ଗୀତ। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ, କଣ୍ଠ ମହମ୍ମଦ ରଫି, ଆଶା ଭୋସଲେ ଓ ଶୈଳେନ୍ଦର ସିଂ।

ଶୁଣିଲି କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ସମ୍ବଲପୁର, ସମୟ ଅପରାହ୍ନ 4 ବାଜିବାକୁ ଯାଉଛି। ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମ ସନ୍ଦେଶ ଟୁ ସୋଲଜର, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ଶୁଣୁଥିଲେ ସନ୍ଦେଶ ଟୁ ସୋଲଜର୍ସ, ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ଆଜି ମୁଖ୍ୟ ଖବର ସାଙ୍ଗେ ମୁଇଁ ବନ୍ଦିତା ମିଶ୍ର। ଭାରତ ଓ ଅଷ୍ଟ୍ରେଲିଆ ଭିତରେ ଆପୋଷୀ ବିଶ୍ୱାସ ଏତକା ମଜବୁତ ହୋଇଛି ମେଲବୋର୍ଣ୍ଣଠାରେ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କର ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଆଜି ଅନୁଷ୍ଠିତ ହେବା ସିମ୍ନା ଜିଲ୍ଲାମାନଙ୍କର ପୁଲିସ୍ ଅଧୀକ୍ଷକ ସମ୍ମିଳନୀ। ଓଡ଼ିଶା ଗସ୍ତିଆ ଆଜି ଆସିକରି ଭୁବନେଶ୍ୱରଠାରେ ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ କଲେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ। ଭୁବନେଶ୍ୱର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟଠାରେ ଗଭୀର ସମୁଦ୍ରନୁ ମତ୍ସ୍ୟସମ୍ପଦର ସ୍ଥାୟୀ ଉପଯୋଗୀ ଲାଗି ମାଛଧରାଳିମାନଙ୍କୁ ପ୍ରାଧିକରଣ ପତ୍ର ବଣ୍ଟନ କଲେ ଉପରାଷ୍ଟ୍ରପତି। ରାଷ୍ଟ୍ର ନୀଳ ଅର୍ଥନୀତିର ଅଭିବୃଦ୍ଧି ନେଇ ଓଡ଼ିଶା ସବୁନୁ ଆଗଦର୍ଜାର ଭୂମିକା ନେବା କହିଲେ ମୁଖ୍ୟମନ୍ତ୍ରୀ। ପୁରୀ ଶ୍ରୀମନ୍ଦିରନ ଆଜି ଅନୁଷ୍ଠିତ ହେବା ମହାପ୍ରଭୁମାନଙ୍କର ଓଷ ଲାଗି ନୀତି। ବିଦ୍ୟାର୍ଥୀମାନଙ୍କର ଶିକ୍ଷା, ନୈତିକତା ଓ ସାମାଜିକ ଦାୟିତ୍ୱ ଲାଗି ସଚେତନତା ବଢ଼ାବାର ଲକ୍ଷ୍ୟଟି ଆଜି ପାଳନ କରାଯାଉଛି ଜାତୀୟ ବିଦ୍ୟାର୍ଥୀ ଦିବସ। ହୀରାକୁଦ ଜଲଭଣ୍ଡାରୁ ଆଜି ସକାଳେ ଛଡ଼ାଗଲା ଇବରସର ପହେଲା ବଢ଼ି ପାଇନ୍। 12 ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ତରଫରୁ ସତର୍କ ସୂଚନା ଜାରି। ରାଇଜା ଆଇନ ମୁତାବକ ଫିଟ୍ନେସ୍ ପ୍ରମାଣପତ୍ର ନାଇଁ ଥାଇକରି ଚଳାଚଳ କରୁଥିବାର ବାଣିଜ୍ୟିକ ଗାଡ଼ି ମଟର ବିରୋଧୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ପରିବହନ ବିଭାଗର ସୂଚନା। ଆଇବା 31 ତାରିଖ ସର୍ବା ଚଲତି ଖରିଫ ଋତୁ ଲାଗି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପଞ୍ଜୀକରଣ ପ୍ରକ୍ରିୟା। ବୌଦ୍ଧ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ହର୍ ଘର ଉଦ୍ୟମ ହର୍ ଗାଓଁ ସମୃଦ୍ଧ ଅଭିଯାନ ବାବଦେ ଆଜି ଆୟୋଜିତ ହୋଇଯାଇଛି ଗୋଟିଏ ଜିଲ୍ଲାସ୍ତରୀୟ କର୍ମଶାଳା। ସମବାୟ ବ୍ୟବସ୍ଥାକେ ଅତକା ବର୍କସ କରବା ଲକ୍ଷ୍ୟ ନେଇକରି ବୌଦ୍ଧ ଜିଲ୍ଲାନେ ସମବାୟ ହପ୍ତା ପାଲିତ। 2027-28 ବଛର ଲାଗି ନବୋଦୟ ବିଦ୍ୟାଳୟର 6 କ୍ଲାସ ନାଁ ଲେଖା ଲାଗି ବାହାରିଲା ବିଜ୍ଞପ୍ତି। ଇ ମାସ ଜୁଲାଇ 31 ତାରିଖ ଭିତରେ nabodaya.gov.in ଥି କରିପାରିବେ ଆବେଦନ। ଆଉର୍ ବ୍ରିଷ୍ଟେଲ୍ଠାରେ ଆଜି ଖେଳାଯିବା ଭାରତ ଇଂଲଣ୍ଡ 4 ନମ୍ବର ପୁରୁଷ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ଏଚ୍ନିର ମୁଖ୍ୟ ଖବର ଇନ ଶେଷ ହେଲା। ଏତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜବେଳର 6:05 ଥି।
0: ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଲୋକଗୀତ କାର୍ଯ୍ୟକ୍ରମ। ଆଜି ଏଥିରେ ସଞ୍ଚାର ଶୁଣନ୍ତୁ, ପରିବେଷଣ କରିଛନ୍ତି ବସନ୍ତ ଗଣ୍ଡ ଏବଂ ସାଥୀ ଗୋରେଖ ପ୍ରଧାନ।

0: ଆଚ୍ଛା ଟିକେ ଶୁଣିଯ, ଅଯୋଧ୍ୟା ଦେଶରେ ଥିଲେ ଦଶରଥ ରାଜା।
1: ଆଚ୍ଛା,
0: ଅଯୋଧ୍ୟା ଦେଶର ଦୁଃଖୀ ସୁଖୀ ପ୍ରଜା ଗନ୍ଧିଆ ସମସ୍ତଙ୍କୁ ନିଜ ସନ୍ତାନ ଭଳିଆ
1: ସୁନ୍ଦର ପାଳନ କରୁଥିଲେ,
0: ପାଳନ କରି ନେଇ ଯାଉଥିଲେ। ତାଙ୍କର ଯେଉଁକି ଜ୍ଞାନ ତତ୍ପଟି ଥିଲା ବୃହସ୍ପତି ବୀର ବୋଲି, ଭକ୍ତ ମାନଙ୍କୁ ନୂତନ ନୂତନ ନୀତି ଶିକ୍ଷା ଗୁଡାକ ଦେଇପାରୁଥିଲେ। ସ୍ୱର୍ଗ ମଞ୍ଚ ପାତରେ ତାଙ୍କର ଯଶ କୀର୍ତ୍ତି ପୁରୀ ରହିଥିଲା, ଅକଳନା ସମ୍ପଦ ଗୁଡାକ ଥିଲା। ତଥାପି ଦଶରଥ ରାଜା ଭାରି ଚିନ୍ତାର୍ଥୀ ହୋଇକି ଥିଲେ, କାହିଁକି ଏ ବଡ ସୂର୍ଯ୍ୟ ବଂଶକୁ ରକ୍ଷା କରିବାର ପାଇଁ ପୁଅ ସନ୍ତାନ ନ ହେବା ହେତୁ ଦଶରଥ ରାଜା ଭାରି ଚିନ୍ତାର୍ଥୀ ହୋଇଥିଲେ। ବାସ୍ତବିକ କଥା ବାବୁ, ତାଙ୍କର ଗୋଟିଏ ଖାଲି ଝିଅ ଥିଲେ ସନ୍ତାବାଲି ବୋଲି, ଆଉ ତାଙ୍କର କୁଳରେ ପୁଅ ନାହିଁ। ଏପରି ଚିନ୍ତା କରୁ କରୁ ଗ୍ରୀଷ୍ମ ଋତୁ ହୋଇଥାଏ, ଖରାଦିନ। ଦଶରଥ ରାଜା ବାବୁ ଏ ସମୟରେ ଶବ୍ଦ ଭେଦୀ ସ୍ୱର ନେଇ ଜଙ୍ଗଲକୁ ମୃଗୟା ଗଲେ।

ସରଟା ଉଡି ଆସି ଛାତିରେ ବାଜିଗଲା। ଶ୍ରବଣ କୁମାର ଛାତିରେ ସରଟା ବାଜିଗଲା। ମାତା ପିତା ଉଚ୍ଚାରଣ କଲା ସେ ସମୟରେ, ହେ ମଙ୍ଗଳମୟ ମହାପ୍ରଭୁ, ଅନ୍ଧର ପୁଅ ଗୁଟିକେ ମାରିକରି ପ୍ରଭୁ କି ଯଶର ଯିଲ, କେଁ ଲାଭ ପାଇଲ? ତ ଦଶରଥ ରାଜା ଯେନ୍ କି ଶବ୍ଦ ଭେଦୀ ସ୍ୱରକୁ ଯେନ୍ ଛାଡି ଦେଇଥିଲେ, କାଣା ଭାବିକରି ଛାଡି ଦେଇଥିଲେ?

ଜଳ ପାତ୍ର ମାଠିଆର ପାଣିକୁ ନେଇକରି ପୁଅ ପାଖକେ ଯାଇକରି ଦଶରଥ ରାଜା ପାଣି ଟିକେ ପିଇ ଦିଅ, ଛାତିରେ ସରଟା ବାଜି ଯାଇଛେ, ଗ୍ରୀଷ୍ମ ଋତୁ ହଇଛି, ଆରାମ ଲାଗବା ବୋଲି ଯେତେବେଳେ ପାଣିଟାକୁ ପିଇ ଦିଅ ବୋଇଲେ ହାତ ଠାରି କରି ପୁଅଟାକୁ ବାରି ବସିଲା। ପାଣି ପିଇଦେଲେ କେନ୍ତା ଉମର ହେଇଯିମି କେ, ମାତା ପିତା ମୋର ସୁସେ ଆକୁଲାଇ ଯାଉଥିବା, ମୋର ପାଦ ଶବ୍ଦ ବାରୁଥିବେ। କଥା ହଉ ଦଶରଥ ରାଜା, ଦୟା କରି କରି ପାଣି ଟିକେ ତୁମେ ପହଞ୍ଚାଇ ଦେତ ବୋଲେ ଭଲ ହେତା, ଲେକିନ ପାଣି ନେଇ କରି ତ ପହଞ୍ଚାବ। ଇ ଯେନ୍ କି ମୋର ଯେନ୍ ଦୁର୍ଦ୍ଦଶା ପଡିଛେ ଏଟା ପ୍ରଥମରୁ ନାଇଁ କହିବ, ଯଦି ବା କହିଦେବ ସାଙ୍ଗେ ସାଙ୍ଗ ପ୍ରାଣ ତ୍ୟାଗ କରିନେବି। ଏନ୍ତା ପ୍ରକାର ବାବୁ ଜାଣି ପାରିଲା କି ଆମର ଶ୍ରବଣ କୁମାର, ଆଜି ତ ମୁଁ ମରି ଯାଉଛେ, ମୋର ମାତା ପିତାର ତ ରକ୍ଷକ କେହି ନାହିଁ, ମୁଇଁ ମୋର ସଙ୍ଗେ ସଙ୍ଗେ ମାତା ପିତା ତୁମେ ବି ମରିଯିବ। ଆଜି ମୁଇଁ ନମସ୍କାର କରି ତମର ପାଖେ ମୁଇଁ କହୁଛେ, ହେ ମାତା ପିତା, ଅନ୍ନ ଦେବା ଦେବୀ କିମ୍ବା ମାତା ପିତା ଅନ୍ୟ କିଛି ନେଇ ଜାଣେ, ତୁମେ ହିଁ ମୋର ମାତା ପିତା ଦେବା ଦେବୀ, ଆଉ ଗୋଟେ ଜନ୍ମରେ ତୁମର କୋଳରେ ମୋତେ ଜନ୍ମ ଦେବ, ଆମେ ସେବା କର୍ମି, ଫେର ତୁମର ମୁଇଁ ସେବା କର୍ମି। ଏପରି କହୁ କହୁ ପୁଅର ପ୍ରାଣ ଚାଲିଗଲା ସେ ଜାଗା, ପ୍ରାଣ ଛାଡିଦେଲେ। ଏ ସମୟରେ ପୁଅର ମରଣ ଦେଖି ଦଶରଥ ରାଜା ବିଚଳିତ ହେଇକରି ଫେର କେନ୍ତା କଲେ ଏଇ ଜାଗା।

ପର ମରଣ ଦେଖି ବିଚଳେ ଥାଏ ଦଶରଥ ରାଜା ପୁଅ ପାଖେ ଯାଇକରି ବୋଲୁଛନ୍, ହେ ଶ୍ରବଣ କୁମାର, ହେ ଋଷି ସୁତ, ତୁମର ମା ବାପା ପାଖେ ଏଥର ଚାଲ ଯିମା, ପ୍ରାଣ କେ ଛାଡି କରି ଯେନ୍ କି ତୁମେ ଚିନ୍ତା କରୁଛ, ଚିନ୍ତା ନାଇଁ କର, ଏଡେ ବଡ ସୂର୍ଯ୍ୟ ବଂଶରେ ତୁମର ନାମ ଯଶ କୀର୍ତ୍ତି ଯୁଗେ ଯୁଗେ ରହିଯିବା। ଏନ୍ତା ପ୍ରକାର ଏଇଟା ତାର ମାନେ ଦଶରଥ ରାଜା କହୁଛନ୍ ମଳା ପୁଅକୁ, ଯେ ତୁମର ମାତା ପିତା ଖୋଜୁଥିବେ ଚାଲ ଯିମା, ଉଠ ଏଥର ଯିମା ବୋଲିକରି ଦଶରଥ ରାଜା ଏଟା ଶ୍ରବଣ କୁମାର ପୁଅକୁ ଏଟା କହୁଛନ୍। କହୁ କହୁ ବାବୁ ଧୀରେ ଧୀରେ ହେଇକି ମଳା ସବ ପୁଅକୁ ଆଣିକରି କାନ୍ଦରେ ବସାଇ କାନ୍ଦରେ ପକେଇ ଦେଲେ, ଆଉ ମୁନି ସୁତ ଯେନ୍ ବାଟେ ଆସିଥିଲେ ପାଦ ଶବ୍ଦକୁ ଚିହ୍ନି ଚିହ୍ନି ଦେଖି ଦେଖି ଆଚ୍ଛା ଅନ୍ଧମୁନି ପାଖେଟା ଯାଉଛନ୍, ଆଚ୍ଛା ଜଳ ପାତ୍ରରେ ପାଣି ନେଇ ଏଟା ଯାଉଛନ୍ ଧୀରେ ଧୀରେ। ତ ଅନ୍ଧମୁନି କାଣ କରିଥିଲେ ପୁଅର ବିଳମ୍ବ ଦେଖିକରି, ଏତକି ବେଲେ ତାଙ୍କ କେନ୍ତା ହେଲା ଯେ ନିଏ ଆସେ ବୋଲି ତାମଡି ହାତଲିକରି ଅଧା ଦୂରକେ ଆସିଥିଲେ। ଯେତେବେଳେ କି ରାଜାଙ୍କର ପାଦ ଶବ୍ଦକୁ ତାର ମାନେ କି ଶବ୍ଦକୁ ଶୁଣିକରି, ଏ ବାବୁ ଶ୍ରବଣ କୁମାର କେତେ ଦୂର ପାଣି ଥିଲା ରେ ପୁଅ, ଏତେବେଳେ ତୁ ପାଇ ନେ ପାରିଲୁ କେ, ଏ ବାବୁ ଦେହରେ ପାଣି ଦେ ବୋଲିକରି, ଦେହରେ ପାଣି ଦେ ବୋଲିକରି ଏଟା ଅନ୍ଧମଣି ଅଣ୍ଡାଲି ହେଇଗଲେ। ଦଶରଥ ରାଜା ପାଖେ ଆସିକରି ଯେତେବେଳେ କେ ଅନ୍ଧମଣି ପୋଟଳାଇ କରି ଧରି ପକାଲେ, ଚମକି ଗଲେ ଅନ୍ଧମୁନି, ନାଇଁ ନାଇଁ ନାଇଁ ନାଇଁ, ତୁମେ ମୋର ପୁଅ ନୁହ, ମୋର ପୁଅ କେନ୍କେ ଗଲା ଆଉ କାହିଁ ତମକୁ ଇନ୍କେ ପଠେଇଛି। ଏନ୍ତା ପ୍ରକାରେ ଅନ୍ଧମୁନି କାନ୍ଦି କାନ୍ଦି ଦଶରଥ ରାଜାଙ୍କର ଆଗେ ଏଇଟା କହୁଛନ୍। ଇ ସମୟ ଥିବା

ଲୋକଗୀତ କାର୍ଯ୍ୟକ୍ରମରେ ସଞ୍ଚାର ଶୁଣିଲେ ପରିବେଷଣ କଲେ ବସନ୍ତ ଗଣ୍ଡ ଏବଂ ସାଥୀ ଗୋରେଖ ପ୍ରଧାନ ଏବଂ ନାନକୁ ଗଣ୍ଡ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଯୁବବାଣୀ କାର୍ଯ୍ୟକ୍ରମ।

ଶୁଭ ସନ୍ଧ୍ୟା ଶ୍ରୋତାବନ୍ଧୁ, ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନ ଜଣାଉଛି। ଉପସ୍ଥାପନାରେ ମୁଁ ଆପଣଙ୍କର ପ୍ରିୟ ଯୁବସାଥୀ ଭବତୋଷ ପିସି। ଶ୍ରୋତାବନ୍ଧୁ, ସରକାର ବେଳେବେଳେ ଲୋକମାନଙ୍କ ପାଇଁ ବହୁତ ଗୁଡ଼ିଏ ଯୋଜନା ଆଣିଛନ୍ତି, ସେ ମଧ୍ୟରୁ ଗୋଟିଏ ହେଉଛି ସୁଭଦ୍ରା ଯୋଜନା। ସୁଭଦ୍ରା ଯୋଜନା ହେଉଛି ଓଡ଼ିଶା ସରକାରଙ୍କ ଏକ ମହିଳା କଲ୍ୟାଣମୂଳକ ଯୋଜନା। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ ଏବଂ ସ୍ୱାବଲମ୍ବୀ କରିବା। ଯୋଗ୍ୟ ମହିଳା ହିତାଧିକାରୀମାନଙ୍କୁ 5 ବର୍ଷ ମଧ୍ୟରେ ମୋଟ 50,000 ଟଙ୍କାର ସହାୟତା ପ୍ରଦାନ କରାଯିବ। ଏହି ସହାୟତା ପ୍ରତିବର୍ଷ 2ଟି କିସ୍ତିରେ ମହିଳାଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଜମା କରାଯାଏ। ଯୋଜନା ମାଧ୍ୟମରେ ମହିଳାମାନେ ସଞ୍ଚୟ, କ୍ଷୁଦ୍ର ବ୍ୟବସାୟ, ଶିକ୍ଷା ଓ ପରିବାରର ଆବଶ୍ୟକତା ପୂରଣରେ ସହାୟତା ପାଇପାରିବେ। ସ୍ୱଚ୍ଛତା ଓ ଦୃଢ଼ ସେବା ପାଇଁ ଆବେଦନ ଓ ଅର୍ଥ ପ୍ରଦାନ ପ୍ରକ୍ରିୟାକୁ ଡିଜିଟାଲ ବ୍ୟବସ୍ଥା ସହିତ ସଂଯୋଜିତ କରାଯାଇଛି। ଶ୍ରୋତାବନ୍ଧୁ, ସୁଭଦ୍ରା ଯୋଜନା କେବଳ ଏକ ଆର୍ଥିକ ସହାୟତା ଯୋଜନା ନୁହେଁ, ଏହା ମହିଳା ସଶକ୍ତିକରଣ, ସ୍ୱାବଲମ୍ବନ ଏବଂ ସମୃଦ୍ଧ ଓଡ଼ିଶା ଗଠନର ଏକ ଦୃଢ଼ ପଦକ୍ଷେପ। ଏମିତି ଆଉ ଏକ ଯୋଜନା ଅଛି ସରକାରୀ ବୃତ୍ତି। ସରକାରୀ ବୃତ୍ତିର ଉଦ୍ଦେଶ୍ୟ ହେଉଛି

0: ଗୀତଟି ତ ଶୁଣିଲେ ଶ୍ରୋତା ବନ୍ଧୁ, ଆଶା କରୁଛି ଗୀତଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଆଇରନ୍ ମ୍ୟାନ୍ ଡକ୍ଟର ପ୍ରତ୍ୟୁଷ ରଞ୍ଜନଙ୍କ ସହିତ ସାକ୍ଷାତକାର।
1: ଶ୍ରୋତା ବନ୍ଧୁ ନମସ୍କାର, ଖେଳ ଜଗତ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛୁ। ଆଜି ଆମ ସହିତ ଅଛନ୍ତି ଏମିତି ଜଣେ ପ୍ରତିଭାବାନ ଖେଳାଳି ଯିଏକି ନିଜ ମାଟିର ନାଁକୁ ବିଦେଶରେ ପହଞ୍ଚାଇଛନ୍ତି। ଆମ ସହିତ ଅଛନ୍ତି ଆଇରନ୍ ମ୍ୟାନ୍ ଡକ୍ଟର ପ୍ରତ୍ୟୁଷ ରଞ୍ଜନ, ଚାଲନ୍ତୁ ତାଙ୍କ ସହିତ କଥାବାର୍ତ୍ତା ହେବା। ନମସ୍କାର, ଆପଣଙ୍କୁ ଯୁବବାଣୀର ଖେଳ ଜଗତ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ।
2: ବହୁତ ବହୁତ ଧନ୍ୟବାଦ।
1: ଏଇ ଆଇରନ୍ ମ୍ୟାନ୍ ଶବ୍ଦର ଅର୍ଥ କ'ଣ?
2: ଏଇଟା ଗୋଟେ ଆକ୍ଚୁଆଲି ବ୍ରାଣ୍ଡ, ଯେମିତି ଅଲିମ୍ପିକ୍ସ ଥାଏ, ଯେମିତି ମିସ୍ ୟୁନିଭର୍ସ

0: ନିଜର ଆହାରକୁ ମେଣ୍ଟେନ୍ କରୁଛନ୍ତି ତ ଆପଣ ଇଜିଲି ନିଜ ହେଲ୍ଥକୁ କ'ଣ ଇମ୍ପ୍ରୁଭ୍ କରିପାରିବେ। ଆଣ୍ଡ ବହୁତଟି କେସ୍ ଏମିତି ବି ଅଛି ଯେଉଁଥିରେ କି ଲୋକମାନଙ୍କର କ୍ୟାନ୍ସର ବି ହେଇଛି, ବଟ୍ ସେମାନେ ସିମ୍ପଲି ପ୍ରପର ଏକ୍ସରସାଇଜ୍ ଆଣ୍ଡ ଗୁଡ୍ ଭିଗନ୍ ଡାଇଟ୍, ବାଲାନ୍ସ ଭିଗନ୍ ଡାଇଟ୍ରେ ସେମାନେ କ୍ୟାନ୍ସରକୁ ବି ରିଭର୍ସ କରିଛନ୍ତି। ତାପରେ ମୋତେ ଲାଗିଲା କି ଓକେ ମେବି ମୋ ଫ୍ୟାମିଲି ପାଇଁ ମୁଁ ଏଇଟା ଗୋଟେ ବହୁତ ଭଲ ଡିସିଜନ୍ ଥିଲା ହେଲ୍ଥ ୱାଇଜ୍। ଆଣ୍ଡ ସୋ ଏଇ ଯେଉଁ ଡିସିଜନ୍ ଥିଲା ଭିଗନ୍ ହେବାର, ହେଲ୍ଥ ୱାଇଜ୍ ଇଟ୍ସ ଅ ଭେରି ଗୁଡ୍ ଡିସିଜନ୍। ଜ୍ଞାନଟା ଆକ୍ଚୁଆଲି ଟ୍ରାଏଲ୍ ଏରର୍ କରି କରି କରି ଧୀରେ ଧୀରେ ଆପଣ କିଛି ଖାଇଲେ, କିଛି ନେଟ୍ରେ ଚେକ୍ କଲେ, ଏବେ ତ ବହୁତ ଇଜି ହେଇଗଲାଣି, ଆପଣ ସିମ୍ପଲି ChatGPT କରିଦେବେ। ତ ସେନ୍ସ ମୁଁ ସେଲ୍ଫ ଟ୍ରେନ୍ ଥିଲି ଆଉ ଏଥିରେ ChatGPT ଗୋଟେ ଭଲ ଥିଲା।
1: ବର୍ତ୍ତମାନ ସାରା ଦୁନିଆ ଚାଲିଛି ଏଆଇ ରେ, ଏଆଇ ଚଲୁଛି ଦୁନିଆକୁ।
0: ଆଜ୍ଞା,
1: ତ ଏଆଇ ର ସାହାଯ୍ୟ ନେଇ ଯଦି ଆପଣ ଆଇରନ୍ ମ୍ୟାନ୍ ଭଳିଆ ପ୍ରତିଯୋଗିତା ଯାଇପାରୁଛନ୍ତି ତେବେ ଏହା ଗୋଟେ ଭଲ ଜିନିଷ। ତେବେ ଆପଣ ଯେତେବେଳେ ପ୍ରତିଯୋଗିତା ପାଇଁ ଗଲେ ତ ବିଦେଶକୁ ଯିବାକୁ ପଡ଼ିଥିବ, ତ ବିଦେଶକୁ ଗଲେ ବହୁତ ଖର୍ଚ୍ଚ ହୁଏ ଆଉ ବିଦେଶକୁ ଯିବା ପାଇଁ ଭିଜା ଆଉ ବହୁତ ଡକ୍ୟୁମେଣ୍ଟସ୍ ବି ଦରକାର ହୁଏ, ସେସବୁ ଅସୁବିଧା କ'ଣ ହେଇଥିଲା?
0: ଆକ୍ଚୁଆଲି ଅଫକୋର୍ସ ଆପଣ ଯଦି ୟୁରୋପ ଭଳିଆ ଜାଗାକୁ ଯିବେ ତ ସେଇଥିରେ ଭିଜା ରିକ୍ୱାରମେଣ୍ଟ ଟିକେ ବେଶୀ ଥାଏ। ଯଦି ଆପଣ ଆଇରନ୍ ମ୍ୟାନ୍ ଯାଉଛନ୍ତି ତ ଆପଣଙ୍କର ସାଇକେଲ ନେବା ପାଇଁ ପଡ଼େ, ତ ସେଇଟା ଗୋଟେ ବହୁତ ବଡ଼ ଚ୍ୟାଲେଞ୍ଜ ଥାଏ କି ଆପଣ ସେଇଟା କେଉଁ ହିସାବରେ ନେବେ। ତ ଲଜିଷ୍ଟିକ୍ସ ହଉ କି ଭିଜା ହଉ, ଏସବୁ ଚ୍ୟାଲେଞ୍ଜେସ୍ ଥିଲା। ଯିବା ଆଗରୁ ଏସବୁ ଚ୍ୟାଲେଞ୍ଜିଂ ଲାଗେ, ଯେତେ ପର୍ଯ୍ୟନ୍ତ କିଛି ହଉନି କି ଆଇରନ୍ ମ୍ୟାନ୍ ବି ହଉନି, ଲାଗେ କି ହେଇପାରିବ ନ ହେଇପାରିବ କ'ଣ ହବ। ବଟ୍ ଆଇ ଥିଙ୍କ୍ ଜଷ୍ଟ ଲାଇକ୍ ଏନି ଅଦର ଏକ୍ଜାମ୍, ଏଇଟା ବି ଗୋଟେ ପ୍ରୋସେସ୍। ଆମେ ସମସ୍ତେ କ୍ଲାସ୍ ଟେନ୍ଥରେ ଯେମିତି ଫିଲ୍ କରିଥିଲା କି ବୋର୍ଡ ଏକ୍ଜାମ୍ ଥିଲା ଆଉ ସ୍ଟ୍ରେସ୍ ଥିଲା, ହବ ନ ହବ, ବଟ୍ ଲାଷ୍ଟ ସବୁ ଠିକ୍ ହେଇଯାଏ। ତ ଏଇଟା ବି ଲାଷ୍ଟ ଠିକ୍ ହେଇଯାଏ, ବଟ୍ ଅଫକୋର୍ସ ଇଟ୍ ଇଜ୍ ଏକ୍ସପେନ୍ସିଭ୍ ସ୍ପୋର୍ଟ। ମୋତେ ବହୁତ ଟାଇମ୍ ପର୍ଯ୍ୟନ୍ତ ସେଭ୍ କରିବା ପାଇଁ ପଡ଼ିଲା। ଇନ୍ଫ୍ୟାକ୍ଟ ଯେଉଁ ମୁଁ ସାଇକେଲ୍ ବି ନଥିଲା ସେଇଟା ମୁଁ ଅଲମୋଷ୍ଟ ଲାଇକ୍ ମୁଁ ପଇସା ନେଇକରି ନେଇଛି, ତାକୁ ମୁଁ ଫେରେଇବି ଏବେ ଲାଷ୍ଟ ମୋମେଣ୍ଟରେ ମୋ ମାଙ୍କୁ। ତାଙ୍କର ଗୋଟେ ମେଜର ପୋର୍ସନ୍ ଅଫ୍ ହର୍ ସେଭିଂସ FD ହିସାବରେ ତାଙ୍କୁ ଭାଙ୍ଗିବାକୁ ପଡ଼ିଲା। ଆଣ୍ଡ ସୋ ଆଇ ଏମ୍ ଥ୍ୟାଙ୍କଫୁଲ୍ ଟୁ ଅଲ୍ ଦୋଜ୍ ପିପଲ୍ ଯେଉଁମାନେ ଏଇ ଟାଇମ୍ରେ ଫାଇନାନ୍ସିଆଲି ମୋତେ ହେଲ୍ପ କଲେ। ବଟ୍ ଅଫକୋର୍ସ ମୁଁ ସ୍ପନ୍ସରସିପ୍ ମାଗିନି, ମାଗିଥିଲେ ମେ ବି ଗଭର୍ଣ୍ଣମେଣ୍ଟ କି ସପୋର୍ଟ କରିଥାନ୍ତା। ବଟ୍ ଆଇ ୱିଶ୍ ଯଦି ଆଉ ଟିକେ ଭଲ ଗୋଟେ ମାହୋଲ ଥାନ୍ତା ଇଣ୍ଡିଆରେ ସ୍ପୋର୍ଟସ୍କୁ ନେଇକରି, ଟ୍ରାଇଥ୍ଲନ୍କୁ ନେଇକରି, ତ ଫ୍ୟୁଚର୍ରେ ଆଇ ହୋପ୍ କି ଛୁଆମାନେ ଆହୁରି ତାଙ୍କୁ ଫାଇଦା ମିଳିବ।
1: ସମସ୍ତେ ଯଦି ସଚେତନ ହେଲେ ତେବେ ଆଗକୁ ଆପଣ ଭଳିଆ ଯେଉଁମାନେ ଯିବାକୁ ଚାହୁଁଛନ୍ତି ଆଇରନ୍ ମ୍ୟାନ୍ ପ୍ରତିଯୋଗିତା ପାଇଁ ତାଙ୍କୁ ଟିକେ ସୁବିଧା ମିଳିବ। ଯେମିତି ଆପଣ କହିଲେ ଆପଣ ପ୍ରତିଯୋଗିତାକୁ ଯିବା ପାଇଁ ଆପଣଙ୍କ ମାଆଙ୍କର FD ଭାଙ୍ଗିବାକୁ ପଡ଼ିଲା, ମୋତେ ଲାଗୁଛି ଗୋଟେ ମାଆ ଯେତେବେଳେ କିଛି ସେଭିଂସ କରିଥାଏ ନିଜ ପୁଅର ଗୋଟେ ପ୍ରତିଯୋଗିତା ପାଇଁ ସେ FD ଭାଙ୍ଗିଦେବା ଗୋଟେ ବହୁତ ବଡ଼ କଥା। ତ ଆପଣଙ୍କ ପରିବାର ସମର୍ଥନ କେମିତି ଅଛି ଆଉ ବନ୍ଧୁଙ୍କ ସମର୍ଥନ କେମିତି ଅଛି?
0: ପରିବାର ଯେମିତି ଥାନ୍ତି ସେମିତି ବି ମୋର, ସମସ୍ତେ ଡରନ୍ତି, ସ୍ପେଶାଲି ମା ମାନେ କି ଛୁଆ ଦୌଡ଼ୁଛି, ଏତେ ମେହନତ କରୁଛି, ଯିଏ ସୁଇମିଂ ଜାଣିନଥିଲା ସେ ଯାଇକି ସୁଇମିଂ କରୁଛି ନଦୀରେ ସମୁଦ୍ରରେ। ବଟ୍ ତାପରେ ବି ଯଦି ସେ ନିଜ ଛାତିକୁ ନିଜ କଣ୍ଟ୍ରୋଲ ରଖିକରି ସେ ଏତେ ବଡ଼ ହେଲ୍ପ କରୁଛନ୍ତି, ସବୁ ଜାଗାରେ ଠିକ୍ ପ୍ରେ କରୁଛନ୍ତି, ଯେମିତି ମାନେ ସମସ୍ତଙ୍କ ମା ଥାନ୍ତି ସେମିତି ମୋ ମା ଆଉ ସେମିତି ମୋ ଫ୍ୟାମିଲି। ତ ଯେମିତି ଆପଣ ଏକ୍ସପେକ୍ଟ କରିବେ କି କେମିତି ହେଲ୍ପ କରୁଛନ୍ତି, ବହୁତ ବେଶୀ ହେଲ୍ପ କରୁଛନ୍ତି, ଯେତିକି ସେ ହେଲ୍ପ କରିପାରିବେ ତାଠୁ ବେଶୀ କରିଛନ୍ତି। ତ ସେଥିପାଇଁ ମୁଁ ମୋ ଫ୍ୟାମିଲି ପ୍ରତି ବହୁତ ବେଶୀ ଆଭାର ଅଭିବ୍ୟକ୍ତ କରିବାକୁ ଚାହୁଁଛି।
1: ଆଚ୍ଛା, ପରିବାରରେ କିଏ କିଏ ଅଛନ୍ତି?
0: ଏବେ ମୋ ମା, ବାପା ଆଉ ମୋ ସ୍ତ୍ରୀ।
1: ଆପଣ ବିବାହିତ, ତ ସ୍ତ୍ରୀଙ୍କର ସମର୍ଥନ କେମିତି ଥାଏ? ଆପଣ ଏତେ ଦିନ ପର୍ଯ୍ୟନ୍ତ ବିଦେଶ ଯିବେ ଖେଳିବା ପାଇଁ,
0: ଏଇଟା ବି ଯେମିତି ମାର ମମତା ଥାଏ ସେମିତି ସ୍ତ୍ରୀଙ୍କର ବି ମମତା ଥାଏ। ଇନ୍ଫ୍ୟାକ୍ଟ ଆଇରନ୍ ମ୍ୟାନ୍ର ଜଷ୍ଟ 3 ମାସ ଆଗରୁ ଆମର ବିବାହ ହେଲା, ଆଉ ଦ୍ୟାଟ୍ ଇଜ୍ ୱାନ୍ ଅଫ୍ ଦ ରିଜନ୍ସ କି ମୋର ଟ୍ରେନିଂ ପାଇଁ ମୋତେ ହାର୍ଡଲି 2.5 ମାସ ହିଁ ମିଳିଲା। ତାପରେ ଗୋଟେ ନବବିବାହିତ ସ୍ତ୍ରୀ କ'ଣ ଏକ୍ସପେକ୍ଟ କରେ କି ମୁଁ ତାଙ୍କୁ ଟାଇମ୍ ଦେବି,
1: ସମୟ ଦେବି, ତାଙ୍କ ସହିତ
0: ତାଙ୍କୁ
1: ବୁଲିବାକୁ ଯିବି,
0: ବୁଲେଇକୁ ନେବି, ଘରରେ ଖର୍ଚ୍ଚା କରିବି, ଇଣ୍ଟେରିୟର ଡିଜାଇନିଂ କରିବି, କିଛି କରିବି। ବଟ୍ ମୋର ସବୁ ଟାଇମ୍, ଏନର୍ଜି, ପଇସା ସବୁ ମୁଁ ଏଇ ଟ୍ରେନିଂ ପାଇଁ ଦେଇଦେଲି, ଆଉ ସିଏ ନିଜେ ବି ଦେଲେ। ଆଣ୍ଡ ସୋ ସେଥିପାଇଁ ମୁଁ ପୁରା ଫ୍ୟାମିଲିର କମ୍ପ୍ଲିଟ୍ ଆଭାର ଅଭିବ୍ୟକ୍ତ କରିବାକୁ ଚାହୁଁଛି।
1: ପରିବାରର ସମର୍ଥନ ନହେଲେ ଏତେ ବଡ଼ ପ୍ରତିଯୋଗିତାକୁ ଯିବା ସମ୍ଭବ ନୁହେଁ ଏବଂ ତାକୁ ଫିନିଶ କରିବା ବି ସମ୍ଭବ ନୁହେଁ। ତ ଏସବୁ ତ ଗଲା ପ୍ରସ୍ତୁତି କିଭଳି ହୁଏ। ମହତ୍ତ୍ୱପୂର୍ଣ୍ଣ କଥା ଏଇଟା ଯେ ଆପଣ ଯେତେବେଳେ ପ୍ରତିଯୋଗିତାରେ ଥାନ୍ତି, ଆପଣ ଯେତେବେଳେ ସେ ସମୁଦ୍ରର ଢେଉକୁ ପାର କରି ସୁଇମିଂ କରୁଥାନ୍ତି, ଦୌଡ଼ୁଥାନ୍ତି, ସାଇକେଲିଂ କରୁଥାନ୍ତି, ସେ ସମୟରେ ଆପଣଙ୍କର ଅନୁଭୂତି କିଭଳି ଥିଲା? କ'ଣ ସବୁ ଅସୁବିଧା ସେ ସମୟରେ ଆପଣ ସମ୍ମୁଖୀନ ହେଲେ ଆଉ କ'ଣ ସବୁ ଶିଖିଲେ?
0: ପ୍ରିପାରେସନ୍ଟା ମେନ୍ଲି 2 ଲେଭେଲ୍ର ଥାଏ, ଗୋଟେ ହେଲା ଫିଜିକାଲ ଆଉ ଗୋଟେ ହେଲା ମେଣ୍ଟାଲ। ତ ଫିଜିକାଲି ଆମେ ସମସ୍ତେ ଅଲମୋଷ୍ଟ ସେମ୍ ଜାଗାରେ ଅଛୁ, ଯେଉଁଟା ଡିଫରେନ୍ସିଏଟ୍ କରେ କି ଆପଣ ସେ ଫାଇନାଲ ଲାଇନ୍କୁ ପହଞ୍ଚିବେ, କେତେ ଜଲ୍ଦି ପହଞ୍ଚିବେ କି ପହଞ୍ଚିବେନି, ସେଟା ଆପଣଙ୍କ ମେଣ୍ଟାଲ ଆସେ। ତ ମୋର ଦେନ୍ ଫିଜିକାଲ ଆପଣଙ୍କୁ ମେଣ୍ଟାଲି ରେଡ଼ି ହେବା ପାଇଁ ପଡ଼େ। ଆଣ୍ଡ ଏଇଟା ଗୋଟେ ମୁଁ ଫିଲୋସଫିକାଲ କଥା କହୁନି, ଏଇଟା ଭେରି ପ୍ରାକ୍ଟିକାଲ କଥା। ଯଦି ଆପଣ ଏବେ ଯାଇକରି ସୁଇମିଂ କରିବା ଚେଷ୍ଟା କରିବେ, ଆପଣ ଥରେ ମୁଣ୍ଡକୁ ତଳେ ପାଣି ଭିତରେ ଯଦି ରଖିବେ, ତ ଆପଣଙ୍କ ଭିତରେ ଯାହା ବି ମନ ଭିତରେ କିଛି ବି ଦ୍ୱନ୍ଦ୍ୱ ଅଛି, କିଛି ବି ଡର ଅଛି, ସବୁ ସେଇଠି ଆସିଯିବ ଆଉ ଆପଣ ଗୋଟେ ଷ୍ଟ୍ରୋକ୍ ମାରିପାରିବେନି। ତ ସେଇଥିପାଇଁ ଯେଉଁ ପ୍ରିପାରେସନ୍ ଥିଲା, ଇଟ୍ ୱାଜ୍ ଅଲମୋଷ୍ଟ ଲାଇକ୍ ଏ ମେଡିଟେସନ, ଗୋଟେ ତପସ୍ୟା। ବିକଜ୍ ଆପଣ ଯଦି ମେଣ୍ଟାଲି ଫ୍ରି ନାହାନ୍ତି, ଆପଣ ପ୍ରିପାରେସନ୍ କରିପାରିବେନି, ଆଉ ସେ ମେଣ୍ଟାଲି ଫ୍ରି ହେବା ପାଇଁ ଆପଣଙ୍କୁ ଗୋଟେ ବହୁତ ଷ୍ଟ୍ରଙ୍ଗ ହ୍ୱାଇ ଦରକାର ପଡ଼େ କି ମୁଁ କ'ଣ ପାଇଁ ଏଇଟା କରିବି। ତ ଯେମିତି ଆପଣ କହିଲେ କି ପ୍ରିପାରେସନ୍ ଟାଇମ୍ରେ ହେଲା କି ଇଭେଣ୍ଟ ଟାଇମ୍ରେ ହେଲା, ବହୁତ ଚ୍ୟାଲେଞ୍ଜ ଆସିଲେ, ବହୁତ ଡାଉଟ୍ସ ଆସେ, କରିବା କଥା ନୁହେଁ, କରିବା କ'ଣ। ଏଇଟା ବି

0: ସେ କି ଆଉ ଗୋଟେ ବର୍ଷ ତାକୁ ପୋଷ୍ଟପୋନ୍ କରିଦେବି କି, ବଟ୍ ସେଇ ଟାଇମ୍ରେ ଆପଣ ଯଦି ହ୍ୱାଇଟା ଷ୍ଟ୍ରଙ୍ଗ୍ ଅଛି ତ ସେଇଟା ଆପଣଙ୍କୁ ହେଲ୍ପ କରେ। ଆଣ୍ଡ ସବୁ ଚ୍ୟାଲେଞ୍ଜେସ୍ରେ ମୁଁ ସବୁବେଳେ ଏଇଟା କହେ କି ମୁଁ କ'ଣ ପାଇଁ କରୁଛି ଏଇଟା, ଆଣ୍ଡ ଦିସ୍ ୱାଜ୍ ଫର୍ ଦ ଅଦର୍ ଆନିମଲ୍ସ। ଯଦି ମୁଁ ଏଇଟା ନିଜ ପାଇଁ କରିଥାନ୍ତି ତ ମୋର ଏତେ ଡେଡିକେସନ୍ ଆସିନଥାନ୍ତା। ମୋ ପାଇଁ ଭିଗନିଜମ୍ ଅର୍ ଆନିମଲ୍ ଲିବରେସନ୍ ୱାଜ୍ ଦ ମେଜର ମୋଟିଭେଟିଂ ଫ୍ୟାକ୍ଟର। ତ ସବୁବେଳେ ଏଇଟା ଭାବେ କି ଏଇଟା ମୁଁ କ'ଣ ପାଇଁ କରୁଛି, ଆଉ ଯାହା ମୋତେ ପେନ୍ ହେଉଛି ଏଇଟା ଗୋଟେ ଆଭରେଜ୍ ଜୀବର ଲାଇଫ୍ରେ ପେନ୍ର କେତେ, ତ ରିଏଲାଇଜ୍ ହୁଏ କି ଏଇଟା କିଛି ବି ନୁହଁ। ସୋ ଏଭ୍ରି ଟାଇମ୍ ଯେତେବେଳେ ମୋ ଭଏସ୍ ଷ୍ଟ୍ରଙ୍ଗ୍ ଥିଲା ମୋତେ କେବେ ବି ଲାଗିଲାନି କି ଏଇଟା ଆକ୍ଚୁଆଲି ଗୋଟେ ବହୁତ ବଡ଼ ପ୍ରୋବ୍ଲେମ୍। ଆଣ୍ଡ ଇନଫ୍ୟାକ୍ଟ ଆଇରନ୍ ମ୍ୟାନ୍ ଯେମିତି ପ୍ରତିଯୋଗିତା, ଏଇଟା ଆପଣ ଡିସିପ୍ଲିନ୍ ଟେଷ୍ଟ କରେ। ଡିସିପ୍ଲିନ୍ ସବୁ ଜାଗାରେ, ଇଭେନ୍ ଇଭେଣ୍ଟ ଟାଇମ୍ରେ ବି ଗୋଟେ ଡିସିପ୍ଲିନ୍ ଥାଏ, ପେସିଂ ଡିସିପ୍ଲିନ୍ ଥାଏ କି ମୁଁ କେଉଁ ହିସାବରେ ନିଜକୁ ଏକ୍ସର୍ଟ କରିବି। ଯେମିତି କି ଯଦି ଆପଣ ବହୁତ ଜୋର୍ରେ ସୁଇମିଂ କରିଦେଲେ ତ ଆପଣଙ୍କ ସାଇକେଲିଂ ଖରାପ ହୋଇଯିବ। ଆପଣ ଯଦି ବହୁତ ଏକ୍ସାଇଟେଡ଼୍ ହେଇକି ସାଇକେଲିଂ କରିଦେଲେ, ଜଣାପଡ଼ିଲା କି ବହୁତ ଭଲ ଲାଗୁଛି ଆଉ ସାଇକେଲିଂ କରିଦେଲେ, ଆପଣଙ୍କ ରନିଂ ଖରାପ ହୋଇଯିବ। ତ ସେଇ ଜାଗାରେ ନିଜକୁ ଡିସିପ୍ଲିନ୍, ନଟ୍ ଜଷ୍ଟ ଟୁ ପୁଶ୍ ୟୋର୍ ସେଲ୍ଫ ବଟ୍ ଅଲସୋ ଟୁ ରିଷ୍ଟ୍ରେନ୍ ୟୋର୍ ସେଲ୍ଫ। ତ ଏଇସବୁ ଆପଣ ଶିଖନ୍ତି ଯଦି ଆପଣ ସାକ୍ରିଫାଇସ୍ କରିପାରୁଛନ୍ତି। ଆପଣ ଦିନରେ 10 ଜାଗାରେ ନା କହିପାରୁଛନ୍ତି, ଗୋଟେ ଜିନିଷକୁ 10 ଥର ହଁ କହିପାରୁଛନ୍ତି, ତ ଆପଣଙ୍କ ପାଇଁ ବହୁତ ଇଜି ହେଇଯିବ, ଆଉ କେହି ବି କରିପାରିବେ।
1: ବିଲକୁଲ, ଗୋଟେ ଜିନିଷକୁ 10 ଥର ହଁ କହିବାକୁ ପଡ଼ିବ। କିନ୍ତୁ ଆମେ ଶୁଣିଛୁ ଆପଣ ଯେତେବେଳେ ଆଇରନ୍ମ୍ୟାନ୍ ପ୍ରତିଯୋଗିତା ପାଇଁ ଗଲେ ତାର ବର୍ଷେ ପୂର୍ବରୁ ଆପଣ ଚାଲି ବି ପାରୁନଥିଲେ, ତ ସେ ଡିସିପ୍ଲିନ୍ ଆଣିକି ଆପଣ ପୁଣି ଆରମ୍ଭ କଲି ଖେଳିବା, ନା ଆଉ କ'ଣ ଅସୁବିଧା ହେଇଥିଲା ଆପଣଙ୍କୁ?
0: ଦେଖନ୍ତୁ, ଯେଉଁ ଯେଉଁ ଜାଗାରେ ଡିସିପ୍ଲିନ୍ଟା ଟିକେ ମାତ ପାଇଯାଏ ସେ ଜାଗାରେ ଜିଦ୍ ଆସିବା କଥା। ଆଉ ଲାଇଫ୍ଟା ଆକ୍ଚୁଆଲି ଜିଦ୍ ରହି ଚାଲେ। ଯେତେବେଳେ ଆପଣଙ୍କ ପାଖରେ 10ଟା ରିଜନ୍ ଥିବ ଜିନିଷ ନ କରିବା ପାଇଁ, ବଟ୍ ତାପରେ ବି ଗୋଟେ ରିଜନ୍ ଅଛି କରିବା ପାଇଁ, ତ ସେ ଗୋଟେ ରିଜନ୍ଟା ଭାରି ପଡ଼ିଯାଏ ଯଦି ସେ ଜିଦ୍ଟା ଭଲ ଅଛି। ମୋର ଆକ୍ଚୁଆଲି ରନିଂ ମୁଁ ବହୁତ ଲେଟ୍ ଷ୍ଟାର୍ଟ କରିଲି, ମାନେ ବହୁତ ଟାଇମ୍ ପର୍ଯ୍ୟନ୍ତ ମୋର ମାଷ୍ଟର୍ସ ଟାଇମ୍ରେ। ତାପରେ ମୋର ଫିଜିକାଲ୍ ଲାଇଫ୍ ପୁରା ବନ୍ଦ ହୋଇଯାଇଥିଲା, 4-5 ବର୍ଷ ଅଲମୋଷ୍ଟ ବନ୍ଦ ହୋଇଯାଇଥିଲା। ଆଉ ହଠାତ୍ ଦିନେ ମୁଁ ରନିଂ କରିବା ଷ୍ଟାର୍ଟ କଲି, ଆଣ୍ଡ ଆଗେନ୍ ସୌଭାଗ୍ୟ ଭାଇ ସହିତ ହିଁ ଷ୍ଟାର୍ଟ କଲି। ଆଣ୍ଡ 3 ମାସ ଭିତରେ ମୁଁ 50 କିଲୋମିଟର, ଫ୍ରମ୍ 0 to 50 କିଲୋମିଟର ମୋର ପ୍ରାକ୍ଟିସ୍ ଷ୍ଟାର୍ଟ ହୋଇଗଲା, ଅଲ୍ଟ୍ରା ମ୍ୟାରାଥନ୍ ହୋଇଗଲା। ଆଉ ତାପରେ ଏତେ ଜଲ୍ଦି ଆକ୍ଚୁଆଲି ଆପଣଙ୍କୁ କରିବା କଥା ନୁହଁ, ଦିନେ ଏମିତି ପ୍ରାକ୍ଟିସ୍ କରୁ କରୁ ଇଞ୍ଜରୀ ହୋଇଗଲା, ଯେଉଁଥିରେ କି ଯାଇକରି ମୁଁ MRI କଲେ ଜଣାପଡ଼ିଲା କି ମୋର ଗୋଟେ ଲିଗମେଣ୍ଟଟା ଅଲମୋଷ୍ଟ ଛିଣ୍ଡି ଯାଇଛି, ମାନେ ଅଧା ଛିଣ୍ଡି ଯାଇଛି। ଅଫକୋର୍ସ ଇଟ୍ ୱାଜ୍ ଅ ଭେରି ଷ୍ଟ୍ରେସ୍ଫୁଲ୍ ସିଚୁଏସନ୍, ତ କେମିତି ବାହାରିବା କ'ଣ କରିବା। ତ ଡକ୍ଟର ମୋତେ କହିଲେ କି ଆପଣ ରିହାବିଲିଟେଟ୍ ପ୍ରପର୍ଲି କରନ୍ତୁ, ଆଣ୍ଡ କିଛି ମେଡିକେସନ୍ ନିଅନ୍ତୁ। ଆଉ ମେଡିକେସନ୍ରେ କଲେଜେନ୍ ଥିଲା, ଯେଉଁଟାକି ମୋଷ୍ଟଲି ନନ୍ ଭିଗନ୍ ସୋର୍ସରୁ ଆସେ। ତ ସେଇ ଟାଇମ୍ରେ ମୋ ମନରେ ପ୍ରଶ୍ନ ଥିଲା କି ଶୁଡ୍ ଆଇ ଗୋ ଫର୍ ଦିସ୍ ନନ୍ ଭିଗନ୍ ମେଡିକେସନ୍, ବିକଜ୍ ଅଲ୍ଟିମେଟ୍ଲି କିଛି ଆନିମଲ୍ସକୁ ହାର୍ମ ହେଇଛି, ବଟ୍ ମୁଁ ତାଙ୍କ ପାଇଁ କରୁଛି ଯଦି ମୁଁ ଏବେ ଏଇଟା ନେଇଯାଉଛି, ଇଭେନ୍ ଇଫ୍ ଏଇ ମେସେଜ୍ ପାଇଁ, ବଟ୍ ଏଇ ହୋଲ୍ ପର୍ପଜ୍ଟା ଡିଫିଟ୍ ହେଇଯିବ। ତ ମୁଁ କହିଲି କି ନାଇଁ, କିଛି ବି ହେଇଯାଉ, ଯାହା ଯେଉଁ ଜିନିଷ ପାଇଁ ଷ୍ଟାର୍ଟ କରିଥିଲି ସେଇଟା ମୁଁ କେବେ କମ୍ପ୍ରମାଇଜ୍ କରିବିନି। ଆଣ୍ଡ ମୁଁ ବି ଜାଣିନଥିଲି କି ଧୀରେ ଧୀରେ ରିକଭରି ଠିକ୍ ହେଇଯିବ। ଆଣ୍ଡ ଧୀରେ ଧୀରେ ପ୍ରାକ୍ଟିସ୍ ଚାଲିଲା। ସେ ଟାଇମ୍ରେ ମୁଁ ସୁଇମିଂ ଷ୍ଟାର୍ଟ କରିଲି, ତ ମାଲେସିଆରେ ଗୋଟେ ଇଭେଣ୍ଟ ହେଲା, ତାପରେ ଗୋଆରେ ଇଭେଣ୍ଟ ହେଲା। ଏଇଟା 5 କିଲୋମିଟର 10 କିଲୋମିଟର ଓପନ୍ ୱାଟର୍ ସୁଇମିଂ ଥିଲା। ଗୋଟେ ମଣିଷ ଯିଏକି ତାକୁ ବିଲକୁଲ ସୁଇମିଂ ଆସୁନଥିଲା, ସେ ସେଇ ଟାଇମ୍ ନିଜେ ସୁଇମିଂକୁ ଇମ୍ପ୍ରୁଭ୍ କରିକରି ଅପ୍ ଟୁ 10 କିଲୋମିଟର ଇମ୍ପ୍ରୁଭ୍ କଲା ସେଇ ରିକଭରି ଟାଇମ୍ରେ। ଆଣ୍ଡ ଗ୍ରାଜୁଆଲି ତା ଜଷ୍ଟ ବର୍ଷେ ପରେ ବହୁତ କମ୍ ଟାଇମ୍ରେ ପ୍ରାକ୍ଟିସ୍ କରିକରି ଲାଷ୍ଟ ଟାଇମ୍ ଆରେଞ୍ଜମେଣ୍ଟଟା ବନିଲି। ଦିସ୍ ୱାଜ୍ ଅ ଡ୍ରାମାଟିକ୍ ସିଫ୍ଟ। ମୁଁ ଆଜି ଭାବୁଛି କେମିତି ସବୁ କଲି, କେମିତି ରିକଭରି ହେଲା। ଏଇଟା ବି ଡାଉଟ୍ ଥିଲା କି ଯେଉଁ ମୋର ଲିଗମେଣ୍ଟ ଥିଲା ତାକୁ ମୁଁ ବଞ୍ଚି ଆସିଥିଲି, ତା ପାଇଁ ମୁଁ ରନିଂ କରୁନଥିଲି। ଇଭେନ୍ ଆଇରନ୍ମ୍ୟାନ୍ ମୁଁ ଗଲି, ରନିଂ ପ୍ରାକ୍ଟିସ୍ ବିଲକୁଲ କମ୍ ଥିଲା, ବିକଜ୍ ମୋର ଲିଗମେଣ୍ଟ ଖରାପ ନ ହୋଇଯାଉ। ବଟ୍ ସେହିଦିନ ସମ୍ହାଓ ମୋର ବଡି କାମ କରିଗଲା, ଫୋର୍ସ ଅଫ୍ ନେଚର ଟିକେ ଇଆଡ଼େ ସିଆଡ଼େ ଥିଲେ, ଖରାପ ବହୁତ ଥିଲା, ପ୍ରୋବ୍ଲେମ୍ସ ଥିଲେ, ବଟ୍ ତାପରେ ବି ବଡି ସପୋର୍ଟ କଲା, ହେଇଗଲା। ତ
1: ତାହେଲେ ମିରାକିଲ୍ ହେଇଛି ନାଇଁ କି, ଆପଣଙ୍କ ଜିତ୍ ଆଗରେ ସବୁକିଛି ହାରି ଯାଇଛି।
0: ଆଇ ଥିଙ୍କ୍ କେବେ କେବେ ଟିକେ ମିରେକଲ୍ସ ଉପରେ ଭରସା କରିବା କଥା, କି କିଛି ବି ହେଇଯାଉ ହେଇଯିବ। ମୋର ସବୁବେଳେ ହାଫ୍ ଇୟରଲି ଏକ୍ଜାମ୍ଟା ଖରାପ ହେଉଥିଲା। ଆନୁଆଲ୍ ଏକ୍ଜାମ୍ କରୁ କରୁ, ଯେଉଁଥିରେ କି ଡବଲ୍ ସିଲେବସ୍ ଥାଏ, ଆନୁଆଲ୍ ଏକ୍ଜାମ୍ ଭଲ ହେଇଯାଏ, ପଢ଼ା ସେମ୍ ଥାଏ, ମୁଁ ବେଶୀ ପଢ଼େନି କେବେ। ତ ଏଇଟା ବି ସେଇଟା ଭାବିକି ଯାଇଥିଲି, ସିନ୍ସ ମୋର ହାଫ୍ ଆଇରନ୍ ଡିଷ୍ଟାନ୍ସ ଟ୍ରାଇଥଲନ୍ଟା ଏତେ ଭଲ ହେଇନଥିଲା, କମ୍ପ୍ଲିଟ୍ କରିଥିଲି, ବହୁତ କମ୍ ଟାଇମ୍ ପ୍ରାକ୍ଟିସ୍ କରିଥିଲି, ଖାଲି ବିଶ୍ୱାସ ଥିଲା କି ଫୁଲ୍ଟା ତାଠୁ ବେଟର୍ ହେଇଯିବ, ନା ହେଇଗଲା। ତ କେବେ କେବେ ସେମିତି ବିଶ୍ୱାସ କରିବା କଥା ହେଇଯାଏ।
1: ବିଲକୁଲ, ତ ଆପଣ ଗୋଟେ ବିଶ୍ୱାସୀ, ଆପଣ ଗୋଟେ ଆତ୍ମବିଶ୍ୱାସ ଉପରେ ଭରସା ରଖୁଛନ୍ତି, ଆପଣ ଜଣେ ଜିଦ୍ଦି, ତେବେ ଏସବୁ ଛଡ଼ା ଆପଣ ଆଉ କ'ଣ କରନ୍ତି?
0: ସେମିତି ମୁଁ ଆକ୍ଚୁଆଲି ମୋର ପାର୍ଟ ଟାଇମ୍ରେ କହିବି, ମୁଁ ଛୁଆମାନଙ୍କୁ ପଢ଼ାଏ ପଲିଟିକାଲ୍ ସାଇନ୍ସ, ଇଣ୍ଟରନ୍ୟାସନାଲ୍ ରିଲେସନ୍ସ, ଆଉ ମୋତେ ଫିଲୋସଫି ପଢ଼ିବା ପାଇଁ ଭଲ ଲାଗେ।
1: ଆପଣ ପାର୍ଟ ଟାଇମ୍ ପଢ଼ାନ୍ତି ଏବଂ ଫୁଲ୍ ଟାଇମ୍ ଖେଳାଳି?
0: ମୁଁ ସବୁକିଛି ପାର୍ଟ ଟାଇମ୍ କରେ, ଫୁଲ୍ ଟାଇମ୍ ମୁଁ ଜୀବନ କେମିତି ଆଉ ଟିକେ ଭଲ ହିସାବରେ ଜିଇପାରିବା ସେଥିରେ ଫୋକସ୍ କରେ।
1: ତେବେ ଆପଣ ଅଧ୍ୟାପକ ହେଇକି ଆପଣଙ୍କ ଖେଳାଳି ଜୀବନ, ତ ଏଇ ଦୁଇ ଜୀବନ ଭିତରେ ଭାରସାମ୍ୟ କେମିତି ରକ୍ଷା କରୁଛନ୍ତି? କେତେବେଳେ ଆପଣ ପ୍ରାକ୍ଟିସ୍ କରୁଛନ୍ତି, କେତେବେଳେ ଆପଣ ପଢ଼ଉଛନ୍ତି?
0: ଆକ୍ଚୁଆଲି ଜୀବନଟା ଯଦି ଆପଣ କେଉଁଠି ବି ଭଲ କରିବା ଚାହୁଁଛନ୍ତି, ତ ଆପଣଙ୍କୁ ଭାରସାମ୍ୟ ମେଣ୍ଟେନ୍ କରିବା ପଡ଼ିବ, ବିକଜ୍ ସମସ୍ତଙ୍କର ଗୋଟେ ଇଣ୍ଟେଲେକ୍ଚୁଆଲ୍ ଲାଇଫ୍ ଥାଏ, ଗୋଟେ ଫିଜିକାଲ୍ ଲାଇଫ୍ ଥାଏ, ଆଉ ମେଟେରିଆଲ୍ ଲାଇଫ୍ କହିପାରନ୍ତି। ଆଉ ଗୋଟେ

0: ସ୍ପିରିଚୁଆଲ ଲାଇଫ ଥାଏ। ଯେତେବେଳେ ଏଇ ସବୁରେ ବାଲାନ୍ସ ଆସେ ତାପରେ ସବୁ ଜିନିଷ ଭଲ ହୁଏ। ଆପଣ ଦେଖିଥିବେ କିଛି ଲୋକ ଖେଳକୁଦ ବି ଭଲ କରୁଥିବେ, ଭୋଟେ ସୋସାଇଟିରେ ବି ଥିବେ, ପଢ଼ା ବି ଭଲ ହଉଥିବ। ବିକଜ ଅଲଟିମେଟଲି ଆପଣଙ୍କର ଯଦି ବାଲାନ୍ସ ଠିକ୍ ଅଛି ତ ଆପଣ ମେଣ୍ଟାଲି ଫିଜିକାଲି ଭଲ ଫିଲ୍ କରିବେ ଆଉ ସବୁ ଜାଗାରେ ଭଲ ହବ।
1: ତେବେ ଆଇରନମ୍ୟାନ୍ ପ୍ରତିଯୋଗିତା ପରେ ଆଗକୁ କ'ଣ ଲକ୍ଷ୍ୟ ରଖିଛନ୍ତି?
0: ବହୁତ ଜଲ୍ଦି ଯେଉଁ ବି ମୋର ଫିଲସଫି ଅଛି ସେଇଟା ମୁଁ ବହୁତଟେ ବହି ପ୍ଲାନ୍ କରିଛି ବହୁତ ଟାଇମ୍ରୁ, ତ ସେଇଟା ଗୋଟେ ଗୋଟେ କରି ପବ୍ଲିଶ ହବ। ତ ଫାର୍ଷ୍ଟ ମୋର ଗୋଟେ ଏବେ ନୋଭେଲ ଆସିବ, ଫିଲସଫିକାଲ ନୋଭେଲଟା, ତା ନାଁ ଅରୋରା।

0: ପାଣିଟା ଥଣ୍ଡା ଥିଲା, ମୁଁ ପ୍ରିପେୟାର୍ଡ ନଥିଲି। ପାଣିରେ ପଶିଲା ପରେ ହଠାତ୍ ମୋର ସକ୍ ଆସିଲା ଆଣ୍ଡ ପ୍ରଥମ 5-10 ମିନିଟ୍ ମୁଁ ବିଲକୁଲ ନିଶ୍ୱାସ ନେଇପାରିଲିନି। ମୁଁ କେବେ ଗ୍ରୁପ୍ରେ ସ୍ୱିମିଂ କରିନି, ଆପଣଙ୍କ ଉପରେ ପଳାନ୍ତି, ଆପଣଙ୍କୁ ମାରି ମରା ଗଲେ ଲୋକମାନେ ପଳାନ୍ତି। ତ ସବୁବେଳେ ଗୋଟେ ଲାଗୁଥାଏ କି ଆଜି ହେଇପାରିବ ନ ହେଇପାରିବ, କଟ୍ ଅଫ୍ ମିଟ୍ ହେଇପାରିବ ନ ହେଇପାରିବ। ତାପରେ ଖରା ହଠାତ୍ ହେଇଗଲା, ଯୋଉଟା କି ଫ୍ରାନ୍ସରେ ଏତିକି ହୁଏନି, ଆଉ ୱିଣ୍ଡସ୍ ଆସିଲା। କୋର୍ସଟା ବି ଫ୍ଲାଟ୍ ହେବା ଥିଲା ବଟ୍ ରୋଲିଂ କୋର୍ସ ଆସିଲା, ତ ମାନେ କ'ଣ ବହୁତ ବେଶୀ ଏଲିଭେସନ୍ ଥିଲା। ତ ଏଇସବୁ ଚ୍ୟାଲେଞ୍ଜେସ୍ଟା କ'ଣ ମୁଁ ଦେଖିନଥିଲି। ଆପଣ ଯେତେ ବି ପ୍ରିପେୟାର ହୁଅନ୍ତୁ ଲାଇଫ୍ରେ, ଯେମିତି କୁହନ୍ତି କି ଆପଣ ଯେତେ ବି ୱାର୍ ପ୍ଲାନ୍ ବନେଇ ନିଅନ୍ତୁ, ତ ୱାର୍ରେ ସବୁଥିରୁ ପ୍ରଥମ କ୍ୟାଜୁଆଲିଟି ଥାଏ ୱାର୍ର ପ୍ଲାନ୍। ତ ଲାଇଫ୍ରେ ସବୁବେଳେ କିଛି ନା କିଛି ପ୍ରୋବ୍ଲେମ୍ ଆସିବ ହିଁ ଆସିବ, ଏଣ୍ଡ ସୋ ଆଇରନ୍ ମ୍ୟାନ୍ ହଉ କି କୌଣସି ବି ଏମିତି ଇଭେଣ୍ଟ ହଉ, ଏଇଟା ଆପଣ ସେଇଟା ହିଁ ଶିଖାଏ, କେମିତି ବାରମ୍ବାର ଫେଲ୍ ହେଲା ପରେ ବି ଶୋ ଅପ୍ କରିପାରିବେ। ଆଣ୍ଡ ଇଟ୍ ଇଜ୍ ଅଲ୍ ଆବାଉଟ୍ ଶୋଇଂ ଅପ୍ ଆଣ୍ଡ ଫିନିଶିଂ। ମୁଁ ଯେତେ କ୍ୟାପାସିଟି ଅଛି ତା ହିସାବରେ ମୁଁ ଶୋ ଅପ୍ କରିବି, ଆଣ୍ଡ ଶୋ ଅପ୍ କରିଲା ପରେ ତାକୁ ଫିନିଶ୍ କରିବି। ଏଇ ମେଣ୍ଟାଲିଟି ରହିବ ତ ଆପଣ ଯାହା ବି କରିବାକୁ ଚେଷ୍ଟା କରୁଛନ୍ତି, ଆପଣ ନିଜ ନିଜ ଲାଇଫ୍ରେ ନିଜ ନିଜ ସିଚୁଏସନ୍ରେ ଗୋଟେ ଗୋଟେ ଆଇରନ୍ ମ୍ୟାନ୍ ବନିପାରିବେ, ଗୋଟେ ଗୋଟେ ଲୌହ ପୁରୁଷ କି ଲୌହ ସ୍ତ୍ରୀ ବନିପାରିବେ।
1: ସେଇ ମୁହୂର୍ତ୍ତରେ ବଞ୍ଚିବାକୁ ପଡିବ ଏବଂ ଜିଦ୍ଦି ହେବାକୁ ପଡିବ। ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା। ଆମର ଯୁବପିଢ଼ି ଯେଉଁମାନେ ଅଛନ୍ତି, ଆପଣଙ୍କୁ ଯେଉଁମାନେ ଶୁଣୁଛନ୍ତି ବା ଦେଖୁଛନ୍ତି, ଆପଣଙ୍କ ଠାରୁ ପ୍ରେରଣା ପାଇବେ ଏବଂ ଆଗାମୀ ଆଇରନ୍ ମ୍ୟାନ୍ ଗୁଡ଼ିକ ବାହାରିବେ ବୋଲି ଆମେ ଆଶା କରୁଛୁ।
0: ଧନ୍ୟବାଦ। ଜୟ
2: ଶ୍ରୋତା ବନ୍ଧୁ, ସାକ୍ଷାତକାର ଶୁଣୁଥିଲେ ଆଇରନ୍ ମ୍ୟାନ୍ ଡକ୍ଟର ପ୍ରତ୍ୟୁଷ ରଞ୍ଜନଙ୍କ ସହିତ। ବର୍ତ୍ତମାନ ଚାଲନ୍ତୁ ଶୁଣିନେବା ସୁଖବିନ୍ଦର ସିଂ ଏବଂ ଶ୍ରେୟା ଘୋଷାଲଙ୍କ କଣ୍ଠରୁ ଗୋଟିଏ ଗୀତ, ରଚନା ଶେଖର ଅସ୍ତିତ୍ୱ, ସଙ୍ଗୀତ ବିକ୍ରମ ମଣ୍ଟ୍ରୋସ, କଥାଚିତ୍ର ସଞ୍ଜୁ।

ଗୀତଟି ତ ଶୁଣିଲେ ଶ୍ରୋତାବନ୍ଧୁ, ଆଶା କରୁଛି ଗୀତଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇଯାଇଛି କାର୍ଯ୍ୟକ୍ରମଟିକୁ ଏଇଠି ରଖି ବିଦାୟ ନେବାର। ବିଦାୟ ନେଉଛି ଉପସ୍ଥାପନାରେ ମୁଁ ଆପଣଙ୍କର ପ୍ରିୟ ଯୁବସାଥୀ ଭବତୋଷ ବିଶି। ନମସ୍କାର।

ଆଜି ସନ୍ଧ୍ୟା 6:10ରେ ଆଦିବାସୀ ଗୀତ ଶୁଣିବେ। ଏଥିରେ ଓରାମ ଗୀତ ପରିବେଷଣ କରିବେ ପ୍ରକାଶ କିଣ୍ଡୋ ଏବଂ ସାଥୀ। କ୍ଷମା କରିବେ, ଆଜି ସନ୍ଧ୍ୟା 6:30ରେ ବିକାଶ ମନ୍ତ୍ର ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:25ରେ ଜିଲ୍ଲା ହାଲଚାଲ ଏଥିରେ ମାଲକାନଗିରି ଜିଲ୍ଲା ସମ୍ପର୍କରେ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30ରେ କୃଷି ସଂସାର କାର୍ଯ୍ୟକ୍ରମ, ମୃତ୍ତିକା ସୁରକ୍ଷା ପାଇଁ ଚୂନର ଉପଯୋଗିତା, ଏ ସମ୍ପର୍କରେ ଡକ୍ଟର ରାହୁଲ ଦେବ ବେହେରାଙ୍କ ସହ କଥାବାର୍ତ୍ତା ଶୁଣିବେ। ରାତି 8:02ରେ ସୁଗମ ସଙ୍ଗୀତ ଶୁଣିବେ କଣ୍ଠଶିଳ୍ପୀ ବୈଷ୍ଣବ ଚରଣ ପାଢ଼ୀ। ରାତି 8:15ରେ ଶୁଣିବେ ଆଲୋଚନା ବିବିଧତାରେ ଏକତା, ଆଲୋଚନା କରିବେ ଜନ୍ମଞ୍ଜୟ ଛତର। ରାତି 10:02ରେ ଭାରତର ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀଯୁକ୍ତ ସିପି ରାଧାକ୍ରିଷ୍ଣନଙ୍କ ଓଡ଼ିଶା ଗସ୍ତ ସମ୍ପର୍କରେ ସ୍ୱତନ୍ତ୍ର ବେତାର ବିବରଣୀ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏହି ଥିଲା ଆଜି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ଓଡ଼ିଆ ଲଘୁ ସଙ୍ଗୀତ ଶୁଣନ୍ତୁ। ପ୍ରଥମ ଗୀତ କଣ୍ଠଶିଳ୍ପୀ ଶୈଳଭାମା, ଗୀତ ରଚନା କରିଛନ୍ତି କଳ୍ପତରୁ ବଳ, ସଙ୍ଗୀତ ବିଶ୍ୱମ୍ଭର ସାବତ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ୍ SBIN00005।

0: ଆଜି ଆମେ କଥାବାର୍ତ୍ତା ହେବା ଜଣେ ଉଚ୍ଚ ଶିକ୍ଷିତ ସଫଳ ମହିଳା ଉଦ୍ୟୋଗୀଙ୍କ ସହିତ, ଯିଏକି ସରକାରଙ୍କ ଯୋଜନାରେ ସାମିଲ ହୋଇ ବହୁତ ବଡ ଆକାରରେ କୁକୁଡ଼ା ଫାର୍ମଟିଏ କରିଛନ୍ତି। ତାହେଲେ ଆସନ୍ତୁ ପ୍ରଥମେ ତାଙ୍କର ପରିଚୟ ନେଇଯିବା। ଭଉଣୀ ନମସ୍କାର।
1: ନମସ୍କାର।
0: ଆପଣଙ୍କ ପରିଚୟ ଟିକେ ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ ଦିଅନ୍ତୁ।
1: ମୁଁ ଶ୍ୱେତା ପାଢୀ, ମୁଁ ମାଲକାନଗିରିରେ ରହେ। ମୋ ବୟସ ହଉଛି 25 ବର୍ଷ। 2021ରେ ମୋର ବିଟେକ୍ କମ୍ପ୍ଲିଟ କରିଥିଲି।
0: ଘରେ କିଏ କିଏ ରହନ୍ତି ଭଉଣୀ?
1: ଗୋଟେ ବୋଲି ଝିଅ ବାପା ମାଙ୍କର। ମୋ ମା ଜଣେ ସରକାରୀ ଶିକ୍ଷୟତ୍ରୀ। ବାପା ପ୍ରଥମେ ଚାକିରି କରୁଥିଲେ, କିନ୍ତୁ ତାପରେ ବିଜନେସ କଲେ।
0: ଉଚ୍ଚ ଶିକ୍ଷିତ ହେଇକି ଆପଣ ବଡ ଚାକିରି କରିପାରିଥାନ୍ତେ, ମୋଟା ଅଙ୍କର ଦରମା ମଧ୍ୟ ପାଇପାରିଥାନ୍ତେ, କିନ୍ତୁ ମାଲକାନଗିରି ଭଳି ଅଞ୍ଚଳରେ ନିଜ ଅଞ୍ଚଳରେ ସ୍ୱାବଲମ୍ବୀ ହେଇପାରିବେ ବୋଲି ପ୍ରଥମେ କେମିତି ଚିନ୍ତା କଲେ ଭଉଣୀ?
1: ଯେହେତୁ ଆମ ଅଞ୍ଚଳରେ ବ୍ରଏଲର କୁକୁଡ଼ା ପାଇଁ ଅଧିକାଂଶ ସମୟରେ ଆନ୍ଧ୍ରପ୍ରଦେଶ କିମ୍ବା ଛତିଶଗଡ଼ ଉପରେ ଆମ ଲୋକ ନିର୍ଭର ଥିଲେ, ସେଥିପାଇଁ ଏଇଟା ଆମ ଅଞ୍ଚଳରେ ଗୋଟେ ନୂତନ ରୂପେ ଆରମ୍ଭ କରିବାର ଯୋଜନା କଲି। ଆମ ବ୍ରଏଲର ଫାର୍ମଟା 6 ମାସ ହେଇଛି ଆରମ୍ଭ ହେଇକି। ଯେହେତୁ ଆମ ଅଞ୍ଚଳରେ ଏଇଭଳିଆ କିଛି ଗୋଟେ ପ୍ରୋଜେକ୍ଟ ନଥିଲା, ଏଇଭଳିଆ ପ୍ରୋଜେକ୍ଟ କରିବା ପରେ ଆମ ପାଖାପାଖି ଆମ ଗାଁର ପିଲାମାନେ ବି ରୋଜଗାର ପାଇଲେ। ମୁଁ ଯଦି ଚାକିରି କରିଥାନ୍ତି ତ ମୁଁ ଏକା ରୋଜଗାର କରିଥାନ୍ତି, ଏବେ ମୁଁ 5 ଜଣଙ୍କୁ ରୋଜଗାର କରିଛି।
0: ତାହେଲେ ପୁଣି ପ୍ରଥମେ କିପରି ଆରମ୍ଭ କଲେ?
1: ଯୋଉ ଆମର ଭେଟନାରୀ ଅଫିସ ଅଛି ସେଇଠି ଯାଇ ଆମେ ଭେଟନାରୀ CDPO ସହ କଥାବାର୍ତ୍ତା ହେଲୁ କି ଆମେ ଏଭଳିଆ ଯୋଜନା କରୁଛୁ। ସେ ଆମକୁ ଠିକ ରାସ୍ତା ବତେଇଲେ କି କୋଉ ଭଳିଆ ରୂପେ ଆମେ ଅନଲାଇନରେ ରେଜିଷ୍ଟର କରିବାର ଅଛି, ରେଜିଷ୍ଟ୍ରେସନ କରିବା ପରେ ପ୍ରୋଜେକ୍ଟ ରିପୋର୍ଟ ବନେଇବାର ଅଛି, କଣ କଣ ଡକ୍ୟୁମେଣ୍ଟ ସବୁ ଦରକାର ସେସବୁ ଆମେ ସବମିଟ୍ କଲୁ। ତାପରେ ଆମକୁ ଗୋ ହେଡ୍ ସାର୍ଟିଫିକେଟ ମିଳିଲା। ତାପରେ ଆମେ ଆମର କନଷ୍ଟ୍ରକ୍ସନ କାମଟା ଆରମ୍ଭ କଲୁ।
0: ପ୍ରଥମେ କେତେ ଜାଗାରେ ଆରମ୍ଭ କରିବେ ବୋଲି ଯୋଜନା କଲେ?
1: ଗୋଟେ ଏକ ଜମିରେ ହିଁ ବିଲ୍ଡିଂଟା ଠିଆ ହେଇଛି। ନିଜେ ଇଲେକ୍ଟ୍ରିଫିକେସନ ସବୁ ଜିନିଷ ନେଲୁ, ନିଜେ ଚିଆଁ ଆଣିକି ତାକୁ ବଡ କରି ଆମେ ମାର୍କେଟରେ ସପ୍ଲାଇ ଦଉଛୁ।
0: ଏସବୁ ବିଷୟରେ ପ୍ରଥମରୁ କିଛି ଧାରଣା ଥିଲା ନା ବୈଷୟିକ ଜ୍ଞାନ କେଉଁଠୁ ପାଇଲେ?
1: ଯେତେବେଳେ ଆମେ ପ୍ରଥମେ ଚିନ୍ତା କଲୁ କି ଏଭଳିଆ କିଛି ଗୋଟେ କରିବା ପାଇଁ, ଆମେ ୟୁଟ୍ୟୁବ ଥ୍ରୁରୁ ଗଞ୍ଜାମରେ, ଖୋର୍ଦ୍ଧାରେ ଏସବୁ ଜାଗାରେ ଅଛି ସେଗୁଡାକ ଯାଇ ଭିଜିଟ୍ କଲୁ। ଭୁବନେଶ୍ୱର ସେଣ୍ଟ୍ରାଲ ପୋଲ୍ଟ୍ରି ଡେଭଲପମେଣ୍ଟ ଅଫିସ କୁ ଯାଇ ଦେଖିଲୁ, କଥାବାର୍ତ୍ତା ହେଲୁ, ଆରମ୍ଭ କରିବାର କିଛି ଗୋଟେ ଆମକୁ ଆଇଡିଆ ମିଳିଲା।
0: ପ୍ରଥମେ କିଛି କିଛି ଅସୁବିଧା ଦେଖାଦେଲା କି ଯେତେବେଳେ ନୂଆ କରି ଆରମ୍ଭ କଲେ?
1: ହଁ, ଯେହେତୁ ଆମକୁ ସମ୍ପୂର୍ଣ୍ଣ ଜ୍ଞାନ ନଥିଲା, ଆମର କିଛି ଏକ୍ସପିରିଏନ୍ସ ନଥିଲା, ତ ସେଥିରେ ପ୍ରଥମେ ଆମକୁ ଲସ୍ ଦେଖିବାକୁ ପଡିଲା। କୁକୁଡ଼ା ମାନଙ୍କ ଦେହ ଟିକେ ଖରାପ ହେଲା। ତାପରେ ଆମେ ଧୀରେ ଧୀରେ ନିଜେ ସେ ଭୁଲ ଗୁଡାକୁ ସୁଧାରିଲୁ। ଏବେ ଆମେ ଫାର୍ମରେ କୁକୁଡ଼ା ସୁସ୍ଥ ରୂପେ ବାହାରୁଛନ୍ତି।
0: ପ୍ରାୟ କେତେ କୁକୁଡ଼ା ଅଛନ୍ତି ଆଉ କେଉଁ କେଉଁ ପ୍ରଜାତିରେ ମଧ୍ୟ ଅଛନ୍ତି?
1: କେବଳ ବ୍ରଏଲର ଚିକେନ୍ ଅଛନ୍ତି ଯୋଉଟାକୁ ଆମେ ଖାଦ୍ୟ ପାଇଁ ବ୍ୟବହାର କରୁ।

0: ଆଜ୍ଞା,
1: 15,000 ଘେର କୁକୁଡ଼ା ଅଛନ୍ତି।
0: ସେମାନଙ୍କର ଯତ୍ନ କିପରି ନିଅନ୍ତି ଭଉଣୀ?
1: ସେମାନଙ୍କ ପାଇଁ 2 ଜଣ ଅଛନ୍ତି, ସେମାନଙ୍କୁ ଦିନ ସାରା ଖାଇବା ପାଇଁ ସଫା ପାଣି ଦିଆଯାଏ, ଭିଟାମିନ୍ସ ଦିଆଯାଏ, ଆଉ ତାଙ୍କ ଦାନା ବହୁତ ହାଇ କ୍ୱାଲିଟି ଭେଜିଟେରିଆନ୍ ଫୁଡ୍ ଦିଆଯାଏ। ଆମର କଷ୍ଟମର ଯିଏ ବି କିଣିକି ନେବେ ଖାଇବା ପାଇଁ, ତାଙ୍କୁ କିଛି ହେଲ୍ଥ ଇସ୍ୟୁସ୍ ନ ରହୁ। ଏସବୁ ହାଇଜିନ୍ ରୂପେ ଆମେ ତାଙ୍କୁ ବଡ଼ କରୁ ଆଉ ମାର୍କେଟରେ ଛାଡ଼ୁ। ଯେତେବେଳେ ଆମେ ରେଜିଷ୍ଟର କରି ଗୋ ହେଲ୍ଥ ସାର୍ଟିଫିକେଟ୍ ପାଇବା ପରେ ସବସିଡି 40% ସବସିଡି ମିଳିଲା ଆମ ପ୍ରୋଜେକ୍ଟ ଉପରେ। ଆମର 70 ଲକ୍ଷର ପ୍ରୋଜେକ୍ଟ ଅଛି, ଆମ ବିଲ୍ଡିଂ କନଷ୍ଟ୍ରକ୍ସନ୍ ସବୁ ଜିନିଷର କଷ୍ଟ 70 ଲକ୍ଷ, ସେଥିରେ ଆମକୁ 40% ସରକାରଙ୍କ ଠୁ ସାହାଯ୍ୟ ମିଳିଲା।
0: କେଉଁ କେଉଁ କାଗଜପତ୍ର ପ୍ରଥମେ ଦେବାକୁ ପଡିଲା?
1: ଜାଗାର ପଟ୍ଟା, ଆଧାର କାର୍ଡ, ପ୍ୟାନ କାର୍ଡ, ଯାହା ବେସିକ ଆମର ପ୍ରମାଣପତ୍ର ସବୁ ଦେବାକୁ ପଡିଲା।
0: ଚିଆମାନଙ୍କୁ କୋଉଠୁ ଆଣନ୍ତି ଭଉଣୀ?
1: ଓଡ଼ିଶାରେ ଯୋଉ ପ୍ରାଇଭେଟ ହେଚେରି ଗୁଡାକ ଅଛି ସେଇଠୁ ହିଁ ନେଇକି ଆସୁ।
0: ସେମାନଙ୍କୁ କୋଉ ସାବଧାନତାର ସହିତ ଆଣିବାକୁ ପଡେ? ଛୋଟ ଛୋଟ
1: ଆଜ୍ଞା, ହଁ, ସେମାନଙ୍କୁ ପ୍ରପରଲି ବକ୍ସରେ ପ୍ୟାକ୍ କରିକି ରଖାଯାଏ, ଯେମିତି ଅକ୍ସିଜେନ୍ ବି ମିଳିବ ତାଙ୍କୁ, ଆଉ ତାଙ୍କର ଶ୍ୱାସରୋଧ ବି ନ ହୁଏ। ତାଙ୍କୁ ସଫା ସୁତରା ଗାଡ଼ିରେ ସାନିଟାଇଜ କରିକି ପ୍ରପର ଟେମ୍ପରେଚର ମେଣ୍ଟେନ କରିକି ଆଣିବାକୁ ପଡେ। ଟାଇମ୍ ଟୁ ଟାଇମ୍ ଭିଟାମିନ୍ସ, ପ୍ରପର ସଫିସିଏଣ୍ଟ ପାଣି, ସଫିସିଏଣ୍ଟ ଫିଡ୍।
0: ଆଜ୍ଞା,
1: ଯେତେବେଳେ ଛୋଟ ଥାଆନ୍ତି 7-8 ବସ୍ତା ଖାଆନ୍ତି, ଧୀରେ ଧୀରେ ଯେମିତି ବଢ଼ନ୍ତି 30 ଦିନ 50 ବସ୍ତା ଦିନକୁ ଖାଆନ୍ତି।
0: ମନେ କରନ୍ତୁ ଅଳ୍ପ କୁକୁଡ଼ାଙ୍କୁ ଦିନକୁ କେତେଥର ଦେବାକୁ ପଡେ? ସଫା ପାଣି
1: ଦୁଇଥର ଦେବାକୁ ପଡେ, ସକାଳୁ ଆଉ ସନ୍ଧ୍ୟା। ସଫା ପାଣି 24 ଘଣ୍ଟା ତାଙ୍କୁ ଦରକାର। ଆମର ଡାଇରେକ୍ଟ ପାଣି ଟାଙ୍କି ସହିତ ପାଇପ୍ ଲାଇନ୍ କନେକ୍ସନ୍ ଅଛି, ପାଣି ଟାଙ୍କି ସବୁ ବ୍ୟାଚ୍ ରେ ସଫା ହୁଏ, ସବୁ ପାଇପ୍ ଲାଇନ୍ ସବୁ ସଫା ହୁଏ, ଖାଇବା ଗିନା ସବୁ ଜିନିଷ ସବୁ ସଫା ହେଇକି ନୂଆ ବ୍ୟାଚ୍ ପଡେ, ଆଉ 24 ଘଣ୍ଟା ପାଣି ଫ୍ଲୋ ଚାଲିଥାଏ।
0: ଏସବୁ ଦାନା ଆମକୁ ବାହାରୁ କିଣିବା ପାଇଁ ପଡେ ନା ନିଜେ ମଧ୍ୟ କିଛି ଆମେ ତିଆରି କରିପାରିବା?
1: ଆମର ଓଡ଼ିଶାରୁ ବି ଆଭେଲେବଲ ଅଛି କମ୍ପାନୀ ଯୋଉମାନେ କି ଦାନା ପ୍ରୋଭାଇଡ୍ କରନ୍ତି। ଆନ୍ଧ୍ରପ୍ରଦେଶ, ଛତିଶଗଡ଼ରେ ବି କମ୍ପାନୀ ଅଛନ୍ତି ଯୋଉମାନେ ଦାନା ଏସବୁ ପ୍ରୋଭାଇଡ୍ କରନ୍ତି ଆମକୁ। ଜେନେଟିକାଲି ସେ କୁକୁଡ଼ାର ଗଠନ ହିଁ ସେମିତି,
0: 30 ଦିନ 35 ଦିନରେ
1: 2 କେଜି ହେଇଯାଏ। ଆମକୁ କିଛି ଦବାକୁ ପଡେନି ବାହାରୁ, କିଛି ମେଡିସିନ କିଛି ଦବାକୁ ପଡେନି, ଖାଲି କେବଳ ଆମେ ତାଙ୍କୁ ଦାନା ଆଉ ଭିଟାମିନ୍ସ ହିଁ ଦଉ, ଯଦ୍ୱାରା କି ସେମାନେ ସୁସ୍ଥ ରହିବେ।
0: କୋଉ ପ୍ରକାର ଲକ୍ଷଣ ଦେଖି ଜାଣନ୍ତି କୁକୁଡ଼ା ମାନଙ୍କୁ?
1: ହଁ, ଯେତେବେଳେ ସେମାନଙ୍କୁ ଲିଭରରେ ପ୍ରୋବ୍ଲେମ ଥିବ ତ କିମ୍ବା କିଡ଼ନୀରେ ପ୍ରୋବ୍ଲେମ ଥିବ, ତାଙ୍କ ଝାଡ଼ାରେ କଲର ଚେଞ୍ଜ ହେଇଯାଏ, ଯଦି ନିମୋନିଆ ହେଇଥିବ ତ ସେମାନେ ଖାସିଲା ଟାଇପ୍ର ଖରଖର ସାଉଣ୍ଡ ହୁଏ, ଏସବୁ ଜିନିଷ ଦେଖିକି ଆମେ ଜାଣୁ। ଆଉ ଯଦି କିଛି ମୋର୍ଟାଲିଟି ହୁଏ କି କ'ଣ, ଆମ ପାଖରେ ଭେଟନାରୀ ଡକ୍ଟର ଅଛନ୍ତି, ତାଙ୍କ ପାଖକୁ ନେଇ ପୋଷ୍ଟମର୍ଟମ କରିକି ତାଙ୍କଠୁ ଜାଣିବା କ'ଣ କ'ଣ କାରଣ ଥାଏ, କ'ଣ ସେଇ ହିସାବରେ ପ୍ରିକସନ୍ ବି ନିଅନ୍ତି।
0: ବିକ୍ରି ଉପଯୋଗୀ ହେଲା ବୋଲି କେମିତି ଜାଣନ୍ତି? ପ୍ରାୟ 35 ଦିନ ହେଲା ପରେ ଜଣା ପଡିଯାଏ ନା ସେମାନଙ୍କର ଓଜନ?
1: 35 ଦିନ ହେଲା ପରେ ଆମେ ଓଜନ ଚେକ୍ କରୁ, ସପ୍ତାହ ଥରେ ୱେଟ୍ ମପାଯାଏ କେମିତି ଗ୍ରୋଥ ହଉଛି କେମିତି କ'ଣ। 2 କେଜି 200 ଗ୍ରାମ, 2 କେଜି 500 ଗ୍ରାମ ହେଲେ ଆମେ ମାର୍କେଟରେ ଛାଡ଼ିଦେବୁ।
0: କିଛି ସେମାନଙ୍କ ପାଇଁ ଟୀକାକରଣ ବ୍ୟବସ୍ଥା ରହିଛି କି ମ୍ୟାଡମ୍?
1: ଭ୍ୟାକ୍ସିନେସନ ହୁଏ, ଫାର୍ଷ୍ଟ ଯୋଉ ଦିନ ଜନ୍ମ ହୁଅନ୍ତି ସେଦିନ ହୁଏ, 7 ଦିନରେ ହୁଏ, 14 ଦିନରେ ହୁଏ, 3 ଥର ଭ୍ୟାକ୍ସିନେସନ ହୁଏ ସେମାନଙ୍କର।
0: କୃମିନାଶକ ଔଷଧ ମଧ୍ୟ ବେଳେବେଳେ ଦିଆଯାଉଛି କି ଆମର କୁକୁଡ଼ା ମାନଙ୍କୁ?
1: ପ୍ରୋବାୟୋଟିକ୍ସ ଦିଆଯାଏ, ଯୋଉଥିରେ କି ତାଙ୍କ ପେଟର ପାଚନ ଶକ୍ତିର ଭଲ ରହିବ, କୃମି ଏସବୁ ନ ହବ, ସେଟା ରେଗୁଲାର ବେସିସରେ ପ୍ରୋବାୟୋଟିକ୍ ଦିଆଯାଏ।
0: କେତେ ଜଣ ଆପଣଙ୍କର ଫାର୍ମ ହାଉସରେ କାମ କରୁଛନ୍ତି, ରୋଜଗାର କ୍ଷମ ହେଇପାରୁଛନ୍ତି ମ୍ୟାଡମ୍?
1: 3 ଜଣ।
0: ଏତିକି ଲୋକଙ୍କ ଦ୍ୱାରା 1500 କୁକୁଡ଼ାଙ୍କର ଠିକ୍ ରେ ଯତ୍ନ ଜାଗ୍ରତ ହେଇପାରୁଛି। ଖୁସିର କଥା ଯେ ନିଜେ ସ୍ୱାବଲମ୍ବୀ ହେବା ତା ସହିତ ଅନ୍ୟ ପରିବାରକୁ ମଧ୍ୟ ସ୍ୱାବଲମ୍ବୀ କରାଇପାରିବା, ଅନ୍ୟମାନଙ୍କୁ ଆତ୍ମନିର୍ଭରଶୀଳ କରାଇପାରିବା, ତାଠାରୁ ବଡ ଖୁସି ଆମ ପାଇଁ ଆଉ କିଛି ନାହିଁ। କୁକୁଡ଼ା ମାନଙ୍କର ବିକ୍ରି ବଟା ସମ୍ପର୍କରେ କିଛି କୁହନ୍ତୁ ମ୍ୟାଡମ୍।
1: ଆମର ପାର୍ଟି ଯୋଉ ଥାନ୍ତି, ଯୋଉମାନେ ସପ୍ଲାଇ ଦିଅନ୍ତି, ସେମାନେ ଆମଠୁ ଆସିକି ନେଇଯାଆନ୍ତି। ସେମାନଙ୍କର ବଡ ବଡ ଗାଡି ଥାଏ, ସେମାନେ ଆମଠୁ ଆସିକି ବଲ୍କରେ ଉଠାନ୍ତି, ଉଠେଇକି ଯୋଉମାନେ କଟିଂ ପାଇଁ ଯୋଉ ଭେଣ୍ଡର ମାନେ ଅଛନ୍ତି ସେମାନଙ୍କୁ ବାଣ୍ଟି ଦିଅନ୍ତି।
0: କୋଉ କୋଉ ଅଞ୍ଚଳକୁ ଆପଣଙ୍କର ଫାର୍ମ ହାଉସ୍ କୁକୁଡ଼ା ସବୁ ପଠାଯାଉଛି?
1: ଆମ କୁକୁଡ଼ା କେବଳ ମାଲକାନଗିରିରେ ହିଁ ସପ୍ଲାଏ ହୁଏ,
0: ଆଉ ଅନ୍ୟ ଜିଲ୍ଲାକୁ ଯାଉନାହିଁ?
1: ନା ନା, ବଜାରରେ ଚାହିଦା ତ ବହୁତ ଅଛି, ଆମେ ସେତିକି ପୂରଣ କରିପାରୁନୁ। ଆମର ମାସକୁ ମାତ୍ର 3-4 ଦିନ ହିଁ ଆମ କୁକୁଡ଼ା ସପ୍ଲାଏ ହୁଏ ପୁରା ମାଲକାନଗିରିରେ, ବାକି ସମୟ ପର୍ଯ୍ୟନ୍ତ କୁକୁଡ଼ା ବଡ ହବା ପାଇଁ ଟାଇମ୍ ଲାଗେ, ତ ସେଇ ଟାଇମ୍ରେ ସେମାନେ ବାହାରୁ ହିଁ ଆଣୁଛନ୍ତି। ଆଶ କରୁଛି ମୁଁ ଆଉ 3-4ଟା ଫାର୍ମ ବନେଇକି ପୁରା ବାହାର ରାଜ୍ୟ ଉପରେ ଯାହା ଆମର ନିର୍ଭରଶୀଳତା ସେଟା ପୁରା ବନ୍ଦ ହେଇଯିବ।
0: ଯେତିକି ଆପଣ ଆଶା କରିଥାଉଛନ୍ତି ନିଜ ଅଞ୍ଚଳରେ ସମସ୍ତଙ୍କୁ ଯୋଗେଇକି, ସେତିକି ମୂଲ୍ୟ ପାଇପାରୁଛନ୍ତି ନା ନାହିଁ?
1: ଆଜ୍ଞା ପାଇପାରୁଛି
0: ପାଇପାରୁଛନ୍ତି କିଛି ଅସୁବିଧା ହଉନାହିଁ
1: ନା
0: ଆଗକୁ ନୂଆ ଯୋଜନା କଣ ରହିଛି ଆଉ ଟିକେ ଉନ୍ନତି କରିବା ପାଇଁ
1: ଆହୁରି 10-15 ହଜାର କେପାସିଟିର ଫାର୍ମ ବନେଇବାର ଆଶା ରଖିଛି ମୁଁ
0: ମା ଭଉଣୀ ମାନେ ଯଦି ଆମେ ବିଭିନ୍ନ ସରକାରୀ ଯୋଜନାରେ ସାମିଲ ହେବା ଅଧିକା ସବସିଡି ପାଇପାରିବା ବିଭିନ୍ନ ପ୍ରକାର ତାଲିମ ପାଇପାରିବା ଆଉ ସବୁ ପ୍ରକାର ଯୋଜନାରେ ଆମେ ଲାଭ ଉଠାଇ ପାରିବା ଏ ସମ୍ପର୍କରେ କେମିତି ଜାଣିବେ
1: ସେ ସମ୍ପର୍କରେ ନିଜ ନିକଟସ୍ଥ ଭେଟନାରୀ ଅଫିସ କିମ୍ବା ଏଗ୍ରିକଲଚର ଅଫିସକୁ ଯାଇକି ନିଜର ପ୍ରସ୍ତାବ ରଖିପାରିବେ କି ସେ ଯଦି ଚାହୁଁଛନ୍ତି ମାଛ ଚାଷ କରିବା ପାଇଁ କିମ୍ବା କୁକୁଡ଼ା ଚାଷ କିମ୍ବା ଛତୁ ଚାଷ କୋଉ ବି ଚାଷ ବିଷୟରେ ସେମାନେ ଯାଇକି ସେଠି କଥାବାର୍ତ୍ତା ହେଇପାରିବେ ଗଭର୍ଣ୍ଣମେଣ୍ଟର କଣ ସ୍କିମ ଅଛି ସେସବୁ ବିଷୟରେ ବୁଝିପାରିବେ କାଗଜପତ୍ର କେମିତି କଣ ଦରକାର ସେସବୁ ପଚାରି ପାରିବେ ଏମିତି କରିକି ସେ ନିଜେ ସେ ବହୁତ କିଛି ଜାଣିପାରିବେ
0: ଆପଣ ଆମ ଅନୁଷ୍ଠାନ ପାଇଁ ସମୟ ଦେଲେ ଆମ ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ବହୁତ ସୁନ୍ଦର ସୂଚନା ସବୁ ଦେଲେ ତେଣୁ ଆମ ଅନୁଷ୍ଠାନ ତରଫରୁ ସବୁ ଚାଷୀ ଭାଇ ଭଉଣୀଙ୍କ ତରଫରୁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଭଉଣୀ ରହିଲୁ ନମସ୍କାର
1: ନମସ୍କାର

ଶୁଣିଲେ ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର ପ୍ରଯୋଜନା ମନୋଜ କୁମାର ପୂଜାରୀ ଉପସ୍ଥାପନା ବି ପ୍ରତିଭା ପାତ୍ର।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଭୁବନେଶ୍ୱର ନାଇଜରର ପଞ୍ଚଦଶ ସମାବର୍ତ୍ତନ ଉତ୍ସବରେ ଯୋଗଦେଲେ ଉପରାଷ୍ଟ୍ରପତି। ବର୍ତ୍ତମାନ ଯୁଗରେ ପ୍ରଯୁକ୍ତି ବିଦ୍ୟାର ଦାୟିତ୍ୱପୂର୍ଣ୍ଣ ବ୍ୟବହାର କରିବାକୁ ଛାତ୍ରଛାତ୍ରୀଙ୍କୁ ଦେଲେ ପରାମର୍ଶ। ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରାକ୍ ପ୍ରସ୍ତୁତି। ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ନାମଲେଖା ପ୍ରକ୍ରିୟା ଆରମ୍ଭ। ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଅନୁଷ୍ଠିତ ହେବ ଶ୍ରୀଜୀଉମାନଙ୍କ ଚକା ବିଜେ ନୀତି, ଏବଂ ହୀରାକୁଦ ଜଳଭଣ୍ଡାରରୁ 10 ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ। କୃତ୍ରିମ ବୁଦ୍ଧିମତା, କ୍ୱାଣ୍ଟମ୍ ପ୍ରଯୁକ୍ତିବିଦ୍ୟା ଏବଂ ବିଭିନ୍ନ ଉନ୍ନତ ଜ୍ଞାନକୌଶଳ ଦେଶର ଅର୍ଥନୀତିକୁ ସୁଦୃଢ଼ କରୁଛି ବୋଲି ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ କହିଛନ୍ତି। ଭୁବନେଶ୍ୱର ରାଷ୍ଟ୍ରୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ ନାଇଜରର ପଞ୍ଚଦଶ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଉପରାଷ୍ଟ୍ରପତି କହିଛନ୍ତି, ଏହି ଅନୁଷ୍ଠାନ ବିଜ୍ଞାନ, ନବସୃଜନ ଏବଂ ବୌଦ୍ଧିକ ଶିକ୍ଷା କ୍ଷେତ୍ରରେ ଭାରତର ଆକାଂକ୍ଷାକୁ ପୂରଣ କରିଆସୁଛି। ମୌଳିକ ବିଜ୍ଞାନ ଆଧାରିତ ଅର୍ଥନୀତିରେ ବୈଜ୍ଞାନିକ ପ୍ରଯୁକ୍ତିବିଦ୍ୟା, ବୈଷୟିକ ଅଗ୍ରଗତି, ଜାତୀୟ ସୁରକ୍ଷା ଏବଂ ନିରନ୍ତର ବିକାଶର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜ୍ଞାନର ପ୍ରସାର ସହିତ ଦକ୍ଷ ମାନବ ସମ୍ବଳ ସୃଷ୍ଟି କରି ରାଷ୍ଟ୍ର ଗଠନରେ ଏହି ସଂସ୍ଥାନ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ବିଶ୍ୱ ବର୍ତ୍ତମାନ ସମୟରେ ଅନେକ ସୁଯୋଗ ଓ ପ୍ରତିବନ୍ଧକ ମଧ୍ୟରେ ଗତି କରୁଛି। ଏଭଳି ପରିସ୍ଥିତିରେ ନୈତିକ ଓ ସାମାଜିକ ମୂଲ୍ୟବୋଧକୁ ଧ୍ୟାନରେ ରଖି ପ୍ରଯୁକ୍ତିବିଦ୍ୟାର ଦାୟିତ୍ୱପୂର୍ଣ୍ଣ ବ୍ୟବହାର କରିବାକୁ ଉପରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ଉନ୍ନତି ଲାଗି କାର୍ଯ୍ୟ କରିବା ସହ ବିକଶିତ ଭାରତ ଗଠନ ପାଇଁ ଯୋଗଦାନ ଦେବା ଲାଗି ଆହ୍ୱାନ ଦେଇଛନ୍ତି।
1: अगर किसी भी देश या समाज को आगे बढ़ना है तो इसे साइंस और टेक्नोलॉजी में उत्कर्षता प्राप्त करना ही होगा। इसलिए यशस्वी प्रधानमंत्री नरेंद्र मोदी जी ने 1,00,000 करोड़ रुपया का रिसर्च डेवलपमेंट और इनोवेशन फंड बनाए हैं। विकसित भारत की हमारे ये अभियान में आप जैसे युवा वैज्ञानिकों का महत्वपूर्ण भूमिका रहेगा। खासकर विकसित भारत बनाने में आप जैसे क्रिएटिव नौजवानों का ଖାସ ଭୂମିକା ରହେଗା।
0: ଏହି ଅବସରରେ 260ରୁ ଉର୍ଦ୍ଧ୍ୱ ସ୍ନାତକ ଛାତ୍ରଛାତ୍ରୀଙ୍କୁ ସ୍ନାତକୋତ୍ତର ପ୍ରମାଣପତ୍ର ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଆଜି ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟଠାରେ ଗଭୀର ସମୁଦ୍ରରେ ଦୀର୍ଘସ୍ଥାୟୀ ମାଛ ଉତ୍ପାଦନ ଲାଗି ମତ୍ସ୍ୟଜୀବୀମାନଙ୍କୁ ଅନୁମୋଦନ ପତ୍ର ବଣ୍ଟନ କରିଥିଲେ। ଏଥିସହ ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ ମଧ୍ୟ କରିଥିଲେ। ଉପରାଷ୍ଟ୍ରପତି କହିଥିଲେ, ଦେଶରେ ସାମୁଦ୍ରିକ କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆସିଛି। ମତ୍ସ୍ୟଜୀବୀ ସମୁଦାୟମାନେ ନିଜର କଠିନ ପରିଶ୍ରମ ବଳରେ ବିଶ୍ୱର ଅର୍ଥନୀତିକୁ ସୁଦୃଢ଼ କରୁଛନ୍ତି। ଭାରତୀୟ ପତାକାଧାରୀ ମାଛଧରା ଜାହାଜ ଦ୍ୱାରା ଦୀର୍ଘସ୍ଥାୟୀ ଗଭୀର ସମୁଦ୍ର ମାଛଧରା ପାଇଁ ମାର୍ଗଦର୍ଶିକା 2015

25 ଅଧୀନରେ ଅନୁମୋଦନ ପତ୍ର ହାସଲ କରିବା ବାଧ୍ୟତାମୂଳକ। ଏହା ଗଭୀର ସମୁଦ୍ର ମାଛଧରା କ୍ଷେତ୍ରରେ ଏକ ସ୍ୱଚ୍ଛ ଓ ଉତ୍ତରଦାୟୀ ଢାଞ୍ଚା ପ୍ରଦାନ କରିବ ବୋଲି ଉପରାଷ୍ଟ୍ରପତି କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଥିଲେ, ଆଧୁନିକ ମତ୍ସ୍ୟଚାଷ ଭିତ୍ତିଭୂମି ମାଛ ଉତ୍ପାଦନ ବୃଦ୍ଧି କରିବା ସହ ମତ୍ସ୍ୟଜୀବୀଙ୍କ ଆୟକୁ ଦ୍ୱିଗୁଣିତ କରିବ। ଆଗାମୀ 10 ବର୍ଷ ମଧ୍ୟରେ ସମୁଦ୍ରରେ 150 ନୂତନ ଅତ୍ୟାଧୁନିକ ଗଭୀର ସମୁଦ୍ର ମାଛଧରା ଜାହାଜର ନିୟୋଜନ କରାଯିବ ଏବଂ 500 ମାଛଧରା ଜାହାଜର ସମ୍ପୂର୍ଣ୍ଣ ଆଧୁନିକୀକରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଆସନ୍ତା ବର୍ଷ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅଧ୍ୟକ୍ଷତାରେ ପୂର୍ବ ପ୍ରସ୍ତୁତି ନେଇ ଏକ ବୈଠକ ଅନୁଷ୍ଠିତ ହେବ। ସୂଚନା ଅନୁଯାୟୀ ଆସନ୍ତା 21 ତାରିଖରେ ଓସ୍ୱାନ୍ ପ୍ଲାଟଫର୍ମରେ ଆଭାସୀ ଜରିଆରେ ଏହି ବୈଠକ ହେବ। ଏ ସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖାଯାଇଛି। ପତ୍ରରେ ସମସ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ନୋଡାଲ ଅଧିକାରୀ, ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନଙ୍କୁ ବୈଠକରେ ଯୋଗଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ବୁଥସ୍ତରୀୟ ନିର୍ବାଚନୀ ତାଲିକା ପ୍ରସ୍ତୁତି ପାଇଁ ଘରକୁ ଘର ସର୍ଭେ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରାଯିବ। ଏଥିରେ 2022 ସହରାଞ୍ଚଳ ନିର୍ବାଚନ ସମ୍ବନ୍ଧୀୟ ବିଲ୍ ଏବଂ ବ୍ୟବହାର ପ୍ରମାଣପତ୍ର ସ୍ଥିତିର ସମୀକ୍ଷା କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଆଜିଠାରୁ ଯୁକ୍ତ 2 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ 2026-27 ଶିକ୍ଷାବର୍ଷ ଲାଗି ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ଶିକ୍ଷାରେ 2578 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର 6,715 ଆସନ ମଧ୍ୟରୁ ଆଜି ପ୍ରଥମ ଦିନରେ 47,690 ଆସନରେ ଛାତ୍ରଛାତ୍ରୀମାନେ ନାମ ଲେଖାଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଜ୍ଞାନୋଦୟ ଶିକ୍ଷାର ସମୃଦ୍ଧି ଯୋଜନାରେ ସରକାରୀ ସମେତ ସମ୍ପୂର୍ଣ୍ଣ ଅନୁଦାନପ୍ରାପ୍ତ ଏବଂ ନୂତନ ଅନୁଦାନପ୍ରାପ୍ତ ଯୁକ୍ତ 2 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଚଳିତ ଶିକ୍ଷାବର୍ଷଠାରୁ ନାମଲେଖା ଦେୟ ସମ୍ପୂର୍ଣ୍ଣ ମୁକ୍ତ କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି 10ମୀ ତିଥିରେ ଶ୍ରୀଜୀଉମାନଙ୍କ ଚକା ବିଜେ ନୀତି ଅନୁଷ୍ଠିତ ହେବ। ଅଣସର ଘରେ ଥିବା ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଏବଂ ଓଷ ଲାଗି ପରେ ମହାପ୍ରଭୁ ଆସନ୍ତାକାଲି ଶୋଇବା ଅବସ୍ଥାରୁ ଉଠି ବସିବେ। ମଧ୍ୟାହ୍ନ ଧୂପ ଓ ଭୋଗମଣ୍ଡପ ନୀତି ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟାଯାଇ ଅନବସର ନୀତି ଅନୁଷ୍ଠିତ ହେବ। ଏହି ନୀତି ଅନୁଯାୟୀ ଦୈତାପତିମାନେ ଶ୍ରୀଜୀଉମାନଙ୍କୁ ଚକା ଉପରେ ବିଜେ କରାଇବେ। ପରେ ଚକଟା ଓ ପଣାଭୋଗ ଲାଗି କରାଯିବ। ଶ୍ରୀବିଗ୍ରହଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ମଧ୍ୟାହ୍ନ ଧୂପ ପରେ ରାଜବୈଦ ଶ୍ରୀମନ୍ଦିର ଗାରଦକୁ 10 ମୋଦକ ହସ୍ତାନ୍ତର କରିବେ। ଏକାଦଶୀ ତିଥିରେ ମୋଦକ ସେବନ ପରେ ଶ୍ରୀଜୀଉମାନେ ସମ୍ପୂର୍ଣ୍ଣ ସୁସ୍ଥ ହେବେ ବୋଲି ବିଶ୍ୱାସ ରହିଛି। ଅନ୍ୟପକ୍ଷରେ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ସୁରୁଖୁରୁରେ ଚାଲିଛି। ଆଜି 3 ରଥରେ ପାର୍ଶ୍ୱ ଦେବାଦେବୀଙ୍କ ମୂର୍ତ୍ତି ସ୍ଥାପନ କରାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀଜଗନ୍ନାଥ ମହାପ୍ରଭୁ, ବିଜେ ପୁରୀ ଓ ମାର୍ଫତଦାରଙ୍କ ନାମରେ ଥିବା ଦସ୍ତାବିଜ୍ ଜମିର ରେକର୍ଡ ଅଫ୍ ରାଇଟ୍ସ ଆର୍ଓଆର୍ ସଂଶୋଧନ କାର୍ଯ୍ୟ ଜାରି ରହିଛି। ଏହି କ୍ରମରେ ସତ୍ୟବାଦୀ ତହସିଲରେ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ପୁରୀଙ୍କ ନାମରେ ଥିବା 38 ଖାତାର ସଂଶୋଧନ କରାଯାଇଛି। ଏଥିରେ ସତ୍ୟବାଦୀର ବିଭିନ୍ନ ମୌଜା ଅନ୍ତର୍ଗତ ମୋଟ 696.106 ଏକର ଜମିର ଖତିଆନ ସଂଶୋଧନ କାର୍ଯ୍ୟ ସଫଳତାର ସହ ସମ୍ପୂର୍ଣ୍ଣ ହୋଇ ଏହି ଜମି ମହାପ୍ରଭୁଙ୍କ ସମ୍ପତ୍ତି ଭାବେ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି। ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଆଜି ପୂର୍ବାହ୍ନ 11:00 ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି। ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରଥମ ଗେଟ୍ ଖୋଲିଥିଲେ। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର 10 ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ଆଜି ସକାଳେ ନିୟମ ଅନୁସାରେ ପ୍ରଥମେ 7 ଗେଟ୍ ଖୋଲାଯିବା ପରେ ପ୍ରଥମ ପର୍ଯ୍ୟାୟରେ 4 ଓ ଦ୍ୱିତୀୟ ପର୍ଯ୍ୟାୟରେ ଆଉ 6 ଗେଟ୍ ଖୋଲାଯାଇଥିଲା। ସନ୍ଧ୍ୟା 6 ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 615.21 ଫୁଟ ରହିଥିବା ବେଳେ ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 93,665 ଘନଫୁଟ ଜଳ ପ୍ରବେଶ କରୁଛି। ସେହି ସମୟ ମଧ୍ୟରେ 10 ସ୍ଲୁଇସ୍ ଗେଟ୍ ଦେଇ 1,50,870 ଘନଫୁଟ ଜଳ ନିଷ୍କାସିତ ହେଉଛି। ଭାରତୀୟ ବାୟୁସେନାରେ ଦେଶର ଯୁବଶକ୍ତିଙ୍କ ସହଭାଗିତାକୁ ଅଧିକ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ଅଗ୍ନିବୀର ବାୟୁ ନିଯୁକ୍ତି ପାଇଁ ଚାଲିଥିବା ଅନ୍ଲାଇନ୍ ପଞ୍ଜୀକରଣ ପ୍ରକ୍ରିୟାକୁ ଜିଲ୍ଲାର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚାଇବା ପାଇଁ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅନ୍ଲାଇନ୍ ମାଧ୍ୟମରେ ଆବେଦନ ପ୍ରକ୍ରିୟା, ଆବଶ୍ୟକୀୟ ଯୋଗ୍ୟତା ମାନଦଣ୍ଡ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଅଗ୍ନିବୀର ବାୟୁ ନିଯୁକ୍ତିରେ ଅନ୍ଲାଇନ୍ ପଞ୍ଜୀକରଣ ଆସନ୍ତା 26 ପର୍ଯ୍ୟନ୍ତ ଚାଲିବ। ଝାରସୁଗୁଡ଼ା ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ରହିଥିବା ବିଭିନ୍ନ ଚାଷୀ ଅଭିମୁଖୀ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଛି। ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାନ କୃଷି ବିଜ୍ଞାନ କେନ୍ଦ୍ର ପରିଦର୍ଶନ କରି କିଷାନ ସାରଥି ଡିଜିଟାଲ୍ ପ୍ଲାଟଫର୍ମର କାର୍ଯ୍ୟକାରିତା ସମୀକ୍ଷା କରିଥିଲେ। ସୂଚନା ଅନୁଯାୟୀ ଚଳିତ

0: ସମାରୋହ ଅନୁଷ୍ଠିତ ହୋଇଛି। ଏଥିରେ 209 ଜଣ ପିଏମ୍ଟି କ୍ୟାଡର ଡ୍ରାଇଭର ଏବଂ 341 ଜଣ ଡିଆଇସି ପ୍ରଶିକ୍ଷାର୍ଥୀ ତାଲିମ ନେଇ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲାରେ ଭାରତୀୟ ଡାକ ବିଭାଗ ପକ୍ଷରୁ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ ଓ କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ପ୍ରତିନିଧିମାନଙ୍କ ସହ ଏକ ସଚେତନତା ଓ ମତ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବ୍ରହ୍ମପୁର ଡାକ ବିଭାଗର ପୋଷ୍ଟମାଷ୍ଟର ଜେନେରାଲ କର୍ଣ୍ଣେଲ ବିନୋଦ କୁମାର ଯୋଗଦେଇ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଏମ୍ଏସ୍ଏମ୍ଇ ଉଦ୍ୟୋଗୀଙ୍କ ସହ ଡାକ ପାର୍ସଲ, ପରିବହନ, ସଞ୍ଚୟ ଓ ଆର୍ଥିକ ସେବା ସମ୍ପର୍କରେ ଆଲୋଚନା କରିଥିଲେ। ଭୁବନେଶ୍ୱର ନାଇଜରର 5ଦଶ ସମାବର୍ତ୍ତନ ଉତ୍ସବରେ ଯୋଗଦେଲେ ଉପରାଷ୍ଟ୍ରପତି। ବର୍ତ୍ତମାନ ଯୁଗରେ ପ୍ରଯୁକ୍ତିବିଦ୍ୟାର ଦାୟିତ୍ୱପୂର୍ଣ୍ଣ ବ୍ୟବହାର କରିବାକୁ ଛାତ୍ରଛାତ୍ରୀଙ୍କୁ ଦେଲେ ପରାମର୍ଶ। ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରାକ୍ ପ୍ରସ୍ତୁତି। ଯୁକ୍ତ 2 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ନାମଲେଖା ପ୍ରକ୍ରିୟା ଆରମ୍ଭ। ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଅନୁଷ୍ଠିତ ହେବ ଶ୍ରୀଜୀଉମାନଙ୍କ ଚକା ବିଜେ ନୀତି ଏବଂ ହୀରାକୁଦ ଜଳଭଣ୍ଡାରରୁ 10 ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ସୁବାଷ ଚନ୍ଦ୍ର ଶତପଥୀ। ଗଭୀର ସମୁଦ୍ରରେ ନିରନ୍ତର ମାଛ ଧରିବା ମତ୍ସ୍ୟ ଭିତ୍ତିଭୂମି, ସାମୁଦ୍ରିକ ଖାଦ୍ୟ ରପ୍ତାନୀ ଏବଂ ଉପକୂଳ ଜୀବିକାକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟ ନେଇ ଗଭୀର ସମୁଦ୍ର ମାଛଧରା ମିଶନ କାର୍ଯ୍ୟକାରୀ କରାଯାଇଛି। ଦୀର୍ଘସ୍ଥାୟୀ ସାମୁଦ୍ରିକ ଅର୍ଥନୀତିର ବିକାଶ, ମତ୍ସ୍ୟଜୀବୀଙ୍କ କଲ୍ୟାଣ ଏବଂ ଓଡ଼ିଶାକୁ ବିଶ୍ୱସ୍ତରରେ ସାମୁଦ୍ରିକ ଖାଦ୍ୟ ପେଣ୍ଠସ୍ଥଳୀରେ ପରିଣତ କରିବା ଏହି ମିଶନର ମୁଖ୍ୟ ଉଦ୍ଦେଶ୍ୟ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟଠାରେ ଆଜି ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ କରିଛନ୍ତି। ଗଭୀର ସମୁଦ୍ରରେ ମାଛ ଧରିବା ଏବଂ ସନ୍ତୁଳିତ ସାମୁଦ୍ରିକ ପରିବେଶକୁ ରକ୍ଷା କରିବା ତଥା ମତ୍ସ୍ୟଜୀବୀଙ୍କର ସାମାଜିକ ଓ ଅର୍ଥନୈତିକ ସ୍ଥିତିରେ ସୁଧାର ଆଣିବା ଏହି ମିଶନର ପ୍ରମୁଖ ଲକ୍ଷ୍ୟ। ଗଭୀର ସମୁଦ୍ରରେ ମାଛ ଧରିବା ନେଇ ଜାହାଜ କିମ୍ବା ବଡ଼ ନୌକାର ମାଲିକଙ୍କୁ ଉପରାଷ୍ଟ୍ରପତି ଅନୁମତି ପତ୍ର ବଣ୍ଟନ କରିଛନ୍ତି। ଏହାଦ୍ୱାରା ଯୋଗ୍ୟ ଭାରତୀୟ ମାଛଧରା ଜାହାଜଗୁଡ଼ିକ ଗଭୀର ଅନ୍ତର୍ଜାତୀୟ ସାମୁଦ୍ରିକ ଜଳସୀମାରେ ନିୟନ୍ତ୍ରିତ ମାଛ ଧରିବା ପାଇଁ ଅନୁମତି ପ୍ରାପ୍ତ ହୋଇଛନ୍ତି। ଭାରତୀୟ ପତାକାଧାରୀ ମାଛଧରା ଜାହାଜ ଦ୍ୱାରା ଦୀର୍ଘସ୍ଥାୟୀ ଗଭୀର ସମୁଦ୍ର ମାଛଧରା ପାଇଁ ମାର୍ଗଦର୍ଶିକା 2025 ଅଧୀନରେ ଏହି ଅନୁମୋଦନ ପତ୍ର ବାଧ୍ୟତାମୂଳକ ରହିଛି। 2025-26 କେନ୍ଦ୍ରୀୟ ବଜେଟ୍ରେ ସରକାର ଭାରତୀୟ ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର ଏବଂ ଗଭୀର ସମୁଦ୍ରରେ ମତ୍ସ୍ୟ ଚାଷ ପାଇଁ ଏକ ବ୍ୟବସ୍ଥିତ ଢାଞ୍ଚା ପ୍ରଚଳନ କରିବାକୁ ଘୋଷଣା କରିଥିଲେ। ଏହାର ଆଧାରରେ 2025 ମାର୍ଗଦର୍ଶିକା ପ୍ରସ୍ତୁତ ହୋଇଥିଲା। ଗଭୀର ସମୁଦ୍ରରେ ମାଛଧରା ଏବଂ ତତ୍ସଂଲଗ୍ନ କାର୍ଯ୍ୟକଳାପରେ ନିୟୋଜିତ ଭାରତୀୟ ଜାହାଜଗୁଡ଼ିକୁ ଏହି ଅନୁମୋଦନ ପତ୍ର ଏକ ସ୍ୱଚ୍ଛ ତଥା ଉତ୍ତରଦାୟୀ ଢାଞ୍ଚା ପ୍ରଦାନ କରିବ। ଅନୁମୋଦନ ପତ୍ର ପାଇଥିବା ଜାହାଜ କେବଳ ବ୍ୟବହାର କରିପାରିବ, ଅନ୍ୟ କାହାକୁ ଏହି ଅନୁମତି ପତ୍ର ହସ୍ତାନ୍ତର କରାଯାଇପାରିବ ନାହିଁ। ଏହି ଅନୁମତି ପତ୍ର ଦ୍ୱାରା ବ୍ୟବସ୍ଥିତ ତଥା ତଥ୍ୟ ଆଧାରିତ ଏବଂ ନିରୀକ୍ଷଣଯୋଗ୍ୟ କାର୍ଯ୍ୟ ସୁନିଶ୍ଚିତ ହୋଇପାରିବ। ଏପରିକି ଏହି ଅନୁମୋଦନ ପତ୍ରକୁ ମଧ୍ୟ ଭବିଷ୍ୟତରେ ନବୀକରଣର ବ୍ୟବସ୍ଥା ରହିଛି। ଜାହାଜଗୁଡ଼ିକର ଟ୍ରାକିଂ, ବିଶ୍ୱସ୍ତରୀୟ ସ୍ୱୀକୃତିପ୍ରାପ୍ତ ପ୍ରମାଣନ ମାନଦଣ୍ଡ ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟା ଆଧାରରେ ମାଛ ଧରା ପାଇଁ ଏହି ପଦକ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ମତ୍ସ୍ୟଜୀବୀ ତଥା ଜାହାଜ ପରିଚାଳକଙ୍କ ପାଇଁ ନିୟାମକ ଅନୁପାଳନ ମଧ୍ୟ ଏହାଦ୍ୱାରା ଅଧିକ ସହଜ ହୋଇପାରିବ। ଏହି ଅନୁମତି ପତ୍ର ମାଛ ଚାଷୀ ଉତ୍ପାଦକ ସଂଗଠନ ଏବଂ ମତ୍ସ୍ୟ ସମବାୟ ସଂସ୍ଥାଗୁଡ଼ିକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଇଛି। ସମାବେଶକୁ ସମ୍ବୋଧନ କରି ଉପରାଷ୍ଟ୍ରପତି ଶ୍ରୀ ରାଧାକ୍ରିଷ୍ଣନ ବିକଶିତ ଭାରତର ମୂଳଦୁଆ ଭାବେ ଆଧୁନିକ ତଥା ପ୍ରଯୁକ୍ତିବିଦ୍ୟା ଆଧାରିତ ମାଛ ଚାଷ ଏବଂ ଏ କ୍ଷେତ୍ରର ବୃତ୍ତିକୁ ଆପଣାଇବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି। ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ ରାଜ୍ୟ ସରକାରଙ୍କ ଏକ ପ୍ରମୁଖ ନୀଳ ଅର୍ଥବ୍ୟବସ୍ଥା ଯୋଗ୍ୟ ପଦକ୍ଷେପ। ରାଜ୍ୟର ଉପକୂଳ ତଥା ଗଭୀର ସମୁଦ୍ର ମାଛ ଧରିବା ସମ୍ଭାବନାକୁ ଏହା ଅଧିକ ବ୍ୟାପକ କରିବ। ସାମୁଦ୍ରିକ ଖାଦ୍ୟ ରପ୍ତାନୀ କ୍ଷେତ୍ରରେ ଓଡ଼ିଶାକୁ ଆନ୍ତର୍ଜାତିକ ସ୍ତରରେ ଏକ ପ୍ରମୁଖ କେନ୍ଦ୍ର ଭାବେ ଗଢ଼ି ତୋଳିବାରେ ଏହି ମିଶନ ଉଲ୍ଲେଖନୀୟ ସାବ୍ୟସ୍ତ ହେବ। ଆଧୁନିକ ମତ୍ସ୍ୟଚାଷ ଭିତ୍ତିଭୂମି, ମୂଲ୍ୟ ଶୃଙ୍ଖଳ, ବୈଜ୍ଞାନିକ ପଦ୍ଧତି ଆଧାରିତ ପରିଚାଳନା ଏବଂ ବଜାର ସଂଯୋଗୀକରଣ ନେଇ

ବେଶ ମାଧ୍ୟମରେ ଏହି ମିଶନ ଦ୍ୱାରା ମାଛ ଉତ୍ପାଦନ ବୃଦ୍ଧି ପାଇବ, ଫଳରେ ନିଯୁକ୍ତି କ୍ଷେତ୍ର ବ୍ୟାପକ ହେବା ସହ ମାଛ ଚାଷୀଙ୍କ ଆର୍ଥିକ କ୍ଷେତ୍ର ସଶକ୍ତ ହୋଇପାରିବ। ଆସନ୍ତା 2036 ପର୍ଯ୍ୟନ୍ତ 10 ବର୍ଷ ପାଇଁ ଏହି ମିଶନ କାର୍ଯ୍ୟ କରିବ। ଏଥିପାଇଁ ପାଖାପାଖି 2,295 କୋଟି 45 ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଆସନ୍ତା 2036 ସୁଦ୍ଧା ବାର୍ଷିକ ଅତିରିକ୍ତ 2 ଲକ୍ଷ ଟନ୍ ସାମୁଦ୍ରିକ ମାଛ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ସମୟ ସୁଦ୍ଧା 50,000ରୁ ଅଧିକ ନିଯୁକ୍ତି ସୁଯୋଗ ଏବଂ ବାର୍ଷିକ ପ୍ରାୟ 5,000 କୋଟି ଟଙ୍କା ସାମୁଦ୍ରିକ ମାଛ ରପ୍ତାନୀର ଲକ୍ଷ୍ୟ ରଖାଯାଇଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷାକୁ ମଧ୍ୟ ପ୍ରାଥମିକତା ପ୍ରଦାନ କରାଯାଉଛି। ମିଶନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ମତ୍ସ୍ୟଜୀବୀ ସମବାୟ ସମିତିଗୁଡ଼ିକୁ ସାମିଲ କରାଯିବ, ଫଳରେ ଗ୍ରାମୀଣ ମହିଳା ଆର୍ଥିକ ଭାବେ ସ୍ୱାବଲମ୍ବୀ ହୋଇପାରିବେ। ଗତ ଆର୍ଥିକ ବର୍ଷରେ ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନୀ 73,890 କୋଟି ଟଙ୍କାରେ ପହଞ୍ଚିଥିଲା। ରାଜ୍ୟର ପ୍ରାୟ 575 କିଲୋମିଟର ଦୀର୍ଘ ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ମତ୍ସ୍ୟଜୀବୀଙ୍କ ବିକାଶରେ ଏହି ମିଶନ ଏକ ବଡ଼ ପଦକ୍ଷେପ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କିଛି ସମୟ ମଧ୍ୟରେ ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ତା ପୂର୍ବରୁ ଏହି ବିଜ୍ଞାପନ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର ଜୁହାର। ପହିଲା ମୁଖ୍ୟ ଖବର। ଭୁବନେଶ୍ୱର ଓୟୁଏଟିଠାରେ ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ କଲେ ଉପରାଷ୍ଟ୍ରପତି। ଗହୀର ସମୁଦ୍ରରୁ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ଲାଗି ମତ୍ସ୍ୟଜୀବୀମାନଙ୍କୁ ବାଣ୍ଟିଲେ ପ୍ରାଧିକରଣ ପତ୍ର। ଚଳିତ ଖରିଫ ଋତୁ ଲାଗି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପଞ୍ଜୀକରଣ ଆଇବା 31 ତାରିଖ ହେବା ଶେଷ। ପୁରୀ ଶ୍ରୀମନ୍ଦିର ନ ଆଏଜ ହେବା ମହାପୁରୁମାନଙ୍କର ଓଷୋ ଲାଗି ନୀତି। ଆଉର ହୀରାକୁଦ ଜଳଭଣ୍ଡାର ନୁ ଆଏ ଛଡ଼ାଗଲା ଏ ବଛର ପହିଲା ବଢ଼ି ପାଏନ। 10 ଗେଟ୍ ଦେଇକରି ଛଡ଼ାଯାଉଛି ପାଏନ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜି ଓଡ଼ିଶା ଗସ୍ତତି ଆସିକରି ଭିନ୍ ଭିନ୍ କାର୍ଯ୍ୟକ୍ରମ ଯୋଗ ଦେଇଛନ୍। ଏ ଅବସରରେ ଉପରାଷ୍ଟ୍ରପତି ଭୁବନେଶ୍ୱର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଗଭୀର ସମୁଦ୍ରନୁ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ଲାଗି ମତ୍ସ୍ୟଜୀବୀମାନଙ୍କୁ ପ୍ରାଧିକରଣ ପତ୍ର ବାଣ୍ଟିଛନ୍। ଇତାର ସହିତ ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ ବିଲ୍ କରିଛନ୍। ଏ ଅବସରରେ ଉପରାଷ୍ଟ୍ରପତି କହିଛନ୍, ଇ ପଦକ୍ଷେପ ଭାରତର ସାମୁଦ୍ରିକ ଯାତ୍ରାଥି ଗୋଟିଏ ନୂଆ ଅଧ୍ୟାୟ ମୂଲ କରିଛି। ଦେଶର ଖାସ୍ ଅର୍ଥନୈତିକ କ୍ଷେତ୍ର ଆଉ ଗଭୀର ସମୁଦ୍ରର ଭରପୁର ସମ୍ଭାବନାକେ ଭାରତୀୟ ମତ୍ସ୍ୟଜୀବୀମାନେ ସ୍ଥାୟୀ ଭାବେ ବ୍ୟବହାର କରବାର୍ଥି ଇଟା ସକ୍ଷମ କରବା। ଏ କାର୍ଯ୍ୟକ୍ରମ ସାମୁଦ୍ରିକ ମାଛ ଚାଷ କ୍ଷେତ୍ରର ବିକାଶ ସ୍ଥାୟୀତ୍ୱ ଆଉ ସମୃଦ୍ଧିର ଗୋଟିଏ ନୂଆ ଯୁଗର ପ୍ରତିଫଳନ ବୋଲି ଉପରାଷ୍ଟ୍ରପତି କହିଛନ୍। ଇ ପଦକ୍ଷେପ ଓଡ଼ିଶାକେ ପୂର୍ବ ଭାରତ ନ ଗହୀର ସମୁଦ୍ର ମାଛ ଚାଷ ଆଉ ସାମୁଦ୍ରିକ ରପ୍ତାନୀର ଗୋଟିଏ ପ୍ରମୁଖ କେନ୍ଦ୍ର ବନାବା। ଭାରତ ଏହାଦେ ପୃଥିବୀର 2 ସବୁନୁ ବଡ଼ ମାଛ ଉତ୍ପାଦନକାରୀ ଦେଶ ଭାବେ ନିଜର ଜାଗା ବନେଇଛେ। ଏ କ୍ଷେତ୍ର 3 କୋଟି ମତ୍ସ୍ୟଜୀବୀମାନଙ୍କର ଜୀବିକାକେ ସୁରକ୍ଷିତ ରଖବାର ସହିତ ଦେଶର ଖାଦ୍ୟ ନିରାପତ୍ତା ଆଉ ପୁଷ୍ଟି ସାଧନ୍ତି ବଡ଼ ଭୂମିକା ନେଇଛେ। 2024-25 ଆର୍ଥିକ ବର୍ଷରେ ଦେଶ 195 ଲକ୍ଷ ଟନ୍ ମାଛ ଉତ୍ପାଦନ କରିଛି ବୋଲି ଉପରାଷ୍ଟ୍ରପତି ସୂଚନା ଦେଇଛନ୍। କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍, ଓଡ଼ିଶା ଭିଜନ 2036 ଆଉ ବିକଶିତ ଭାରତ 2047ର ଲକ୍ଷ୍ୟ ସାଙ୍ଗେ ରହିଥିବାର ମିଶନ ଅଧୀନଟି ଗଭୀର ସମୁଦ୍ର ମାଛଧରା ଜାହାଜକେ ଲଗାବାର ସହିତ ଜାହାଜମାନଙ୍କର ଅତ୍ୟାଧୁନିକ ଆଧୁନିକୀକରଣ କରାଯିବାର ବ୍ୟବସ୍ଥା ରହିଛି। ପାରାଦୀପ ଧାମରା ଆଉ ଗୋପାଳପୁର ବାଗିର ବନ୍ଦର ଇଲାକାକେ ଅତ୍ୟାଧୁନିକ ସାମୁଦ୍ରିକ ସ୍ଥଳୀ ଭାବେ ବିକଶିତ କରାଯାଇକରି ଓଡ଼ିଶା ସମୁଦ୍ର ଖଣି ଇଲାକାର ଲୋକଙ୍କର ସର୍ବାଙ୍ଗୀନ ଆର୍ଥିକ ଅଭିବୃଦ୍ଧି କରାଯିବା। ପ୍ରଯୁକ୍ତି ଭିତ୍ତିକ ସ୍ୱଚ୍ଛ ବ୍ୟବସ୍ଥା ଜରିଏ ଭାରତର ଖାସ୍ ଆର୍ଥିକ କ୍ଷେତ୍ର ଆଉ ଗଭୀର ସମୁଦ୍ରଥି ସୁରକ୍ଷିତ ଉପଯୋଗିତା ମୂଲ କରିକରି ଦେଶର ନୀଳ ଅର୍ଥନୀତିକେ ବଢ଼ାବାର୍ଥି ଓଡ଼ିଶା ସବୁବେଳେ ଆଗଧାଡ଼ିର ଭୂମିକା ନେବା ବୋଲି ଶ୍ରୀ ମାଝୀ କହିଛନ୍।
1: ଓଡ଼ିଶା ପାଇଁ ଆମେ ସ୍ୱତନ୍ତ୍ର ଭାବେ ବ୍ଲୁ ଇକୋନୋମି ଯୋଜନା ପ୍ରସ୍ତୁତ କରୁଛୁ। ଆଗାମୀ 10 ମଧ୍ୟରେ 150 ନୂତନ ଗଭୀର ସମୁଦ୍ର ମାଛଧରା ଜାହାଜ DSFV ନିୟୋଜନ ଏବଂ 65 ମାଛଧରା ଜାହାଜର ଆଧୁନିକକରଣ ମଧ୍ୟ କରାଯାଉଛି। ଏହି ମିଶନର ସଫଳ କାର୍ଯ୍ୟାନ୍ୱୟନ ଓଡ଼ିଶାକୁ ଦେଶର ଅନ୍ୟତମ ପ୍ରମୁଖ ସାମୁଦ୍ରିକ ମତ୍ସ୍ୟ କେନ୍ଦ୍ର ଭାବେ ପ୍ରତିଷ୍ଠିତ କରିବା ସହିତ ଆମର ଯେଉଁ ଲକ୍ଷ୍ୟ ଅଛି, ଆମର ଯେଉଁ ମିଶନ ଅଛି, ନୀଳ ଅର୍ଥନୀତି କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବରେ ଭାରତ ବର୍ଷର ପୂର୍ବ କ୍ଷେତ୍ରରେ ଅବସ୍ଥିତ ଥିବା ଆମ ଓଡ଼ିଶା ଏ ଅଗ୍ରଣୀ ରାଜ୍ୟ ଭାବେ ନିଶ୍ଚିତ ଭାବରେ ଛିଡ଼ା ହେବ।
0: ଗଲା 11 ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଥି ଦେଶର ମାଛ ଚାଷୀମାନଙ୍କର ଜୀବନଧାରଣର ମାନ ବଦଳିବାର ସହିତ ମାଛ ଉତ୍ପାଦନ 106% ବଢ଼ିଛି ବୋଲି କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ କାର୍ଯ୍ୟକ୍ରମଟି ଯୋଗ ଦେଇକରି କହିଛନ୍।
2: हम लोगों ने ये तय किया है कि हमारे समुद्री क्षेत्र की सुरक्षा को ध्यान में रखते हुए जो हमारे तिरंगा हमारा जो राष्ट्रीय ध्वज है वह ध्वज लहराता हुआ ही वेसल हाई सी में फिशिंग कर सकेगा। जो हमारे मछुआरे कोऑपरेटिव सोसाइटीज हैं, जो हमारे इस तरह के प्राइवेट एंटरप्रेन्योर्स हैं, जो हमारे देश के हैं, वो ही इसके लिए हकदार होंगे और हम FPOs को और कोऑपरेटिव सोसाइटीज को प्राथमिकता दे रहे हैं।
0: ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମଟି ଯୋଗ ଦେଇଥିଲେ। ତା ଋତୁରୁ ଉପରାଷ୍ଟ୍ରପତି ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ନାଇଜରର 15 ସ୍ନାତକ ସମାରୋହଟି ଯୋଗ ଦେଇଥିଲେ। ଚଳିତ ଖରିଫ ଋତୁ ଲାଗି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପଞ୍ଜୀକରଣ ଆଇବା 31 ତାରିଖ ଶେଷ ହେବା। ଋଣ ନେଇଥିବା ଚାଷୀମାନେ ପ୍ରାଥମିକ କୃଷି ସମବାୟ ସମିତି ପେକ୍ସ, ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ଲେମ୍ସ ଆଉ ବ୍ୟାଙ୍କ ଶାଖାତି ଇ ପଞ୍ଜୀକରଣ କରାଇପାରିବେ। ପଞ୍ଜୀକରଣ ଲାଗି ଆଧାର କାର୍ଡକେ ବାଧ୍ୟତାମୂଳକ କରାଯାଇଛି। ଜଣେ ଚାଷୀ ସବୁନୁ ଅତ୍କା 5 ଏକର ତକ ଚାଷ ଜମିର ପଞ୍ଜୀକରଣ ବିନା କେନ୍ସି ଦେୟ ଦେଇକରି କରିପାରିବେ। ଭାଗ ଚାଷୀମାନେ ଭି ନିର୍ଦ୍ଧାରିତ ଫର୍ମଥି ଜମି ମାଲିକମାନଙ୍କନୁ ସହମତି ଆନିକରି ନିଜର ଫସଲର ପଞ୍ଜୀକରଣ କରିପାରିବେ। ପ୍ରାକୃତିକ ବିପର୍ଯ୍ୟୟ ଲାଗି ଫସଲ ଅମଲଥି ନୁକସାନ ହେଲେ ଏ ଯୋଜନାଥି ଚାଷୀମାନଙ୍କୁ ଭର୍ଣ୍ଣା ଦିଆଯିବା। 2027 ମସିହା ପଞ୍ଚାୟତ ଓ ପୌର ନିର୍ବାଚନ ଲାଗି ପ୍ରକ୍ରିୟା ମୂଲ୍ୟଛି। ଏଥିଲାଗି ରାଜ୍ୟ ନିର୍ବାଚନ କମିଶନଙ୍କ ତରଫ ଆଇବା 21 ତାରିଖ ଦିନ ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହେବା। ଓସ୍ୱାନ୍ ପ୍ଲାଟଫର୍ମ ଜରିଏ ଆଭାସୀ ଜରି ହେବାର୍କେ ଥିବାର ବୈଠକଟି ସାମିଲ ହେବାର୍କେ ସବୁ ଜିଲ୍ଲାପାଳମାନଙ୍କୁ କମିଶନରଙ୍କ ତରଫ ଚିଠି କରାଯାଇଛି। ବୈଠକଟି ଡୋର୍ ଟୁ ଡୋର୍ ସର୍ଭେ ବାବଦେ ଆଲୋଚନା କରାଯିବା ସହିତ ଡିସି ବିଲ୍ ଆଉ ବ୍ୟବହାର ପ୍ରମାଣପତ୍ର ବାବଦେ ବିଲ୍ ଆଲୋଚନା କରାଯିବା। ରାଇଜେ ବୈଧ ଫିଟ୍ନେସ୍ ପ୍ରମାଣପତ୍ର ବିନା ଚାଲୁଥିବା ବାଣିଜ୍ୟିକ ଗାଡ଼ିମଟର ବିରୋଧୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ପରିବହନ ବିଭାଗ ତରଫ କୁହାଯାଇଛି। ନିୟମ ନାହିଁ ମାନୁଥିବା ଗାଡ଼ିକେ ଟୋଲ୍ ପ୍ଲାଜାନ ଜବତ କରାଯାଇକରି ସେ ତାର ଆର୍ସି ଓ ପରମିଟ୍ ବାତିଲ କରାଯିବା। ଗଲା ଏପ୍ରିଲ୍ 1 ତାରିଖନୁ ଜୁନ୍ 30 ଭିତରେ ରାଜ୍ୟରେ 31 ଟୋଲ୍ ପ୍ଲାଜାନ ଫିଟ୍ନେସ୍ ସାର୍ଟିଫିକେଟ୍ ବିନା ଚାଲୁଥିବା ଗାଡ଼ି ବିରୋଧୀ ମୋଟ 43,696 ଚାଲାଣ କଟାଯାଇଛି। ବାର ବାର ନିୟମ ଭାଙ୍ଗୁଥିବା 38,931 ଗାଡ଼ିକେ ଚିହ୍ନଟ କରାଯାଇଛି। ନୂଆ ନିର୍ଦ୍ଦେଶନାମା ଅନୁସାରେ 10 ଥର କି ତାନୁ ଅତ୍କା ଧରାପଡ଼ିଥିବା ଗାଡ଼ି ନାଁଥି 7 ଦିନ ଭିତରେ ନୋଟିସ୍ ଜାରି କରିକରି କାର୍ଯ୍ୟାନୁଷ୍ଠାନ ନେବାର୍କେ ଆଞ୍ଚଳିକ ପରିବହନ ବିଭାଗ କର୍ତ୍ତୃପକ୍ଷଙ୍କୁ ବିଭାଗ ତରଫ ନିର୍ଦ୍ଦେଶ ଦିଆଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପୁରୀ ଶ୍ରୀମନ୍ଦିରନ ମହାପୁରୁମାନଙ୍କର ଅଣସର ଗୁପ୍ତ ସେବାନୀତି ଚାଲିଛେ। ମହାପୁରୁମାନେ ଧୀରେ ଧୀରେ ସୁସ୍ଥ ହେବାର୍ଥି ଲାଗିଛନ୍। ଆଜି ଦଶମୀ ତିଥି ଅବସରରେ ଓସଲାଗି ନୀତି କରାଯିବା। ଶ୍ରୀମନ୍ଦିରନ ମଧ୍ୟାହ୍ନ ଦୀପ ଭୋଗମଣ୍ଡପ ନୀତି ଉତରୁ ଜୟବିଜୟ ଦ୍ୱାର ବନ୍ଦ କରାଯାଇକରି ବେହରଣ ଦ୍ୱାର ଫିଟାଯିବାର ସହିତ ଅନବସର ନୀତି କରାଯିବା। ସେଆଡ଼େ ମହାପୁରୁମାନଙ୍କର ପୂରା ଠିକ୍ ହେବାର୍ ଲାଗି ରାଜବୈଦ୍ୟମାନେ ଦଶମୂଳ ମୋଦକ ମଧ୍ୟାହ୍ନ ଧୂପ ଉତରୁ ଶ୍ରୀମନ୍ଦିର ଗାରଦକେ ଆଇବା କାଏଲ ଦେବେ। ଏକାଦଶୀ ତିଥି ଅବସରରେ ଆଇବା କାଏଲ ଇ ଉଷୋ ଖାଇକରି ମହାପୁରୁମାନେ ପୂରାପୂରି ଠିକ୍ ହୋଇଯିବେ। ସେଆଡ଼େ ରଥ ଖଳାନ ରଥ ତିଆରି କାମ ଶେଷ ଖେପେ ପହଞ୍ଚିଛି। ତିନି ରଥ ବେଦୀର ସିଂହାସନ

ରଞ୍ଜାମରା କାମ ସେ ସେହିକରି ପାର୍ଶ୍ୱ ଦେବାଦେବୀମାନଙ୍କୁ ସ୍ଥାପନା କରାଯାଇଛି। ଝାରସୁଗୁଡ଼ା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ ଆଜି କୃଷି ବିଜ୍ଞାନ କେନ୍ଦ୍ର ପରିଦର୍ଶନ କରିକରି ସେଠାରେ ଚାଲୁଥିବା ଭିନ୍ ଭିନ୍ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍। ବୈଠକଟି କେନ୍ଦ୍ର ବରିଷ୍ଠ ବୈଜ୍ଞାନିକ ଅନ୍ ଫାର୍ମ ଟେଷ୍ଟିଂ, ଦକ୍ଷତା ବିକାଶ ତାଲିମ ଆଉ ଡିଜିଟାଲ୍ ପ୍ଲାଟଫର୍ମ କିଷାନ ସାରଥିର କାର୍ଯ୍ୟକାରିତା ବାବଦେ ଜଣାଇଥିଲେ। 2025-26 କେନ୍ଦ୍ର ତରଫୁ 180 ଜଣ ଚାଷୀଙ୍କୁ ନେଇକରି 71 ତାଲିମ ଆଉ 2026 ଜୁନ୍ ମାସେ 30 ଗାଁ କ୍ଷେତ ବଞ୍ଚାଅ ଅଭିଯାନ କରାଯାଇଛି। ଝାରସୁଗୁଡ଼ା ଜିଲ୍ଲା ଓ ତାର ଆଖପାଖର ଇଲାକାର ଶିକ୍ଷିତ ବେକାର ଜୁଆନ ପିଲା ଟୁକେଲମାନଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇ ଦେବା ଲାଗି ଜିଲ୍ଲା ଦକ୍ଷତା ବିକାଶ ଆଉ ନିୟୋଜନ କାର୍ଯ୍ୟାଳୟ ତରଫୁ ଆଇବା 13 ସୋମବାର ଦିନ ଗୋଟିଏ ଖାସ୍ ନିଯୁକ୍ତି ମେଳାର ଆୟୋଜନ କରାଯାଇଛି। ସକାଳର 10:30 ନୁ ଉପରବେଳାର 2 ତକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଡିଏମ୍ଏଫ୍ ସମ୍ମିଳନୀ କକ୍ଷନ ଇତାର ଆୟୋଜନ କରାଯାଇଛି। 18-32 ବୟସ ତକ ପ୍ରାର୍ଥୀମାନେ ଏଥିଲାଗି ଆବେଦନ କରିପାରିବେ। ବୌଦ୍ଧ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷନ ହର୍ ଘର ଉଦ୍ୟମ ହର୍ ଗାଁ ସମୃଦ୍ଧ ଅଭିଯାନ ବାବଦେ ଜିଲ୍ଲାସ୍ତରୀୟ କର୍ମଶାଳା ହୋଇଯାଇଛି। ମହିଳାମାନଙ୍କର ଆର୍ଥିକ ସଶକ୍ତିକରଣ ହିଁ ଗାଁ ଅର୍ଥନୀତିକୁ ବରକସ କରିପାରିବ ବୋଲି ଏ ଅବସରରେ ବକ୍ତାମାନେ କହିଛନ୍। ସମବାୟ ବ୍ୟବସ୍ଥାକେ ଅଏତ୍କା ବରକସ କରବାର୍ ଲାଗି ବୌଦ୍ଧ ଜିଲ୍ଲାନ ସମବାୟ ସପ୍ତାହ ପାଲିତ ହୋଇଯାଇଛି। ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାତି ହୋଇଥିବା କାର୍ଯ୍ୟକ୍ରମଟି ସମବାୟ ବ୍ୟବସ୍ଥାର ବିକାଶ, ପେକ୍ସମାନଙ୍କର ସଶକ୍ତିକରଣ ଆଉ ଚାଷୀମାନଙ୍କର ଆର୍ଥିକ ଉନ୍ନତି ବାବଦେ ଆଲୋଚନା କରାଯାଇଥିଲା। ହୀରାକୁଦ ଜଳଭଣ୍ଡାରୁ ଜଳସ୍ତର ବଢ଼ୁଥିବା ନୁ ଆଜି ସକାଳର 11 ଏ ବର୍ଷର ପହିଲା ବଢ଼ି ପାଣି ଛଡ଼ାଯାଇଛି। ଖାସ୍ ପୂଜାପାଠ କଲା ଉତ୍ତରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପହିଲା ଗେଟ୍ ଖୋଲିଛନ୍। ନିୟମ ଅନୁସାରେ ପହିଲା 7 ଗେଟ୍ ଖୋଲାଯିବା ଉତ୍ତରୁ ଗୋଟେ କରିକି 4 ଗେଟ୍ ଖୋଲାଯାଇଥିଲା, ତାର ଉତ୍ତରୁ ଆଉ 6 ଗେଟ୍ ଖୋଲାଯାଇଥିଲା। ଏ ବଢ଼ି ପାଣି କଟକ ମୁଣ୍ଡୁଳି ବ୍ୟାରେଜ୍ନ ପହଞ୍ଚବାର ଲାଗି 40 ସମୟ ଲାଗ୍ବା। ଆଜି ସଞ୍ଜର 6 ଜଳଭଣ୍ଡାରକେ ଫି ସେକେଣ୍ଡ 93,665 ଘନଫୁଟ ପାଣି ଆସୁଥିବାର ବେଳେ 1,50,870 ଘନଫୁଟ ପାଣି ଛଡ଼ାଯାଉଛି। ଏ ସମୟଥି ଜଳଭଣ୍ଡାର ଜଳସ୍ତର 615.21 ଫୁଟ ରହିଛି। 2027-28 ଶିକ୍ଷାବର୍ଷ ଲାଗି ଜବାହର ନବୋଦୟ ବିଦ୍ୟାଳୟର 6 ନାଁ ଲେଖାବା ଲାଗି ବିଜ୍ଞପ୍ତି ବାହାରିଛି। ଇଚ୍ଛୁକ ଛାତ୍ରଛାତ୍ରୀମାନେ nabodaya.gov.in ୱେବ୍ସାଇଟ୍ ଜରିଏ ଅନ୍ଲାଇନ୍ଥି ଆବେଦନ କରିପାରିବେ। ଆବେଦନ କରବାର ଶେଷ ତାରିଖ ଜୁଲାଇ 31 ରହିଥିବା ବେଳେ ଚୟନ ପ୍ରକ୍ରିୟା ଆଇବା 28 ଦିନ ହେବା। ଭୁବନେଶ୍ୱର ଓୟୁଏଟିଠାରେ ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ କଲେ ଉପରାଷ୍ଟ୍ରପତି। ଗହୀର ସମୁଦ୍ରନୁ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ଲାଗି ମତ୍ସ୍ୟଜୀବୀମାନଙ୍କୁ ବାଣ୍ଟିଲେ ପ୍ରାଧିକରଣ ପତ୍ର। ଚଲତି ଖରିଫ ଋତୁ ଲାଗି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପଞ୍ଜୀକରଣ ଆଇବା 31 ହେବା ଶେଷ। ପୁରୀ ଶ୍ରୀମନ୍ଦିର ଆଇଜ ହେବା ମହାପୁରୁମାନଙ୍କର ଓଷୋ ଲାଗି ନୀତି। ଆଉ ହୀରାକୁଦ ଜଳଭଣ୍ଡାର ଆଜି ଛଡ଼ାଗଲା ଏ ବର୍ଷର ପହିଲା ବଢ଼ି ପାଏନ୍, 10 ଗେଟ୍ ଦେଇକରି ଛଡ଼ାଯାଉଛି ପାଏନ୍। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବଲପୁର ପ୍ରଥମେ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ମେଲବର୍ଣ୍ଣ ସ୍ମିଥ୍ ମୋଦି ସମାବେଶକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ, କହିଲେ ବିଭିନ୍ନ କ୍ଷେତ୍ରରେ ବିଶ୍ୱସ୍ତରରେ ପରିଚୟ ଆଣିଛି ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ। ବିଜ୍ଞାନ ଓ ନବସୃଜନର ଉପଯୋଗ ମାଧ୍ୟମରେ ରାଷ୍ଟ୍ର ନିର୍ମାଣ ପାଇଁ ଯୁବ ବୈଜ୍ଞାନିକଙ୍କୁ ଆହ୍ୱାନ ଦେଲେ ଉପରାଷ୍ଟ୍ରପତି। ନାଇଜର ଭୁବନେଶ୍ୱରର ପଞ୍ଚଦଶ ସମାବର୍ତ୍ତନ ସମାରୋହକୁ କଲେ ସମ୍ବୋଧନ। ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ବ୍ୟବହୃତ କେତେକ ସାମଗ୍ରୀ ଉପରେ ଛାଡ଼ ହେଲା ମୂଳ ସୀମା ଶୁଳ୍କ, ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଫ୍ରାନ୍ସ ଏବଂ ମରକୋ ମଧ୍ୟରେ ଖେଳାଯିବ ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚ୍। ବିସ୍ତୃତ ସମ୍ବାଦ, ଭାରତର ଦ୍ରୁତ ଭିତ୍ତିଭୂମି ବିକାଶ, ବିଭିନ୍ନ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ସଂସ୍କାରଣ ମୂଳକ ପଦକ୍ଷେପ ଯୋଗୁଁ ସମ୍ଭବପର ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନମୋ ଭାରତ ଭଳି ଦ୍ରୁତଗାମୀ ରେଳ ଏବଂ ବନ୍ଦେ ଭାରତ ବ୍ୟବସ୍ଥା ରେଳବାଇର ବ୍ୟାପକତାକୁ ଅଧିକ ସମ୍ପ୍ରସାରଣ କରିବା ସହିତ ଭାରତକୁ ବିଶ୍ୱର ତୃତୀୟ ବୃହତ୍ ମେଟ୍ରୋ ନେଟୱାର୍କରେ ପରିଣତ କରିଛି। ଅଷ୍ଟ୍ରେଲିଆ ମେଲବୋର୍ଣ୍ଣସ୍ଥିତ ମାର୍ଭେନ୍ ଷ୍ଟାଡିୟମ୍ଠାରେ ମେଲବୋର୍ଣ୍ଣ ମିଟ୍ସ ମୋଦି ଶୀର୍ଷକ ଏକ ଜନସମାବେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ସେ କହିଛନ୍ତି ଭାରତ ଅଷ୍ଟ୍ରେଲିଆ ଦ୍ୱିପାକ୍ଷିକ ସମ୍ପର୍କ ନୂତନ ଶିଖରକୁ ସ୍ପର୍ଶ କରିଛି। ବାର ବର୍ଷ ମଧ୍ୟରେ ଅଷ୍ଟ୍ରେଲିଆକୁ ତାଙ୍କର ଏହା ତୃତୀୟ ଗସ୍ତ ଭାବେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ଏ କ୍ଷେତ୍ରରେ କୂଟନୈତିକ ହ୍ୟାଟ୍ରିକ୍ ପୂରଣ ହୋଇଛି। ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱର ମୂଳଦୁଆକୁ ଅଧିକ ସୁଦୃଢ଼ କରିଥିବାରୁ ପ୍ରବାସୀ ଭାରତୀୟଙ୍କୁ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି। ଅଧିକ ବଢ଼ନ୍ତୁ, ଅଧିକ ହାସଲ କରନ୍ତୁ ଦୃଷ୍ଟିକୋଣ ଆଧାରରେ ଭବିଷ୍ୟତ ପାଇଁ ପ୍ରସ୍ତୁତ ଏବଂ ବିକଶିତ ଭାରତ ପାଇଁ ଏକ ଶକ୍ତିଶାଳୀ ଢାଞ୍ଚା ଉପରେ ପ୍ରଧାନମନ୍ତ୍ରୀ ଏହି ଅବସରରେ ଆଲୋକପାତ କରିଛନ୍ତି। ଚିପ୍ସରୁ ଜାହାଜ ପର୍ଯ୍ୟନ୍ତ ବ୍ୟାପକ ଉତ୍ପାଦନ ଭିତ୍ତିକ ଇକୋସିଷ୍ଟମ ଉପରେ ଆଲୋକପାତ କରି ଶ୍ରୀ ମୋଦି ମେକ୍ ଇନ୍ ଇଣ୍ଡିଆ, ଇଲେକ୍ଟ୍ରୋନିକ୍ସ, ଅଟୋମୋବାଇଲ୍ସ ଏବଂ ଔଷଧ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡରେ ପରିଣତ ହୋଇଛି ବୋଲି କହିଛନ୍ତି।
3: 21ଶ୍ ସଦୀ କା ଭାରତ ଆଜ ବିକଶିତ ହୋନେ କେ ଲକ୍ଷ୍ୟ ପର କାମ କର ରହା ହୈ। ୟେ ଭୋ ଭାରତ ହୈ ଜୋ କହତା ହୈ ଗ୍ରୋ ମୋର ଏଚିଭ୍ ମୋର। ହମ 140 କରୋଡ ଆସ୍ପିରେସନ ସେ ଭରେ ରାଷ୍ଟ୍ର ହୈ। ହମ ଅଧୀର ହୈ, ବେସବ୍ର ହୈ। ହମ ଦୁନିଆ କି ସବସେ ତେଜି ସେ ବଢତି ଇକୋନୋମୀ ହୈ।
2: ରଣନୈତିକ ସୁରକ୍ଷା ତଥା ନବସୃଜନ କ୍ଷେତ୍ରରେ ଭାରତର ସ୍ୱଦେଶୀ ପ୍ରତିରକ୍ଷା କ୍ଷେତ୍ର ଉପରେ ବିଶ୍ୱସ୍ତରୀୟ ବିଶ୍ୱସନୀୟତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଅପରେସନ୍ ସିନ୍ଦୁରର ସଫଳତା ଉପରେ ବର୍ଣ୍ଣନା କରିଥିଲେ। ଭାରତ ବିଶ୍ୱର ତୃତୀୟ ସର୍ବବୃହତ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଭାବେ ପରିଗଣିତ ହୋଇଛି। ଦେଶର ମହାକାଶ କ୍ଷେତ୍ରର ବିକାଶ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ଘରୋଇ ମହାକାଶ ଷ୍ଟାର୍ଟଅପ୍ ଭବିଷ୍ୟତରେ ନିଜସ୍ୱ ରକେଟ୍ ବ୍ୟବହାର କରି ଉପଗ୍ରହ ଉତ୍କ୍ଷେପଣ କରିବାକୁ ସକ୍ଷମ ହେବ।
3: ଭାରତ ନେ ମୁନ୍ କେ ସାଉଥ ପୋଲ ପର ଚନ୍ଦ୍ରୟାନ ଲ୍ୟାଣ୍ଡ କରାୟା। ଦୁନିଆ ମେ କୋଇ ଔର ଦେଶ ଏସା ନହିଁ କର ପାୟା। ଲେକିନ ଭାରତ ଇତନେ ଭର ସେ ସନ୍ତୁଷ୍ଟ ନହିଁ ରହା। ଭାରତ ଅବ ସ୍ପେସ ମେ ଅପନା ଗଗନୟାନ ଭେଜନେ କି ତୟାରୀ କର।

0: ପୁଲିସ୍ ଅଧୀକ୍ଷକ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ସମ୍ମିଳନୀରେ ଯୋଗ ଦେଇଛନ୍ତି। ସୀମାନ୍ତ ଅଞ୍ଚଳଗୁଡ଼ିକର ପରିସ୍ଥିତିର ସମୀକ୍ଷା ସହିତ ଉନ୍ନତ କାର୍ଯ୍ୟାନ୍ୱୟନ ପାଇଁ ମାର୍ଗ ଚିହ୍ନଟ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜିଠାରୁ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟ ମ୍ୟାଚ୍ ଆରମ୍ଭ ହେଉଛି। ବୋଷ୍ଟନ୍ଠାରେ ଆଜି ବିଳମ୍ବିତ ରାତିରେ ପ୍ରଥମ କ୍ୱାର୍ଟର ଫାଇନାଲ୍ରେ ଫ୍ରାନ୍ସ ଏବଂ ମରକୋ ପରସ୍କରକୁ ଭେଟିବେ। ଭାରତ ଇଂଲଣ୍ଡ ଚତୁର୍ଥ ପୁରୁଷ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ବ୍ରିଷ୍ଟଲ୍ରେ ଖେଳାଯିବ। ଏହି ମ୍ୟାଚ୍ ସ୍ଥାନୀୟ କାଉଣ୍ଟି ପଡ଼ିଆରେ ଭାରତୀୟ ସମୟ ରାତି 10:00 ଆରମ୍ଭ ହେବ। ଜାତୀୟ ଶିକ୍ଷାନୀତି 2020 ଏବଂ ସମସ୍ତଙ୍କ ପାଇଁ ଜୀବନବ୍ୟାପୀ ସାକ୍ଷରତା କାର୍ଯ୍ୟକ୍ରମ ଉଲାସ ଅଧୀନରେ ନିର୍ଦ୍ଧାରିତ ବୟସ୍କ ସାକ୍ଷରତା ମାନଦଣ୍ଡ ହାସଲ କରିବାରେ ଉତ୍ତରାଖଣ୍ଡ ଦେଶର ଷଷ୍ଠ ପୂର୍ଣ୍ଣ ସାକ୍ଷର ରାଜ୍ୟ ହୋଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ମେଲବୋର୍ନ ସ୍ମିଥ୍ ମୋଦି ସମାବେଶକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ। ବିଜ୍ଞାନ ଓ ନବସୃଜନର ଉପଯୋଗ ମାଧ୍ୟମରେ ରାଷ୍ଟ୍ର ନିର୍ମାଣ ପାଇଁ ଯୁବ ବୈଜ୍ଞାନିକଙ୍କୁ ଆହ୍ୱାନ ଦେଲେ ଉପରାଷ୍ଟ୍ରପତି। ନାଇଜର ଭୁବନେଶ୍ୱରର ପଞ୍ଚଦଶ ସମାବର୍ତ୍ତନ ସମାରୋହକୁ କଲେ ସମ୍ବୋଧନ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଫ୍ରାନ୍ସ ଏବଂ ମରକୋ ମଧ୍ୟରେ ଖେଳାଯିବ ପ୍ରଥମ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମାଲକାନଗିରି ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ମାଲକାନଗିରି ସମ୍ବାଦଦାତା ଦୁର୍ଗା ପ୍ରସାଦ ପଟ୍ଟନାୟକ। ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ରାଜ୍ୟ ସରକାରଙ୍କ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ କହିଛନ୍ତି କେନ୍ଦ୍ର ସରକାରଙ୍କ 12 ବର୍ଷ ଏବଂ ରାଜ୍ୟ ସରକାରଙ୍କ 2 ବର୍ଷରେ କୃଷି ସ୍ୱାସ୍ଥ୍ୟ ପାନୀୟ ଜଳ ଯୋଗାଯୋଗ ଓ ମହିଳା ସଶକ୍ତିକରଣ କ୍ଷେତ୍ରରେ ଅନେକ କଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ମାଲକାନଗିରିରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଜିଲ୍ଲାର ସାମଗ୍ରିକ ବିକାଶ ନେଇ ଆଶା ପ୍ରକାଶ କରିଥିଲେ। ସେ କହିଥିଲେ
2: କୃଷି କ୍ଷେତ୍ରରେ ଜଳସେଚନର ବ୍ୟବସ୍ଥା, ଚାଷୀମାନଙ୍କର ଧାନର ମୂଲ୍ୟ ବୃଦ୍ଧି, ଉଠା ଜଳ ସେଚନରେ ଅନେକ ଯୋଜନା ନେଇଛୁ, ଆଉ ଚାଷୀମାନଙ୍କର ପାଇଁ ପିଏମ୍ କିଷାନ ସିନ୍ କିଷାନ ବି ବର୍ତ୍ତମାନ ଦେବାର ବ୍ୟବସ୍ଥା କରୁଛୁ। ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ବହୁତ ଗୁଡ଼ିଏ ବର୍ତ୍ତମାନ ପଦକ୍ଷେପ ନିଆଯାଇଛି, ଯେଉଁଟାକି ଡାକ୍ତର ସମସ୍ୟା ଥିଲା, ଆମେ ଆସିଲା ପରେ ଅନେକ ନିଯୁକ୍ତି ଦେଇଛୁ, ଆଉ ବର୍ତ୍ତମାନ ବି ଅନେକ ନିଯୁକ୍ତି ଦେବାର ବର୍ତ୍ତମାନ ପ୍ରକ୍ରିୟା ଚାଲିଛି। ଆମେ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ ବର୍ତ୍ତମାନ ପାଖାପାଖି ଆମେ 30,000 ଉପରୁ କର୍ମଚାରୀ, ରେଗୁଲାର କର୍ମଚାରୀ ଆମେ ନିଯୁକ୍ତି ଦେଇସାରିଛୁ ବିଭିନ୍ନ ଡିପାର୍ଟମେଣ୍ଟରେ। ତ ଆମେ 2 ବର୍ଷ ଭିତରେ ଯେତିକି ପ୍ରତିଶ୍ରୁତି ଦେଇଥିଲୁ ପାଖାପାଖି ଆମେ ପ୍ରତିଶ୍ରୁତି ପାଳନ କରିଛୁ। ତେଣୁ ପ୍ରଧାନମନ୍ତ୍ରୀଙ୍କର ଯେଉଁ ଲକ୍ଷ୍ୟ ଅଛି ଗୋଟେ 2047 ଗୋଟେ ବିକଶିତ ରାଷ୍ଟ୍ର ଗଠନ କରିବା ପାଇଁ, ଗୋଟେ ଆତ୍ମନିର୍ଭର ଭାରତ ଗଠନ କରିବା ପାଇଁ, ସେଥିରେ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମାଝୀ ମଧ୍ୟ ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ 2036 ଲକ୍ଷ୍ୟ ରଖିଛନ୍ତି। ଯେହେତୁ ସ୍ୱତନ୍ତ୍ର ପ୍ରଦେଶ ଗଠନ ହୋଇଥିଲା 1936, 2036 ତାକୁ 100 ବର୍ଷ ପୂର୍ତ୍ତି ହେବ। ତେଣୁ ଏ ଯୋଜନା ଗୁଡ଼ାକ ଯେଭଳି ଭାବରେ କାର୍ଯ୍ୟକାରୀ ହେଉଛି ତାକୁ କେମିତି ଜନସାଧାରଣଙ୍କ ପାଖରେ ପହଞ୍ଚିବ, ଆଉ ଯୋଜନା ଯୋଜନାରେ ରହିବ ନାହିଁ, ତ ସେଥିପାଇଁ ଆମର ଜନପ୍ରତିନିଧି, ଜିଲ୍ଲାପାଳ, ସମସ୍ତ କର୍ମଚାରୀ, ଆମ ଦଳର କର୍ମକର୍ତ୍ତା, ଆଉ ବିଶେଷ କରି ସାମ୍ବାଦିକ ବନ୍ଧୁମାନଙ୍କୁ ବି ଆମେ ଅନୁରୋଧ କରୁଛୁ, ଆମର ଯେଉଁଠି ଅସୁବିଧା ରହୁଛି କି ଦୋଷ ଦୁର୍ବଳତା ରହୁଛି ତାକୁ ଯେହେତୁ ଆପଣ ଚତୁର୍ଥ ସ୍ତମ୍ଭ ହିସାବରେ କେମିତି ଲୋକଲୋଚନକୁ ଆଣିବେ, ଆଉ ଆମେ ତାକୁ ସମ୍ପୂର୍ଣ୍ଣ କରିବୁ। ଆଜି ଏହି କାର୍ଯ୍ୟକ୍ରମରେ ଆସିକି ଆମେ ବିଭିନ୍ନ ଡିପାର୍ଟମେଣ୍ଟଙ୍କ ସହିତ ବି ଆଲୋଚନା କଲୁ। ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଘର ଘର ନଳ ଯୋଜନାରେ କୋଟି କୋଟି ଟଙ୍କା ଦେଇଛନ୍ତି, ବିଭିନ୍ନ କମ୍ପାନୀମାନେ ନେଇକି ଟେଣ୍ଡର ଆଜି ପର୍ଯ୍ୟନ୍ତ 2019 ନେଇକି କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ କିଏ 2019 କିଏ 2021 ଟେଣ୍ଡର ଏଗ୍ରିମେଣ୍ଟ କରିଛନ୍ତି, କିନ୍ତୁ ଦୁଃଖର ଆଉ ପରିତାପର ବିଷୟ 3 ବର୍ଷ ଭିତରେ କମ୍ପ୍ଲିଟ୍ ହେବା ହେଲା ମଧ୍ୟ ଆଜି 2026 ଦ୍ୱାରା ପ୍ରାୟ 50% କାମ ହୋଇପାରିନାହିଁ। ତ ଆମ ସରକାର ଆସିଲା ପରେ ଡେଲି ମନିଟରିଂ କରାଯାଉଛି, ଆଉ ଜିଲ୍ଲା ପ୍ରଶାସନ ହେଉ କି ବିଭାଗୀୟ ଯେଉଁମାନେ ଅଛନ୍ତି ପାନୀୟ ଜଳ ବିଭାଗ, ପଞ୍ଚାୟତିରାଜ, ସେମାନେ ଯେଭଳି ଭାବରେ ତଦାରଖ କରୁଛନ୍ତି ଆଉ ଯେଭଳି ଭାବରେ କାମ ଚାଲିଛି ଖୁବ୍ ଜଲ୍ଦି ତାର ସମାଧାନ ହେବ ବୋଲି ମୁଁ ଆଶା କରୁଛି।
1: ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମର 2 ବର୍ଷ ପୂର୍ତ୍ତି ଅବସରରେ ମାଲକାନଗିରିରେ ଜିଲ୍ଲାସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ବିଧାୟକ ନରସିଂହ

0: ଆଡ଼କାମି ଓ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜ ସିର୍କେ ଜିଲ୍ଲାର ବିକାଶ ଯାତ୍ରାକୁ ଆହୁରି ତ୍ୱରାନ୍ୱିତ କରିବାକୁ ଆହ୍ୱାନ ଦେଇଛନ୍ତି। ବିଭିନ୍ନ ବିଭାଗର ସଫଳ କର୍ମଚାରୀଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା। ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଜିଲ୍ଲାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରି ଅସମ୍ପୂର୍ଣ୍ଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟ, ଶିକ୍ଷା, ସଡ଼କ, ପାନୀୟ ଜଳ, ଏୟାରଷ୍ଟ୍ରିପ୍ ଓ ଜୟପୁର ମାଲକାନଗିରି ରେଳ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା ହୋଇଛି। ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ମାଲକାନଗିରି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମରେ ଜିଲ୍ଲାସ୍ତରୀୟ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା। ବିଧାୟକ ନରସିଂହ ମାଡ଼କାମୀ ଦୈନନ୍ଦିନ ଜୀବନରେ ଯୋଗକୁ ସାମିଲ କରିବାକୁ ଆହ୍ୱାନ ଦେଇଥିଲେ। ଜିଲ୍ଲାସ୍ତରୀୟ ଶିଶୁ ଓ କିଶୋର ଶ୍ରମିକ ନିରାକରଣ ସଚେତନତା ବୈଠକରେ ମାଲକାନଗିରିକୁ ଶିଶୁ ଶ୍ରମମୁକ୍ତ ଜିଲ୍ଲା ଭାବେ ଗଢ଼ି ତୋଳିବା ଲକ୍ଷ୍ୟରେ ସମନ୍ୱିତ ପଦକ୍ଷେପ ଉପରେ ଗୁରୁତ୍ୱ ଦିଆଯାଇଛି। କାଲିମେଳା ଥାନା ଅଞ୍ଚଳର ଜଙ୍ଗଲରୁ ପୁଲିସ୍ ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ କହିଛନ୍ତି ସୂଚନା ଆଧାରରେ ଏଭଳି ତଲାସୀ ଅଭିଯାନ ଜାରି ରହିବ। ଜିଲ୍ଲାର ସାଂସ୍କୃତିକ ଓ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜ ସିର୍କେ ଜନଜାତି ସଂଗ୍ରହାଳୟ ଓ ନିର୍ମାଣାଧୀନ ସ୍ପୋର୍ଟସ୍ କମ୍ପ୍ଲେକ୍ସ କାର୍ଯ୍ୟ ସମୀକ୍ଷା କରି ନିର୍ଦ୍ଧାରିତ ସମୟରେ କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାଲକାନଗିରିରେ ଭାରତ ସରକାରଙ୍କ ଭିଭିଜି ରାମଜୀ ଯୋଜନାର ଶୁଭାରମ୍ଭ ହୋଇଛି। ଜିଲ୍ଲାପାଳ କହିଛନ୍ତି ଏହି ଯୋଜନା ମାଧ୍ୟମରେ ପ୍ରକୃତ ଶ୍ରମଜୀବୀଙ୍କ ପାଖରେ ସରକାରୀ ସୁବିଧା ପହଞ୍ଚାଇ ଗ୍ରାମୀଣ ଆର୍ଥିକ ସଶକ୍ତିକରଣକୁ ଗୁରୁତ୍ୱ ଦିଆଯିବ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ।
1: ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ କୃଷି ସଂସାର କାର୍ଯ୍ୟକ୍ରମ।

0: ବୁଆଇଟା କିଏ ଗା ଖାସି ଖାସି ଆସୁଛି ଯେ
1: ନାନି ଜୁହାର
0: ଜୁହାର ଜୁହାର
1: ବୁଆ ମତେ ଚିହ୍ନିଲ କି ନି
0: କିଏ ଆଉ ରେ ବାବୁ
1: ଇ ବୁଆ ମତେ ବି ନାଇଁ ଚିହ୍ନବାର ନାନି ତମେ
0: ଇଏ ବୁଆ ଦେଖ ତ ଯେ ତୁ ଏଡ଼କିଟେ ହେଇଗଲୁ ନ ହେ ତୁ ପରେ ବୋ ବାହାରେ କେନ ରହୁଥିଲୁ
1: ହେତକି ଦୂରେ କାଣା ରହିବ କେନ ରାଜସ୍ଥାନ କେନ କଟକେ
0: ବେଲେ ଏଇଟା ବିଦେଶେ ଆମର ଅଲଗା ରାଜ କେ ଯେନ୍ ଯାଇଥିଲୁ ଚାକିରି ନୌକରି ସବୁ କର୍ମି ବୋଲି କରି
1: କାଣା ଚାକିରି ନୌକରି କରବ ନାନି ଘରେ ମରି ହଜି ଗଲେ ବି ଜାନି ନାଇଁ ପାର ଯେନ୍ ଗୁଲଗୁଲା ବାହାରେ ରହିଲେ ପେଟ ମୁଟର ଲାଗି
0: ସମାରୁ ଇଟା ନେଇ କେ ହଁ ହଁ ହଁ
1: କାର ଘର ମୁଇଁ ଜାନିଛ
0: ହଁ
1: କାର ଘର କହ ତ
0: ଏ ଦେ ମୋର ସୁରୁ ଦଦା ଘର ହଁ
1: ଠିକ ଚିହ୍ନ ଆଉ
0: ଯେ କା ବୋଲ କହୁଛେ କି ତୁ ବଡ଼ା ଦିନ ତ ଏଇଟା ତତେ ଦେଖୁଛେ ଯେ ଏଇଟା କାଣା ଚାକିରି ଚୁକରା ଏଇଟା ତୋର ସବୁ ଛାଡି ଛୁଡା କରି ଆସିଛୁ ବୋଲି ଶୁଣିଥିଲି ଯେ
1: ବାହାରେ ମନ ନାଇଁ ଲାଗଲା ନାନି ହେତକି କମ ଦରମାତି ଘରର କଥା କିଛି ବୁଝି ନା ପାର ଚାହା ଜମିନ ତ ଅଛେ ଆଉ ଯଦି ଥାଇକିରି କାଁ ହେଲେ ଯେ ଗୁଲଗୁଲା ହମା ଆଜିକାଲି ଚାଷ କଲେ ବି ତ ବନେ ଦି ପଇସା ମିଳୁଛି
0: ବାବୁ ଇଟା ବଢିଆ ହେଲା ଏନ୍ତା ତୋର ବାଗି ଯେନ୍ ଆମର ଯେନ୍ ସବୁ ପାର୍ଟିକେ ପଢ଼ୁଛନ୍ ନୌକରି କର୍ମୁ ବୋଲି କରି ଯେନ୍ ବାହାରକେ ପଲଉଛନ୍ ଏ ଆର୍ କେତେ କମ୍ ଅର୍ଜିଲେ ଗଲେ ତାକୁ ମାନେ ଯେତେ ଅର୍ଜିଲେ ଗଲେ ନାଇଁ ପୁରବାର ଆଉ କମ୍ କମ୍ ଯେନ୍ ମାନେ ଅର୍ଜନ କରୁଛନ୍ ସେମାନେ ଘରକେ ଗଲେ ଟିକେ ଦେଖି ନାଇଁ ପାରବାର୍ ବନେଇ କଲୁ ଇଟା ତତେ ଇଟା ଦେଖିକରି ତୋର୍ ନୁ ଶୁନିକରି ଆମର ଭାଇ ବହିନ ମାନେ ନେଇକ ଯେନ୍ ମାନେ ବାହାରକେ ଯିବାର୍ ଲାଗି ମନ କରିଛନ୍ ସେମାନେ ଇଟା ଗାଁକେ ଫେରି ଆସିବେ ଯେ ଇଟା ଚାଷ ବାସ ଆରମ୍ଭ କର୍ମୁ ବୋଲି ଶୁଣିଥିଲି
1: ବହି ପଢ଼ିଥିଲ କେଜେ ନାନି ଚାଷ କାମ ଯାହାର ଆଉ କି ଆନନ୍ଦ ତାହାର
0: କିଡ଼େ ସୁଖ ତାହାର ନେଇ
1: କେ
0: ଠିକ କଥା
1: ମୁଇଁ ବି ହେନ୍ତା ଭାବିଛେ ଗାଁକେ ଆଇଲି ଆଉ ଏଛେନ୍ ତ ସବୁ ମେସିନ୍ ତି ହଉଛେ ଧାନ କଟାନୁ ରୁଆନୁ ଆଉ ଯହ ଟେନସନ୍ ନେବାର କେ ପଡ଼ବାର ନାଇ ହେତିର୍ ଲାଗି ପଲେଇ ଆଇଛେ ଭାବୁଛେ କିଛି ଆମର ଜମିନ କାଲେ ପଡ଼ିଆ ପକା
0: ସବୁ ଯେତକି ମୋର ବହେନ କଲେ ଦେଖୁଛୁ କିନି ଛୁଆ ପିଲା ଧରିକରି କମ ଗୁଲଗୁଲା ହଉଛେ ତାହେଲେ

0: ରୁ ଏ ଦେଖ ମୋର ଦଦା ବୋହୁ ହେଁ ଦଦା ବୋହୁ ଗଲେ ଯାଇଛେ କେଭେ ଆଇବା ବୋଲି ଯେନ୍ ଅନସରୁଥିଲେ ଗା ଆର୍ ନାଇଁ ଗୋଟେ ଜାଗା ନ ରହିବ ବନେ କରି ରହିବ ଯେ କାଣା କହୁଛେ କି
1: ନାନି ଆଜ ବୋଲ ବଡ଼ା ଗୁଲଗୁଲାଟେ ହେଲି ନାନି ଜାନ ବର୍ଷା ଚୁଇକ ସବୁ କାର୍ଡ ଦେରା କସ ମୋର ଉଦା ଚୁଇଲମୁଡ ଉଦା କନିଆ କେ କହି କହି ଥକି ଗଲି ପାଏନ୍ ଟିକେ ତତେଇ ଦେ ଯେ ମୁଇଁ କୁଲକୁଲାଟେ କର୍ମି ବୋଲି କିଛି ନାଇଁ ଦେଲା
0: ଇବା ଇ ଠିକ କଥା କହିଲୁ ଇ ଆମର କିନି ଇ ଯେନ୍ ଯୋଜନା ମାନଙ୍କର ଭିତରେ ବୋଲତ ଆମର ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ବୋଲି ଗୋଟେ ଅଛି
1: କାଣା ଫେର ନାନି
0: ହେଟା ହେଥିପରେ ଆମର ଇ ଯେନ୍ ଗ୍ୟାସ ଚୁଲା ଗଲେ ଜଲବା ସେ ଚୁଲିଥି ଆର ହାଡ଼ି ଯେନ୍ ଦେବା ସେ ହାଡ଼ି ନ ସବୁ ଗ୍ୟାସ ଭରା ହେଇଥିବା ଆର
1: ଇଆଡ଼େ ଗୋବର ଗ୍ୟାସ କେ
0: ନାଇଁ ନାଇଁ
1: କେନ୍ତାଟା ସିନେ
0: ଇଟା ଯେନ୍ ହାଡ଼ି ମାନକେ ଯେନ୍ ନାଇଁ ଆନୁଚନ୍ କେ
1: ସେ ଲାଲ ଲାଲ
0: ଲାଲ ଲାଲ ହଁ ହେ ଟାଙ୍କି ମାନକେ
1: ଯେ ହେଟା ନାନି ଆମକୁ କିଏ ଦବା ନାନି ଆମେ କେନୁ ପାଏମୁ ଦେଖୁଛ ତ
0: ଏ ଦେ ମୋର ବହେନ କେ କହେବୁ ଏ ମୋର ମକର ଘର ଯେନ୍ ହେତାକର ଘରକେ ଯିବେ ସେ କିନି ସମକିରଟା କରେଇ ଦଉଛନ୍ ରାସନ କାର୍ଡ ଆର ଆମର ଇଜେନ୍ ପ୍ରମାଣ ପତ୍ର ମାନେ ଯେନ୍ ରହିଛେ ବ୍ୟାଙ୍କ ପାସବୁକ୍ ଟେ ଆର ଫଟୋ ଗୋଟେ ଯୋଡେ ଲାଗସି
1: ପଇସା
0: ପତର କାଁ କରି ଲାଗବା ଏଇଟା ତ ଆମର ଯୋଜନା ଭିତରେ ଯିବ ଯାହାର ଗରିବ ଦୁଃଖୀ ଯେନ୍ ମାନେ ଥିବେ ନାଇଁ ପାଉଥିବେ କିଛି ସେମାନଙ୍କର ଲାଗି ଇଟା ମାନେ
1: ସୁବିଧା
0: ନାଇଁ ନାଇଁ ମୋର ବହେନ ର ନା ଠିକ କରବୁ
1: ଖାଲି ମାନେ ଟୁକେଲ ମାନଙ୍କର ଲାଗି ଇଟା
0: ମୋର ବହେନ ର ନା ନ କଲେ ସିନା ସୁବିଧା ପାଇବ ବୋ
1: ଓହୋ ମତେ ନାଇଁ ମିଲେ ବୋଲ
0: ବେଲେ
1: କର୍ମା ସିନେ
0: କର୍ମା ଯେ ଏଇଟା କାଁ ବୋଲୁଥିଲି କି ଏ ଦେଖ ଇ ଯଦି ଗ୍ୟାସ ଚୁଲାଟା ମିଳିଗଲା ହାଣ୍ଡିଟା ଆସିଗଲା ବେଲେ ତ ଗରମ ପାଣି ର ଆର କାଏଁ ଅସୁବିଧା କାଏଁ ଖରା କାଏଁ ବର୍ଷା ହେଁ ଇ ଯେନ୍ ରାନ୍ଧବା ଲାଗି ମୁଠେ ଗୁଲଗୁଲା ନାଇଁ ହଉଛ କେ ଆର ନାଇଁ ହୁଅ
1: ନାନି ଯାହା କର ବର୍ଷା ମାସେ ତ ନିହାତି ଦରକାର ନାନି
0: ହଏ ଜୁଏ ଟିକେ ନାଇଁ ଜଲବାର ଚୁଇଲ ନ ପାଏନ୍ ପଶିଗଲେ ଦେଖୁଛୁ କି ନି ବେଲେ ଇ ସବୁ ସୁବିଧା ଲାଗି ତ ଆମର ମାନଙ୍କର ସବୁ କରା ହେଇଛି ଯେ ସୁବିଧା ମାନେ ହାତକେ ନେଲେ ଯାଇକରି ବେଲେ କାଁ ବୋଲୁଥିଲି କି
1: ବେଲେ
0: ଚାଷ ଯେନ୍ କରବୁ ବୋଲୁଛୁ ହଁ ତୁ ଯେନ୍ ଚାଷ କର୍ମି ବୋଲି କହୁଛୁ ଯେ ହେ ଜମି ତକ ପଡ଼ିଆ ପଡ଼ିଛି ଯେ କେନ୍ତା ହବା ବୋ
1: ବହୁତ ଦିନ ହେଲା ନାନି ଚେଷ୍ଟା କରୁଛେ ଜମିନ ଜମୁନା ସବୁ ଟାନ ଟୁନା ହେଇଗଲାନ କେନ୍ତା କରି କରସି ଯେ ଟିକେ ତା ଟେଷ୍ଟ ଟୁଷ୍ଟା କେନ୍ତା କରି କରି କରି ସବ ବୁଝିବି
0: ଓହୋ ଇ ଯେନ୍ ମାଟିର ଯାଞ୍ଚ କରାବୁ ବୋଲୁଛୁ ତ ଇ ମାଟିର ଯାଞ୍ଚ କଥା ଯେନ୍ କହୁଛୁ ନେଇ କେ ଇ ବିଷୟ ନ ଆଜକା ଇ ଯେନ୍ ମୃତ୍ତିକା ସୁରକ୍ଷା ଲାଗି ଆମେ ଯେନ୍ ଆମର ମାଇଟା କେନ୍ତା ଅଛେ କାଣା ଅଛେ ଅମିଲତା ଭାଗ କେତେ କାଣା ଆମେ ଯେନ୍ ଚାଷ କର୍ମା କେନ୍ତା ହେଇକରି ହେବା ହେ ଉପରେ ବୋଲୁଛୁ ଆମର ଅନୁପ ଭାଇ ଯେନ୍ ନେଇ କେ କଥା ହେମି ଆଉ ଆଜ୍ଞା ଜନେ ଆଇବେ ବୋଲୁଥିଲି
1: ଗଲା ବଛର ଆମର ଗାଁ ଗୁଟେ ଚାଷୀ ବୋଲୁଛ ନାନି ପାଞ୍ଚ ବସ୍ତା ଚୁନ ଢାଲି ଦେଲା କାହିଁ ଚାଷ ହେତା କିଛି ନାଇଁ ହେଲା
0: ବେଲେ
1: ସବୁ
0: ଯେ ହେ ସବୁ ଶୁଣିଲେ ଜାନମା ଆମର ଏଦି ଅନୁପ ଭାଇ ଆଜ୍ଞା ଜନକୁ ଧରିକରି ତ ଏଦି ଆଇଲେ ନ
1: ବିଷୟରେ ନାଇଁ ଜାନିକରି କରବାଟା ଠିକ ନାଇଁ ହୁଏ
0: ପଚାରୁ ନା ଆମେ ଶୁଣୁ
1: ଶୁଣୁ ସିନା ନାନି
2: ଠକିକେ ଆସିଥିବାର ସବୁ ଚାଷୀ ଭାଇ ବହିନମାନଙ୍କୁ ଜୁହାର ଚାଷୀ ହିସାବେ ଆମେ ସବୁବେଳେ ଭିନ୍ ଭିନ୍ ଚାଷ କରି ଆସୁଛୁ ଦେଖବାର ଲାଗି ଗଲେ ଚାଷବାସ ଥି ମାଟିର ଭୂମିକାଟା ସବୁଠାନୁ ଅତକାଏ ମାଟ ଭଲ ହେଲେ ଫସଲ ଭଲ ହେସି ଆର୍ ଉତ୍ପାଦନ ବି ବଢ଼ସି ଆର୍ ତାର ସଙ୍ଗେ ସଙ୍ଗେ ଦୁଇ ପଇସା ଅତକା ବି ହେସି ହେଲେ ଆମର ଅଞ୍ଚଳଟି ଅମ୍ଳ ମାଟି ଗୋଟେ ବଡ଼ ସମସ୍ୟାଏ ତ ଅମ୍ଳ ମାଟି କାଣା ଆଏ ଆର୍ ଅମ୍ଳ ମାଟିର ପରିଚାଳନା ଭଲ ଭାବେ କେନ୍ତା କରି ଆମେ କରିପାରମା ସେ ବାବଦେ ଆମର ସାଙ୍ଗେ ଆଜି କଥା ଲାଗବାର ଲାଗି ଅଛନ୍ ଡକ୍ଟର ରାହୁଲ ଦେବ ବେହେରା ମୃତ୍ତିକା ବୈଜ୍ଞାନିକ କୃଷି ବିଜ୍ଞାନ କେନ୍ଦ୍ର ବରଗଡ଼ନୁ
3: ଜୁହାର
2: ପହିଲା ଆମକୁ କହୁନ୍ ଅମ୍ଳ ମାଟି କହିଲେ ଆମେ କାଣ ବୁଝମା
3: ଅମ୍ଳ ମାଟି କହିଲେ ଆମର ଏଇଟା ଡିପେଣ୍ଡ କରେ ଆମର ମାଟିର ପିଏଚ୍ ଉପରେ ଯେଉଁଟାକି ଯେତେବେଳେ ଆମେ ମାଟିର ନମୁନା ମାଟି ସଂଗ୍ରହ କରିକି ଆମର ଜିଲ୍ଲାର ଯେଉଁ ମୃତ୍ତିକା ପରୀକ୍ଷାଗାର ମାନେ ଅଛନ୍ତି ସେ ପରୀକ୍ଷାଗାରରେ ଆମେ ଯେତେବେଳେ ମୃତ୍ତିକା ପରୀକ୍ଷା କରିବାର ଲାଗି ଆମେ ଦେଉ ତ ମୃତ୍ତିକା ପରୀକ୍ଷା କଲାବେଳେ ପ୍ରଥମ ଆମର ଫୋକସ୍ ଥାଏ ଆମର ମାଟିର ପିଏଚ୍ ତ ମାଟିର ପିଏଚ୍ ଯେତେବେଳେ ଆମେ ପରୀକ୍ଷା କରୁ 6.5 ବା 6.5ରୁ ଯେତେବେଳେ କମ୍ ଆସୁଛି ତ ଆମେ ସେତେବେଳେ ଜାଣୁ ଯେ ମାଟିର ଯେଉଁ ସ୍ଥିତି ଅଛି ସେଟା ଅମ୍ଳୀୟ ମାଟି ତ 7 ଉପରକୁ ଯେତେବେଳେ ପିଏଚ୍ ଆସୁଛି ସେଟା ହେଉଛି କ୍ଷାରୀୟ ମାଟି ତ ଯଦି 7 ଆସୁଛି ତାହେଲେ ଆମେ ଜାଣିବା ଯେ ମାଟିଟା ଭଲ ମାଟି ସେଟା ହେଉଛି ନ୍ୟୁଟ୍ରାଲ ତ ଯେହେତୁ ଆମର ଓଡ଼ିଶାର ମାଟି ମୁଖ୍ୟତଃ ପାଖାପାଖି 80%ରୁ ଅଧିକ ଆମର ମାଟି ସବୁ ଅମ୍ଳୀୟ ମାଟି କାହିଁକିନା ଆମର ଯେତିକି ବି ପରୀକ୍ଷା କରାଯାଇଛି ସେଥିରେ ଦେଖାଯାଇଛି ଯେ ମାଟିର ଯେଉଁ ପିଏଚ୍ ହେଉଛି ଆମର 6.5 ରୁ ପ୍ରାୟ

0: କମ୍ ଆସୁଛି। ତ ସେଥିଲାଗି ଆମର ପ୍ରାୟ ଆମେ ଦେଖୁ ଯେ 80% ରୁ ଅଧିକ ଆମର ରହୁଛି ଅମ୍ଳ ମାଟି।
1: ଅମ୍ଳ ମାଟିର ପରିଚାଳନା ଲାଗି ଆମକୁ କାଣା କାଣା ଦରକାର ପଡ଼ବା?
0: ଯେଉଁ ଯେଉଁ ଜାଗାରେ ଆମର ମାଟି ପରୀକ୍ଷା କଲା ପରେ ଆମେ ଯେତେବେଳେ ଦେଖୁଛେ ଯେ ମାଟିର pHଟା 6.5ରୁ କମ୍ ରହିଲା, ଆମେ ସେଠି ଜାଣିପାରିଲେ ଯେ ଅମ୍ଳ ମାଟି ଏଇଟା। ସେଇ ଅମ୍ଳ ମାଟିର ପରିଚାଳନା କରିବା ଲାଗି ଆମେ ତାକୁ ସେଇ ଜାଗାରେ ଚାଷୀମାନଙ୍କୁ ଆମେ ପ୍ରୋତ୍ସାହନ କରୁ, ଯେଉଁଟାକି ଆମେ କହୁଛେ ଚୂନର ବ୍ୟବହାର।
1: ଚୂନର ବ୍ୟବହାର, ହଁ,
0: ସାଧାରଣତଃ ଆମର ବିଭିନ୍ନ ପ୍ରକାର ଚୂନ ଅଛି, ତ ଯେମିତିକି ଆମର କ୍ୟାଲସିୟମ ଅକ୍ସାଇଡ଼ ହେଲା, କ୍ୟାଲସିୟମ ହାଇଡ୍ରୋକ୍ସାଇଡ଼ ହେଲା, ତାପରେ ନର୍ମାଲ ଆମର ଯେଉଁଟା ପିଓର ଚୂନ ବି ମିଳୁଛି, ତା ସହିତ ଆମର ଡୋଲୋମାଇଟ୍ ବି ରହୁଛି।
1: ଆଜ୍ଞା,
0: ତ ଏମିତି ଦେଖିବାକୁ ଗଲେ 7-8 ପ୍ରକାରର ବି ଚୂନ ଆମର ମେଟେରିଆଲ ରହୁଛି ଆଭେଲେବୁଲ ସୋର୍ସ,
1: ଆଜ୍ଞା,
0: ଯେଉଁଟାକି ଚାଷୀମାନେ ବ୍ୟବହାର କରିକି ଅମ୍ଳ ମାଟିର ପରିଚାଳନା କରିପାରିବେ। ତ ଏଇ ଯେଉଁ ବିଭିନ୍ନ ପ୍ରକାରର ଚୂନ ରହିଲା, ଅମ୍ଳ ମାଟିକୁ ବିଭିନ୍ନ ଉପାୟରେ ସେମାନେ କମ୍ କରିଥାନ୍ତି। ତ ସମସ୍ତଙ୍କର ପରିଚାଳନା କରିବାର କ୍ଷମତା ବି ଅଲଗା ଅଲଗା ଅଛି,
1: ଆଜ୍ଞା,
0: କେଉଁଟା ଜଲ୍ଦି କରେ, କେଉଁଟା କମ୍ କରୁଛି, କେଉଁଟା ଅତ୍ୟଧିକ ଦିନ ପର୍ଯ୍ୟନ୍ତ ମାନେ କଣ୍ଟ୍ରୋଲ କରିପାରୁଛି ଅମ୍ଳ ମାଟିକୁ। ତ ଆମର ବ୍ଲକ ଲେବୁଲରେ ଗତ ବର୍ଷ ଡୋଲୋମାଇଟ୍ ସପ୍ଲାଏ କରାଯାଇଥିଲା, ଯେଉଁଟାକି ଚାଷୀମାନେ ବ୍ୟବହାର କରିକି ବହୁତ ଲାଭପ୍ରଦ ମଧ୍ୟ ପାଇଛନ୍ତି। ତ ଏଇ ବର୍ଷ ବି ସେହି ଅନୁସାରେ ଆମେ ଚାଷୀମାନଙ୍କୁ କହିଥାଉ କି ଯେତେବେଳେ ଖରିଫ ଧାନ ଚାଷ ପୂର୍ବରୁ ଆମର ମାଟି ପରୀକ୍ଷା ତ କରିବେ, ତ ମାଟି ପରୀକ୍ଷା କଲା ପରେ ପ୍ରାୟତଃ 6.5ରୁ କମ୍ ରହୁଛି pH, ଯେଉଁଟା ଆମର ଆଭେଲେବୁଲ ସୋର୍ସ ଅଛି ଚୂନ ବା ଆମର ଏ ଡୋଲୋମାଇଟ୍କୁ ବ୍ୟବହାର କରିଦେଲେ ଆମର ସେଠି ଅମ୍ଳ ମାଟିର ପରିଚାଳନା ଆମେ କରିପାରିବା।
1: ଆଚ୍ଛା, ଆଉ ଗୋଟେ କଥା ଆପଣ କହିଲେ ଆଜ୍ଞା, 7ରୁ 8 ପ୍ରକାରର ଚୂନ ବୋଇଲେ,
0: ଆଜ୍ଞା,
1: ମୁଖ୍ୟ ହିସାବରେ ଆମେ କେନ୍ କେନ୍ ଚୂନଟା କେନ୍ତା ବ୍ୟବହାର କରିପାରିବା ସେ ବାବଦରେ ଟିକେ କହୁନ୍।
0: ଆମର ଚୂନ ମେଟେରିଆଲ ଯେଉଁ ଅଛି ପ୍ରାୟତଃ ଆମର ଡୋଲୋମାଇଟ୍ଟା ଆଭେଲେବୁଲ ସୋର୍ସ ଅଛି, ନହେଲେ ଆମର ପିଓର ଯେଉଁଟା ଚୂନ ରହୁଛି ଯେଉଁଟାକି ଆମେ କହୁଛେ କ୍ୟାଲସିୟମ କାର୍ବୋନେଟ୍
1: ଆଜ୍ଞା
0: 100% ଯେଉଁଟା, ସେଇଟା ଆମର ପ୍ରାୟତଃ ଚାଷୀମାନେ ବ୍ୟବହାର କରୁଛନ୍ତି, ଇଜିଲି ସେଇଟା ମିଳିଯାଉଛି। ତ ସେଥିଲାଗି ଆମେ କ'ଣ କରୁ ନା ଖାଲି କ୍ୟାଲସିୟମ କାର୍ବୋନେଟ୍ ଅପେକ୍ଷା ଯେଉଁଟାକି ମୁଁ ଏବେ ରିସେଣ୍ଟଲି କହିଲି ଆମର ଡୋଲୋମାଇଟ୍ର ବ୍ୟବହାର କରିବା ଲାଗି,
1: ଡୋଲୋମାଇଟ୍ର ବ୍ୟବହାର,
0: ତ ଡୋଲୋମାଇଟ୍ଟା ଆମର ପ୍ରାୟ ବ୍ଲକ୍ ଲେବୁଲ୍ରେ ଆଭେଲେବୁଲ୍ ହେଇଯାଉଛି। ତ ଆକୁ ଯେତେବେଳେ ଆମେ ବ୍ୟବହାର କରିବା ପାଇଁ କହୁଛେ ଚାଷୀମାନଙ୍କୁ, ପର୍ଟିକୁଲାର ଏଇ ଖରିଫ ଧାନ ଚାଷ ପୂର୍ବରୁ ପ୍ରଥମେ ତ ମାଟି ଟେଷ୍ଟ କରିବେ, ତାପରେ ବ୍ୟବହାର କରିବେ। ହେଲେ ବ୍ୟବହାର କରିବାକୁ ହେଲେ ଆମର 1କୁ 1.5 କ୍ୱିଣ୍ଟାଲ ହିସାବରେ ଆମେ ବ୍ୟବହାର କରୁଛେ, ମାନେ ଏଇଟା ହେଉଛି ଜେନେରାଲ ଡୋଜ୍ ହିସାବରେ।
1: ଆଜ୍ଞା,
0: କିନ୍ତୁ ଆମର ପାଠ ଅନୁସାରେ ପ୍ରଥମେ ତ ଆମର ତାର ଟେଷ୍ଟ କରିବାକୁ ପଡ଼ିବ ତାର କେତେ ପରିମାଣର ଚୂନ ଦରକାର ପଡ଼ୁଛି,
1: ପରିମାଣଟା ଆବଶ୍ୟକ।
0: ତ ଆମ ପରିମାଣଟା ଜାଣିବାକୁ ହେଲେ ଆମର ଯେଉଁଠି ମୃତ୍ତିକା ପରୀକ୍ଷାଗାର ଅଛି ସେଠି ଆମର ଗୋଟେ ଚୂନର ପରିମାଣକୁ ଜାଣିବା ପାଇଁକି ତାର ଗୋଟେ ଟେଷ୍ଟ କରାଯାଏ। ତ ସେଇ ଟେଷ୍ଟ କଲା ପରେ ହିଁ ଆମେ ଜାଣିପାରିବା ଯେ ଆକ୍ଚୁଆଲି ଆମର ଏକର ପ୍ରତି ବା ହେକ୍ଟର ପ୍ରତି କେତେ ପରିମାଣର ଚୂନ ଦରକାର। ତ ସେଇ ଅନୁସାରେ ଆମେ ଚୂନର ବ୍ୟବହାର କରିବା। ତ ସେ ଚୂନର ବ୍ୟବହାର କଲାବେଳେ ସେଠି ଆମେ ଆଉ ଗୋଟେ ଜିନିଷ ବି ଆମେ ଧ୍ୟାନ ଦେଇଥାଉ, ଆମର ଯେଉଁ ବିଭିନ୍ନ ପ୍ରକାର ଯେଉଁ ଫସଲ ରହୁଛି, ତ ସେ ଫସଲକୁ ଗୋଟେ ଦୁଇ ଭାଗରେ ବିଭକ୍ତ କରାଯାଇଛି, ଗୋଟେ ହେଉଛି ମନୋକଟ କ୍ରପ ଆଉ ଗୋଟେ ହେଉଛି ଡାଇକଟ କ୍ରପ।
1: ଆଜ୍ଞା,
0: ତ ମନୋକଟ କ୍ରପ ଅଣ୍ଡରରେ ଯେଉଁ ଆମର ଫସଲ ଗୁଡ଼ାକ ଆସୁଛି ତା ପାଇଁ ଗୋଟେ ଡୋଜ୍ ଫିକ୍ସ କରାଯାଇଛି, ଯେତିକି ଚୂନ ଆମ ପରିମାଣ ବାହାରୁଛି ତାର 10% ଆମକୁ ବ୍ୟବହାର କରିବାକୁ ପଡ଼ିବ ଚୂନ। ତ ଯେଉଁଗୁଡ଼ାକ ସବୁ ଡାଇକଟ କ୍ରପ ରହୁଛି ସେ ଜାଗାରେ ଆମର ଯେଉଁ ମାଟି ଟେଷ୍ଟ କଲା ପରେ ଚୂନର ପରିମାଣ ଯେତିକି ଆସିଲା ତାର 20% ଆମେ ବ୍ୟବହାର କରିବା।
1: ଆଜ୍ଞା,
0: ତ ମନୋକଟ ପାଇଁକି 10% ବା ଆମେ ତାକୁ କହୁଛୁ 0.1 LR, ଆଉ ଡାଇକଟ କ୍ରପ ପାଇଁକି 0.2 LR ବା 20%। ତ ଏହିପରି ଭାବରେ ଆମେ ଚୂନର ବ୍ୟବହାର କରିପାରିବା। ଆମେ ଚାଷୀମାନଙ୍କୁ ପ୍ରାୟତଃ ଆମେ ବିଭିନ୍ନ ପ୍ରକାର ତାଲିମ ଦେଉଛୁ, ସେଇ ଜାଗାରେ ଆମେ ଚାଷୀମାନଙ୍କୁ କହୁ ଯେତେବେଳେ ଚୂନର ବ୍ୟବହାର କରୁଛନ୍ତି ତ ସେମାନେ ମଞ୍ଜି ବୁଣିବାର ବା ଆମର ତଳି ଯେତେବେଳେ ରହୁଛନ୍ତି ସେଇ ଟାଇମ୍ରେ ଚୂନର ବ୍ୟବହାର ବି ମଧ୍ୟ କରିପାରିବେ, କିନ୍ତୁ ତାର ପ୍ରଣାଳୀ ହେଉଛି କ'ଣ ନା ଚୂନକୁ ଖତ ସହିତ ମିଶେଇକି ତାକୁ ସେଇଦିନ ଏକା ସେମାନେ ବ୍ୟବହାର କରିପାରିବେ, କିନ୍ତୁ ଖତ ସହିତ ମିଶେଇକି ତାକୁ କିଛି ସମୟ ପର୍ଯ୍ୟନ୍ତ ରଖିବାକୁ ପଡ଼ିବ। ହେଲେ ତାର ଯେଉଁ ଚେରକୁ ନଷ୍ଟ କରିବାର ଯେଉଁ ଗୁଣଟା ଅଛି ସେ ଗୁଣଟା ନଷ୍ଟ ହୋଇଯାଏ। ତ ଆମେ ଯେଉଁ ଗଛ ଜଗେଇବାର ବା ମଞ୍ଜି ବୁଣିବାର ସମୟରେ ମଧ୍ୟ ଆମେ ଖତ ସହିତ ମିଶେଇକି 1କୁ 1.5 କ୍ୱିଣ୍ଟାଲ ହିସାବରେ ଆମେ ଚୂନର ବ୍ୟବହାର କରିପାରିବା।
1: ନିହାତି ଭାବରେ ବହୁତ ସୁନ୍ଦର କଥାଟେ ଆପଣ କହିଲେ, କିନ୍ତୁ ପରିମାଣଟା ସବୁବେଳେ ଗୋଟେ ଚାଷୀଟା ଜାଣିବାର ଜରୁରୀ ହେ, ତ ପରିମାଣଟା କେନ୍ତା କରି ରହିବା ଆର୍ କେନ୍ତା କରି ଚାଷୀ ଠିକ୍ ଭାବେ ସେ ପରିମାଣଟା ଜାଣିପାରିବେ ସେ ବାବଦରେ ଟିକେ ଆମକୁ କହୁନ୍।
0: ପରିମାଣଟା ଜାଣିବାକୁ ହେଲେ ଫାର୍ଷ୍ଟ ତ ହେଉଛି ମୁଁ କହିଲି ମାଟି ଟେଷ୍ଟ, ମାଟି ଟେଷ୍ଟ ଭିତରେ ଆସିଯାଉଛି ଚୂନର ପରିମାଣ ମାନେ ଲାଇମ୍ ରିକ୍ୱାରମେଣ୍ଟର ଟେଷ୍ଟ, ତାପରେ ଆସିଯିବ ମନୋକୋଟ ଡାଇକୋଟ ଯେଉଁଟା ଏବେ କହିଲି, ତାପରେ ଆମେ ଜେନେରାଲ ଯେତେବେଳେ ଆମେ ପକେଇବାକୁ କହୁଛେ 1କୁ 1.5 କ୍ୱିଣ୍ଟାଲ ହିସାବରେ ପକେଇବା। କିନ୍ତୁ ଯେତେବେଳେ ଆମେ 1କୁ 1.5 କ୍ୱିଣ୍ଟାଲ ପକେଇବା, କିନ୍ତୁ ସେଠି ଆମର ମୁଁ ଯେଉଁ କହିଲି 7-8 ପ୍ରକାର ଚୂନ ରହୁଛି, ତ ସବୁ ପାଇଁ ଡୋଜ୍ ସମାନ ରହିବନି। ତାପରେ ମାଟିର ସିଚୁଏସନ୍ ଦେଖିକି ସବୁ ଜାଗାରେ ମାଟିର pH 6.5 ରହିବ ବୋଲି ମାନେ ନାହିଁ, କେଉଁଠି ଅଧିକା ବି ଏସିଡ୍ ଥାଇପାରେ ଯେଉଁଟା ରହୁଛି ବା ରେଡ୍ ଲାଟେରାଇଟିକ୍, ସେଠି ଅଧିକ ପରିମାଣର ଏସିଡ୍ ରହୁଛି, ତ ସେଇ ଜାଗାରେ ଆମର ଅଧିକ ଡୋଲୋମାଇଟ୍ର

0: ବ୍ୟବହାର କରିବାକୁ ପଡ଼ିଥାଏ, ତ ସେଇଟାକୁ ଆମର ଲାଇମ୍ ରିକ୍ୱାରମେଣ୍ଟର ଟେଷ୍ଟ କଲାପରେ ହିଁ ଆମେ ଜାଣିପାରିବା। ତ ଯେଉଁ ଜାଗାରେ ଧର ଅଧିକ ପରିମାଣ ଦରକାର ନାହିଁ, ତ ସେଠି ଚାଷୀ ଯଦି ଅଧିକ ପରିମାଣର ଚୂନର ବ୍ୟବହାର କରିଦେଉଛନ୍ତି, ତାହେଲେ ତାର ଉଲ୍ଟା ରିଭର୍ସ ଇଫେକ୍ଟ ବି ପକେଇବ। କ୍ଷତି କହିଲେ ଆମର କ'ଣ ହୁଏ ନା, ଆମର ମୁଖ୍ୟତଃ ଏଇ ଯେଉଁ ଚୂନର ଯଦି ଅଧିକ ପରିମାଣରେ ବ୍ୟବହାର କରିବା, ଚୂନରେ ଆମର ଯେଉଁ ରହୁଛି ଯେମିତି ଡୋଲୋମାଇଟ୍ରେ କ୍ୟାଲସିୟମ ଆଉ ମାଗ୍ନେସିୟମ, ଏମାନେ କ'ଣ କରନ୍ତି ଜମିରେ ପକେଇବା ପରେ ଜମି ଭିତରେ ଯେଉଁଟା ଆଗରୁ ଥିବ ଧର ଅଣୁସାର, ଆମର ତ ଅଛି ଗଛକୁ ଆମର ମୁଖ୍ୟ ଖାଦ୍ୟ ସାର ଦରକାର, ଯବକ୍ଷାରଜାନ ଫସ୍ଫରସ ପଟାସ, ତା ସହିତ ସଲଫର ବି ଅଛି, କ୍ୟାଲସିୟମ ମାଗ୍ନେସିୟମ ବି ଅଛି, କିନ୍ତୁ ତା ବାଦ ଯେଉଁ ଆମେ ସବୁବେଳେ ଚାଷୀମାନଙ୍କୁ ପ୍ରୋତ୍ସାହନ କରୁ କି ଅଣୁସାରର ବ୍ୟବହାର କରିବା ପାଇଁ, କି ଅଣୁସାର ଗୁଡ଼ାକ ଯେଉଁଟା ଗଚ୍ଛିତ ହୋଇକି ଆଗରୁ ଯେଉଁଟା ଥାଏ ଜମି ଭିତରେ, ସେଗୁଡ଼ାକର ପରିମାଣ ଧୀରେ ଧୀରେ କମିବାକୁ ବସିବ। ତ ସେମାନେ କ'ଣ କରନ୍ତି ନା, ଅତ୍ୟଧିକ ଚୂନ ବ୍ୟବହାର ଦ୍ୱାରା ଯେଉଁ ଗଛର ଚେର ମାଧ୍ୟମରେ ସେ ଯେଉଁ ଅଣୁସାରଟା ଯିବା କଥା ଗଛ ଯେଉଁଟା ନେବାର ଯେଉଁ କ୍ଷମତାଟା କମିଯିବ। ତ ସେଥିପାଇଁ କି ଯେତିକି ଦରକାର ଆକ୍ଚୁଆଲ ପରିମାଣରେ ଜମିର ସିଚୁଏସନ ଦେଖିକି, ମାଟିର କଣ୍ଡିସନକୁ ଦେଖିକି, ମାନେ ମାଟିକୁ ଟେଷ୍ଟ କଲା ପରେ ହିଁ ଆକୁରେଟ୍ ଏମାଉଣ୍ଟର ଚୂନର ବ୍ୟବହାର କରିବା, ତା ସହିତ ସଠିକ୍ ସମୟରେ ମଧ୍ୟ କରିବା, ତାହେଲେ ଆମେ ମାଟିର ଯେଉଁ ଅମ୍ଳୀୟତାର ଅସୁବିଧା ରହୁଛି, ସେ ଅସୁବିଧାର ସମାଧାନଟା ଆମେ ଠିକ୍ ସମୟରେ ଠିକ୍ ଭାବରେ ଆମେ କରିପାରିବା।
1: ଆଉ ଗୋଟେ କଥା ଦେଖବାର୍ ଲାଗି ଗଲେ ଆଜ୍ଞା, ଆମେ ଘରେଲୁ ହିସାବରେ ଜାଣିପାରମା କି ଆମର ଯେନ୍ ଆମେ ଚାଷ ମାଟିଟା ଅଛେ ତାର ଅମ୍ଳୀୟ ଗୁଣ ବଢିଗଲାନ କି କମିଗଲାନ, ଏନ୍ତା କିଛି ଅନୁମାନ କରିପାରମା ମାଟିକି ଦେଖିକିରି?
0: ମାଟିକି ଦେଖିକି ଜାଣିବାର ହେଲେ ଆମକୁ ସେତିକି ତା ଭିତରେ ଟିକେ ଡେପ୍ଥ ଭିତରକୁ ଯିବାକୁ ପଡ଼ିବ। ଯେମିତିକି ଆମର ମାଟି ଟେଷ୍ଟ ଯେତେବେଳେ କରୁ, ଆମର ଲାବୋରେଟରୀ ଟେଷ୍ଟ ଅଛି, ତା ଭିତରେ ଆମେ ନର୍ମାଲ ଟେଷ୍ଟ ହିସାବରେ ଆମର ଗୋଟେ ଲିଟମସ୍ ପେପର ବି ମିଳୁଛି, ତାକୁ ମଧ୍ୟ ଆମେ ବ୍ୟବହାର କରିକି ମାଟିର ପିଏଚ୍ କେତେ କମ୍ ରହୁଛି ଅଧିକା ରହୁଛି ବି ଜାଣିପାରୁଛେ। ତା ବାଦେ ଆମର ଆହୁରି ବି ଜିନିଷ ଅଛି, ଯେଉଁମାନେ ଆମର ଏକ୍ସପର୍ଟ ମାନେ ରହୁଛନ୍ତି, ମାଟିର କଲର୍ ଦେଖିକି ବି, ଯେଉଁଠି ଧର କଳା ମାଟି ଅଛି ବା ଆମର ନାଲିଆ ମାଟି ରହୁଛି, ୟେଲୋ ରହୁଛି, ତ ତାର ସବୁ ବିଭିନ୍ନ ପ୍ରକାର ଗୁଣମାନେ ସବୁ ଅଛି ବା କ୍ୟାରେକ୍ଟର ରହୁଛି, ସେ କ୍ୟାରେକ୍ଟର ବେସିସ୍ରେ ବି ଆମେ ଷ୍ଟଡି କରିପାରିବା। କିନ୍ତୁ ଆକୁରେଟଲି ପୁରା 100% ହବାକୁ ହେଲେ ଆମକୁ ମାଟି ଟେଷ୍ଟଟା ନିହାତି ଆବଶ୍ୟକ, ଲ୍ୟାବର ଆବଶ୍ୟକତା ଅଛି।
1: ଆଜ୍ଞା, ଯଦି ଆମେ ଆଉ ଦେଖିବାକୁ ଗଲେ ଚାଷୀ ଗୋଟେ ଚାଷ କରୁ,
0: ଆଜ୍ଞା,
1: ତ ଯେତେବେଳେ ଉତ୍ପାଦନ ହଉଛି, କିଛି ଧରୁ କିଏ ଧାନ ଜଗାଲା କିଏ ବିଭିନ୍ନ ଡାଲି ଜାତୀୟ ଜଗାଲା, ଆମେ ଗଛ କେ ଦେଖିକିରି ଆମର ମାଟିର ଅମ୍ଳ ଅଂଶ କମଲାନ ବଢ଼ଲାନ ବୋଲି ଜାଣିପାରୁ, ଗଛ ଉପରେ କିଛି ତାର ପ୍ରଭାବ ପଡୁଛି?
0: ହଁ, ଗଛ ଉପରେ ତାର ପ୍ରଭାବ ପଡୁଛି, କାହିଁକିନା ଯେତେବେଳେ ଆମେ ଅମ୍ଳ ମାଟିରେ ଯେତେବେଳେ ଆମର ଚାଷ କରାଯାଉଛି, ଚାଷୀମାନେ ଚାଷ କରୁଛନ୍ତି, ତାର ମୁଖ୍ୟ ସମସ୍ୟାଟାକୁ ଚାଷୀମାନେ ବର୍ତ୍ତମାନର ସେଟା ଜାଣିପାରୁନି। ତ ବର୍ତ୍ତମାନର ଯଦି ମେନ୍ ଯଦି ସମସ୍ୟା କହିବା ମାଟିରେ, ସେଟା ହଉଛି ଅମ୍ଳୀୟତା। ଇଏ ଅମ୍ଳୀୟତାଟା ଆସିଲା କୋଉଠୁ ନା, ଆମର ଯୋଉ କଣ୍ଟିନ୍ୟୁ ବର୍ଷ ବର୍ଷ ଧରିକି ଏଇ ଯୋଉ ରାସାୟନିକ ସାରର ପରିମାଣଟାକୁ ଯେତେବେଳେ ବଢି ବଢି ଚାଲିଛି, ଆମର ଯେମିତିକି ୟୁରିଆର ପରିମାଣଟା ବଢି ବଢି ଚାଲିଛି, ତ ମୁଖ୍ୟ ଦୋଷୀ ହେଉଛି ବର୍ତ୍ତମାନ ହେଉଛି ୟୁରିଆ। ତ ୟୁରିଆକୁ ଆମକୁ କମ୍ କରିବାକୁ ହେଲେ ସେଟା ଟିକେ ଚ୍ୟାଲେଞ୍ଜିଂ ହେଉଛି, କମେଇ ହେଉନି। ତ ଚାଷୀମାନଙ୍କୁ ସଦାବେଳେ ତାର ଅଲ୍ଟରନେଟିଭ୍ ସୋର୍ସ ହିସାବରେ ବହୁତ ଗୁଡ଼ାକ ରାସ୍ତା ବି ଅଛି, ଆମେ ଚାଷୀମାନଙ୍କୁ କହୁଛେ, ତ ଯେତିକି ଦୂର ପରିମାଣରେ ହେଉଛି ଆମେ ତାକୁ ଚେଞ୍ଜ କରିବାକୁ ଚେଷ୍ଟା ବି ମଧ୍ୟ କରୁଛେ। ତ ଏଇ ଯେଉଁ ରାସାୟନିକ ସାରର ବ୍ୟବହାର କଣ୍ଟିନ୍ୟୁ କଲେ ଗୋଟିଏ ଜାଗାରେ, ତାହେଲେ ଆମର ମାଟିର ଅମ୍ଳତା ବଢ଼ିଯାଉଛି। ଯେତେବେଳେ ମାଟିର ଅମ୍ଳତା ବଢ଼ିଯାଉଛି, ସେଠି ଆମକୁ ବୁଝିବାକୁ ପଡ଼ିବ ଯେ ଆମେ ଯେତେ ସାର ଦେଲେ ବି ଗଛ ସଠିକ୍ ଭାବରେ ନେଇପାରିବ ନାହିଁ। କାହିଁକି ନା, ଆମର ଗୋଟେ ସିମ୍ପୁଲ ଭାଷାରେ କହିବାକୁ ଗଲେ, ଯେତେବେଳେ ଆମ ନିଜର ପେଟକୁ ଯେତେବେଳେ ଏସିଡ୍ ହେଉଛି, ଆମେ କୌଣସି ପ୍ରକାର ଖାଦ୍ୟ ଖାଇପାରୁନେ। ତ ମାଟିର ଯେତେବେଳେ ଏସିଡ୍ ହେଇଯାଉଛି, ସେତେବେଳେ ଆମେ ଯେତେ ଖାଦ୍ୟ ଦେଲେ ବି ସେ ସଠିକ୍ ଭାବରେ ଖାଦ୍ୟ ନେଇପାରିବନି କି ଗଛକୁ ଯୋଗେଇ ପାରିବ ନାହିଁ। ଆମେ ଯାହା ବି ଦବା ସେଟା ମାଟି ଭିତରେ କ'ଣ ହୁଏ ନା, ବାନ୍ଧି ହେଇକି ରହିଯାଏ, ଗଛକୁ ଯାଇପାରେ ନାହିଁ। ତ ଗଛକୁ ଯେତିକି 100ରୁ ଆମର 50-60% ଗଛ ନିଏ, ବାକି ଯେଉଁ 40% ରହିଲା ସେଟା ମାଟି ଭିତରେ ସ୍ଥଗିତ ହେଇକି ରହିଯାଉଛି, ଯେଉଁଟାକି ମାଟି ଭିତରେ ପୁଣି ଯେହେତୁ ଏଇଟା ରାସାୟନିକ ସାର ମାଟିକୁ ମଧ୍ୟ ଖରାପ କରୁଛି, ଯେଉଁଟାକି ଅଟୋମେଟିକ ଦେଖିବାକୁ ଗଲେ ଆମର ଯେକୌଣସି ଫସଲ ବି ହଉ ତାର ଅମଳ ଉପରେ ନିହାତି ଭାବରେ ତାର ଆଫେକ୍ଟ କରୁଛି।
1: ଭିନ୍ ଭିନ୍ ସମୟଥି ଆଜ୍ଞା, ଆମେ ଚାଷ କରିଛୁ, ସେ ଗଛ ଯଦି କିଛି ପୋକ ହେଇଗଲା, ଆମେ ଜାଣିପାରୁଛୁ କି ଗଛ କେତେବେଳେ ଗଛଟା କଣା ହେଇଯିବା, କେତେବେଳେ ପତରଟା ହଳଦିଆ ହେଇଯିବା, ଅମ୍ଳ ଗୁଣଟା ଯଦି ବଢିଗଲା ଗଛ ଏମିତି କିଛି ବଡ଼ ପ୍ରଭାବ ପଡିପାରୁଛି, ଯେମିତି ଗଛକେ ଦେଖିକିରି ଆମେ ଜାଣିବା?
0: ହଁ, ଆମର ଯେତେବେଳେ ମାଟିଟା ବହୁତ ଏସିଡ୍ ହେଇଯାଉ, ଯେମିତିକି ମୁଁ କହିଲି 6.5 ତଳକୁ ରହିଲେ ମାଟିଟା ଏସିଡ୍ ହେଉଛି, ତ ଯେଉଁଠି ଆମର ରେଡ୍ ଲାଟେରାଟିକ୍ ସଏଲ୍ କହୁଛି, 5 ତଳକୁ ଆସୁଛି, 4.5 ତଳକୁ, ମାନେ ହାଇଲି ଏସିଡିକ୍, ମାନେ ଅତ୍ୟଧିକ ପରିମାଣର ଯେଉଁଠି ଅମ୍ଳ ରହୁଛି, ସେଠି ଦେଖିବେ ଗଛଟା ସଠିକ୍ ଭାବରେ ଗ୍ରୋଥ୍ ହେଇପାରିବନି। ଆମ ଚାଷୀମାନେ କ'ଣ କରନ୍ତି, ଅତ୍ୟଧିକ ସାର ଦେଇକି ତାକୁ ଚେଷ୍ଟା କରନ୍ତି କେମିତି ଗଛଟା ଭଲ ଭାବରେ ଗ୍ରୋଥ୍ କରୁ, ତ ଗ୍ରୋଥ୍ କଲା ପରେ ଗ୍ରୋଥ୍ କରିଯାଏ, କିନ୍ତୁ ସେଇ ଅନୁସାରେ ତା ଫସଲର ଯେଉଁ ଅମଳଟା ଆସିବ ବା ତାର ଯେଉଁ ଫୁଲ ଧରିକି ଫଳଟା ଆସିବାଟା, ସେଟା ମଧ୍ୟ ଠିକ୍ ଭାବରେ ଆସିପାରେ ନାହିଁ। ତ ଚାଷୀ ଯେଉଁ ଅନୁସାରେ ତାର ଆଶା ରଖିଥାଏ ବା ଏକ୍ସପେକ୍ଟେସନ୍ ରଖିଥାଏ କି ଅତ୍ୟଧିକ ଅମଳ ଆସିବ, ଆସିପାରେ ନାହିଁ, କାହିଁକିନା ମାଟିର ସିଚୁଏସନ୍ ବା ମାଟିର ଯେଉଁ ପରିବେଶଟା ଅଛି ଖରାପ ଥାଏ। ତ ଖରାପର ମୁଖ୍ୟ କାରଣ ହେଉଛି ଅମ୍ଳୀୟତାଟା। ଅମ୍ଳୀୟତାଟା ଠିକ୍ କଲେ ହିଁ ମାଟିର ପରିବେଶଟା ଠିକ୍ ଆସିବ, ହେଲେ ଚାଷୀ ତାର ସଠିକ୍ ଭାବରେ ଅମଳଟା ପାଇପାରିବ। ସେଥିପାଇଁ କି ଆମର ଯେକୌଣସି ଫସଲ ହଉ ତାକୁ ଚାଷ କରିବାକୁ ହେଲେ ତାର ଗୋଟେ ପିଏଚ୍ ଫିକ୍ସ କରାଯାଇଛି, କୋଉ ପିଏଚ୍ରେ କେତେ କୋଉ ଫସଲଟା ଭଲ ଆସିବ ସେଇ ଅନୁସାରେ ମଧ୍ୟ ଫିକ୍ସ କରାଯାଇଛି। କିନ୍ତୁ ଆମର ମାଟି

0: ପିଏଚ୍ କିନ୍ତୁ କମ୍ ଅଛି, ସେଥିପାଇଁ ଫସଲଟା ଆମେ ଯେତେବେଳେ ଜଗଉଛେ ସେତିକି ପରିମାଣ ତ ପିଏଚ୍ ନଥାଏ, କମ୍ ଥାଏ, ଏସିଡ୍ ମାଟି ଯେହେତୁ ସେହି ଅନୁସାରେ ଆମର ଫସଲ ଅମଳ ଆସିପାରେ ନାହିଁ।
1: ଆମେ ଯଦି ଦେଖବାର୍ ଲାଗି ଗଲେ ଅମ୍ଳ ମାଟିର ପରିଚାଳନାର ଲାଭଟା କାଣା କାଣା?
0: ଆମର ଅମ୍ଳ ମାଟିର ଯଦି ପରିଚାଳନା କରିବା, ଯେଉଁ ଜାଗାରେ ଧର ସପୋଜ ଚାଷୀମାନେ 40 କ୍ୱିଣ୍ଟାଲ ଧର ଧାନ ଅମଳ କରୁଛନ୍ତି, ସେ ଜାଗାରେ ଯଦି ଚୁନର ବ୍ୟବହାର କରିବେ, ନିହାତି ଭାବରେ ଆମର 15-20% ଅମଳ ବଢ଼ିଯାଉଛି। ତାର ଆମର ବିଭିନ୍ନ ପ୍ରକାର ଗବେଷଣା ସରିଛି ମଧ୍ୟ। ତ ଆମେ ଯେତେବେଳେ ଚୁନର ବ୍ୟବହାର କରୁଛେ, ତ ଆମର ଯେଉଁ ରିସର୍ଚ୍ଚ ଏରିଆ ରହୁଛି ସେ ଜାଗାରେ ଆମର ଖାଲି ସାର ପକାଉଛେ, ଆଉ ଗୋଟେ ଜାଗାରେ ଆମେ ଚୁନ ସହିତ ସାର ପକାଉଛେ। ତ ଆମେ ସେଠି ଦେଖିଛୁ ଯେ ଯେତେବେଳେ ଆମର ଚୁନ ସହିତ ସାରର ବ୍ୟବହାର କରାଯାଉଛି, ସେ ଜାଗାରେ ଆମର ଅମ୍ଳଟା ନିହାତି ଭାବରେ 20% ଅଧିକା ରହୁଛି ଯେତିକି ଆସିବା କଥା। ତା ସହିତ ଆମର ଆଉ ଗୋଟେ ଜିନିଷ ବି ଆମେ ଗବେଷଣାରୁ ଆମେ ଯେତିକି ଦେଖିଛୁ ଯେ ଆମର ଚୁନ ସହିତ ଯଦି ଆମେ ଖତ ମିଶାଇ ଦେଉଛେ, ତ ଚୁନ ଖତ ପ୍ଲସ୍ ଦରକାର ଅନୁଯାୟୀ ସାର, ତାହେଲେ ଆମର କ'ଣ ହବ ନା ଚାଷୀର ଅମଳଟା ସେହି ଅନୁସାରେ ଆମର ଭଲ ମଧ୍ୟ ଆସେ। ତ ସେଥିଲାଗି ଆମେ ଚାଷୀମାନଙ୍କୁ କହୁ ଯେ ଆପଣ ପ୍ରଥମେ ମାଟିର ପରିବେଶଟା ଠିକ୍ କରନ୍ତୁ ବା ମାଟିର ଅମ୍ଳୀୟତାଟାକୁ ଠିକ୍ କରନ୍ତୁ। ଠିକ୍ କଲା ପରେ କ'ଣ ହବ ନା ଆପଣ ଯେଉଁ ସାର ଦେବେ, ତ ସେ ସାରଟା କ'ଣ ହବ ନା ଆପଣଙ୍କର ସଠିକ୍ ଭାବରେ ଗଛଟା ନେଇପାରିବ। ଆପଣ ଧର 100 କେଜି ଯଦି ସାର ପକାଉଛନ୍ତି, ତ 100 କେଜି ସାର ଜାଗାରେ କ'ଣ ହବ ନା ଆପଣଙ୍କର ପାଖାପାଖି 90% ଗଛ ନେଇପାରିବ, କାହିଁକି ନା ମାଟିର ଅମ୍ଳତାଟା ସେତେବେଳକୁ କମ୍ ହେଇଥାଏ। ଆମେ ଚୁନର ବ୍ୟବହାର କରିଥାଉ, ଆଉ ତା ସହିତ ଯେଉଁ ଖତର ବ୍ୟବହାର କରିବାକୁ କହିଲି, ହେଲେ କ'ଣ ହବ ନା ଆମର ଖତଟା କ'ଣ କରେ ତାକୁ ବାନ୍ଧିକି ରଖେ, ମାନେ ମାଟି ଭିତରକୁ ସେଟା ଲସ୍ ହେଇକି ଯାଏନି ତଳ ଆଡ଼କୁ। ତ ସେଥିପାଇଁ ଆମେ କହୁ କି ଆପଣ ଚୂନ ସହିତ ବା ସାର ସହିତ ସଦାବେଳେ ଖତର ବ୍ୟବହାର କରନ୍ତୁ, ହେଲେ ଯେତିକି ଅମଳ ଆସିବ ନିହାତି ଭାବରେ ଆହୁରି 10% ପୁଣି ବଢ଼ିଯାଏ।
1: ଆଜ୍ଞା, ଆଉ ଗୋଟେ କଥା ଆମେ ଜାଣିବାର ଲାଗି ଚାହିଁମୁ କୃଷି ବିଜ୍ଞାନ କେନ୍ଦ୍ର ତରଫରୁ, ଯେନ୍ତାକି ଆମର ଚାଷୀ ଭାଇ ବହିନ ମାନେ ଏସବୁ ବାବଦରେ ଜାଣିବେ ବୋଲି କାଣା କାଣା ପଦକ୍ଷେପ ମାନେ ନିଆ ହେଇଛି?
0: ଆମର ଅମଳ ମାଟିର ଯେତେବେଳେ ପରିଚାଳନା କମ୍ କରିବା ପାଇଁ ଆମେ ଚାଷୀମାନଙ୍କୁ ବିଭିନ୍ନ ପ୍ରକାର ସବୁ ତାଲିମର ବ୍ୟବସ୍ଥା ଆମେ କରୁ। ତାଲିମ କହିଲେ ଆମର ଚାଷୀମାନଙ୍କୁ ଯେତେବେଳେ ଆମର ଟ୍ରେନିଂର ବ୍ୟବସ୍ଥା ଆମେ କରୁ, ସେଠି ଆମର କରୁ ଫାଷ୍ଟ ଆମ ଟାର୍ଗେଟ୍ ଥାଏ କେମିତି ରାସାୟନିକ ସାର ପରିମାଣ କମ୍ କରିବା। ତ ରାସାୟନିକ ସାର କମ୍ କରିବାକୁ ହେଲେ ତାର ଅଲ୍ଟରନେଟିଭ୍ ସୋର୍ସ ବା ତାର ଅଲଗା ସୋର୍ସ କହିଲେ ଆମେ ମୁଖ୍ୟ ଭାବରେ ଫୋକସ୍ କରିଥାଉ ଧନିଚା ଉପରେ, କାରଣ ଧନିଚାଟା ଗୋଟେ ୟୁରିଆ ସାର ଭାବରେ କାମ କରେ। ତ ତାକୁ ଯଦି ଚାଷୀ ବ୍ୟବହାର କରିବେ ତାହେଲେ ୟୁରିଆ ସାରର ପରିମାଣଟା କମିବ। ତାପରେ ପରେ ଆମେ ଚେଷ୍ଟା କରୁ ଯେ ଆମର ଜୀବାଣୁ ସାରର ପ୍ରୟୋଗ କରିବା ପାଇଁ। ତ ଜୀବାଣୁ ସାର ଯଦି ଚାଷୀମାନେ ବ୍ୟବହାର କରୁଛନ୍ତି, ମାଟି ଭିତରେ ଯେଉଁ ସ୍ଥଗିତ ହୋଇକି ରହିଯାଉଛି ବା ଆଗରୁ ଯେଉଁ ସାର ଗୁଡ଼ାକ ଅଛି ଗଛ ନେଇପାରୁନି, ତ ଜୀବାଣୁ ସାର ମାନେ କ'ଣ କରନ୍ତି ସେହି ସାର ଗୁଡ଼ା ଗଛକୁ ଯୋଗାଇବାରେ ସାହାଯ୍ୟ କରୁଛନ୍ତି। ତା ସହିତ ଆମେ କ'ଣ କରୁଛୁ, ଚାଷୀମାନଙ୍କୁ କହୁ ଯେତେବେଳେ ଆମର ଗୋଟେ ଫସଲଟା ଅମଳ ସରିଯାଉଛି, ତ ସେ ଯେଉଁ ଫସଲର ଅବଶିଷ୍ଟାଂଶ ରହୁଛି ତାକୁ କେବେ ବି ନ ଜାଳିବା ପାଇଁକି ଆମେ ମନା କରୁ। ତା ସହିତ କାଟିକି ନଷ୍ଟ କରିବାକୁ ବି ଆମେ ମନା କରୁ। ଆମେ ତାଙ୍କୁ କହିଥାଉ ଯେ ଯେତେବେଳେ ଖରିଫ ଧାନ ଚାଷ ହଉ କି ଅନ୍ୟ ଯେକୌଣସି ଫସଲ କରୁଛନ୍ତି, ଫସଲର ଅମଳ ପରେ ସେ ଫସଲର ଅବଶିଷ୍ଟାଂଶକୁ ତାକୁ ମାଟିରେ ଭଲ ଭାବରେ ତାକୁ ଛୋଟ ଛୋଟ କରିକି ମାଟିରେ ଜୁତିକି ମିଶାଇ ଦେବା ପାଇଁ, ତ 15-20 ଦିନ ପରେ ଟିକେ ହାଲକା ଯଦି ଆମେ ପାଣି ଦେଲେ ସେଟା ମାଟିରେ ଭଲ ଭାବରେ ମିଶିଯାଏ। ତ ସେଟା ଗୋଟେ ଜୈବିକ ଉପାୟରେ ଗୋଟେ ଦ୍ୱିତୀୟ ଫସଲ ମାନେ ରବି ଫସଲ ପାଇଁକି ସେଟା ଗୋଟେ ସାର ହିସାବରେ କାମ କରେ। ତ ଚାଷୀମାନଙ୍କୁ ଆଉ ଏକ୍ସଟ୍ରା ସାର ପକାଇବାକୁ ପଡ଼ିନଥାଏ। ତ ଯଦି ସାରର ପରିମାଣ କମିଯାଉଛି, ଅଟୋମେଟିକାଲି ଆମର ମାଟିରେ କ'ଣ ହବ ନା ଅମ୍ଳତାଟା କମିବ। ପୁଙ୍ଖାନୁପୁଙ୍ଖାନ ଭାବେ ଆମେ ଦେଖିବାକୁ ଗଲେ ଜୀବାଣୁ ସାର ପ୍ରୟୋଗ, ଧନିଚାର ବ୍ୟବହାର, ତା ସହିତ ଫସଲର ଅବଶିଷ୍ଟାଂଶକୁ ନ ଜାଳିକି ମାଟିରେ ମିଶାଇବାର, ତା ସହିତ ଆମର ଚୂନର ବ୍ୟବହାର, ଏହିସବୁ ଯଦି ପଦକ୍ଷେପ ଆମେ ନେବା ତାହେଲେ ଆମର ମାଟିର ଅମ୍ଳତାଟାକୁ କମ୍ କରିପାରିବା। ତ ଏହିସବୁ ପଦକ୍ଷେପ ଗୁଡ଼ାକ ଆମର କୃଷି ବିଜ୍ଞାନ ତରଫରୁ ଆମେ ଚାଷୀମାନଙ୍କୁ ବିଭିନ୍ନ ତାଲିମ ମାଧ୍ୟମରେ ଆମେ ସେମାନଙ୍କୁ ବତାଉଛୁ, ଆଉ ଚାଷୀମାନେ ମଧ୍ୟ ବହୁତ ଉପକୃତ ହେଉଛନ୍ତି ଏହି ତାଲିମ ନେଇକି। ଆଉ ବହୁତ ଚାଷୀମାନେ ମଧ୍ୟ ଏହିସବୁ ତାଲିମ କାର୍ଯ୍ୟକ୍ରମ ଦ୍ୱାରା ସେମାନେ ନିଜେ ମଧ୍ୟ ତାଙ୍କ ଚାଷ ପଦ୍ଧତିକୁ ମଧ୍ୟ ବ୍ୟବହାର କରିପାରିବେ।
1: ଆଜ୍ଞା, ଶେଷରେ ଆମର ଚାଷୀ ଭାଇ ବହିନମାନଙ୍କୁ ଅମ୍ଳ ମାଟିର ପରିଚାଳନା ଉପରେ ଆପଣ କାଣା କହିବା ଲାଗିଛି?
0: ତ ଶେଷରେ ମୁଁ ଚାଷୀମାନଙ୍କୁ ଅମ୍ଳ ମାଟିର ପରିଚାଳନା ଉପରେ ମୁଁ ଏତିକି କହିବା ଲାଗି ଚାହିଁବି ଯେ ଇଏ ଅମ୍ଳ ମାଟି ଯେଉଁ ଆମର ମାଟିରେ ତିଆରି ହେଉଛି ତାର ମୁଖ୍ୟ କାରଣ ହେଉଛି ଇଏ ରାସାୟନିକ ସାରର ଅତ୍ୟଧିକ ପରିମାଣରେ ବ୍ୟବହାର। ତ ଆମକୁ ତାକୁ କମ୍ କରିବାକୁ ପଡ଼ିବ। ମାଟିର ପରୀକ୍ଷା ଅନୁସାରେ ଯେତିକି ପରିମାଣର ସାର ଦରକାର ସେତିକି ପରିମାଣର ସାରଟା ଆମେ ସଠିକ୍ ପରିମାଣରେ ସଠିକ୍ ସମୟରେ ଦେବାକୁ ଆମେ ଚେଷ୍ଟା କରିବା। ତା ସହିତ ଆମର ମାଟିର ଯେଉଁ ବର୍ତ୍ତମାନର ଯେଉଁ ପରିବେଶଟା ଅଛି ବହୁତ ଖରାପ ହେଇସାରିଲାଣି, ତ ତାକୁ ଆମକୁ ଠିକ୍ କରିବାକୁ ହେଲେ ଆମେ କିଛି ଜୈବିକ ଉପାୟରେ କିଛି ଆମକୁ ତାକୁ ଆଡ୍ କରିବାକୁ ପଡ଼ିବ ଆମ ଚାଷ ପଦ୍ଧତିରେ। ଜୈବିକ ଉପାୟରେ କହିଲେ ଜୀବାଣୁ ସାର ଦେବା, ଆମେ ଖତ ଦେବା, ଯଦି ଆମର ଖତର ଯଦି ଆଭେଲେବୁଲ୍ ରହୁନି ତାହେଲେ ଆମେ ସେ ଜାଗାରେ ନିଜେ ମଧ୍ୟ କମ୍ପୋଷ୍ଟ ତିଆରି କରି ଆମେ ଦେଇପାରିବା। ହେଲା, ତା ସହିତ ଆମେ ଜିଆ ଖତ ମଧ୍ୟ ଆମେ ଦେଇପାରିଲେ ଆହୁରି ଅଧିକ ଭଲ ମଧ୍ୟ ଲାଭ ଦେଉଛି। ଆଉ ତା ସହିତ ଆମେ ଚେଷ୍ଟା କରିବା ଯେ ଯେତେବେଳେ ବି ସାର ପ୍ରୟୋଗ କରୁଛେ ଖତ ସହିତ ମିଶେଇକି ସାର ବ୍ୟବହାର କରିବା। ଭାରତ ସରକାର ହେଉ ଓଡ଼ିଶା ସରକାର ଦ୍ୱାରା ଆମର ଗୋଟେ ବର୍ତ୍ତମାନ କାର୍ଯ୍ୟକ୍ରମ ବି ଚାଲିଛି।

0: ବେହେରା ଆଜ୍ଞା ଆଉ ଅନୁପ ଦାଦା ଯେନ୍ କଥାବାର୍ତ୍ତା ହେଲେ, ବନେ ମଞ୍ଜି କଥା କହିଲେ ନାନୀ,
1: ଶୁଣିଲୁ ତ?
0: ହଁ, ଏ
1: ଆର କାଇଁ ଚିନ୍ତା,
0: ମୁଇଁ ତ ସବୁ ଶୁଣିଲି, କେତେ ଖତ ପକାମି ଆଉ ଯାଞ୍ଚ କରାମି, ଆଉ ଯେନ୍ତା ଯାଞ୍ଚ ତି ବାହାରବା ହେ ହିସାବେ ଚୁନ ପକାମି, ଆଉ ରାସାୟନିକ ସାର ବି ନାଇଁ ପକେ, ଆଉ ହେ ହିସାବେ ମୋର ଯଦି ଦେଖବ କ୍ୱିଣ୍ଟାଲ ଯଦି ନାଇଁ ବଢିଯିବା ଏଥର ବେଲେ କହେବ ଖାଲି,
1: ବେଲେ ଗାଁ ନ ଏଇଟା ଗୋଟେ ଉଦାହରଣ ହେଇକରି ଠିଆ ହେବ।
0: ଆଉ ଏକ ନମ୍ବର ଚାଷୀ ହେମି,
1: ଗୋଟେ କଥା ହେଲା ନୌକରି ଛାଡିକରି
0: ଆଉ ଯଦି ଛାଡିକିରି ଆଇଯା ଫେର ଯଦି ମତେ କହିଲେ ବେଲେ ଫେର ପଲା ବେଲେ ଗୋଟେ ହିନିଷ୍ଠା କଥା ନୁହେଁ କାଏଁ? ବେଲେ ନାନୀ ଗୀତ ଗୁଟେ ଶୁନମା
1: ବେଲେ ଆନିଛୁ କେ?
0: ନାଇଁ ହେ ଚାଷ ଉପରେ ଗୁଟେ ମା ମାଟିର ଉପରେ ଗୁଟେ ଗୀତଟେ ଆନିଛେ,
1: ଓହୋ, ବେଲେ କିଏ
0: ଶୁନମା ହେ?
1: ଗାଇଛନ୍?
0: ଗାଇଛନ୍ ଆମର ସୁମନ୍ତ କୁମାର ସାହୁ ଆଉ ଥବିର ସାହୁ ଲେଖିଛନ୍ ଆଜ୍ଞା,
1: ବେଲେ ଶୁନୁ
0: ଶୁନୁ ସିନେ।

0: କୃଷି ସଞ୍ଚାର କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖିଆ ଖବର ସଙ୍ଗେ ମୁଇଁ ସମ୍ପା ରାୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆର ମେଲବର୍ଣ୍ଣଠାରେ କହିଲେ ଭାରତ ଆଉ ଅଷ୍ଟ୍ରେଲିଆ ଭିତରେ ହେଇଛି ପାରସ୍ପରିକ ବିଶ୍ୱାସ ଐତକା ବର୍କସ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଆଜି ଭୁବନେଶ୍ୱର ଓୟୁଏଟିଠାରେ ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ୍ର କଲେ ଶୁଭାରମ୍ଭ। ଗଭୀର ସମୁଦ୍ର ନୁ ମତ୍ସ୍ୟ ସମ୍ପଦର ଥାଇ ଉପଯୋଗ ଲାଗି ମତ୍ସ୍ୟଜୀବୀମାନଙ୍କୁ ବାଣ୍ଟିଲେ ପ୍ରାଧିକରଣ ପତ୍ର। ଚଲତି ଖରିଫ ଋତୁ ଲାଗି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପଞ୍ଜୀକରଣ ଆଇବା 31 ତାରିଖ ହେବା ଶେଷ। ରାଜ୍ୟ ବୈଧ ଫିଟ୍ନେସ୍ ପ୍ରମାଣପତ୍ର ବିନା ଚାଲୁଥିବାର ବାଣିଜ୍ୟିକ ଗାଡ଼ି ମଟର ଟୋଲ୍ ପ୍ଲାଜାନ ଜବତ କରାଯାଇକରି ଆର୍ସି ଆଉ ପରମିଟ୍ କରାଯିବା ବାତିଲ। ଅଖିଲ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏବିଭିପିର ସ୍ଥାପନା ଦିବସ ଅବସରରେ ଆଜି ପାଳନ କରାଯାଉଛି ଜାତୀୟ ବିଦ୍ୟାର୍ଥୀ ଦିବସ। ହୀରାକୁଦ ଜଲଭଣ୍ଡାର ନୁ ଆଜି ସକାଳର 11 ବଜେ 4 ଗେଟ୍ ଦେଇକରି ଛଡ଼ାଗଲା ଏ ବଛରର ପହିଲା ବର୍ଡ ପ୍ୟାନ୍। ତାରତରୁ ଖୋଲାଯାଇଥିଲା ଆଉ 6 ଗେଟ୍। 2027 ପଞ୍ଚାୟତ ଆଉ ପୌର ନିର୍ବାଚନ ଲାଗି ରାଜ୍ୟ ନିର୍ବାଚନ କମିଶନରଙ୍କ ତରଫରୁ ଆଇବା 21 ତାରିଖ ଦିନ ହେବା ଗୋଟିଏ ଉଚ୍ଚସ୍ତରୀୟ ବୈଠକ। ଯୁକ୍ତ 2 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟମାନଙ୍କେ ଆଇଷ୍ଠାନ ନାଁ ଲେଖା ପ୍ରକ୍ରିୟା ହେଲା ମୂଲ। ପୁରୀ ଶ୍ରୀମନ୍ଦିରନ ଆଇବା କାଲି ଅନୁଷ୍ଠିତ ହେବା ଶ୍ରୀଜୀଉମାନଙ୍କର ଚକା ବିଜେ ନୀତି। ଝାରସୁଗୁଡ଼ା ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ଭିନ୍ ଭିନ୍ ଚାଷୀ ଅଭିମୁଖୀ କାର୍ଯ୍ୟକ୍ରମର ସମୀକ୍ଷା କଲେ ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ। ଝାରସୁଗୁଡ଼ା ଜିଲ୍ଲା ଆଉ ତାର ପାଖରାଖର ଇଲାକାର ଶିକ୍ଷିତ ବେକାର ଜୁଆନ ପିଲା ଟୁକେଲମାନଙ୍କର ନିଯୁକ୍ତି ସୁଯୋଗ ଲାଗି ଆଇବା 13 ସୋମବାର ଦିନ ଜିଲ୍ଲା ଦକ୍ଷତା ବିକାଶ ନିୟୋଜନ କାର୍ଯ୍ୟାଳୟ ତରଫରୁ ହେବା ଗୋଟିଏ ଖାସ୍ ନିଯୁକ୍ତି ମେଳା। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତା ଥି ଆଜିଠାନୁ କ୍ୱାର୍ଟର ଫାଇନାଲ ପର୍ଯ୍ୟାୟ ମ୍ୟାଚ୍ ହେଉଛି ମୂଲ। ଫ୍ରାନ୍ସ ଆଉ ମରକୋ ଭିତରେ ବୋଷ୍ଟନ୍ଠାରେ ହେବା ମ୍ୟାଚ୍। ଏସିନିର ମୁଖ୍ୟ ଖବର ଶେଷ ହେଲା। ଇତାର ପର ମୁଖ୍ୟ ଖବର ଶୁଣିପାରିବେ ରାତି 11:05 ନ।
0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସୁଗମ ସଙ୍ଗୀତ ଶୁଣନ୍ତୁ। କାର୍ଯ୍ୟକ୍ରମର ପ୍ରଥମ ଗୀତ କଣ୍ଠଶିଳ୍ପୀ ବୈଷ୍ଣବ ଚରଣ ପାଢ଼ୀ ଗାଇଛନ୍ତି ସାଲବେଗଙ୍କ ରଚନାରୁ।

ପରବର୍ତ୍ତୀ ଗୀତ ଶୁଣନ୍ତୁ। ହିମାଂଶୁ ସାହୁଙ୍କ ରଚନାରୁ ଗାଇଛନ୍ତି ବୈଷ୍ଣବ ଚରଣ ପାଢ଼ୀ।

0: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086-1705-257, IFSC କୋଡ୍ SBIN 00005 ଜମା କରିବେ। ଆକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086-1705-257, IFSC କୋଡ୍ SBIN 00005। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ, କଣ୍ଠଶିଳ୍ପୀ ବୈଷ୍ଣବ ଚରଣ ପାଢ଼ୀ, ଗୀତ ରଚନା ନିର୍ମଳ ପଣ୍ଡା।

0: ସୁଗମ ସଙ୍ଗୀତ ଶୁଣିଲେ। କଣ୍ଠଶିଳ୍ପୀ ଥିଲେ ବୈଷ୍ଣବ ଚରଣ ପାଢ଼ୀ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଆଲୋଚନା ବିବିଧତାରେ ଏକତା। ଆଲୋଚନା କରିଛନ୍ତି ଜନ୍ମାଞ୍ଜୟ ଛତର।
1: ଭାରତୀୟ ଜୀବନଧାରା ଯେଭଳି ବେଗମୟୀ ସେଭଳି ଭାବମୟୀ ଓ ସୁଦୂର ପ୍ରସାରୀ। ତାର କାୟା ପୁରାଣ ବର୍ଣ୍ଣିତ ଗାନ୍ଧାର ବା କାନ୍ଧାହାର ପର୍ଯ୍ୟନ୍ତ ଏକଦା ସୁବିସ୍ତୃତ ଥିଲାବେଳେ ତତ୍କାଳୀନ ଭାରତବର୍ଷର ବହୁଧା ଜନଜୀବନ ଯେ ଗୋଟିଏ ମାଳରେ ଗୁନ୍ଥି ହୋଇଥିଲା ଏଥିରେ ଅଣୁମାତ୍ର ସନ୍ଦେହ ନାହିଁ। କହିବା ବାହୁଲ୍ୟ, ବହୁ ଭାବଧାରାର ଭାରତୀୟ ଜନଜୀବନ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଏଠାରେ ଶାନ୍ତିରେ ସହାବସ୍ଥାନ କରି ଆସୁଛନ୍ତି, ଯାହା ବିଶ୍ୱ ଇତିହାସରେ ବିରଳ। ତେଣୁ ସେ ସମୟର ବୈଚିତ୍ର୍ୟମୟ ସହାବସ୍ଥାନର ପ୍ରତିବିମ୍ବ ଆମ ସମ୍ବିଧାନରେ ପ୍ରତିଫଳିତ ଯେ ଆମେ ସବୁରି ଉର୍ଦ୍ଧ୍ୱରେ ବିଶ୍ୱରେ ଏକ ଧର୍ମନିରପେକ୍ଷ ରାଷ୍ଟ୍ର। ସୃଷ୍ଟିରେ ପ୍ରକୃତି ପୁରୁଷ ଆଦାମ ଇବ୍ ଭଳି ଆଦିମ ଜୀବନ ପରବର୍ତ୍ତୀ ସମୟରେ ଧର୍ମଧାରଣା ଓ ଜୀବନଚର୍ଯ୍ୟାକୁ ନେଇ ଯାଯାବର ଜୀବନରୁ ଗୋଷ୍ଠୀଗତ ଜୀବନକୁ ଆପଣେଇ ନେଲେ ଏବଂ ବିଶ୍ୱରେ ଆବିର୍ଭୂତ ଭିନ୍ନ ଭିନ୍ନ ମହାପୁରୁଷଙ୍କ ବାଣୀ ଓ ଲୋକାଚାରକୁ ନେଇ ନୂଆ ନୂଆ ଧର୍ମଧାରା ଜୀବନଧାରଣରେ ବିଭିନ୍ନତା ଏବଂ ସର୍ବୋପରି ଲୋକାଚାରର ତାରତମ୍ୟ ପରବର୍ତ୍ତୀ ବଂଶଧରଙ୍କ ମଧ୍ୟରେ ନୂଆ ଜୀବନର ବୀଜ ରୋପଣ କଲା। ବସୁଧୈବ କୁଟୁମ୍ବକମ୍ ବା ସମଗ୍ର ବସୁଧା, ପୃଥିବୀର ଲୋକେ ଏକ କୁଟୁମ୍ବ ବା ଏକ ପରିବାରର ବୋଲି ପ୍ରଚଳିତ ମତବାଦ ବହୁ ପ୍ରାଚୀନ ହେଲେ ମଧ୍ୟ ଏହାର ମୂଲ୍ୟବୋଧ ଏବେ ସୁଦ୍ଧା ଭାରତୀୟ ଜୀବନଧାରାରେ ଉଜ୍ଜୀବିତ। ଏହାର ଜ୍ୱଳନ୍ତ ଉଦାହରଣ ଭାବେ ଏକାନ୍ନବର୍ତ୍ତୀ ପରିବାର ବ୍ୟତୀତ ଆଉ କ'ଣ ବା ହୋଇପାରେ। ପରବର୍ତ୍ତୀ ସମୟରେ ଏହା ବିସ୍ତାର ଲାଭ କରି ଏକ ବିଶାଳ ସାମାଜିକ ଜୀବନର ବଳୟ ସଦୃଶ ପ୍ରତିଭାତ ହୋଇଥିଲା, ଯଦ୍ୱାରା ଏକ ଭେଦଭାବପୂର୍ଣ୍ଣ ଜୀବନର ଉର୍ଦ୍ଧ୍ୱରେ ରହି ମଣିଷ ସମାଜର ଗୋଷ୍ଠୀଗତ ଜୀବନ ସକ୍ରିୟ ହୋଇ ଉଠିଥିଲା। ଏହି କ୍ରମରେ ପ୍ରାଚୀନ ମହେଞ୍ଜୋଦାର, ହରପ୍ପା, ମେସୋପୋଟାମିଆ ଆଦି ଉନ୍ନତ ସଭ୍ୟତାର ସ୍ୱାକ୍ଷର ଇତିହାସର ଛତ୍ରେ ଛତ୍ରେ ଦେଖିବାକୁ ମିଳେ। ତେବେ ସେବେଳର ମଣିଷ ଜୀବନକୁ ଧର୍ମତତ୍ତ୍ୱର ଭିନ୍ନ ଭିନ୍ନ ମତବାଦ ଯେତେବେଳେ କୋଳାଗ୍ରତ କଲା, ଅର୍ଥାତ୍ ଭିନ୍ନ ଭିନ୍ନ ଧର୍ମ ସୃଷ୍ଟି ହୋଇ ଧର୍ମଧାରଣା ଏକରୁ ଅନେକ ହେଲା, ତହିଁରୁ ସୃଷ୍ଟି ହେଲା ମଣିଷ ସମାଜରେ ଶ୍ରେଣୀ ବିଭାଗ। ଶ୍ରେଣୀ ଭିତରେ ସବଳ ଦୁର୍ବଳ, ସ୍ତ୍ରୀ ଓ ପୁରୁଷର ତାରତମ୍ୟ ସ୍ରୋତସ୍ୱିନୀ ଜୀବନଧାରାର ଗତି ପଥାରୂଢ଼ କଲା। ଧୀରେ ଧୀରେ ସବଳ ଦୁର୍ବଳ ଉପରେ ପ୍ରଭାବ ବିସ୍ତାର କରି ଅନ୍ୟ ଏକ ସଂଗଠିତ ଜୀବନଯାପନ ପ୍ରଣାଳୀରେ ଲୀନ ହେବାର ପ୍ରକ୍ରିୟା ଆରମ୍ଭ ହେଲା। ତେବେ ଏହାର ପୁନର୍ବିନ୍ୟାସ ଓ ପୁନରୁତ୍ଥାନ ପାଇଁ ବିଭିନ୍ନ ଧର୍ମର ସଂସ୍ଥାପନା ସେ ସମୟର ଗୋଷ୍ଠୀଗତ ଜୀବନକୁ ପ୍ରଭାବିତ କଲା। ସନାତନ ବା ହିନ୍ଦୁ ଧର୍ମରେ ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମାମ୍ କଶ୍ଚିତ୍ ଦୁଃଖ ବା ଭବେତ୍ର ମଧୁର ଓ ଅନିର୍ବଚନୀୟ ଅଭିବ୍ୟକ୍ତି ମଣିଷର ପ୍ରାଣତନ୍ତ୍ରୀକୁ ଉଦ୍ବେଳିତ କଲାବେଳେ ମଣିଷର ଅସହାୟତା ପରିପ୍ରେକ୍ଷୀରେ ମହାପୁରୁଷ ବୁଦ୍ଧ, ଯୀଶୁ, ମହମ୍ମଦ ଓ ଗୁରୁ ନାନକଙ୍କ ଅମୃତବାଣୀ ମଣିଷକୁ ନୂତନ ଆଲୋକ ଦେଖାଇଲା। ଅଥଚ ଏହି ଧର୍ମଧାରଣା ସମୟକ୍ରମେ ମଣିଷ ମଣିଷ ମଧ୍ୟରେ ବିଭେଦର ସୂତ୍ରପାତ ଘଟାଇ ମାନବ ସମାଜକୁ କଲା ବହୁଧା ବିଭକ୍ତ। ଅଭିନ୍ନ ମଣିଷ ସମାଜ ଖଣ୍ଡବିଖଣ୍ଡିତ ହୋଇ ପ୍ରାଚୀନ ଜୀବନଧାରା ହେଲା ବହୁମୁଖୀ ବହୁରୂପୀ। ପରବର୍ତ୍ତୀ ସମୟରେ ଯୁଦ୍ଧତର ପୃଥିବୀ ଛଡ଼ାଇ ନେଲା ଶାନ୍ତି ମୈତ୍ରୀ ଓ ସହାବସ୍ଥାନର ପ୍ରାଚୀନ ମୂଳମନ୍ତ୍ର। ହିଂସା, ଦ୍ୱେଷ ଓ ଅଶାନ୍ତିର ଅମା ଅନ୍ଧକାର ମଧ୍ୟରେ ମଣିଷ ଦଳି ଚକଟି ହେବାବେଳେ ତାର ଉତ୍ତରଦାୟଦମାନେ ଶଙ୍କା ଆଶଙ୍କାର ଦୋଦୁଲ୍ୟମାନ ସ୍ଥିତିରେ ତ୍ରିଶଙ୍କୁ ଭାବେ ଅଲଜି ରହିଲେ ତଥାକଥିତ ସଭ୍ୟ ସମାଜରେ। ମଣିଷ ସମାଜର ଦୃଢ଼ ସମ୍ପର୍କ ଶିକୁଳି କ୍ରମେ ହୁଗୁଳା ହେବାକୁ ବସିଲା। ଆମେ ଏକବିଂଶ ଶତାବ୍ଦୀର ସ୍ୱପ୍ନାଶ୍ରୟୀ ମଣିଷ। ଜ୍ଞାନ ବିଜ୍ଞାନର କରାମତିରେ ଗତି ଆମର ପ୍ରଖର, ଉର୍ଦ୍ଧ୍ୱରୁ ଆହୁରି ଉର୍ଦ୍ଧ୍ୱକୁ ଉଡ଼ିଯିବାର ଆମର ଅବଦମିତ ଇଚ୍ଛା, ତେବେ ବିଭେଦପୂର୍ଣ୍ଣ ପାରିପାର୍ଶ୍ୱିକ ଅବସ୍ଥା ଓ ଦୁଃସ୍ଥିତି କ୍ରମେ ଆମର ସନ୍ତୁଳିତ ଶୃଙ୍ଖଳିତ ଶାନ୍ତ ପରିବେଶକୁ ନଷ୍ଟଭ୍ରଷ୍ଟ କରି ବିଶ୍ୱରେ ଅଶାନ୍ତିର ବୀଜ ବୁଣି ଦେଇଛି। ତେବେ ଏଥିରୁ ମୁକୁଳିବା ଲାଗି ଓ ଅସହିଷ୍ଣୁ ହିଂସୁକ ପରଶ୍ରୀକାତର ଏବଂ ସ୍ୱାର୍ଥନ୍ୱେଷୀ ମଣିଷଙ୍କୁ ଅସତ୍ପଥରୁ କ୍ଷାନ୍ତ କରିବା ଉଦ୍ଦେଶ୍ୟରେ ସମ୍ପ୍ରତି ବିଶ୍ୱସ୍ତରରେ ନାନା ଉପାୟ ଓ ଅବଲମ୍ବନ ଗ୍ରହଣ କରାଯାଇଥିବା ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହାର ସୁସଂଗଠିତ ମାଧ୍ୟମ ହେଉଛି ଜାତିସଂଘ। ଭାରତ ଉପମହାଦେଶ ସର୍ବଧର୍ମର ସମନ୍ୱୟସ୍ଥଳୀ। ଏଠାରେ ସନାତନ ଧର୍ମର ମୂଳମନ୍ତ୍ର ଓଂ ନାଦରେ ବିଶ୍ୱ ଶାନ୍ତିର ପ୍ରୟାସ ହୋଇଥିବା ବେଳେ ବୌଦ୍ଧ ଜୈନ ମୁସଲମାନ ଖ୍ରୀଷ୍ଟିଆନ ଆଦି ଧର୍ମାବଲମ୍ବୀ ସଦ୍ଭାବନା ସଦାଚାର ମନ୍ତ୍ରରେ ଜଗତବାସୀଙ୍କୁ ଉଦ୍ବୁଦ୍ଧ କରି ଆସିଛନ୍ତି। ଧର୍ମ ଧାରଣାର ଭିନ୍ନ ଭାବଧାରା ଚଳଣି ସଂସ୍କୃତି ପରମ୍ପରା ଭାଷା ଏବଂ ବେଶ ପୋଷାକରେ ତାରତମ୍ୟ ଥାଇ ସୁଦ୍ଧା ଏଠାରେ ସଭିଏ ଅଖଣ୍ଡ ଭାରତର ପରିକଳ୍ପନା କରି ଆସୁଛୁ। ଭ୍ରାତୃଭାବର ନିଦର୍ଶନ ସ୍ୱରୂପ ଆମେ ଆହ୍ୱାନ ଦେଉଛୁ, ହିନ୍ଦୁ ମୁସଲମାନ ଶିଖ ଇସାଇ ସଭିଏ ଆମେ ଭାଇ ଭାଇ। ଏହି ଭ୍ରାତୃଭାବର ଶକ୍ତ ବନ୍ଧନ ଦେଶର ପ୍ରତିରକ୍ଷା ଓ ଏକତା ପାଇଁ ଅତ୍ୟନ୍ତ ଜରୁରୀ। ଦେଶ ମାତୃକାର ସଙ୍କଟ ସମୟରେ ଏହା ହୃଦୟଙ୍ଗମ କରିହୁଏ। ଦେଶର ଅଖଣ୍ଡତା ଭଳି ବୃହତ୍ ସ୍ୱାର୍ଥର ରକ୍ଷା ଲାଗି ସମସ୍ତ ଭେଦଭାବ ତୁଚ୍ଛ ମଣନ୍ତି ସବୁ ଧର୍ମ ସବୁ ଜାତି ଓ ସବୁ ବର୍ଣ୍ଣର ଲୋକେ। ବିଶ୍ୱଯୁଦ୍ଧଠାରୁ ଆରମ୍ଭ କରି ସ୍ୱାଧୀନତା ସଂଗ୍ରାମ ପର୍ଯ୍ୟନ୍ତ ଯେଉଁ ଅଗଣିତ ବୀର ଯୋଦ୍ଧା ଓ ସଂଗ୍ରାମୀ ନିଜକୁ ଉତ୍ସର୍ଗ କରିଛନ୍ତି ତାହା ବିଶ୍ୱ ଇତିହାସରେ ଅବିସ୍ମରଣୀୟ। ତେବେ ଏହି ଦେଶପ୍ରୀତି ଅକ୍ଷୟ ମନୋଭାବନାକୁ ଦ୍ୱିଗୁଣିତ କରିପାରିଛି ଗଣମାଧ୍ୟମ। ଜନଗଣ ମନକୁ ଅଧିକ ଏକଜୁଟ କରିଛି ଗଣମାଧ୍ୟମର ଶକ୍ତିଶାଳୀ ଅଙ୍ଗ ଆକାଶବାଣୀ ଓ ସମ୍ବାଦପତ୍ର। ପରବର୍ତ୍ତୀ ସମୟରେ ଦୂରଦର୍ଶନ ଓ ଅନ୍ୟାନ୍ୟ ମାଧ୍ୟମ ଏହି ଭାବନାକୁ ପରିପୁଷ୍ଟ କରି ଲୋକଙ୍କୁ ଅଧିକ ଅନ୍ତରଙ୍ଗ କରିଛନ୍ତି। କହିବା ବାହୁଲ୍ୟ, ଗଣମାଧ୍ୟମ ହିଁ ଦେଶର ଘଡ଼ିସନ୍ଧି ମୁହୂର୍ତ୍ତରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଦେଶ ଓ ଦଶକୁ ଯୋଡ଼ିବାକୁ ସକ୍ଷମ। ଅପରପକ୍ଷେ ସାଂସ୍କୃତିକ ଅବକ୍ଷୟ ଘଟି ସୁଦ୍ଧା ସବୁ ଧର୍ମର ସବୁ ଜାତିର ଲୋକେ ପାରସ୍ପରିକ ଧାର୍ମିକ ଚେତନାରେ ବନ୍ଧା। ହିନ୍ଦୁ ଧର୍ମ ଦେବତା ଜଗତର ନାଥ ଜଗନ୍ନାଥ ବାହୁ ପ୍ରସାରି ସମସ୍ତଙ୍କୁ ମୁକ୍ତି ପ୍ରଦାନ ପାଇଁ ଡାକୁଛନ୍ତି, ଯେମିତି ସେହିଭଳି ମହାପୁରୁଷ ଯୀଶୁଖ୍ରୀଷ୍ଟଙ୍କ ଅବିବେକୀ ମଣିଷ ପ୍ରତି କ୍ଷମା ଯାଚନା, ଈଶ୍ୱର ଓ ଆଲ୍ଲାଙ୍କୁ ନେଇ ଏକେଶ୍ୱରବାଦ ଭାରତବର୍ଷର ଗାରିମାକୁ କରିଛି ଅଧିକ ବିସ୍ତୃତ ଅଧିକ ମହିମା ମଣ୍ଡିତ। ଏହାଫଳରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ପରିକଳ୍ପିତ ରାମରାଜ୍ୟରେ ଧର୍ମନିରପେକ୍ଷତାର ଭିତ୍ତିଭୂମି ଅଧିକ ସୁଦୃଢ଼ ହୋଇପାରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଭାରତ ଏକ ଗ୍ରାମବହୁଳ ଦେଶ। ଏହାର ଗଳିକନ୍ଦିରେ ଲୁଚି ରହିଛି ଐତିହ୍ୟ ସଂସ୍କୃତି ପରମ୍ପରା ଓ ଜୀବନବୋଧର ଭିନ୍ନ ଭିନ୍ନ ମାଧ୍ୟମ। ଅଥଚ ଏତେ ଫାଟ ଏତେ ବାଟ ଏତେ ବୈଷମ୍ୟ ସତ୍ତ୍ୱେ ବିବିଧତା ବା ବିଭିନ୍ନତା ଆମକୁ ଆମର ଜୀବନ ସ୍ରୋତରୁ ବିଚ୍ଛିନ୍ନ କରିପାରିନାହିଁ। ବହୁ ମନୀଷୀଙ୍କ ତ୍ୟାଗ ଓ ବଳିଦାନ ଭାରତବର୍ଷକୁ ଏକ ଶକ୍ତ ରଜ୍ଜୁରେ ଯେମିତି ଧରି ରଖିଛି କାଳ କାଳକୁ, ସେହି ତ୍ୟାଗ ସର୍ବସ୍ୱ ଜୀବନର ବଳିଦାନ କଥା ମନେ ପଡ଼ିଲେ ମନକୁ ସ୍ୱତଃ ଆସେ ସନ୍ଥ କବିଙ୍କର ସେହି ମହତ୍ ବାଣୀ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ।
0: ଶୁଣିଲେ ଆଲୋଚନା ବିବିଧତାରେ ଏକତା। ଆଲୋଚନା କଲେ ଜନ୍ମାଜୟ ଛତର।
2: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ। ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ। ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ଅବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086705257 IFSC କୋଡ଼ SBIN00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086705257 IFSC କୋଡ଼ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ଼ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 July 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।

କ୍ଷେତ୍ରରୁ ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଆସନ୍ତୁ ଶୁଣିବା ଗଜଲ ରାଣୀ ଇକବାଲ ବାନୋଙ୍କ କଣ୍ଠରେ ରୋମାଣ୍ଟିକ ଏବଂ ଭକ୍ତିପୂର୍ଣ୍ଣ ଭାବ ପାଇଁ ଜଣାଶୁଣା ଅର୍ଦ୍ଧଶାସ୍ତ୍ରୀୟ ସଙ୍ଗୀତ ଦାଦ୍ରାରେ ନିବଦ୍ଧ ଠୁମରି ବୋଲ ଗୋରି ତେରେ ନୈନା କାଜର ବିନ୍ କାରେ।

ଭାରତର ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀ ସିପି ରାଧାକ୍ରିଷ୍ଣନଙ୍କ ଓଡ଼ିଶା ଗସ୍ତର ଶୁଣିଲେ ବେତାର ବିବରଣୀ। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ମୃତ୍ୟୁଞ୍ଜୟ ବିଶ୍ୱାଳ, ଶବ୍ଦଗ୍ରହଣ ରାଜୀବ କୁମାର ମହନ୍ତ, ବୈଷୟିକ ସହାୟତା ତ୍ରିଲୋଚନ ବେହେରା ଓ କୃଷ୍ଣ ଦୟାଲ ତ୍ରିପାଠୀ।

0: ଭାରତର ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀଯୁକ୍ତ ସିପି ରାଧାକ୍ରିଷ୍ଣନଙ୍କ ଓଡ଼ିଶା ଗସ୍ତ ଅବସରରେ ଶୁଣିଲେ ଏକ ବେତାର ବିବରଣୀ, ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।
1: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା

କୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086107525577 IFSC କୋଡ଼ SBIN 00000059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086107525577 IFSC କୋଡ଼ SBIN 00000059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ଼ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।